ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆଜି ଗୁରୁବାର 1948 ଶତାବ୍ଦ ଶ୍ରାବଣ ମାସର ଦିନ ଏକ ଇଂରାଜୀ 2026 ମସିହା ଜୁଲାଇ ମାସର 23 ତାରିଖ ସମୟ ବର୍ତ୍ତମାନ ସକାଳ 5:58 33 ସେକେଣ୍ଡ ଶ୍ରୋତାମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 100.4 ମେଗାହର୍ଜ ଯୋଗେ

ମହାପ୍ରଭୁଙ୍କର ଆଜି ହେଉଛି ସନ୍ଧ୍ୟା ଦର୍ଶନ। ଦର୍ଶନ ତ ଦର୍ଶନ, ସେ ପୁଣି ଅଦ୍ଭୁତ ଦର୍ଶନ, ଦିବ୍ୟ ଦର୍ଶନ, ଅଲୌକିକ ଦର୍ଶନ, ସୁନ୍ଦର ଦର୍ଶନ, ପବିତ୍ର ଦର୍ଶନ, ଯାହାର ନାମ ହେଉଛି ସନ୍ଧ୍ୟା ଦର୍ଶନ। ଏ ସନ୍ଧ୍ୟା ଦର୍ଶନ କ'ଣ? ଚତୁର୍ଦ୍ଧା ମୂର୍ତ୍ତି ଯେତେବେଳେ ନବଦିନାତ୍ମକ ଯାତ୍ରାରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରନ୍ତି, ବିଜେ କରି ଆଡ଼ପ ମଣ୍ଡପରେ ଅବସ୍ଥାନ କରନ୍ତି, ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରନ୍ତି। ମହାପ୍ରଭୁମାନଙ୍କର ଆଜି ହେଉଛି ଗୁଣ୍ଡିଚା ମନ୍ଦିରରେ ଶେଷ ଦର୍ଶନ, ଯେଉଁ ଦର୍ଶନକୁ ସନ୍ଧ୍ୟା ଦର୍ଶନ କୁହାଯାଏ। ଆଜିର ଦର୍ଶନର ଏତେ ପୁଣ୍ୟଫଳ ରହିଛି, ଏତେ ଅଲୌକିକ ମହିମା ରହିଛି, ସେ ମହିମାକୁ ଆକଳନ କରିବା, ବିସ୍ତାର କରିବା, ବିଶ୍ଳେଷଣ କରିବା କଷ୍ଟକର କଥା। ତଥାପି ଭକ୍ତ କହୁଛି, ହେ ମଣିମା, ଆଡ଼ପ ମଣ୍ଡପରେ ମୁଁ ଯେତେବେଳେ ଆପଣଙ୍କୁ ଦର୍ଶନ କରିଦିଏ, ସନ୍ଧ୍ୟା ଦର୍ଶନ ଅବସରରେ, ସନ୍ଧ୍ୟା ଦର୍ଶନ ଅବକାଶରେ, ସେତେବେଳେ ମୁଁ ନିଜକୁ ନିଜେ ଧନ୍ୟ ମନେ କରେ। ସତରେ ଚର୍ମ ଚକ୍ଷୁ ଏ ଚକା ଚକା ଆଖିକୁ ଦର୍ଶନ କରୁଛି। ମଣିମା ଆଜି ଜନ୍ମବେଦୀରେ ଅଛନ୍ତି, ଗୁଣ୍ଡିଚା ମାଙ୍କୁ କଥା ଦେଇଥିଲେ ବର୍ଷକୁ ଥରେ ନିଶ୍ଚିତ ଭାବରେ ରଥ ଚଢ଼ି ଆସିବେ ଗୁଣ୍ଡିଚା ମାଙ୍କ ପାଖକୁ। ସେହି ବଚନକୁ ରକ୍ଷା କରିବାକୁ ଯାଇ ପ୍ରତିବର୍ଷ ରଥଯାତ୍ରା ଅବସରରେ, ଘୋଷଯାତ୍ରା ଅବସରରେ, ନବଦିନାତ୍ମକ ଯାତ୍ରା ଅବସରରେ ମଣିମା ଆସନ୍ତି ଗୁଣ୍ଡିଚା ମାଙ୍କ ଘରକୁ। ସେ ଆଡ଼ପ ମଣ୍ଡପରେ ଆଜି ହେଉଛି ସନ୍ଧ୍ୟା ଦର୍ଶନର ଅବକାଶ। ଏ ସମ୍ପର୍କରେ ଅଧିକ କଥା ଆଲୋଚନା କରିବା ଏ ଭକ୍ତି ସଙ୍ଗୀତ ପରେ।

ସେଇ ଅଭୟ ପାଦ ପଦ୍ମରେ ସମସ୍ତେ ଶରଣ ପଶିବା, ନମସ୍କାର କରିବା, ପ୍ରଣାମ କରିବା, ଦଣ୍ଡବତ କରିବା ମଣିମାଙ୍କୁ। ମଣିମାଙ୍କର ରୂପ ବର୍ଣ୍ଣନା କରିବାକୁ ଯାଇ କେତେ କେତେ ମହାନ ଲେଖକ କବି ନିଜର ଲେଖନୀ ଚାଳନା ରହିଯାଇଛି, ବନ୍ଦ ହୋଇଯାଇଛି। ମହାପ୍ରଭୁଙ୍କର ଦିବ୍ୟ ଅମୃତମୟ ବେଶକୁ ବର୍ଣ୍ଣନା କରିବାକୁ ଯାଇ କବିମାନେ ଅଟକି ଯାଇଛନ୍ତି। ପ୍ରକୃତରେ ସେ ଦିବ୍ୟ ସ୍ୱରୂପ କ'ଣ? ଚତୁର୍ଦ୍ଧ ମୂର୍ତ୍ତି ଆଜି ଆଡ଼ପ ମଣ୍ଡପରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଆଡ଼ପ ମଣ୍ଡପରେ ଦର୍ଶନ କରିବାର ମହତ୍ଵ ମୂଲ୍ୟ ଯଥେଷ୍ଟ ଅଧିକ ଅଛି ଶ୍ରୀମନ୍ଦିରରେ ଦର୍ଶନ କରିବା ଅପେକ୍ଷା। ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଅଛି, ଶ୍ରୀମନ୍ଦିରରେ 10 ବର୍ଷ ଦର୍ଶନ କରିବା ଯାହା, ଆଡ଼ପ ମଣ୍ଡପରେ ମାତ୍ର ଥରୁଟିଏ ମହାପ୍ରଭୁମାନଙ୍କୁ ଦର୍ଶନ କରିବାର ଫଳ ସେଇଆ। ତେବେ ଆଡ଼ପ ମଣ୍ଡପରେ ମଣିମା ଯେତେବେଳେ ବିରାଜମାନ କରିଥାନ୍ତି ସେତେବେଳେ ଅତ୍ୟନ୍ତ ଆନନ୍ଦରେ

ଥାନ୍ତି, ଅତ୍ୟନ୍ତ ଖୁସିରେ ଥାନ୍ତି। କାହିଁକି କହିଲେ, ଜନ୍ମବେଦୀକୁ ଆସିଛନ୍ତି, ଗୁଣ୍ଡିଚା ମାଙ୍କ ପାଖକୁ ଆସିଛନ୍ତି। କୌଣସି ଚିନ୍ତା ନାହିଁ, କୌଣସି ମହାପ୍ରଭୁଙ୍କ ମନରେ କୌଣସି କାମର ବୋଝ ନାହିଁ, ଭାର ନାହିଁ। ଆମେ ଯେତେବେଳେ କର୍ମବ୍ୟସ୍ତ ଜୀବନରୁ ଟିକେ ବାହାରକୁ ଚାଲିଯାଉ, ସେତେବେଳେ କର୍ମମୟ ଜୀବନରୁ ଆମେ ଟିକେ ଅବସର ନେଇଥାଉ, କର୍ମର ପ୍ରେସର ସେତେବେଳେ ଆମ ପାଖରେ ନଥାଏ, କର୍ମର ଚାପ ନଥାଏ। ସେମିତି ଆମ ମଣିମା ମଧ୍ୟ ମାନବୀୟ ଲୀଳା କରୁଛନ୍ତି, ଗୁଣ୍ଡିଚା ମାଙ୍କୁ କଥା ଦେଇଛନ୍ତି ବୋଲି ଆଜି ଶ୍ରୀମନ୍ଦିରର ସମସ୍ତ ଦାୟିତ୍ୱ ଲକ୍ଷ୍ମୀ ମାଙ୍କୁ ଅର୍ପଣ କରି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନନ୍ଦିଘୋଷ ତାଳଧ୍ୱଜ ଦର୍ପ ଦଳନ ରଥରେ ବିରାଜମାନ କରିଛନ୍ତି ଆଡ଼ପ ମଣ୍ଡପକୁ, ଗୁଣ୍ଡିଚା ମାଙ୍କ ଘରକୁ। ସେଥିପାଇଁ ଶ୍ରୀ ବିଗ୍ରହମାନେ ଅତ୍ୟନ୍ତ ଖୁସି ଅଛନ୍ତି, ଅତ୍ୟନ୍ତ ଆନନ୍ଦିତ ଅଛନ୍ତି। ପ୍ରଭୁ ଆଡ଼ପ ମଣ୍ଡପରେ ଏତେ ବେଶ ପେଶ ହୁଅନ୍ତିନି, ତାର କାରଣ କ'ଣ କହିଲେ, ଜନ୍ମବେଦୀ ନିଜ ଘର, ନିଜର ଅତ୍ୟନ୍ତ ନିଜର ସ୍ଥାନ, ସେଠି ଆଉ ବେଶଭୂଷାର ଆବଶ୍ୟକତା କ'ଣ ଅଛି। ଆମ ମଣିମା ତ ଏତେ ସୁନ୍ଦର, ଅଧରମ ମଧୁରମ ନୟନମ ମଧୁରମ, ସବୁ ମଧୁର ମଣିମାଙ୍କର ସବୁ ମଧୁର, ସେଇ ମଧୁରାଧିପତି ରଖିଳ ମଧୁରମ ଭଗବାନଙ୍କୁ କୋଟି କୋଟି ପ୍ରଣାମ। ଆଜି ଭକ୍ତ କହୁଛି, ମଣିମା ଆଡ଼ପ ମଣ୍ଡପରେ ମୁଁ ଆଜି ସନ୍ଧ୍ୟା ଦର୍ଶନରେ ଆପଣଙ୍କୁ ଯେତେବେଳେ ଦର୍ଶନ କରିଦେବି, କିଏ କହିବ ଆସନ୍ତା ବର୍ଷକୁ ଏ ପିଣ୍ଡରେ ପ୍ରାଣ ଥିବ କି ନଥିବ, ମୁଁ ତ ସେ କଥା କହିପାରିବିନି, ଭବିଷ୍ୟତ କଥା ମୁଁ କହିପାରିବିନି। ତେଣୁ ଆଜି ମୁଁ ଶେଷ ପ୍ରଣାମ କରୁଛି, ଶେଷ ଦର୍ଶନ କରୁଛି ଆପଣଙ୍କର ଏହି ସୁନ୍ଦର ଅବକାଶରେ, ସନ୍ଧ୍ୟା ଦର୍ଶନ ଅବସରରେ ଆପଣଙ୍କୁ ଦର୍ଶନ କରି ମୁଁ ଆଜି ନିଜକୁ ଧନ୍ୟ ମନେ କରୁଛି, ଏବଂ ଏଇଠି ମୁଁ ଶେଷ ପ୍ରଣାମ ଜଣାଉଛି ଆପଣଙ୍କୁ।

ଏବେ ମଣିମା ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି, ମା ହାତରନ୍ଧା ଅମୃତ ଖାଦ୍ୟ ଭୋଜନ କରୁଛନ୍ତି। ମା ହାତରନ୍ଧାର ଯେଉଁ ସ୍ୱାଦ ଥାଏ, ସେ ସ୍ୱାଦ ଆଉ କାହା ହାତରେ କ'ଣ ମିଳିବ। ମଣିମା ତାକୁ ଉପଲବ୍ଧି କରିଛନ୍ତି, ବୁଝିଛନ୍ତି, ପ୍ରତିଜ୍ଞା କରିଥିଲେ ବୋଲି ଆଜି ଗୁଣ୍ଡିଚା ମାଙ୍କ ପାଖରେ ଆସି ପହଞ୍ଚି ଯାଇଛନ୍ତି। ବାଜା ବାଣ ରୋଷଣୀ ମୃଦଙ୍ଗ ଘଣ୍ଟ ଖୋଳ କରତାଳ ଭକ୍ତ ସମସ୍ତଙ୍କୁ ଏକାଠି କରି ରାଜାଧିରାଜ କୋଟି ଓଡ଼ିଆର ମୌଣମଣି ଚରାଚର ବିଶ୍ୱ ବ୍ରହ୍ମାଣ୍ଡର ଅଧିନାୟକ ମହାପ୍ରଭୁ ରଥାରୂଢ଼ ହେଇ ବିଜେ କରିଛନ୍ତି ଆଡ଼ପ ମଣ୍ଡପକୁ। ଶଙ୍କରାଚାର୍ଯ୍ୟ ଲେଖିଲେ, ରଥାରୂଢ଼ ଗଚ୍ଛନ୍ ପଥି ମିଳିତ ଭୂଦେବ ପଟଳେ। ରଥାରୂଢ଼ ମହାପ୍ରଭୁଙ୍କୁ ଯିଏ ଥରେ ଦର୍ଶନ କରିଦିଏ, ତାର କୋଟି ଜନ୍ମର ପାପ ଫଳ ନଷ୍ଟ ହୋଇଯାଏ, ପୁଣ୍ୟ ଅର୍ଜନ କରେ ସେ ବ୍ୟକ୍ତି। ସେଥିପାଇଁ ରଥଯାତ୍ରା ଅବସରରେ ପୃଥିବୀର କୋଣ ଅନୁକୋଣରୁ ଭକ୍ତମାନଙ୍କର ସମାଗମ ହୁଏ ଶରଧା ବାଲିରେ ବଡ଼ ଦାଣ୍ଡରେ। କେହି କେହି ଭକ୍ତ ଗଡ଼ି ଯାଆନ୍ତି, ଲୁଟି ଯାଆନ୍ତି ମଣିମାଙ୍କର ସେଇ ଆସୁଥିବା ପଥରେ। ମଣିମା ପାହୁଣ୍ଡ ପକେଇ ଯେତେବେଳେ ପହଣ୍ଡିରେ ବିଜେ କରନ୍ତି, ଆହା ହା ହା, କି ଅପୂର୍ବ ବେଶ ମଣିମାଙ୍କର, ଯିଏ ଚତୁର୍ଦ୍ଧା ମୂରତିରେ ରତ୍ନ ସିଂହାସନରେ ଅବସ୍ଥାନ କରିଛନ୍ତି। ତାଙ୍କୁ ପୁଣି ଦୈତାପତି ସେବକମାନେ ଅଣ୍ଟାରେ ଅଣ୍ଟା ଭିଡ଼ି, ବାହୁରେ ବାହୁ ଭିଡ଼ି, ଦେହକୁ ଦେହ ଘଷି ହେଇ ଆନନ୍ଦରେ ଟେକି ଆଣୁଛନ୍ତି, ଟେକି ଟେକି ଆଣୁଛନ୍ତି ମଣିମା ଭକ୍ତମାନଙ୍କର କାନ୍ଧରେ ଅତି ଆନନ୍ଦ ସହକାରେ ପାହୁଣ୍ଡ ପକେଇ ପକେଇ ଆସୁଛନ୍ତି। କିଏ କହିଲା ମହାପ୍ରଭୁଙ୍କର ପାଦ ନାହିଁ, ହାତ ନାହିଁ, ପାଦ ନାହିଁ ଯଦି ସେ ଆସୁଛନ୍ତି କେମିତି, ରଥାରୂଢ଼ ହେଉଛନ୍ତି କେମିତି, ଲକ୍ଷ ଲକ୍ଷ ଭକ୍ତମାନଙ୍କର ଡାକ ଶୁଣି ତାଙ୍କୁ ଉଦ୍ଧାର କରୁଛନ୍ତି କେମିତି।

ଭକ୍ତ ଯେତେବେଳେ ନେଉଛାଳି ହୋଇଯାଏ, ହାତ ଯୋଡ଼ି ମହାପ୍ରଭୁଙ୍କ ସାମ୍ନାରେ ପ୍ରଣାମଟିଏ କରିଦିଏ, ସେତେବେଳେ ମହାପ୍ରଭୁ ସାଙ୍ଗେ ସାଙ୍ଗେ ଭକ୍ତର ମନ କଥାକୁ, ହୃଦୟର ବେଦନାକୁ ଗ୍ରହଣ କରିଥାନ୍ତି। ଯେତେ ଯାହା ମନରେ ମନ ଆସିଥାନ୍ତୁ ନା କାହିଁକି, ଯେତେ ଯେତେ କଥା ମନରେ ଭାବିଥାନ୍ତୁ ନା କାହିଁକି, ମଣିମାଙ୍କର ଛକା ଛକା ଆଖିକୁ ଟିକେ ଦେଖିଦେଲେ ମଣିଷ ସବୁକିଛି କେମିତି କେଜାଣି ସେଇ ମୁହୂର୍ତ୍ତରେ ଆପେ ଆପେ ଭୁଲିଯାଏ। ପଛରେ ଆସି ଭାବେ ଏଇଆ ଭାବିଥିଲି କହିବା ପାଇଁ, ସେଇଆ ମୋ ମନରେ ଥିଲା କହିବା ପାଇଁ, କାହିଁ ସେଇଠି ତ କିଛି ମନେ ପଡ଼ିଲାନି। ସତରେ ସେଇ ବେଶରେ ସେଇ ରୂପକାନ୍ତିରେ

କଣ ଯେ ମାଦକତା ଅଛି, କଣ ଯେ ଆଶ୍ଚର୍ଯ୍ୟମୟ ଜିନିଷ ଅଛି, କଣ ଅଦ୍ଭୁତ ପ୍ରକାରର ମୋହ ଅଛି ମଣିମାଙ୍କ ପାଖରେ, ଯେଉଁଥିପାଇଁ ଭକ୍ତ ସବୁକିଛି ଭୁଲିଯାଏ, ନିଜକୁ ହଜେଇ ଦିଏ, ସେ ମୁହୂର୍ତ୍ତରେ ଜାଣିପାରେନି ନିଜର ସ୍ଥିତି, ନିଜର ସତ୍ତା ସେ ହରେଇ ବସେ। ଆଉ ସେତେବେଳେ ମଣିମାଙ୍କୁ କେବଳ ପ୍ରଣାମ କରିବା ଛଡ଼ା, ଦୁଇ ହାତ ଟେକି ଜୟ ଜଗନ୍ନାଥ କହିବା ଛଡ଼ା ତା ପାଟିରେ ଆଉ କିଛି ବି ନଥାଏ। ମଣିମାଙ୍କର ଜୟ ହେଉ, ମହାପ୍ରଭୁଙ୍କର ଜୟ ହେଉ, ଜୟ ଜଗନ୍ନାଥ କହି କହି ଫେରି ଆସେ ବଡ଼ଦେଉଳରୁ, ଫେରି ଆସେ ଗୁଣ୍ଡିଚା ମନ୍ଦିରରୁ, ଫେରି ଆସେ ଆଡ଼ପ ମଣ୍ଡପରୁ ଦର୍ଶନ ସାରି। ଆଜି ହେଉଛି ମହାପ୍ରଭୁମାନଙ୍କର ସନ୍ଧ୍ୟା ଦର୍ଶନର ଅବକାଶ। ଏହି ସନ୍ଧ୍ୟା ଦର୍ଶନ ଅବକାଶରେ ଥରେ ଭକ୍ତ ଯାଇକି ଆଡ଼ପ ମଣ୍ଡପରେ ଯଦି ଦର୍ଶନ କରିଦିଏ ମଣିମାଙ୍କୁ, କୋଟି ଜନ୍ମର ପୁଣ୍ୟ ଫଳ ପ୍ରାପ୍ତି ହୁଏ ବୋଲି ସ୍କନ୍ଧ ପୁରାଣରେ ବର୍ଣ୍ଣନା କରାଯାଇଛି। ତେବେ ସନ୍ଧ୍ୟା ଦର୍ଶନର ଅବକାଶରେ ବିଚିତ୍ରମୟ ପ୍ରଭୁ ନାନା ବୈଚିତ୍ରମୟ ସୃଷ୍ଟିରେ ସେ ଅବସ୍ଥାନ କରିଛନ୍ତି। ସେ ବିଚିତ୍ରମୟ ପୁରୁଷଙ୍କୁ ଯିଏ ଥରେ ଆଡ଼ପ ମଣ୍ଡପରେ ଆଜିର ଦିନରେ ଦର୍ଶନ କରିବ, କୋଟି ଜନ୍ମର ପୁଣ୍ୟଫଳ ପ୍ରାପ୍ତି ହେବ।

ସେଦିନ ଲକ୍ଷ୍ମୀ ଯୋଜନାର ଭକ୍ତ ଡାକ ପକାଇଥିଲା, ଆକୁଳ ନିବେଦନ ଜଣାଇଥିଲା ମଣିମାଙ୍କୁ। ମଣିମା ତତ୍କ୍ଷଣାତ୍ ଭକ୍ତର ଆକୁଳ ନିବେଦନକୁ ଗ୍ରହଣ କରିଥିଲେ ଏବଂ ଭକ୍ତକୁ ଉଦ୍ଧାର କରିଥିଲେ। ତେଣୁ ମଣିମା ପାହୁଣ୍ଡ ପକାଇ ସେତେବେଳେ ପହଣ୍ଡିରେ ବିଜେ କରନ୍ତି। ସେ ଦୃଶ୍ୟକୁ ମଧ୍ୟ ଥରେ ଯିଏ ଦର୍ଶନ କରିଛି ତା'ର ଗୋଟିଏ ଜନ୍ମର ପୁଣ୍ୟ ଫଳ ପ୍ରାପ୍ତି ହୋଇଛି। ତେଣୁ ମଣିମାଙ୍କର ଏଇ ଯେଉଁ ଦୁର୍ଲଭ ବେଶ ରୂପକାନ୍ତି, ରଥଯାତ୍ରାର ଅବସରରେ କୋଟି କୋଟି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ପ୍ରକୃତରେ କିଏ କାହାକୁ ନିମନ୍ତ୍ରଣ କରୁଛି ରଥଯାତ୍ରାରେ ଶ୍ରଦ୍ଧାବାଲିକୁ ଆସିବା ପାଇଁ, ବଡ଼ଦାଣ୍ଡକୁ ଆସିବା ପାଇଁ? ନା, କେହି କାହାକୁ ଆଜ୍ଞା ନିମନ୍ତ୍ରଣ କରନ୍ତି ନାହିଁ। ଭକ୍ତମାନେ ବିଜୁଳି ବେଗରେ ତତ୍କ୍ଷଣାତ୍ ଯେମିତି ନଈ ସାଗରରେ ମିଶିବା ପାଇଁ ସବୁବେଳେ ବ୍ୟସ୍ତ ବିବ୍ରତ ହେଉଥାଏ, ସେମିତି ଭକ୍ତମାନେ ମହାପ୍ରଭୁଙ୍କର ଦରବାରକୁ ଥରେ ଯିବା ପାଇଁ, ସେ ବଡ଼ଦାଣ୍ଡରେ ଶ୍ରଦ୍ଧାବାଲିରେ ନିଜକୁ ହଜେଇ ଦେବା ପାଇଁ ସଦାସର୍ବଦା ବ୍ୟାକୁଳ ହୋଇଥାନ୍ତି। ତେଣୁ ରଥଯାତ୍ରା ଅବସରରେ କୋଟି କୋଟି ଭକ୍ତ, ଧୀରେ ଧୀରେ ଭକ୍ତଙ୍କ ସଂଖ୍ୟା ବଢ଼ୁଛି, ସେତିକି ଜାଗା ଶ୍ରଦ୍ଧାବାଲି ସେତିକି, ରଥଦାଣ୍ଡ ସେତିକି, ବଡ଼ଦାଣ୍ଡ ସେତିକି, କିନ୍ତୁ ଭକ୍ତମାନଙ୍କର ଗହଳି ଦିନକୁ ଦିନ ବଢ଼ିବାରେ ଲାଗିଛି। ଭକ୍ତମାନେ ମଣିମାଙ୍କୁ ଦର୍ଶନ କରିବା ପାଇଁ ବ୍ୟାକୁଳିତ ହେଉଛନ୍ତି। ସେହି ବ୍ୟାକୁଳ ଭାବନାରେ ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ଏବଂ ଭକ୍ତମାନଙ୍କର ଦୁଃଖକୁ ହରଣ କରୁଛନ୍ତି, ନିବାରଣ କରୁଛନ୍ତି। ଆପଣମାନେ ଯିଏ ଯେଉଁଠି ଅଛନ୍ତି ସମସ୍ତେ ମହାପ୍ରଭୁଙ୍କୁ ଟିକେ ସ୍ମରଣ କରନ୍ତୁ, ମନେ ମନେ ମୁଣ୍ଡିଆଟିଏ ମାରନ୍ତୁ, ହାତ ଟେକି ଦିଅନ୍ତୁ ମଣିମାଙ୍କ ପାଇଁ, ଆଉ ମଣିମାଙ୍କୁ କୁହନ୍ତୁ ଆଜିର ଏଇ ଯେଉଁ ଦିବ୍ୟ ଅବସରରେ, ସନ୍ଧ୍ୟା ଦର୍ଶନ ଅବସରରେ ଆମେ ନ ଯାଇ ପାରିଲେ ମଧ୍ୟ ଏଇଠୁ ମଣିମାଙ୍କୁ ମୁଣ୍ଡିଆଟିଏ ମାରୁଛୁ, ସେହି ସନ୍ଧ୍ୟା ଦର୍ଶନର ଅପୂର୍ବ ବେଶକୁ ମନେ ମନେ ସ୍ମରଣ କରି ମହାପ୍ରଭୁଙ୍କର ଅଭୟ ପାଦ ପଦ୍ମତଳେ ଶରଣ ପଶୁଛୁ, ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରିଦେଉଛୁ।

ବୁଝେଇଲେ। ମୈତ୍ରେୟ ବିଦୁରଙ୍କୁ କହିଲେ ଯେ ସୁନୀତି ଯେତେ ପ୍ରକାର ବୁଝେଇଲେ ମଧ୍ୟ ଧ୍ରୁବ ସେଥିପ୍ରତି କର୍ଣ୍ଣପାତ କଲେ ନାହିଁ। ମାତାଙ୍କ ପାଦରେ ପ୍ରଣାମ ଜଣାଇ ଧ୍ରୁବ ତପସ୍ୟା କରିବା ପାଇଁ ବନକୁ ଗମନ କଲେ। ସପ୍ତ ଋଷି ତାଙ୍କ ନିକଟରେ ପହଞ୍ଚିବାରୁ ଧ୍ରୁବ ସେମାନଙ୍କୁ ବିଷ୍ଣୁଙ୍କୁ ଧ୍ୟାନ କରିବାର ଉପାୟ ବତାଇ ଦେବାକୁ କହିଲେ। ସେମାନେ ଓମ୍ ଭଗବତେ ବାସୁଦେବାୟ ନମଃ କହି ଧ୍ୟାନ କରିବାକୁ କହିଲେ।

ଶୁଣିଲେ ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 104ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର। ଏ ଅଧ୍ୟାୟର କଣ୍ଠଶିଳ୍ପୀମାନେ ଥିଲେ ଇନ୍ଦ୍ରାଣୀ ମିଶ୍ର, ସାଗରିକା ମହାନ୍ତି, ମନ୍ମଥ ମିଶ୍ର, ଆଶା ମୁକୁଳ ବାରିକ ଏବଂ ପ୍ରୀତିନନ୍ଦା ରାଉତରାୟ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ଏବେ ଆସନ୍ତୁ ନଜର ପକାଇନେବା ଆଜିର ପାଣିପାଗ ସମ୍ପର୍କରେ। ପାଣିପାଗର ସୂଚନା ଅନୁସାରେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ମୁଖ୍ୟତଃ ମେଘାଚ୍ଛନ୍ନ ରହିବା ସହିତ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା କିମ୍ବା ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏଇଥିଲା ପାଣିପାଗର ସୂଚନା।

ବର୍ଷା ଦିନରେ ମୁଖ୍ୟତଃ ଗାଡ଼ି ଚାଳନା କରିବା ସମୟରେ ଆମେ ସମସ୍ତେ ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ, କାରଣ ବର୍ଷା ହେଲେ ରାସ୍ତାରେ ପାଣି ଜମିଥାଏ। ବେଳେବେଳେ ଟ୍ରାଫିକ୍ ସମସ୍ୟା ମଧ୍ୟ ଦେଖାଯାଇଥାଏ, କାରଣ ବର୍ଷା ଜୋର ହେଲେ ଲୋକମାନେ କେଉଁଠି କେମିତି ଅଟକି ଯାଇଥାନ୍ତି ଏବଂ ବର୍ଷା ଛାଡ଼ିଲା ମାତ୍ରକେ ସମସ୍ତେ ଭାବନ୍ତି ଆମେ ଶୀଘ୍ର ଶୀଘ୍ର ଯାଇକି ଆମ କର୍ମସ୍ଥଳରେ ପହଞ୍ଚିଯିବା। ସେଥିପାଇଁ ଟ୍ରାଫିକ୍ ଜାମ୍ଠାରୁ ଆରମ୍ଭ କରି ରାସ୍ତାଘାଟ ମଧ୍ୟ ଅଚାନକ ଭିଡ଼ ହୋଇଯାଏ। ସେହି ଭିଡ଼ ଭିତରେ କେଉଁଠି ନା କେଉଁଠି ଦୁର୍ଘଟଣା ହେବା ସ୍ୱାଭାବିକ, କିନ୍ତୁ ଆମେ ଯଦି ସତର୍କତା ଅବଲମ୍ବନ କରିବା, ବର୍ଷା ଦିନେ ଗାଡ଼ି ଚଳାଇବା ବେଳେ ଅଧିକ ସତର୍କତା ଅବଲମ୍ବନ କଲେ ଆସୁଥିବା ବିପଦକୁ ଆମେ

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଏବେ ଆସନ୍ତୁ ଶୁଣିବା ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ବିଷୟ ରହିଛି କାନର ଯତ୍ନ। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ସନ୍ତୋଷ କୁମାର ପ୍ରତିନିଧି। ଶୁଭ ସକାଳ ଶୁଣିବେ ସକାଳ 7:25 ସକାଳ 8:30 ମର୍ଣ୍ଣିଂ ମେଲୋଡି। ସକାଳ 9:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍ ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ ଟାଇମ୍ ବାଏ ଭାରତ ମସାଲା ଶୁଣିବେ ସକାଳ 9:30। ରେନ୍ବୋ ଏସ୍ଏମ୍ଏସ୍ ଦିନ 10:00 ଏବଂ ରାତି 10:00। ଦିନ 11:00 କାର୍ଯ୍ୟକ୍ରମ କଳାକାର ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ ଦିନ 11:30। ଦିନ 12:00 କିଛି କଥା କିଛି ଗୀତ। ଦିନ 1:10 ଆଜି ଚର୍ଚ୍ଚାରେ ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। ଦିନ 3:00 ଶୁଣିବେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ମୋ ଦେଶ ଅପରାହ୍ନ 3:30 ସୁରିଲା ଆଫ୍ଟରନୁନ୍ ଅପରାହ୍ନ 4:00 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 87ତମ ଭାଗ ଶୁଣିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ସନ୍ଧ୍ୟା 6:30 ସନ୍ଧ୍ୟା ଆସର 7:25 ରାତି 8:00 ଗୀତରେ ମିତରେ ଅଭୁଲା ସ୍ମୃତି ରାତି 9:15 ରେନ୍ବୋ ଏସ୍ଏମ୍ଏସ୍ ରାତି 10:00। ଏହି ଥିଲା ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଶ୍ରୀକ୍ଷେତ୍ର ପୁରୀରେ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଆଜି ଶ୍ରୀଜୀଉଙ୍କ ନବମୀର ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ଗତକାଲି ତିନି ରଥକୁ ଦକ୍ଷିଣ ମୋଡ଼ କରାଯିବା ପରେ ରଥଗୁଡ଼ିକୁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଛି। ଆସନ୍ତାକାଲି ବାହୁଡ଼ଯାତ୍ରା ଥିବାରୁ ଆଜି ସନ୍ଧ୍ୟା ଦର୍ଶନକୁ ଅପରାହ୍ନ ଛଅଟାରେ ବନ୍ଦ ରଖିବାକୁ ନିଷ୍ପଭି ନିଆଯାଇଛି। ଦର୍ଶନ ବନ୍ଦ ପରେ ସନ୍ଧ୍ୟାଧୂପ ଓ ଆଳତୀ ନୀତି କରାଯିବା ପରେ ବଡ଼ସିଂହାର ଭୋଗ ହୋଇ ପହୁଡ଼ ଆଳତୀ କରାଯିବ। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ନିମନ୍ତେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓଡ଼ିଶାକୁ ରେଳ ବଜେଟ୍ ଆବଶ୍ଚନ ପରିମାଣ ଗତ ବାର ବର୍ଷ ମଧ୍ୟରେ ପ୍ରାୟ ତେର ଗୁଣ ବୃଦ୍ଧି ପାଇଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ସୂଚନା ଦେଇଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି 2009-2014 ମସିହା ମଧ୍ୟରେ ରାଜ୍ୟକୁ ବାର୍ଷିକ 838 କୋଟି ଟଙ୍କା ମିଳିଥିବାବେଳେ 2026-27 ଆର୍ଥିକ ବର୍ଷରେ ଏହା ତେର ଗୁଣ ବୃଦ୍ଧି ପାଇ 10,928 କୋଟି ଟଙ୍କାରେ ପହଞ୍ଚିଛି। ଓଡ଼ିଶାରେ ଅମୃତ ଭାରତ ଷ୍ଟେସନ ଯୋଜନାରେ 69 ଷ୍ଟେସନର ପୁନର୍ବିକାଶ ହେଉଛି। ରାଜ୍ୟରେ ନୂଆ ରେଳ ଟ୍ରାକ୍ ନିର୍ମାଣ 3.5 ଗୁଣ ବଢ଼ିଥିବା ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ଓଡ଼ିଶା ପକ୍ଷରୁ 1,301 କୋଟି 18 ଲକ୍ଷ ଟଙ୍କାର ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଏଥିମଧ୍ୟରୁ 484 କୋଟି 64 ଲକ୍ଷ ଟଙ୍କାର ଅନୁଦାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ମିଳିବ ବୋଲି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମତ୍ସ୍ୟ ପ୍ରାଣୀପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କହିଛନ୍ତି ଏହି ଯୋଜନାରେ ସମ୍ଭଲପୁରର ବସନ୍ତପୁରଠାରେ 100 କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ସମନ୍ୱିତ ଆକ୍ୱା ପାର୍କ ପ୍ରତିଷ୍ଠା ସହ ଭୁବନେଶ୍ୱରର ପାଣ୍ଡରାଠାରେ 69 କୋଟି 13 ଲକ୍ଷ ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ହୋଲ୍ସେଲ୍ ମାଛ ବଜାର ନିର୍ମାଣ ପାଇଁ ମଞ୍ଜୁରୀ ମିଳିଥିବା ଶ୍ରୀ ସିଂହ ସୂଚନା ଦେଇଛନ୍ତି। ମୌଳିକ ଶିକ୍ଷାକୁ ସୁଦୃଢ଼ କରିବା ଏବଂ ଶିକ୍ଷଣୀୟ ଫଳାଫଳରେ ସୁଧାର ଆଣିବା ପାଇଁ ମାତୃଭାଷା ଓ ବହୁଭାଷୀ ଶିକ୍ଷାକୁ ପ୍ରୋହାହିତ କରିବା ଆବଶ୍ୟକ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଶିକ୍ଷାମନ୍ତ୍ରୀମାନଙ୍କ ସମ୍ମିଳନୀରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ କହିଛନ୍ତି ପ୍ରତ୍ୟେକ ଶିଶୁର ସଫଳତା ସରକାରଙ୍କ ଉତ୍ତରଦାୟିତ୍ୱ। ବିଦ୍ୟାଳୟ ଶିକ୍ଷାକୁ ମଜବୁତ କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ସମାନ ଭାଗିଦାର ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଏବଂ ସେମାନଙ୍କ ଅଧିକାର ସୁରକ୍ଷା ପାଇଁ 6 ଜିଲ୍ଲାରେ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ସୁପାରିଶ ଓ ସହମତିକ୍ରମେ ଏହି କୋର୍ଟ ସ୍ଥାପନ କରାଯିବ। କୋର୍ଟଗୁଡ଼ିକ ଭଦ୍ରକ, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ରାଜସ୍ୱ ଜିଲ୍ଲା ଏବଂ ଖୋର୍ଦ୍ଧା ରାଜସ୍ୱ ସବ୍ଡିଭିଜନ ପରିସର ମଧ୍ୟରେ କାର୍ଯ୍ୟକାରୀ ହେବ। ଏହି ନୂତନ ସ୍ୱତନ୍ତ୍ର କୋର୍ଟଗୁଡ଼ିକ ଅତିରିକ୍ତ ଜିଲ୍ଲା ଦୋରାଜ ସ୍ୱତନ୍ତ୍ର କୋର୍ଟ ଭାବେ କାର୍ଯ୍ୟ କରିବ। ଗଞ୍ଜାମ ଜିଲ୍ଲାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୂଚକାଙ୍କରେ ଉନ୍ନତି ଆଣିବା ସହ ଜନସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରଜନନ ମାତୃ ନବଜାତ ଶିଶୁ ପୋଷଣ କାର୍ଯ୍ୟକ୍ରମର ଫଳପ୍ରଦ କାର୍ଯ୍ୟାନ୍ୱୟନ ଉପରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦେଶରେ ବିକାଶ, ଶିକ୍ଷାଗତ ପ୍ରସାର ଏବଂ ସାଂସ୍କୃତିକ ସଂରକ୍ଷଣରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମନେ ପକାଇବା ପାଇଁ ଆଜି ସମଗ୍ର ଦେଶରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି। 1927 ମସିହା ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନ

0: ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ମସିହା ଜୁନ୍ ମାସ 8 ତାରିଖରେ ଭାରତୀୟ ରାଜ୍ୟ ପ୍ରସାରଣ ସେବାର ନାମ ଅଲ୍ ଇଣ୍ଡିଆ ରେଡିଓ ଏଆଇଆର୍ ରଖାଯାଇଥିଲା ଏବଂ ପରେ ଏହା ଆକାଶବାଣୀ ନାମରେ ନାମିତ ହୋଇଥିଲା। ଦଶନ୍ଧି ବ୍ୟାପୀ ବିଭିନ୍ନ ବର୍ଗର ବିଶ୍ୱସ୍ତ ଶ୍ରୋତାଙ୍କ ନିକଟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନ ଭଳି ବିଭିନ୍ନ କ୍ଷେତ୍ର ସମ୍ଭନ୍ଧୀୟ ସୂଚନା ପହଞ୍ଚାଇବା ସହ ଆକାଶବାଣୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସୁଦୀର୍ଘ ଯାତ୍ରା ଜାରି ରଖିଛି। ଯାତ୍ରୀ ଓ ରେଳ ସୁରକ୍ଷା ପରିଚାଳନାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ କୃତ୍ରିମ ବୁଦ୍ଧିମତା ପରିଚାଳିତ ରୋବୋଟିକ୍ ନିରୀକ୍ଷଣ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଭୁବନେଶ୍ୱର ରେଳ ସଦନରେ ଡିଏସି ଅର୍ଜୁନ ନାମରେ ଅତ୍ୟାଧୁନିକ ରୋବୋଟ୍କୁ ନିୟୋଜିତ କରାଯାଇଛି। ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେଉଛି। ଏଥିରେ ଓଡ଼ିଶାରୁ 4 ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ଧାବକ ଅନିମେଶ ଗୁଜୁର, ଜିମ୍ନାଷ୍ଟ ତପନ ମହାନ୍ତି, ତପେଶ୍ୱର ନାଥ ଦାସ ଏବଂ ପ୍ରଣତି ନାୟକ ଭାଗ ନେଉଛନ୍ତି। ପାଣିପାଗ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 10ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ କଟକ ଜିଲ୍ଲାର 8ଘଟ୍ଟାରେ ସର୍ବାଧିକ 206 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା କାନର ଯତ୍ନ। ଆଲୋଚନା କରିଛନ୍ତି ଡାକ୍ତର ସନ୍ତୋଷ କୁମାର ପ୍ରତିନିଧି।
2: କାନ ଆମକୁ ଭଗବାନ ଦେଇଛନ୍ତି 2ଟା ଫଙ୍କସନ ପାଇଁ, ଗୋଟେ ହେଉଛି ଶୁଣିବା ଆଉ ଗୋଟେ ହେଉଛି ବାଲାନ୍ସ କରିବା ପାଇଁ। ଏ 2ଟା ହେଉଛି ଆମର କାନର ଫଙ୍କସନ। କାନର କିଭଳି ଭାବରେ ଆମେ ଯତ୍ନ କରିବା, ପ୍ରଥମ ଜିନିଷ ହେଉଛି ତାକୁ ରେଗୁଲାର କ୍ଲିନିଂ କରିବା ଆବଶ୍ୟକ। ରେଗୁଲାର କ୍ଲିନିଂ ମାନେ ENT ସ୍ପେଶାଲିଷ୍ଟ ଡକ୍ଟରଙ୍କ ପାଖକୁ ଯିବା ଆବଶ୍ୟକ, ଯିଏ ଆପଣଙ୍କ କାନଟାକୁ ଠିକ୍ ଭାବେ ସଫା କରିପାରିବେ। ବହୁତ ଜାଗାରେ ଦେଖାଯାଏ ଲୋକ କ'ଣ କରନ୍ତି, ଶସ୍ତା ଭାବିକି ଗାଁ ଗହଳିରେ ଯୋଉ କ୍ୱାକ୍ ମାନେ ବୁଲନ୍ତି, ସୂର୍ଯ୍ୟକିରଣରେ ଦେଖିକି କାନକୁ ସଫା କରନ୍ତି, ସେସବୁ କରିବା ଠିକ୍ ନୁହଁ। ସେଥିରେ HIV ଟ୍ରାନ୍ସମିଟେଡ୍ ହେବାର ଚାନ୍ସ ଥାଏ, ଇଞ୍ଜୁରି ହେଇକି କାନର ପର୍ଦା ଫାଟିଯିବାର ସମ୍ଭାବନା ଥାଏ। ସେସବୁ କିମ୍ବା ତେଲ ପକେଇ ଦିଅନ୍ତି, ଆଡୁ ସାଡୁ ମେଡିସିନ୍ ତା ଭିତରେ ପକେଇ ଦିଅନ୍ତି, ଯୋଉଟାକି କାନର କ୍ଷତି କରିବାର ସମ୍ଭାବନା ବଢ଼ିଯାଏ। ତେଣୁ ଡାକ୍ତରଙ୍କ ପାଖରେ ଯାଇ ରେଗୁଲାର କ୍ଲିନିଂ କରିବା ଆବଶ୍ୟକ। କିମ୍ବା ଆପଣ ଘରେ ବି କାନ ତୁଳି ଯୋଡ଼ା ମିଳେ ବଜାରରେ, ତା ଥ୍ରୁରେ ବି ଆପଣ ସଫା କରିପାରିବେ। କିନ୍ତୁ ଇୟର ବଡ୍ସ ଗୁଡ଼ା କଷ୍ଟମେଟାଇଜ୍ ନୁହଁ, ତା ମାନେ କ'ଣ, ଛୋଟ ପିଲାଙ୍କ ପାଇଁ ଯାହା ବଡ଼ ଲୋକଙ୍କ ପାଇଁ ସେୟା। ତ ସମସ୍ତେ ସବୁବେଳେ ୟୁଜ୍ କଲେ ସେଗୁଡ଼ା କ'ଣ ହୁଏ, ଯଦି ଆପଣ ଜୋରସୋରରେ ତାକୁ ଫୋର୍ସଫୁଲି ପଶେଇଦେଲେ କାନ ଭିତରକୁ, ଇଞ୍ଜୁରି ହେବାର ବା କାନଟାକୁ ମାଡ଼ ବାଜିବାର ସମ୍ଭାବନା ଥାଏ। ତେଣୁ ଯେମିତି ଲୋକ କରନ୍ତି ଯେ ପର ପୁରାନ୍ତି, କାଠି ପୁରାନ୍ତି, ଚାବି କାଠି ପୁରେଇକି କୁଣ୍ଡେଇ ଦିଅନ୍ତି, ସେସବୁ ନ କରିକି ଇୟର ବଡ୍ସ ଆପଣ ୟୁଜ୍ କରିପାରିବେ। କିନ୍ତୁ ଇୟର ବଡ୍ସ ଆପଣଙ୍କର ସେଭଳି ହେଲ୍ଦି ଜିନିଷ ନୁହଁ। ସବୁଠୁ ବେଷ୍ଟ ପ୍ରୋସିଜର ହେଉଛି ଆପଣ ଗୋଟେ ସ୍ପେଶାଲିଷ୍ଟ ଇଏ ଡକ୍ଟର ପାଖକୁ ଯାଇ କ୍ଲିନିଂ କରିବା ଆବଶ୍ୟକ। ହେଡ୍ ବାଥ୍ କଲାବେଳେ ଆପଣ ଦେଖିବା ଆବଶ୍ୟକ ଯେ କାନ ଭିତରକୁ ଯେମିତି ପାଣି ନ ଯାଏ, ଯେମିତି ଗାଡ଼ିଆ ପୋଖରୀରେ ହେଡ୍ ବାଥ୍ କରିବେ ନାହିଁ। ତାପରେ ଆପଣ ଯେତେବେଳେ ଫ୍ଲାଇଟ୍ରେ ସପୋଜ୍ ଯାଉଛନ୍ତି, ଯେତେବେଳେ କାନ ବିନ୍ଧେ ଆମେ କ'ଣ କରୁ, କାନ ଭିତରେ ତୁଳା ଦେଇଦେଉ, ସେଇଟା ହେଉଛି ଭୁଲ ଜିନିଷ। ଆମେ କ'ଣ କରିବା ଦରକାର, ସେତେବେଳେ କିଛି ଗୋଟେ ଚୁଇଙ୍ଗମ୍ ଚୋବେଇବା ଦରକାର, ସେତେବେଳେ ଶୋଇବେ ନାହିଁ, ଆଉ ନାକ ଡ୍ରପ୍ ପକେଇଦେବେ। ଏହା ଆପଣ କରିଲେ ଆପଣଙ୍କର ଫ୍ଲାଇଟ୍ରେ ଯୋଉ ଗଲାବେଳେ ଯୋଉ କାନ ଇଞ୍ଜୁରି ହେବାର ସମ୍ଭାବନା ଥାଏ, ସେଥିରୁ ଆପଣ ବଞ୍ଚିପାରିବେ। ଥଣ୍ଡା ସମୟରେ ଯେମିତି ଲୋକ କରନ୍ତି ଏକ୍ସରସାଇଜ୍ କରନ୍ତି, ଭାଲସାଲୁଆ ଏକ୍ସରସାଇଜ୍ ବା ନାକ ପାଟି ଧରିକି ଫୁଙ୍କିବା, ଏସବୁ କରିବେ ନାହିଁ। କଲା ମାନେ ପର୍ଦା ଉପରେ ପ୍ରେସର ପଡ଼ିକି ଫାଟିଯିବାର ସମ୍ଭାବନା ଥାଏ। ଯଦି କାନରୁ ପୂଜ ବାହାରିଲା କି ପାଣି ବାହାରିଲା, ତାହେଲେ ସେଥିରେ କ'ଣ ହୁଏ, ୟୁଜୁଆଲି କାନ ପର୍ଦା ଲିକେଜ୍ ହୁଏ, ସେଥିରୁ ଫାଟିକି ପୂଜ ବାହାରେ। ସେହି ସମୟରେ ଗାଁ ଗହଳିରେ କ'ଣ କରନ୍ତି, କାନ ବିନ୍ଧା ହେଉଛି, ପୂଜ ବାହାରୁଛି, ତେଲ ପକେଇଦେବା, ଏସବୁ ଆଦୌ କରିବେ ନାହିଁ କି କାନକୁ ସଫା କରିବାକୁ ଚେଷ୍ଟା କରିବେ ନାହିଁ। ଗୋଟେ କୌଣସି ମେଡିସିନ୍ ଷ୍ଟୋର୍ରୁ ଫାଷ୍ଟ ଏଡ୍ ମାଧ୍ୟମରେ ଗୋଟେ ଡ୍ରପ୍ ନେଇକି ପକେଇ ପାରିବେ, ଆଟ୍ଲିଷ୍ଟ ଆପଣଙ୍କର କ୍ଷତି ହେବ ନାହିଁ, ତେଣୁ ତାକୁ କରିପାରିବେ। କିମ୍ବା ଇମିଡିଏଟ୍ଲି ଆପଣ ଗୋଟେ ENT ସ୍ପେଶାଲିଷ୍ଟଙ୍କୁ କନ୍ସଲ୍ଟ କରିପାରିବେ। ଦ୍ୱିତୀୟ ଜିନିଷ, ମନେକର ପର୍ଦା ଫାଟୁଛି, ତ ତାକୁ ଆମେ ନ ଟ୍ରିଟମେଣ୍ଟ ନ କରିକି ବସିଗଲା ପରେ ସେଟା କିଛି ଦିନ ପରେ ସେଟା କ'ଣ ଅପରେସନ୍ ଲେବଲ୍କୁ କଥା ପଳାଏ। ପର୍ଦାଟା ନଷ୍ଟ ହୋଇଗଲା ସେତେବେଳେ ଆଉ ମେଡିସିନ୍ ମାଧ୍ୟମରେ ଆଉ ସେଟା କ୍ୟୁର୍ ହୋଇପାରେନି, ତାକୁ ଟିମ୍ପାନୋପ୍ଲାଷ୍ଟି ବା ମାଷ୍ଟଏଡ୍ ସର୍ଜରୀ, ଇୟର୍ ସର୍ଜରୀ ତାକୁ ଆମେ କୁହାଯାଏ। ଆମର ଗାଁ ଗହଳିରେ ଯେମିତି ଶୁଣା ନଗଲେ ଆମେ କ'ଣ ଥଣ୍ଡାରୁ ହେଲା, କାନରେ ମଇଳା ଜମିଲା, ଏସବୁ ଭାବିକି ତେଲ ପକେଇବା କିମ୍ବା ତାକୁ ନେଗ୍ଲେକ୍ଟ କରିଯାଉ। କିନ୍ତୁ ସେଗୁଡ଼ା ସବୁ କ'ଣ, ଆମର ଗୋଟେ 72 ଘଣ୍ଟା ୱିଣ୍ଡୋ ପିରିୟଡ୍ ଥାଏ। 72 ଘଣ୍ଟା ୱିଣ୍ଡୋ ପିରିୟଡ୍ ମାନେ କ'ଣ, ଆମେ ସେଇ 72 ଘଣ୍ଟା ଭିତରେ ଯଦି ଟ୍ରିଟମେଣ୍ଟ କରୁଛୁ ତାହେଲେ ଶୁଣାଯିବାର ସମ୍ଭାବନାଟା ବଢ଼ିଯାଏ। ଆପଣ ଯେତେ ଲେଟ୍ କରିବେ ତାପରେ ଆଉ ସେ ଶୁଣାଯିବ ନାହିଁ, ତାପରେ ଆଉ ତାର ଉପଶମ ଭଲ ଭାବରେ ହୋଇପାରିବ ନାହିଁ। ଆପଣଙ୍କୁ ପରମାନେଣ୍ଟ କାନରେ ମେସିନ୍ ଲଗାଇବାକୁ ପଡ଼ିବ। ମଝିରେ ମଝିରେ ଭଟାଇଗ ବା ଇମ୍ବାଲାନ୍ସ ହୋଇଯାଏ ପେସେଣ୍ଟଙ୍କର, କାନ ପର୍ଦା ଫାଟିଲେ, କାନରେ ପାଣି ଜମିଲେ ଆପଣଙ୍କର ଇମ୍ବାଲାନ୍ସ ହେବାର ସମ୍ଭାବନା ଥାଏ। ତ ଆମର ଇମ୍ବାଲାନ୍ସ ହେଲା ପରେ ଆମେ କ'ଣ କରୁ, ଡାକ୍ତରମାନଙ୍କ ପାଖକୁ ନ ଯାଇ ଲୋକ ବିଭିନ୍ନ ପ୍ରକାର ଘରେଲୁ ଉପଶମ କରନ୍ତି, ଯେଉଁଟାକି ଜିନିଷଟାକୁ ଏଗ୍ରାଭେଟ୍ କରିବାକୁ ସାହାଯ୍ୟ କରେ। ତେଣୁ ଏସବୁ ହେଲା ମାନେ ଇମିଡିଏଟ୍ଲି କାନର ପରୀକ୍ଷା କରିବା ଦରକାର, ଆଉ ପ୍ରପର ENT ସ୍ପେଶାଲିଷ୍ଟଙ୍କୁ ଦେଖେଇକି ତାର ଉପଶମ ପାଇଁ ଆମର ଟ୍ରିଟମେଣ୍ଟ କରିବା ଆବଶ୍ୟକ।

0: ଶ୍ରୋତାମାନଙ୍କୁ କହି ରଖୁଛି ଆମର ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ରାତି 10ଟାରେ ପ୍ରଜେକ୍ଟ କରିବୁ ଗୀତିନାଟ୍ୟ କୃଷ୍ଣ ସୁଦାମା। ମୂଳ ରଚନା ବାଳକୃଷ୍ଣ ମହାନ୍ତି, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ଶୁଣିଲେ ଆମର ଆଜିର ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂସ୍କାର ଏବଂ ପ୍ରଶାସନିକ ପଦକ୍ଷେପ ସୁନିଶ୍ଚିତ କରୁଛନ୍ତି ସରକାର, କହିଲେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜିଠାରୁ ଦୁଇଦିନିଆ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ହର୍ମୁଜ୍ ପ୍ରଣାଳୀ ଉପରେ ଅଧିକାର ସାବ୍ୟସ୍ତ ପାଇଁ ଆମେରିକା ପକ୍ଷରୁ ଇରାନ୍ ଉପରେ ଆକ୍ରମଣ ଜାରି। ରେଡିଓ ପ୍ରସାରଣର ଆରମ୍ଭ ସ୍କୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ ଏବଂ ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ ଆରମ୍ଭ ହେଉଛି 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପ୍ରତ୍ୟେକଟି ସଂସ୍କାର ଏବଂ ପ୍ରଶାସନିକ ପଦକ୍ଷେପର କେନ୍ଦ୍ରରେ ଲୋକମାନଙ୍କ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ନାଗରିକମାନଙ୍କ କଲ୍ୟାଣ ସୁନିଶ୍ଚିତ କରାଯାଉଛି। ଶ୍ରୀ ମୋଦି କହିଛନ୍ତି, ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟ କେବଳ ସରକାରୀ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହିତ ବିକଶିତ ରାଷ୍ଟ୍ର ହେବା ପାଇଁ ଭାରତର ଯାତ୍ରାକୁ ଆହୁରି ଗତିଶୀଳ କରିବାର ଆବଶ୍ୟକତା ରହିଛି। ବିକଶିତ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଲାଗି ସଚିବମାନଙ୍କ ସହ କୃଷି, ସାମାଜିକ କଲ୍ୟାଣ ଏବଂ ଅନ୍ୟାନ୍ୟ କ୍ଷେତ୍ର ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଅନୁଷ୍ଠିତ ବୈଠକରେ ଆନ୍ତଃ ମନ୍ତ୍ରଣାଳୟ ସମନ୍ୱୟ ବୃଦ୍ଧି, ପ୍ରଶାସନିକ ବ୍ୟବସ୍ଥା ସୁଦୃଢ଼ୀକରଣ ଏବଂ ନାଗରିକମାନଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ସଂସ୍କାରମୂଳକ ଯୋଜନାର ଅଗ୍ରଗତି ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ପରିବର୍ତ୍ତିତ ସମୟ ସହିତ ପ୍ରଶାସନିକ ପ୍ରକ୍ରିୟା ଆଧୁନିକ ହେବାର ଆବଶ୍ୟକତା ରହିଛି। ଆଧୁନିକ ଆହ୍ୱାନଗୁଡ଼ିକର ମୁକାବିଲା ଲାଗି ଶ୍ରୀ ମୋଦି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଆବଶ୍ୟକତା ପୂରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ଦୃଷ୍ଟିକୋଣ ଏକ ଜନ ଆନ୍ଦୋଳନରେ ପରିଣତ ହେବା ଉଚିତ ଏବଂ ଭାରତୀୟ ଯୁବପିଢ଼ି ଏହାର ଦାୟିତ୍ୱ ନେବା ଆବଶ୍ୟକ। ଏହି ଅବସରରେ ଶ୍ରୀ ମୋଦି ଯୁବପିଢ଼ି ମଧ୍ୟରେ ନିଶାଦ୍ରବ୍ୟ ବ୍ୟବହାର ପ୍ରସଙ୍ଗ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ବିଶ୍ୱ କ୍ରୀଡ଼ାରେ ଭାରତର ଲକ୍ଷ୍ୟ ସ୍ଥିର କରିବା ଲାଗି ଏ କ୍ଷେତ୍ରର ସମନ୍ୱିତ ବିକାଶ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। କୃଷି କ୍ଷେତ୍ରକୁ ଆହୁରି ଦୃଢ଼ କରି ପିଏମ୍ କୁସୁମ ଯୋଜନାକୁ ତୃଣମୂଳ ସ୍ତରରେ ସଫଳ କରିବା ଲାଗି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଦୁଇଦିନିଆ ରୋମାନିଆ ଗସ୍ତ କରୁଛନ୍ତି। ଗସ୍ତକାଳରେ ରାଷ୍ଟ୍ରପତି ମୁର୍ମୁ ରୋମାନିଆର ରାଷ୍ଟ୍ରପତି ନିକୁସୋର୍ ଡେନ୍, ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଇଲି ବୋଲୋଗାନ୍, ସିନେଟ୍ ଅଧ୍ୟକ୍ଷ ମିର୍ସିଆ ଅବ୍ରୁଡେନ୍ ଏବଂ ପ୍ରତିନିଧି ସଭାର ଅଧ୍ୟକ୍ଷ ସୋରିନ୍ ଗ୍ରିଣ୍ଡିଆନୁଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଏହି ଅବସରରେ ରାଷ୍ଟ୍ରପତି ରୋମାନିଆ ଭାରତ ସଂସଦୀୟ ମନ୍ତ୍ରୀ ସମୂହର ସଦସ୍ୟମାନଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ ସମୟରେ ରାଷ୍ଟ୍ରପତି ମୁର୍ମୁ ଭାରତ ରୋମାନିଆ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବା ସହ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଚଳିତ ମାସ 19 ମୋଲ୍ଡୋଭା, ଉତ୍ତର ମେସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯାଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ରାଷ୍ଟ୍ରପତି ମୁର୍ମୁଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ସମ୍ପୃକ୍ତ ଦେଶଗୁଡ଼ିକ ସହ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା। ଉତ୍ତର ମାସିଡୋନିଆର ରାଷ୍ଟ୍ରପତି ଗୋର୍ଦାନା ସି ଦାବକୋବା କହିଛନ୍ତି, ଭାରତ ଭଳି ବୃହତ୍ ଗଣତନ୍ତ୍ରର ରାଷ୍ଟ୍ରପତି ପଦରେ

ଜଣେ ମହିଳା ଅଭିଷିକ୍ତ ହେବା ଅତ୍ୟନ୍ତ ଗୌରବର ବିଷୟ। ଆକାଶବାଣୀ ସମ୍ବାଦଦାତା ଶୁଭଶ୍ରୀ ମହାପାତ୍ରଙ୍କ ସହ କଥାବାର୍ତ୍ତା ବେଳେ ସୁଶ୍ରୀ ଦାବକୋବା କହିଛନ୍ତି, ସେ ଭାରତର ଦୀର୍ଘ ଇତିହାସ ଏବଂ ଆଧ୍ୟାତ୍ମିକ ଐତିହ୍ୟ ଦ୍ୱାରା ପ୍ରଭାବିତ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ ପରେ ଭାରତ ପ୍ରତି ତାଙ୍କର ସମ୍ମାନ ଆହୁରି ବୃଦ୍ଧି ପାଇଛି। ସେ କହିଛନ୍ତି, ରାଷ୍ଟ୍ରପତି ମୁର୍ମୁଙ୍କ ସହ ସାକ୍ଷାତ ପରେ ତାଙ୍କର ଦୃଢ଼ ବିଶ୍ୱାସ ସୃଷ୍ଟି ହୋଇଛି ଯେ କେବଳ ମହିଳାମାନେ ହିଁ ବିଶ୍ୱରେ ବଡ଼ ପରିବର୍ତ୍ତନ କରିପାରିବେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ଫିଲିପାଇନ୍ସର ମାନିଲାରେ ଅନୁଷ୍ଠିତ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗଦେବା ଅବସରରେ ତାଙ୍କ କାନାଡ଼ା ପ୍ରତିପକ୍ଷଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ କାନାଡ଼ା ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇବାରେ ଲାଗିଛି। ସେ କହିଛନ୍ତି, ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସ୍ଥିରୀକୃତ ଲକ୍ଷ୍ୟ ହାସଲ ନେଇ ସେଠାକାର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ଏହି ଅବସରରେ ଡକ୍ଟର ଜୟଶଙ୍କର ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ୱିନ୍ଷ୍ଟନ୍ ପିଟର୍ସଙ୍କ ସହ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସୁରକ୍ଷା ସ୍ଥିତି ନେଇ ଆଲୋଚନା କରିଛନ୍ତି। ଉଭୟ ନେତା ସାମୁଦ୍ରିକ ସହଯୋଗ ପ୍ରସଙ୍ଗରେ ମଧ୍ୟ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଡକ୍ଟର ଜୟଶଙ୍କର ଆସିଆନ୍ ମହାସଚିବ ଡକ୍ଟର କାଓ କିମ୍ ହର୍ଣ୍ଣଙ୍କ ସହ ମାନିଲାରେ ଆଲୋଚନା କରିଛନ୍ତି। ରଣନୈତିକ ଭାଗିଦାରିତା ବୃଦ୍ଧି ଦିଗରେ ଆସିଆନ୍ର ସହଯୋଗ ନେଇ ଡକ୍ଟର ଜୟଶଙ୍କର ଧନ୍ୟବାଦ ଜଣାଇଛନ୍ତି। 2026-2030 ପର୍ଯ୍ୟନ୍ତ ଭାରତ ଆସିଆନ୍ ଯୋଜନାର ମୂଳସ୍ତମ୍ଭ ବିଷୟରେ ଉଭୟ ନେତା ମତ ବିନିମୟ କରିଥିବା ଜଣାପଡ଼ିଛି। ଆମେରିକା ସେନା କ୍ରମାଗତ ଦ୍ୱାଦଶ ଦିନ ପାଇଁ ଇରାନ୍ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ଉଭୟ ଦେଶ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ପକ୍ଷରୁ କୁହାଯାଇଛି, ଇରାନ୍ ବିଭିନ୍ନ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଆକ୍ରମଣ କରୁଥିବାରୁ ଜବାବ ସ୍ୱରୂପ ପ୍ରତିଆକ୍ରମଣ କରାଯାଉଛି। ହର୍ମୁଜ୍ ପ୍ରଣାଳୀ ଉପରେ ଆମେରିକା ପୁନର୍ବାର ଅଧିକାର ଜାହିର କରିବା ଲାଗି ଉଦ୍ୟମ କରୁଥିବା ବେଳେ ଆନ୍ତର୍ଜାତିକ ସ୍ତରରେ ସେହି ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସ୍ୱାଭାବିକ କରିବା ଲାଗି ଚେଷ୍ଟା କରୁଥିବା ଆମେରିକା କହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଗୋଟିଏ ଜାହାଜ ଉପରେ ଇରାନ୍ ଆକ୍ରମଣ କଲେ ତା'ର ଗୋଟିଏ ସେତୁ କିମ୍ବା ଶକ୍ତି ପ୍ରକଳ୍ପକୁ ଧ୍ୱଂସ କରାଯିବ। ଅନ୍ୟପକ୍ଷରେ ଇରାନ୍ର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଗଛି କହିଛନ୍ତି, ତାଙ୍କ ଦେଶ ପ୍ରତିଟି ଆକ୍ରମଣର ଦୃଢ଼ ଜବାବ ଦେଉଛି। ଇରାନ୍ ବିପକ୍ଷରେ ଯେକୌଣସି ପଦକ୍ଷେପର କଡ଼ା ଜବାବ ଦିଆଯିବ ବୋଲି ସେ କହିଛନ୍ତି। ଜାତୀୟ ପ୍ରସାରଣ ଦିବସ ଆଜି ପାଳନ କରାଯାଉଛି। 1927 ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ଜୁନ୍ 8 ଭାରତୀୟ ପ୍ରସାରଣ କମ୍ପାନୀ ଅଲ୍ ଇଣ୍ଡିଆ ରେଡିଓରେ ପରିବର୍ତ୍ତନ ହୋଇଥିଲା। ଏହାର ପ୍ରତିଷ୍ଠା ଦିବସ ଭାବେ ପ୍ରତ୍ୟେକ ବର୍ଷ ଜୁଲାଇ 23 ପାଳନ କରାଯାଇଥାଏ। ଦେଶରେ ପ୍ରସାରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ଗଣମାଧ୍ୟମ ଯୋଗାଯୋଗ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥାଏ। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସୂଚନା ପ୍ରଦାନ କ୍ଷେତ୍ରରେ ରେଡିଓ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ସ୍ୱାଧୀନତା ପରବର୍ତ୍ତୀ ସମୟରେ କୃଷି, ସ୍ୱାସ୍ଥ୍ୟ ଏବଂ ସାକ୍ଷରତା ଭଳି ପ୍ରସଙ୍ଗଗୁଡ଼ିକରେ ବିଶେଷକରି ଗ୍ରାମାଞ୍ଚଳର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। 1957 ବିବିଧ ଭାରତୀ ସେବା ଆରମ୍ଭ ହୋଇଥିଲା। 1927 ଆକାଶବାଣୀ ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ପ୍ରତ୍ୟେକଟି ଭାରତୀୟଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସିଛି। କେନିଆରେ ଇବୋଲା ସଂକ୍ରମଣର ମୁକାବିଲା ଲାଗି ଭାରତ ପକ୍ଷରୁ 4.5 ଟନ୍ର ମେଡିକାଲ ସାମଗ୍ରୀ ସହାୟତା ପ୍ରଦାନ କରାଯାଇଛି। କେନିଆରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଡକ୍ଟର ଆଦର୍ଶ ସ୍ୱାଇକା ସେଠାକାର ସ୍ୱାସ୍ଥ୍ୟ ବିଭାଗର କ୍ୟାବିନେଟ୍ ସଚିବ ଆଡେନ୍ ଦ୍ୱାଲେଙ୍କୁ ଏହି ସହାୟତା ପ୍ରଦାନ କରିଛନ୍ତି। ପଠାଯାଇଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ଥର୍ମୋମିଟର, ମାସ୍କ, ସାମ୍ପଲ କିଟ୍, ପିପିଇ କିଟ୍ ଓ ଅନ୍ୟାନ୍ୟ ମେଡିକାଲ ସାମଗ୍ରୀ ରହିଛି। ଆଗାମୀ କିଛିଦିନ ମଧ୍ୟରେ ଭାରତ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ନାଇରୋବିସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି। ଏପର୍ଯ୍ୟନ୍ତ ଆଫ୍ରିକୀୟ ଅଞ୍ଚଳରେ ଇବୋଲା ନିୟନ୍ତ୍ରଣ ଲାଗି ଭାରତ 45 ଟନ୍ରୁ ଅଧିକ ମେଡିକାଲ ସାମଗ୍ରୀ ଯୋଗାଇ ଦେଇସାରିଛି। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେବ। ଏହି 10-ଦିନିଆ ପ୍ରତିଯୋଗିତାରେ 74 ଦେଶର କ୍ରୀଡ଼ାବିତ୍ମାନେ ଭାଗ ନେଉଛନ୍ତି। ଭାରତ ପକ୍ଷରୁ ଅଲିମ୍ପିକ୍ସ ପଦକ ବିଜେତା ନିରଜ ଚୋପ୍ରା, ମୀରାବାଇ ଚାନୁ ଏବଂ ଲଭ୍ଲିନା ବୋର୍ଗୋହିନ୍ ପ୍ରତିନିଧିତ୍ୱ କରିବେ। ଚଳିତଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 10 ପ୍ରମୁଖ କ୍ରୀଡ଼ାରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେଗୁଡ଼ିକ ହେଉଛି ଆଥଲେଟିକ୍ସ, ସନ୍ତରଣ, ବାସ୍କେଟ୍ବଲ୍, ଟ୍ରାକ୍ ସାଇକ୍ଲିଂ, ୱେଟ୍ ଲିଫ୍ଟିଂ, ବଲ୍ସ, ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ, ନେଟ୍ବଲ୍, ବକ୍ସିଂ ଏବଂ ଜୁଡୋ। ଭାରତୀୟ ଦଳରେ 125 ଜଣ କ୍ରୀଡ଼ାବିତ୍ ଏଥିରେ ଭାଗ ନେଉଛନ୍ତି। ସୂଚନାଯୋଗ୍ୟ, ପୂର୍ବ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ 61 ପଦକ ହାସଲ କରିଥିଲା। ଚାଙ୍ଗଝୋଉଠାରେ ଚାଲିଥିବା ଚାଇନା ଓପନ୍ ବ୍ୟାଡ୍ମିଣ୍ଟନରେ ଭାରତୀୟ କ୍ରୀଡ଼ାବିତ୍ ପିଭି ସିନ୍ଧୁ, ଆୟୁଷ ସେଟ୍ଟି ଏବଂ ଲକ୍ଷ୍ୟ ସେନ୍ ପ୍ରାକ୍ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଦୁଇଥର ଅଲିମ୍ପିକ୍ସ ପଦକ ବିଜେତା

ପିଭି ସିନ୍ଧୁ ମହିଳା ଏକକରେ ଅନ୍ୟତମ ଭାରତୀୟ ଖେଳାଳି ଉନ୍ନତି ହୁଡ଼ାଙ୍କୁ ପରାସ୍ତ କରି ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ଏକକରେ ଆୟୁଷ ସେଟ୍ଟି ବିଶ୍ୱର 11 ନମ୍ଘର ଖେଳାଳି ଇଣ୍ଡୋନେସିଆର ଅଲୁଇ ଫରୱାନ୍ଙ୍କୁ ପରାସ୍ତ କରିଛନ୍ତି। ପୁରୁଷ ଡବଲ୍ସରେ ଭାରତୀୟ ଯୋଡ଼ି ଏମ୍ଆର୍ ଅର୍ଜୁନ ଏବଂ ହରିହରନ୍ ଚୀନ୍ ଯୋଡ଼ିଙ୍କଠାରୁ ପରାସ୍ତ ହୋଇଛନ୍ତି। ସେହିପରି ଭାରତର ଅନ୍ୟତମ ଯୋଡ଼ି ରୋହନ କାପୁର ଏବଂ ରୁଥ୍ଭିଗା ଶିବାନୀ ଚୀନ୍ର ଯୋଡ଼ିଙ୍କଠାରୁ ପରାସ୍ତ ହୋଇଛନ୍ତି। ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂସ୍କାର ଏବଂ ପ୍ରଶାସନିକ ପଦକ୍ଷେପ ସୁନିଶ୍ଚିତ କରୁଛନ୍ତି ସରକାର, କହିଲେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜିଠାରୁ ଦୁଇଦିନିଆ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ହରମୁଜ୍ ପ୍ରଣାଳୀ ଉପରେ ଅଧିକାର ସାବ୍ୟସ୍ତ ପାଇଁ ଆମେରିକା ପକ୍ଷରୁ ଇରାନ୍ ଉପରେ ଆକ୍ରମଣ ଜାରି। ରେଡିଓ ପ୍ରସାରଣର ଆରମ୍ଭ ସ୍କୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ ଏବଂ ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ ଆରମ୍ଭ ହେଉଛି 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।

ହ୍ୟାଲୋ ହାଇ ନମସ୍କାର ଗୁଡ୍ ମର୍ଣ୍ଣିଂ ଗୁଡ୍ ମର୍ଣ୍ଣିଂ ଆଜି ହେଉଛି ଗୁରୁବାର ୱାର୍କିଂ ଡେ ଆପଣମାନେ ସମୟ ଅନୁସାରେ ନିଜ ନିଜର କାମ ଷ୍ଟାର୍ଟ କରିଦେଇ ସାରିବେଣି ମୁଁ ଜାଣିଛି କାରଣ ସକାଳୁ ସକାଳୁ ଉଠିବାର ଯେଉଁମାନେ ଅଭ୍ୟାସ ରଖିଛନ୍ତି କିଛି ଏକ୍ସରସାଇଜ୍ କରିବା ୟୋଗା କରିବା ତା ଛଡ଼ା ସକାଳୁ ଉଠିଲେ ଆମର ବହୁତ ଗୁଡ଼େ ଲାଭ ମିଳିଥାଏ ଫାଇଦା ମିଳିଥାଏ ବୋଲି ଆମେ ସମସ୍ତେ ଜାଣିଛନ୍ତି ସକାଳୁ ଉଠିଲେ ଆମ ପାଖରେ ଟିକେ ଅଧିକ ଟାଇମ୍ ମଧ୍ୟ ରହିଥାଏ ଯଦି ଆପଣ ଲେଟ୍ ପର୍ଯ୍ୟନ୍ତ ଶୋଇବେ ତାହେଲେ ଉଠିଲା ବେଳକୁ ଲେଟ୍ ହେଇଯାଇଥିବ ଆଉ ତାପରେ କାମ କରିବା ଟାଇମ୍ରେ ଅଫିସ୍କୁ ବାହାରିବା ବା ଯେଉଁଠି ଆପଣ କାମ କରୁଛନ୍ତି ସେହି କର୍ମକ୍ଷେତ୍ରକୁ ଟାଇମ୍ରେ ବାହାରିବା ବଡ଼ କଷ୍ଟକର ହେଇଯାଏ ତେଣୁ ସକାଳୁ ଭୋରୁ ଯେଉଁମାନେ ଉଠିବାର ଅଭ୍ୟାସ କରନ୍ତି ସେମାନଙ୍କ ପାଖରେ କିଛି ସମୟ ମଧ୍ୟ ଅଧିକ ଥାଏ ତାହେଲେ ଆଲୋଚନା କରିବା ବର୍ଷା ଦିନ ବର୍ଷା ଦିନ ଆସିଲେ ତରୁଠାରୁ ତୃଣ ପର୍ଯ୍ୟନ୍ତ ସମସ୍ତେ ପଲ୍ଲବିତ ପୁଲକିତ ଏବଂ ଆନନ୍ଦିତ ହୋଇଯାଆନ୍ତି ଧରଣୀ ରାଣୀ ସବୁ ଚିମାରେ ଭରପୁର ହୋଇଯାଏ ଆକାଶରେ ମନ୍ଦା ମନ୍ଦା ମେଘବାଦଲ ଭାସିଯାଉଥିବାର ଦୃଶ୍ୟ ସତରେ ଭାରି ନିଆରା ଭାରି ଆନନ୍ଦଦାୟକ ସେ ମନୋରମ କଳା କଳା ବାଦଲ ମେଘବାଦଲ ଭାସିଯାଉଥିବାର ଦୃଶ୍ୟକୁ ଆପଣମାନେ ନିହାତି ଭାବରେ ଦେଖିଥିବେ ଆଉ ସେ ବାଦଲ ଭାସି ଭାସି କୁଆଡ଼େ ଯାଇ କେଜାଣି ଆକାଶ ସାରା ଆପଣ ଚାହିଁଥିବେ ଯେତେ ବାଦଲ ଭାସି ଭାସି ଯାଉଥିବେ ସେ ଚାଲିଥିବେ ଏକଦମ ବାଦଲ ଚାଲିଥିବ ଚାଲିଥିବ ଆକାଶରେ ଚାଲିଥିବ ପ୍ରକୃତରେ ସେସବୁ ଦୃଶ୍ୟ ଏ ବର୍ଷା ଦିନରେ ହିଁ ଦେଖିବାକୁ ମିଳିଥାଏ ଆଉ ଏ ବର୍ଷା ଆସିଛି ପ୍ରକୃତି ରାଣୀ ସବୁ ଜିମାରେ ସଜେଇ ହୋଇଛି ଆମ ମନ ଭିତରେ ମଧ୍ୟ ସୁନ୍ଦର ଗୋଟିଏ ଭାବନା ସୃଷ୍ଟି ହୋଇଛି

ରାତି ପାହିଲେ ସକାଳ ହୁଏ, ବର୍ଷା ଦିନର ସକାଳ କିନ୍ତୁ ଟିକେ ଅଲଗା, ଟିକେ ନିଆରା। ପୂର୍ବାକାଶରେ ସୂର୍ଯ୍ୟଙ୍କର ଆଗମନ ବେଳେବେଳେ ବାଦଲ ଆଢୁଆଳରେ ହୁଏତ, ଆଉ ବେଳେବେଳେ ଛିପ୍ ଛିପ୍ ବର୍ଷାର ଆଗମନରେ ହେଇଥାଏ। ଏମିତି ଅନୁଭୂତ ହୁଏ ଯେମିତି ସକାଳ ନିଜେ ଅଳସ ଭାଙ୍ଗୁଛି କଳାହାଣ୍ଡିଆ ବାଦଲର ସ୍ପର୍ଶରେ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। କେତେବେଳେ କେମିତି ଚିକ୍ମିକ୍ ଖରାରେ ବର୍ଷା ଦିନର ସକାଳ ପସରା ମେଲିଥାଏ ତ ଇନ୍ଦ୍ରଧନୁର ସାତ ରଙ୍ଗରେ ଆକାଶ ବେଳେବେଳେ ରଙ୍ଗୀନ ଦିଶେ। ସବୁଜ ପତ୍ର ଉପରେ ବର୍ଷା ପାଣି ଟପଟପ୍ ହେଇ ପଡ଼ୁଥାଏ ଆଉ ସେଥିରେ ସୂର୍ଯ୍ୟଙ୍କର କିରଣ ଯେମିତି ପଡ଼ିଯାଏ ସତେ ଯେମିତି ହୀରା ଆଉ ମୋତି ଭଳି ଉଜ୍ଜଳ ଦିଶିଥାଏ।

0: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
1: ଇଏ ସଉଦାର 15,000, ପରିବାର 2,000।
0: ଆଉ ଲାଇଟ ବିଲ୍
1: ଏବେ ଜିରୋ ପଇସା କେମିତି ଦେବି?
0: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଗାଟକ ଦିଲ୍ ସେ ଦିଲ୍ ତକ। ସମୟ ଯେତିକି ଆଗକୁ ଆଗକୁ ଚାଲିଥାଏ, ଆମେ ମଧ୍ୟ ଆମ କର୍ମ ପଥରେ ସେତିକି ତତ୍ପର ହେଉଥାଉ। କାରଣ ବର୍ଷା ହେଉ କି ଶୀତ, ଖରା ହେଉ କି ବସନ୍ତ, ସମୟ ପରା କାହାରିକୁ କେବେ ହେଲେ ଅପେକ୍ଷା କରେନି। ଏ କଥା ଆମଠାରୁ ଅଧିକ ଆଉ କିଏ ଜାଣିଛି କହିଲେ? ସେଇଥିପାଇଁ ଆମେ ସମୟ ଅନୁସାରେ ସବୁ କାମ ଆରମ୍ଭ କରୁ, ଆଉ ସମୟ ଅନୁସାରେ ସବୁ କାମ ଶେଷ କରିବାକୁ ମଧ୍ୟ ଇଚ୍ଛା କରୁ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ

ପୁରୀଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଏହି ଧାରାବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ କରାଯିବ।

ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ମିନିଟ୍ରୁ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ତେବେ ସମସ୍ତଙ୍କ ପାଖରେ କିଛି ନା କିଛି ଭଲ ଗୁଣ ରହିଛି, ଯେଉଁଥିପାଇଁ ଆମେ ଅନ୍ୟମାନଙ୍କଠାରୁ ଆଶୀର୍ବାଦ, ପ୍ରଶଂସା, ବାହାବା, କରତାଳି ପାଇଥାଉ। ସେହିସବୁ ଗୁଣକୁ ଆମେ ଯଦି ଆହୁରି ବିକଶିତ କରିବା, ଆହୁରି ବଢ଼େଇବା, ଆହୁରି ଉଚ୍ଚତର କରିବା, ତେବେ ଆମ ଭିତରେ ଥିବା ନକାରାତ୍ମକ ଭାବନା ଧୀରେ ଧୀରେ ଅପସରିଯିବ, ଦୂରେଇ ଯିବ, ଘୁଞ୍ଚିଯିବ।

ସମୟକୁ ଅଯଥାରେ ଅପଚୟ ନ କରି ପ୍ରତ୍ୟେକଟି ସମୟର ମୂଲ୍ୟବୋଧକୁ ବୁଝିବା ହେଉଛି ଜଣେ ବୁଦ୍ଧିମାନ ମଣିଷର ଦାୟିତ୍ୱ ଏବଂ କର୍ତ୍ତବ୍ୟ। ସମୟ ମଧ୍ୟ ଆମକୁ ଅନେକ କିଛି ଶିଖାଇ ଦେଇଥାଏ। ତେଣୁ ଏହି ସୁନ୍ଦର ଜୀବନର

ମହତ୍ତ୍ୱକୁ ଉପଲବ୍ଧି କରିବା ସହିତ କେବେ ବି ହାର ମାନିବାନି, ପଛଘୁଞ୍ଚା ଦେବାନି ଆମେ, ଯେକୌଣସି ପରିସ୍ଥିତି ଆସୁନା କାହିଁକି। ସେସବୁକୁ ଧୈର୍ଯ୍ୟର ସହ ସାମ୍ନା କରିବା ଏବଂ ଜୀବନରେ ସଫଳ ହେବା ସହିତ ଭଲ ମଣିଷ ହେବା।

ପବିତ୍ର ପୁରୀଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଏହି ଧାରାବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ

ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ହଁ ଶ୍ରୋତା ବନ୍ଧୁ, ଆଜି ହେଉଛି ଜାତୀୟ ପ୍ରସାରଣ ସେବା ଦିବସ। 1927 ମସିହାରେ ପ୍ରଥମରେ ବମ୍ବେ ଷ୍ଟେସନରୁ ଆରମ୍ଭ ହୋଇଥିଲା ଦେଶର ପ୍ରଥମ ପ୍ରସାରଣ ସେବା। ତେବେ ଜୁନ୍ 8ରୁ ଏହି ପ୍ରସାରଣ ସେବା ଅଲ୍ ଇଣ୍ଡିଆ ରେଡିଓ ନାମରେ ଷ୍ଟାର୍ଟ ହେଲା 1936 ମସିହାରୁ, ଏବଂ ପରେ ପରେ ବିବିଧ ଭାରତୀ ସେବା 1957 ମସିହାରେ ଆରମ୍ଭ ହେଲା। ତେବେ ଆଜିର ଦିନରେ ପ୍ରଥମ କରି 1927 ମସିହା ଆଜିର ଦିନରେ ଜାତୀୟ ପ୍ରସାରଣ ସେବା ଆରମ୍ଭ ହୋଇଥିଲା ପ୍ରଥମେ ବମ୍ବେ ଷ୍ଟେସନରୁ। ଏହି ଅଲ୍ ଇଣ୍ଡିଆ ରେଡିଓ ତା'ର ପ୍ରସାରଣ ସମସ୍ତଙ୍କ ପାଇଁ, ସବୁ ବର୍ଗର ଲୋକମାନଙ୍କ ପାଇଁ କରିଆସିଛି ଆଜି ପର୍ଯ୍ୟନ୍ତ। ବିଭିନ୍ନ ପ୍ରକାରର ଏଣ୍ଟରଟେନମେଣ୍ଟ ହେଉ, ଖେଳ ହେଉ, ସମ୍ବାଦ ହେଉ, ଯେତେ ଯେତେ ଆମର ମାଧ୍ୟମ ରହିଛି ସବୁକୁ ସୁନ୍ଦର ଭାବରେ ପ୍ରସାରଣ କରିଆସିଛି ଆଜି ପର୍ଯ୍ୟନ୍ତ। ଏବେ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ।

ଏବେ ଶୁଣନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ଚଳିତ ଜୁଲାଇ ମାସ 26 ତାରିଖ ରବିବାର ଦିନ 11 ସମୟରେ ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏଚ୍ ସେବା, ଏଫ୍ଏମ୍ ରେନ୍ବୋ ସେବା ଏବଂ ଆକାଶବାଣୀ ଅଧୀନସ୍ଥ 5 ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ ସେହିଦିନ 26 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ ମାଇ ଗଭ୍

ଇନ୍ର ଟୋଲ୍ ଫ୍ରି ନମ୍ବର 1800011780 ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଘୋଷଣାଟି ଏତିକିରେ ଶେଷ ହେଲା।

ଆପଣମାନେ ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ତେବେ ବର୍ତ୍ତମାନର ଯେଉଁ ପରିବେଶ, ବର୍ଷାର ପରିବେଶ, ବର୍ଷାରେ ପ୍ରକୃତି ରାଣୀ ସବୁ ଜିମାରେ ଭରପୁର, ସବୁବେଳେ ପ୍ରାୟ ବର୍ଷା ଲାଗି ରହୁଛି। କେତେବେଳେ ଝିପ୍ଝିପ୍ ବର୍ଷା ତ କେତେବେଳେ ଟିପ୍ ଟିପ୍ ବର୍ଷା, କେତେବେଳେ ହଠାତ୍ କରି କଳାହାଣ୍ଡିଆ ମେଘ ଆସି ଅସଡ଼ାଏ ମେଘ ଗାଳି ଦେଇ ଯାଉଛି ତ ଆଉ କେତେବେଳେ ଦିନ ସାରା ଝଡ଼ି ଲଗାଉଛି। ତେବେ ବର୍ଷା କେତେ ପ୍ରକାରର, କେତେ ରୂପରେ, ଢଙ୍ଗରେ, ରଙ୍ଗରେ ସଜି ହୋଇ ଆସୁଛି ଆମ ପାଖକୁ। ଆମେ କେତେବେଳେ ବର୍ଷାରେ ଭିଜି ଯାଉଛେ ଆଉ କେତେବେଳେ ବର୍ଷାକୁ ସୁନ୍ଦର ଭାବରେ ଅନୁଭବ କରୁଛେ।

0: ଆପଣମାନେ ଶୁଣିଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଏବେ ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ ଟାଇମ୍ ବାଇ ଭାରତ ମସାଲା।
1: ଯେଉଁ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ଭାରତ ମସଲା।
2: ହଁ ପିଲାମାନେ, ମୁଁ ଭାରତ ମସଲାର ଭରତ ମଉସା। କେମିତି ଅଛରେ ପିଲେ? ଆଜି ଅଧ୍ୟାୟରେ ମୁଁ ତମମାନଙ୍କ ଲାଗି ବଢିଆ ବଢିଆ କଥା ସବୁ ଆଣିକି ଆଇଛି। ପ୍ରଥମେ ଚାଲରେ ପିଲେ ସେଇ ମହୋଦୟଙ୍କ କଥା ଶୁଣିବା, ଯିଏ ତମରି ଭଳି ଦିନେ ଛୋଟ ପିଲା ଥିଲେ, ସ୍କୁଲକୁ ପାଠ ପଢିବାକୁ ଯାଉଥିଲେ। ସେତେବେଳେ ସେଇ ମହୋଦୟଙ୍କ ଲାଗି ସ୍କୁଲ ସମୟ କେମିତି ଥିଲା ସିଏ ତମକୁ ଆଜି କହିବେ। ସେ ମହୋଦୟ ହେଉଛନ୍ତି ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ, ପ୍ରଚ୍ଛଦ ପଟ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ତଥା ଜଣେ ଭଲ ଅଭିନେତା, ଶ୍ରୀଯୁକ୍ତ ଅଜୟ କୁମାର ମହାନ୍ତି।

0: ଲାଠି।
1: ପିଲାମାନେ ସର୍ବପ୍ରଥମେ ଭାରତ ମସଲା ସ୍କୁଲ ଟାଇମ କୁ ତମ ମାନଙ୍କୁ ସ୍ୱାଗତ।
2: ମୁଁ ଆଜି ଏ କାର୍ଯ୍ୟକ୍ରମକୁ ଆସିଛି ଏବଂ ଏବେ ମୋ ପିଲାଦିନ କେମିତି ସ୍କୁଲରେ କଟିଥିଲା ମୁଁ ସେଇଟା କଥା କହିବି। ପିଲାମାନେ ଗୋଟେ କଥା ମନେ ରଖିବ କି ପାଠପଢ଼ାଟା ଏକାଗ୍ର ଚିତ୍ତତା ଦରକାର, କନସେନ୍ଟ୍ରେସନ। ଏକାଗ୍ର ଚିତ୍ତତା ନେଇକି ଯଦି କୌଣସି ପିଲା ବା ମେଧାବୀ ପିଲାମାନେ ଯଦି ମନୋନିବେଶ କରନ୍ତି ପାଠପଢ଼ାରେ, ସେମାନେ ନିଶ୍ଚୟ ଦିନେ ବଡ଼ ମଣିଷ ହେବେ। ଏଥିରେ ଦୁଇ ମତ ନାହିଁ ବା ଦ୍ୱିଧା ନାହିଁ। ତେବେ ପିଲାମାନେ ଏତିକି କହିବି, ଆମ ପିଲାଦିନଟା ଖୁବ୍ ସରଳ ଏବଂ ସୁନ୍ଦର ଜୀବନ ଥିଲା। ଆରେ ଏବେ ସିନା ତମେମାନେ କମ୍ପ୍ୟୁଟର, ଲାପଟପ୍, ମୋବାଇଲରେ ପାଠ ପଢୁଛ, ଆମେ କଣ ସେସବୁ ଦେଖିଥିଲୁ? ଆମ ପାଇଁ ତାହା ଥିଲା ସ୍ୱପ୍ନ। ଆମେ କେମିତି ପାଠ ପଢୁଥିଲୁ? ଆଗ ହଉଥିଲା ଖଡ଼ି ଛୁଆଁ, ଖଡ଼ି ଛୁଆଁ ପରେ ପାଠ ପଢିଲୁ ଗାଁ ସ୍କୁଲରେ। ସେଥିରେ ବସ୍ତାନୀ ଭିତରେ ଚଟ ଦୋର ହେଇକି ଟଙ୍ଗା ହେଇଥିବ ଏବଂ ବସ୍ତାନୀର ଲମ୍ବା ଏତେ ଥିବ, ଆମେ ତାକୁ ବା କାଖରେ ପକେଇ ତାକୁ ଆମେ ନେଇକି ସ୍କୁଲକୁ ଯାଉ। ପାଦରେ ଚପଲ ବି ନଥାଏ, ତ ଆମର ସେଥିରେ କିଛି ଦୁଃଖ ନଥିଲା। ଆଗ ଥିଲା ଆମ ବେଳେ ପେଟୁଆ କଲମ, ତା ଦେହରେ ନେଳି କାଳି ପୋଷୁଥିଲା। ଏବେ ସିନା ରିଫିଲ ଯିବ ହେଇଗଲା। ପିଲାମାନେ, ମୋ ବୋଉ ମତେ କହିଥବ ପାଠ ପଢା ସରିବ ଗାଁ ମୁଣ୍ଡରେ ଗୋଟେ ବରଗଛ ଆମର ଥାଏ, ଗଲା ବେଳକୁ ମୁଣ୍ଡିଆ ଟିଏ ପକୁ, ଆସିଲା ବେଳକୁ ମୁଣ୍ଡିଆ ଟିଏ ପକୁ। ଆଉ ଯୋଉଦିନ ପରୀକ୍ଷା ସରିବ ସେ ବରଗଛ ମୂଳରେ ଯେତେ କାଳି ଥିବ ତାକୁ ଆମେ ଢାଳିକି ଘରକୁ ଆମେ ଆସିବୁ। ସେ ଯୋଉ ଅନୁଭୂତି ଏବେ ମନେ ପଡିଲେ ପିଲାମାନେ ଭାରି ହସ ମାନେ ଏବଂ ଲୁଚେଇ ଲୁଚେଇ ଟିକେ ଆମେ ହସିଦଉ। ଏବେ ସିନା ରଟକେନ ଆସିଗଲା, ସେତେବେଳେ ଆମେ କେବଳ କଲମ ଆଉ ଖଡି ପେନସିଲ। ହଁ, ଆମ ପିଲାଦିନେ ପିଲାମାନେ ହସ୍ତାକ୍ଷର ଆମେ ନିଶ୍ଚୟ ଲେଖୁଥିଲୁ, ଯେଉଁଥିପାଇଁ ଆମ ଅକ୍ଷର ଆଜି ବେଶ ସୁନ୍ଦର ହେଇପାରିଛି। ଯଦି ଅକ୍ଷର କାହାର ଭଲ ନ ହେଲା ବା ହସ୍ତାକ୍ଷର ଖାତା କିଏ ଯଦି ଘରୁ ଲେଖିକି ନ ଆଣିଲା, ତା ପର ଦିନ ଶିକ୍ଷକ ପାଖକୁ ଡାକି ବେତ୍ର ମାଡ଼, ପେନସିଲ ଦି ଆଙ୍ଗୁଠି ସନ୍ଧିରେ ପୁରେଇକି ଯୋଉ ମୁଡିବେ, ସେ ସବୁ ସମୟ ଆଜି ମନେ ପଡେ। ଏବଂ ସେ ସମୟ ଆଉ ଏବେ ନାହିଁ ବୋଲି ମୁଁ କାହିଁ କହେ। ବର୍ଷା ଦିନେ ଆମେ ଯାଉ ସ୍କୁଲକୁ, ସେଥିରେ ନୀଳ ପେଣ୍ଟକୁ ଧଳା ସାର୍ଟ, ଗାଁ ଦାଣ୍ଡ ଆଣ୍ଠିଏ ଆଣ୍ଠିଏ କାଦୁଅ, ତା ଭିତରେ ଆମେ କେତେଥର କଚଡା ଖାଇକି ପଡି ଉଠି ସ୍କୁଲକୁ ଯିବାକୁ ପଡିବ। ଯଦି ଆମେ ଫେରି ଆସୁଛୁ ଘରୁ ମାଡ଼, ଯଦି ସ୍କୁଲ ନ ଯାଉଛୁ ଶିକ୍ଷକ ମାଡ଼। ଆଉ ଗୋଟେ ପିଲା ମଜା କଥା କହିବି, ଯଦି ଲଗାଣ ବର୍ଷା ହୁଏ ଆମେ ଚାରି ପାଞ୍ଚଟା କଦଳୀ ଗଛ କାଟି କଦଳୀ ଭେଳା କରି ଆମେ ସବୁ ଗାଁ ଦାଣ୍ଡରେ ତାକୁ ଆଉ କାତ ମାରିକି ଆମେ ଚାଲୁଛୁ। ବର୍ଷା ହେଲେ କଣ ହେଇ ପିଲାମାନେ ଜାଣିଛ? ଗାଁ ଦାଣ୍ଡରେ ଏଡିକି ମୋଟାରେ ପାଣି ସୁଅ ଚାଲେ। ଆମେ ସବୁ କଣ କରୁ ନା, ଖାତା ଫର୍ଦେ ଫର୍ଦେ ବାପା ମାଙ୍କ ଲୁଚି ଚୁପି ନେଇ ଗୋଟେ କାଗଜକୁ ଚିରି ଡଙ୍ଗାଟିଏ ଆମେ କରୁ, ଛୋଟିଆ ଡଙ୍ଗା। ସେଇ ଡଙ୍ଗାକୁ ଆମେ ଲୁଚି ଲୁଚିକି ବାପାଙ୍କ ଆଢୁଆଳରେ ଗାଁ ଦାଣ୍ଡ ପାଣିରେ ଆମେ ଭସେଇ ଦଉ।

0: ବୟସ୍କ ଲୋକ ଜେଜ ଜେଜେମା ବସିଥିବେ ଚାଳରୁ, ଯୋଉ ନାଲି ପାଣି ଗଡୁଥିବ ବର୍ଷା ପାଣି, ତାକୁ ଆମେ ନନ୍ଦିଆ ହଉ କିମ୍ବା କାଙ୍ଗୁଲା ହଉ କି ବାଲ୍ଟି ହଉ, ତାକୁ ଆମେ ରଖୁ, ଦେଖିବାକୁ କେମିତି ଲାଗେ ଜାଣିଛ ପିଲା? ଠିକ ନାଲି ଚା। ଆଉ ଗୋଟେ କଥା, ଯେତେବେଳେ ବର୍ଷା ଖୁବ ଜୋର ହୁଏ, ଅଧେ ପିଲା ଉଦା ହେଇଯାନ୍ତି। ଗୋଟିଏ ଛତରେ ଆମେ ଜଣେ ଦି ଜଣ, ଧରନ୍ତୁ ଆମେ ପାଞ୍ଚ ସାତ ଭାଇ ଭଉଣୀ, ସମସ୍ତଙ୍କୁ ତ ଛତା ଜଗିବା ବାପା ମାଙ୍କର ସମ୍ବଳ ନଥିଲା। ଆମେ ଗୋଟିଏ ଛତା ତଳେ ଦି ଜଣ ଜାକି ଜୁକି ହେଇକି ଯାଉ, ସିଏ ବାଁ ପଟ ଫାଳେ ଓଦା, ମୋର ଡାହାଣ ପଟ ଫାଳେ ଓଦା। ସ୍କୁଲକୁ ଗଲା ବେଳକୁ ନିପଟ ଆମେ ପୁରା ସମ୍ପୂର୍ଣ୍ଣ ଓଦା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ପିଲାମାନେ, ତମେ ତ ଏବେ ବସ୍ରେ ଆସୁଛ, ବାପା ମା ନେଇକି ସ୍କୁଟରରେ ଗାଡିରେ ଛାଡୁଛନ୍ତି, କିଏ କିଏ କିଏ କେମିତି ମଧ୍ୟ ସାଇକେଲରେ ଯାଉଛନ୍ତି। ଆମ ବେଳେ ସେ ସୁଯୋଗ ନଥିଲା ପିଲାମାନେ। ଆଉ ଗୁରୁଜୀ ଏବଂ ତମ ଯୋଉ ଶିକ୍ଷକ, ସମସ୍ତ ସ୍କୁଲର ସମସ୍ତ ଗୁରୁଜୀ ବାପା ମାଙ୍କୁ ପ୍ରଥମେ ଯଥାଚିତ ସମ୍ମାନ ଦବ, ଆଉ ସେମାନଙ୍କ ଆଶୀର୍ବାଦରେ ପିଲାମାନେ ଆମେ ବହୁତ ଉପରକୁ ଯିବା। କିଏ ଡାକ୍ତର ହବ, କିଏ ଇଞ୍ଜିନିୟର ହବ, କିଏ IAS ଅଫିସର ହବ, କିଏ OS ଅଫିସର ହବ। ଗାନ୍ଧିଜୀଙ୍କ ତିନୋଟି ଜିନିଷ ମନେ ରଖିବାରେ ପିଲେ, ମୋର ଗୋଟେ ସ୍ୱପ୍ନ ଥିଲା, ମୁଁ ପିଲାଦିନେ ସୁନ୍ଦର ଗୀତ ମୁଁ ଗାଉଥିଲି, କୋଉ ସ୍କୁଲ କଲେଜରେ ବହୁତ ଆୱାର୍ଡ ପାଇଛି, ଏବଂ ମୋର ସେ ଗୀତକୁ ନେଇ ଗାୟକ ପରେ ତାପରେ ମୁଁ ଫିଲ୍ମ ସଂସ୍ପର୍ଶରେ ଆସିଲି, ମୁଁ ଜଣେ ଚଳଚ୍ଚିତ୍ର ପ୍ରଯୋଜକ ହେଲି, ଦୁଇ ଦୁଇଟି ସିନେମା କଲି, ନଈ ସେପାରି, କନକ ଗୋରୀ ମୋର ପ୍ରଥମ ସିନେମା, ଦ୍ୱିତୀୟ ସିନେମା ଅପରାହ୍ନର ସୂର୍ଯ୍ୟ, ଚଳଚ୍ଚିତ୍ର ନିର୍ଦ୍ଦେଶକ ମଧ୍ୟ ମୁଁ ହେଲି, ତାପରେ ପ୍ରଚ୍ଛଦ ପଟ ଗାୟକ, ଅନେକ ସିନେମାରେ ମୁଁ ଗୀତ ଗାଇଛି, ସଙ୍ଗୀତ ନିର୍ଦ୍ଦେଶନା ବହୁତ କ୍ୟାସେଟ୍ ଇତ୍ୟାଦିରେ, ଫିଲ୍ମରେ ବି ସଙ୍ଗୀତ ନିର୍ଦ୍ଦେଶନା ଦେଇଛି, ଏବଂ ସବୁଠାରୁ ମୋର ଗୁରୁତ୍ୱପୂର୍ଣ୍ଣ ଗୋଟେ ଅଂଶ ହେଲା ମୋ ଜୀବନର, ମୁଁ ଜଣେ ଅଭିନେତା। ମୋର ଯୋଉ ଏମ୍ ଥିଲା, ମୁଁ ଆଜି ସେଇ ଏମ୍ ରେ ମୁଁ ପହଞ୍ଚି ପାରିଛି, ସଫଳ ହେଇଛି। ପିଲାମାନେ, ତମକୁ ବି ମୁଁ କହିବି, ପିଲେ ଗୋଟେ ଏମ୍ ରଖିବ କି ଆମେ ଭବିଷ୍ୟତରେ ଏଇଆ ହବୁ। ଆଉ ତମେ ଯଦି ବଡ଼ ହବ ପିଲାମାନେ, ତମ ବାପା ମା କଣ ଖୁସି ହେବେନି? ଦେଶରେ ତମେ ନାଁ ହବ, ରାଜ୍ୟରେ ନାଁ ହବ, ସବୁ ବାପା ମାଙ୍କର ଗୋଟେ ସ୍ୱପ୍ନ ଥାଏ, ମୋ ପିଲା ଆଜି IAS ହେଇଛି, ମୋ ପିଲା ଆଜି ଡାକ୍ତର ହେଇଛି, ପୁଅ ଆଜି ସିନେମା କରିଛି, ଟିଭିରେ ଲୋକ ଦେଖୁଛନ୍ତି। ତ ସେମିତି ତମେ କୌଣସି ଏମ୍ ନ ରଖିଲେ ତମେ ଆଗକୁ ବଢିପାରିବ ନାହିଁ। ଗୋଟେ ଭଲ ଏମ୍ ରଖ ଜୀବନରେ, ଇଏ ଯାହା ହୁଅ, ମୁଁ ଆଜି ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ, ଗାୟକ ଓ ଅଭିନେତା ହେଇପାରିଥାନ୍ତି କି? ମୋର ପ୍ରଥମ ଚଳଚ୍ଚିତ୍ର ନଈ ସେପାରି କନକ ଗୋରୀ, ତାର ତିନିଟା ବିଭାଗରେ ମୁଁ ଷ୍ଟେଟ୍ ଆୱାର୍ଡ ପାଇଲି, ଅପରାହ୍ନର ସୂର୍ଯ୍ୟରେ ମଧ୍ୟ ଶ୍ରେଷ୍ଠ ପ୍ରଯୋଜକ ନିର୍ଦ୍ଦେଶକ ଆୱାର୍ଡ ପାଇଲି, ଶ୍ରେଷ୍ଠ କାହାଣୀକାର ଆୱାର୍ଡ ମଧ୍ୟ ମୁଁ ପାଇଛି। ତେଣୁକରି ମୋ ଜୀବନରେ ମୁଁ ପଛକୁ ହଟିନି କେବେ, ରେଡିଓରେ ମୋ ଗୀତ ବାଜୁଛି, ଫିଲ୍ମ ହିରୋକୁ ନେଇକି ଯାଉଛି ସାଇକେଲ ଚଲେଇ କଷ୍ଟରେ, ଆଗେ ଦେଖ ପିଛେ ଦେଖ ବାଇନ ଦେଖ ଡାଇନ ଦେଖ ସାଇକେଲ ମୋର ଗଡିଯା। ରହିଲି, ନମସ୍କାର,
1: ଧନ୍ୟବାଦ ସାର।

0: ପିଲାମାନେ ଏଥର ଆମର ଅତି ପରିଚିତ ସିଆର୍ସିସି ଲକ୍ଷ୍ମୀପ୍ରିୟା ରାଉତ ମହୋଦୟା ଆଜି ଅଧ୍ୟାୟରେ ତମମାନଙ୍କୁ ସୁନ୍ଦର ସୁନ୍ଦର କଥା କହିବା ପାଇଁ ପହଞ୍ଚି ଗଲେଣି। ଆଜ୍ଞା ଦିଦି ଆରମ୍ଭ କରନ୍ତୁ।
1: ଜୟ ଜଗନ୍ନାଥ। ସମସ୍ତ ରେଡିଓ ଶ୍ରୋତା ମାନଙ୍କୁ ନମସ୍କାର ଜଣାଇବା ସହିତ ମୋର କୁନି କୁନି ପିଲାମାନଙ୍କୁ ଯେଉଁମାନେ ଅତି ଆଗ୍ରହର ସହିତ ଏଇ ଭାରତ ମସଲା ସ୍କୁଲ ଟାଇମ କୁ ଶୁଣିବା ପାଇଁ ଅପେକ୍ଷାରତ ସେମାନଙ୍କୁ ମୋର ସୁକଲ୍ୟାଣ। ଆଜି ପିଲାମାନେ ମୁଁ କହିବି ତୁମରିମାନଙ୍କ କଥା, ତୁମ ସାଙ୍ଗ ସାଥୀ ଭାଇ ଭଉଣୀଙ୍କ କଥା, ଅଭିଭାବକ ଅଭିଭାବିକା ମାନଙ୍କର ପୁଅ ଝିଅଙ୍କ କଥା, ଯେଉଁମାନେ କି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଚେଷ୍ଟିତ, ସେମାନେ ହେଉଛନ୍ତି ଦିବ୍ୟାଙ୍ଗ ପିଲାମାନେ। ଆମେ ଜାଣିଛେ ଯେ ବୈଜ୍ଞାନିକ ହେଲେନ କେଲରଙ୍କ କଥା, ତାଙ୍କ କଥା ଯଦି ମନେ ପକେଇବା ତେବେ ତାଙ୍କର ନିଷ୍ଠା, ତାଙ୍କର ଉଦ୍ୟମ, ତାଙ୍କର ସାହସିକତା ବଳରେ ସେ ସାରା ବିଶ୍ୱରେ ବନ୍ଦନୀୟ ହୋଇ ରହିଗଲେ। ଯଦି ଆମେ ମନେ ପକେଇବା କବିମାନଙ୍କ ଭିତରୁ ସନ୍ଥ କବି ଭୀମଭୋଇଙ୍କ କଥା, ସେ ଜଣେ କବି, ଜଣେ ସନ୍ଥ, ଜଣେ ଦାର୍ଶନିକ ଭାବରେ ସେ ପରିଚିତ ହେଲେ। ସେ କଣ କହୁଥିଲେ, ତାଙ୍କ ଜୀବନ ପଛେ ନର୍କରେ ପଡିଥାଉ କିନ୍ତୁ ତାଙ୍କ ଦ୍ୱାରା ଜଗତ ଉଦ୍ଧାର ହେଉ ବୋଲି ସେ ଏଇ ଯୋଉ ପଦଟି ଲେଖିଥିଲେ ସେଥିରୁ ତାଙ୍କର କେତେ କବି ପ୍ରତିଭା ଆମେ ସେଇଥିରୁ ହିଁ ଅନୁମାନ କରୁ ଯେ ଈଶ୍ୱରଙ୍କର ସୃଷ୍ଟିରେ ସମସ୍ତେ ସମର୍ଥ। ଆମେ ଜାଣିଛେ ଯେ ଏମାନଙ୍କର ଯଦି ଗୋଟିଏ ଇନ୍ଦ୍ରିୟ କୌଣସି ଗୁଣରେ କମ୍ ଥାଏ ତେବେ ଅନ୍ୟ ଇନ୍ଦ୍ରିୟ ଗୁଡିକ ବହୁତ ଆକ୍ଟିଭ ଥାଏ। ଜଣେ କଥା କହି ନ ପାରିଲେ ବି ଭଲ ଚିତ୍ର ଆଙ୍କିପାରେ, ତାଙ୍କର ଶ୍ରବଣ ଶକ୍ତି ଭଲ ଥାଏ, ଦୃଷ୍ଟି ଶକ୍ତି ଭଲ ଥାଏ, ଦେଖି ନ ପାରିଲେ ବି ଭଲ ଗୀତ ଗାଇପାରୁଥାଏ। ତେଣୁ ସେମାନଙ୍କର ଅନେକ ଗୁଣ ଥାଏ ଯୋଉ ଗୁଣରେ କି ସେମାନେ ପରିଚିତ।

0: ବଞ୍ଚିତ ହୋଇଥାନ୍ତି। ତେଣୁ ଏଇ ଯୋଉ ଦିବ୍ୟାଙ୍ଗ ମାନେ ଆଜି ଆଉ କାହା ପାଖରେ ବୋଝ ହୋଇ ରହିନାହାନ୍ତି, ସେମାନଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦେଇଛନ୍ତି। ପ୍ରତି ମୁହୂର୍ତ୍ତରେ ଆମ ଜୀବନରେ କିଛି ପ୍ରତିକୂଳ ପରିସ୍ଥିତି ବି ଆସେ, ଯଦି ଆମେ ନିଜକୁ ସକାରାତ୍ମକ ମନୋଭାବ ନେଇ ଆଗକୁ ବଢିବା, ତେବେ ଆମେ ସେ ଅସୁବିଧାକୁ ଏଡେଇ ଦେଇ ଯାଇପାରିବା। ତେଣୁ ସମସ୍ତ ଅନନ୍ୟ, କେହି କାହାଠାରୁ କମ୍ ନୁହନ୍ତି। ତେଣୁ ଆମ ମନରେ ସେଇଭଳି ଗୋଟେ ସକାରାତ୍ମକ ମନୋଭାବ ଯଦି ଆମେ ଆଣିବା, ତାହେଲେ ଆମେ ଜୀବନରେ ଆଗକୁ ଯାଇପାରିବା। କାହାଣୀଟି ହଉଛି ଏହିପରି ଯେ ଗୋଟେ ରାଜ୍ୟରେ ଜଣେ ଦିବ୍ୟାଙ୍ଗ ରାଜା ଥିଲେ। ଦିବ୍ୟାଙ୍ଗ ରାଜା, ସେ ରାଜାଙ୍କର ଗୋଟେ ଆଖି ନଥିଲା ଆଉ ଗୋଟେ ଗୋଡ ମଧ୍ୟ ନଥିଲା। ସେ ରାଜା କିନ୍ତୁ ପ୍ରଜାମାନଙ୍କୁ ବହୁତ ଭଲ ପାଉଥିଲେ, ନିଜ ପୁଅ ଝିଅ ଭଳି ତାଙ୍କୁ ସ୍ନେହ ଶ୍ରଦ୍ଧା ଭଲ ପାଇବା ଦଉଥିଲେ, ଆଉ ରାଜ୍ୟବାସୀ ମଧ୍ୟ ରାଜାଙ୍କର ଏଇ ଯୋଉ ଭଲ ପାଇବାକୁ ଦେଖି ତାଙ୍କ ଶାସନ କାର୍ଯ୍ୟରେ ବହୁତ ଖୁସି ଥିଲେ। କିଛି ଦିନ ପରେ ଥରେ ରାଜା ତାଙ୍କ ରାଜଦରବାରରେ ବୁଲୁଥାନ୍ତି। ସେ ବୁଲିବା ସମୟରେ ତାଙ୍କ ରାଜଦରବାରରେ କେତେକ ଚିତ୍ର ଉପରେ ତାଙ୍କର ନଜର ପଡିଲା। ସେ ଦେଖିଲେ ଯେ କାନ୍ଥରେ ବହୁତ ସୁନ୍ଦର ସୁନ୍ଦର ଚିତ୍ର ଗୁଡିକ ଟଙ୍ଗା ହେଇଛି, ଆଉ ସେ ଯୋଉ ଚିତ୍ର ଗୁଡିକ ବା ସେ ଯୋଉ ଫଟୋ ଗୁଡିକ ଲାଗିଛି, ଫଟୋ ଗୁଡିକ ଥିଲା ତାଙ୍କର ପୂର୍ବ ପୁରୁଷ ମାନଙ୍କର, ଯେମିତି ସମସ୍ତେ ପୁରା ବୀର ଯୋଦ୍ଧା ବଳବାନ ଆଉ ସୌରବାନ। ଶେଷରେ ଗୋଟିଏ ଜାଗା ଫାଙ୍କା ଥିଲା, ସେ ଫାଙ୍କା ଥିଲା କାରଣ ସେଥିରେ ତାଙ୍କରି ଫଟୋ ଲାଗିବ ବୋଲି ସେ ଜାଗାଟା ଫାଙ୍କା ଥିଲା। ରାଜା ଚିନ୍ତା କଲେ ଏମାନେ ତ ସମସ୍ତେ ଏତେ ସୁନ୍ଦର, ମାନେ ବୀର ଭଳି ଲାଗୁଛନ୍ତି, ବଳବାନ ଦେଖାଯାଉଛନ୍ତି, ମୁଁ ତ ଜଣେ ଦିବ୍ୟାଙ୍ଗ, ତେଣୁ ମୋ ଫଟୋ ଯଦି ଏଠାରେ ଲାଗିବ ତାହେଲେ ମୋ ପର ପିଢି ମାନେ ମାନେ ମୋ ଅନ୍ତେ ମୋ ପୁଅ ମୋ ନାତି ସେମାନେ ମତେ ଦେଖି କଣ ଭାବିବେ, ତେଣୁ ମୋ ଫଟୋ କେମିତି ଏମାନଙ୍କ ସହିତ ତୁଳନୀୟ ହବ, ମୁଁ ସେ କଥା ନିଜେ ମୁଁ ବଞ୍ଚିଥାଉଥାଉ ଏହାର ସମାଧାନ କରିକି ଯିବି। ତେଣୁ ସେ ଚିନ୍ତା କଲେ କଣ କରିବେ, ତା ପର ଦିନ ସେ ସମସ୍ତଙ୍କୁ ଡାକି ପଚାରିଲେ ଯେ ଆମ ରାଜ୍ୟର ସମସ୍ତ ଚିତ୍ରଶିଳ୍ପୀ ମାନଙ୍କୁ ଡାକ। କହିଲେ କଣ ପାଇଁ ଡାକିବେ ନା, ରାଜା କହିଲେ ଏମିତି ସେ ଚିତ୍ର ମୋର ଆଙ୍କିବେ ଯେପରି ଅତି ସୁନ୍ଦର ଦେଖାଯାଉଥିବ, ଆଉ ଏଇ ଫଟୋ ମାନଙ୍କ ସହିତ ଯେମିତି ସମକକ୍ଷ ହବ, ଯେମିତି ବଳବାନ ଦେଖାଉଥିବି, ବୀର ଦେଖାଉଥିବି, ଯୋଦ୍ଧା ଦେଖାଉଥିବି, ସେଇଭଳି ଯେମିତି ମୁଁ ସମକକ୍ଷ ହେବି, ଆଉ ସମସ୍ତେ ଯେମିତି ମତେ କହିବେ ବଳୁଆ ବା ବୀର ଯୋଦ୍ଧା ବୋଲି। ଏବଂ ରାଜା କହିଲେ ଯେ ଯିଏ ଭଲ ଚିତ୍ର ଅଙ୍କନ କରିବ ସେ ପୁରସ୍କାର ପାଇବ, ଆଉ ଯଦି ଖରାପ ଚିତ୍ର ଅଙ୍କନ କରନ୍ତି ଦଣ୍ଡ ମଧ୍ୟ ପାଇବ। ଏକଥା ଶୁଣି ସମସ୍ତେ ଡରିଗଲେ, ଦଣ୍ଡ ପାଇବାକୁ କିଏ ଭଲ ପାଆନ୍ତି। ଓ ରାଜା ଆଦେଶ ଦେଇଛନ୍ତି ମାନେ ସବୁ ଚିତ୍ରକର ଆସିଲେ। ସମସ୍ତଙ୍କ ମନରେ ଚିନ୍ତା ଯେ ଜଣେ ଦିବ୍ୟାଙ୍ଗ ରାଜାଙ୍କୁ ବଳବାନ ବୀର ଆଉ ସୌରବାନ ବୋଲି କେମିତି ଆମେ କରିବୁ, ଗୋଟେ ସେ ତ ଦିବ୍ୟାଙ୍ଗ, ତାଙ୍କର ତ ଗୋଟେ ଆଖି ନାହିଁ ଗୋଟେ ଗୋଡ ନାହିଁ, ତାହେଲେ ଆମେ ତାଙ୍କୁ କେମିତି ଏମିତି ପୂର୍ବପୁରୁଷଙ୍କ ମାନଙ୍କ ପରି କେମିତି ଆମେ କରିବୁ। କେହି ଆଉ ସାହସ କଲେ ନାହିଁ, ସମସ୍ତେ ଚୁପଚାପ ବସିଲେ, କିଛି ସମୟ ଚିନ୍ତା କଲେ, କିନ୍ତୁ କିଛି ନିର୍ଯାସ ବାହାରିଲା ନାହିଁ। ଶେଷରେ ଜଣେ ଯୁବକ ଚିତ୍ରକର ଆସି କହିଲେ ଯେ ମହାରାଜ, ମୁଁ ଆପଣଙ୍କର ଚିତ୍ର ଅଙ୍କନ କରିବି, କିନ୍ତୁ ମତେ 24 ଘଣ୍ଟାର ସମୟ ଦରକାର। ରାଜା କହିଲା ହଉ ଠିକ ଅଛି, କେହି ତ ରାଜି ହଉନାହାନ୍ତି, ରାଜା ହଁ ଭରିଲେ। ତା ପର ଦିନ ଚିତ୍ରକର ଆସି ଚିତ୍ର ଅଙ୍କନ କଲେ। ସେ ଚିତ୍ର ଯେତେବେଳେ ଅଙ୍କନ କରି ସାରିଛନ୍ତି, ସେ ଚିତ୍ରଟିକୁ ଦେଖିକିରି ସମସ୍ତେ ପୁରା ମୁଗ୍ଧ ହୋଇଗଲେ ଏବଂ ରାଜା ମଧ୍ୟ ବହୁତ ପ୍ରଶଂସା କଲେ। ସେ ଚିତ୍ରଟି କେମିତି ହେଇଥିବ କହିଲେ ପିଲାମାନେ, ସେ ଚିତ୍ରଟି ଏମିତି ଥିଲା ଯେ ରାଜାଙ୍କୁ ଗୋଟେ ଘୋଡାରେ ବସେଇବାର ଚିତ୍ର ସେ ଆଙ୍କିଲେ, ମାନେ ଘୋଡା ଯେମିତି ଚାଲେ ଦୌଡେ ସେମିତି ଘୋଡାର ଯେଉଁ ପଟ ବାହାରକୁ ଥିଲା ସେପଟେ ରାଜାଙ୍କର ଭଲ ଗୋଡଟାକୁ ବସେଇଲେ, ରାଜାଙ୍କର ଯେଉଁ ଗୋଡ ନଥିଲା ତା ଘୋଡାର ପଛ ପଟେ ରଖିଦେଲେ, ଯେଉଁ ଗୋଡଟି ଥିଲା ଭଲ ଥିଲା ତାକୁ ଘୋଡାର ବାହାର ପଟେ ରଖିଦେଲେ, ଘୋଡାର ପଛପଟେ ରହିଲା, କେହି ଜାଣିପାରିବେନି ରାଜାଙ୍କର ଗୋଡ ଅଛି କି ନାହିଁ, ତେଣୁ ଗୋଡ କାମଟା କମ୍ପ୍ଲିଟ ହେଇଗଲା। ତାହେଲେ ଆଖି ଗୋଟେ ନାହିଁ କେମିତି କରିବେ, ସେ କଣ କଲେ ଯୋଉ ଆଖିଟି ନାହିଁ ସେ ଆଖିଟାକୁ ବନ୍ଦ କରିଦେଲେ ଏବଂ ଯୋଉ ଆଖିଟି ଅଛି ସେଥିରେ ରାଜାଙ୍କ ହାତରେ ଧନୁ ଆଉ ତୀରକୁ ରଖିଦେଲେ। ତା ମାନେ ଏଥିରୁ ଜଣା ପଡିଲା ଯେ ରାଜା ଗୋଟେ ଜିନିଷକୁ ଲକ୍ଷ୍ୟ କରି, ଆମେ ଯେତେବେଳେ ଧନୁ ତୀର ମାରୁଛେ ଗୋଟେ ଆଖି ବନ୍ଦ କରି ଆଉ ଗୋଟେ ଆଖି ଲକ୍ଷ୍ୟ ରଖୁଛେ ନା, ତେଣୁ ଠିକ ସେହିପରି ଯେ ରାଜା ଧନୁ ତୀର ଜୋଖି ଗୋଟିଏ ଆଖି ବନ୍ଦ କରି ଲକ୍ଷ୍ୟ କରୁଛନ୍ତି ବୋଲି ସେଥିରୁ ଯେମିତି ଜଣା ପଡିଲା। ଏଇ ଚିତ୍ରଟିକୁ ଦେଖି ରାଜା ଏହାଦିକି ବହୁତ ଖୁସି ହେଇଗଲେ ଆଉ ପୁରସ୍କାର ମଧ୍ୟ ପ୍ରଦାନ କଲେ। ତେଣୁ ଏଇ ଯୋଉ ଗପ କହିବାର ଉଦ୍ଦେଶ୍ୟ, ଜଣେ ଦିବ୍ୟାଙ୍ଗ ହୁଅନ୍ତୁ ବା ସାଧାରଣ ଲୋକ ହୁଅନ୍ତୁ, ଜୀବନରେ ଆମେ କେବେ ବି ନିରାଶ ହବା ନାହିଁ, ଆମେ ସମର୍ଥ ବୋଲି ଆମକୁ ଈଶ୍ୱର ଏଠି ପଠେଇଛନ୍ତି, ତେଣୁ ଆମ ଦ୍ଵାରା ନିଶ୍ଚିତ କିଛି ଭଲ କାମ ହବ। ଆଜି ପାଇଁ ଏତିକି, ଧନ୍ୟବାଦ।
1: ଧନ୍ୟବାଦ ଦିଦି। ପିଲାମାନେ ମନେ ରଖ ତାହେଲେ ଆଜି ଅଧ୍ୟାୟର ପ୍ରଶ୍ନ, ପ୍ରଶ୍ନଟି ହେଲା ଚଳଚ୍ଚିତ୍ର ପ୍ରଯୋଜକ ତଥା ନିର୍ଦ୍ଦେଶକ ମହୋଦୟ ଅଜୟ କୁମାର।

ମହାନ୍ତିଙ୍କର ପ୍ରଥମ ଚଳଚ୍ଚିତ୍ରର ନାଁ କଣ? ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8847862377। ଏଇ ନମ୍ବରରେ ସଠିକ ଉତ୍ତର ଲେଖି ପଠେଇଦେବ, ତାହେଲେ ଗତ ଅଧ୍ୟାୟର ଭାଗ୍ୟଶାଳୀ ବିଜେତା ନାସା ନୌମି ମହାନ୍ତି ନବମ ଶ୍ରେଣୀ ପବ୍ଲିକ ସ୍କୁଲ ଭୁବନେଶ୍ୱରରୁ, ସାଇ ଶ୍ରିୟାଂଶୁ ଜେନା ତରଡ଼ାପଡ଼ା ଜଗତସିଂହପୁରରୁ ଏବଂ ସ୍ୱୟଂସିଦ୍ଧା ପରିଡ଼ା ବାଲିକୁଦା ଜଗତସିଂହପୁରରୁ। ଭାରତ ମସଲା ପକ୍ଷରୁ ତମମାନଙ୍କୁ ଅଭିନନ୍ଦନ। ତାହେଲେ ଆଜି ପାଇଁ ରହୁଛି ରେ ପିଲେ, ନମସ୍କାର।

0: ଜଗତସିଂହପୁରରୁ ଭାରତ ମସଲା ପକ୍ଷରୁ ତମମାନଙ୍କୁ ଅଭିନନ୍ଦନ।
1: ତାହେଲେ ଆଜି ପାଇଁ ରହୁଛି ରେ ପିଲେ, ନମସ୍କାର।
2: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଭାରତ ମସଲା ସ୍କୁଲ ଟାଇମ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଏବେ ଶୁଣନ୍ତୁ ଆଉ କେତୋଟି ଓଡ଼ିଆ କଥାଚିତ୍ରର ଗୀତ।

ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ FM ରେନ୍ବୋରେ ଏହି ଧାରାବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ କରାଯିବ।

ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆରମ୍ଭ କରିଛୁ ରେନ୍ବୋ ଏସ୍ଏମ୍ଏସ୍ ଯେଉଁ କାର୍ଯ୍ୟକ୍ରମରେ ଆପଣମାନେ ଏସ୍ଏମ୍ଏସ୍ ଦ୍ୱାରା ନିଜ ମନପସନ୍ଦର ଗୀତ ଶୁଣିଥାନ୍ତି। ତେବେ ଆରମ୍ଭ କରିବା ଏକ ଭକ୍ତି ସଙ୍ଗୀତରୁ, ଯେଉଁ ସଙ୍ଗୀତକୁ ଅନୁରୋଧ କରିଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗାପେଣ୍ଠ କଟକରୁ। ଭଜନ ସମ୍ରାଟ ଭିକାରୀ ବେଳଙ୍କ କଣ୍ଠରୁ ଗୋଟିଏ ସୁନ୍ଦର ଗୀତ ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ଦିଲୀପ ନାୟକ ପାରାଦୀପରୁ ଶୁଣିବାକୁ ଚାହିଁଛନ୍ତି ଗୋଟିଏ ଆଲବମ୍ ଗୀତ ଯାହାକୁ ଗାଇଛନ୍ତି ଶକ୍ତି ମିଶ୍ର ଚାଲ ଚାଲ ରେ ଶଗଡ଼ିଆ ଚାଲ ଏହି ଆଲବମ୍ରୁ ପହଞ୍ଚାଇଲି ଆପଣଙ୍କ ମନପସନ୍ଦର ଗୀତ।

ପରେ ମେସେଜଟି କରିଛନ୍ତି ଶୁଦ୍ଧ ଷଡ଼ଙ୍ଗୀରୁ ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା, ଲିପୁ ଲୁଟୁ, ନାତି ଗୁଗୁଲା, ସିପୁ ପପୁ, ଦୀପୁ ଖୁସି, ଲୁସି, ମିତା ଉନିଆ। ଶୁଣିବାକୁ ଚାହିଁଛନ୍ତି ଜାଇ ଫୁଲ କଥା ଚିତ୍ରର ଗୋଟିଏ ସୁନ୍ଦର ଗୀତଟି, ଅକ୍ଷୟ ମହାନ୍ତି ଗାଇଥିବା। ଶୁଣନ୍ତୁ ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ସୁନୀଲକାନ୍ତ ମହାନ୍ତି ସିଲୁ ଆକୃତି ଦେଓକାଳୀ ଶଙ୍ଖତରାଜ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଜୟମା ମଙ୍ଗଳା ଫିଲ୍ମର ଗୋଟେ ବଢ଼ିଆ ଗୀତ ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ

ପରବର୍ତ୍ତୀ ମେସେଜଟି କରିଛନ୍ତି ମଞ୍ଜୁବଳ ପାତ୍ର ଭକ୍ତି ପ୍ରସାଦ ପ୍ରଭାତ କୁମାର ଅସରଳା ପିଚୁକୁଳି ଖୋର୍ଦ୍ଧାରୁ ଶୁଣିବା ପାଇଁ ଚାହିଁଛନ୍ତି ଚକାଚକା ଭଉଁରୀ ଫିଲ୍ମର ଗୋଟିଏ ସୁନ୍ଦର ଗୀତ ଶୁଣିଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ସମୀର ସସ୍ମିତା ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ ଶୁଣିବା ପାଇଁ ଚାହିଁଛନ୍ତି କାବେରୀ କଥାଚିତ୍ରରୁ ଗୋଟେ ସୁନ୍ଦର ଗୀତ ଝୁମି ଝୁମି ଯାଉଛି ଶୁଣିଦେଉଛି ଆପଣଙ୍କ ମନପସନ୍ଦର ଗୀତଟିକୁ ଗାଇଛନ୍ତି ଚିତ୍ତ ଜେନା ଆପଣଙ୍କ ମନପସନ୍ଦର ଗୀତଟିକୁ ଗାଇଛନ୍ତି ଚିତ୍ତ ଜେନା ଏବଂ ଭୁବନେଶ୍ୱରୀ ମିଶ୍ର।

ଦୀପକ କୁମାର, ଅଶୋକ କୁମାର, ରାଜକୁମାର, ସବୁ କୁମାର କଣ ଆପଣଙ୍କ ପାଖରେ ଅଛନ୍ତି ନା କଣ ମୁଁ ଜାଣିପାରୁନି, ତେବେ ଯାହା ହଉ ଆପଣ ଏମିତି କୁମାର ହେଇକି ରହିଥାନ୍ତୁ। ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଆଲିସା ଆପା, ତମନ୍ନା ରେଡ୍ଡି, ତାଙ୍କ ସହିତ ଅଛନ୍ତି ରାଜଦୀପ ରୟ, ରୁଚିକା ରୟ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ମେସେଜଟି କରିଛନ୍ତି, କହୁନା ପ୍ୟାର ହେଭ୍ ମୁଭିର ଟାଇଟଲ ଟ୍ରାକ୍ଟି ଶୁଣିବା ପାଇଁ ଚାହିଁଛନ୍ତି। ଶୁଣେଇ ଦେଉଛି ଆପଣଙ୍କ ପସନ୍ଦର ଗୀତ।

ପରେ ଛତିଶଗଡ଼ରୁ ମେସେଜ୍ କରିଛନ୍ତି ହୀରାମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା ଏବଂ ନୋଖେଲାଲ ବର୍ମା। ଶୁଣିବା ପାଇଁ ଚାହିଁଛନ୍ତି ମନସିଲ ମୁଭିରୁ ରିମ୍ଝିମ୍ ଗିରେ ସାବନ। ଶୁଣନ୍ତୁ ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟେ କରିଛନ୍ତି ରୋହିତ ମେହେର ବୁଡ଼ାପାଲି ବିଜେପୁର ବରଗଡ଼ରୁ ଶୁଣିବା ପାଇଁ ଚାହିଁଛନ୍ତି ଓଡ଼ିଆ କଥାଚିତ୍ର ଗୋଟେ ଶୁଆ ଗୋଟେ ଶାରୀ ଶୁଣି ଦେଉଛି ସେଇ ଫିଲ୍ମରୁ ଗୋଟେ ଗୀତ।

ପରେ ପରେ ଆଉ ଗୋଟେ ମେସେଜ ଆସିଛି, ଲେଖି ପଠେଇଛନ୍ତି ହେମନ୍ତ କୁମାର ମହାରଣା ସୁଭଦ୍ରପୁର କଟକରୁ। ଶୁଣିବା ପାଇଁ ଚାହିଁଛନ୍ତି ଓଡ଼ିଆ ଭଜନ କେରି କେରି ଶୁଣାଦେବ। ଶୁଣାଇ ଦେଉଛି ଆପଣଙ୍କ ପସନ୍ଦର ଗୀତ।

ରେନ୍ବୋ ଏସ୍ଏମ୍ଏସ୍ର ଶେଷ ଏସ୍ଏମ୍ଏସ୍ଟି କରିଛନ୍ତି ସୋମନାଥ ସାହୁ ଜିଗରଣ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ଶୁଣିବା ପାଇଁ ଚାହିଁଛନ୍ତି ମେ ଖିଲାଡ଼ି ତୁ ଅନାଡ଼ି ମୁଭିର ଗୋଟେ ସୁନ୍ଦର ଗୀତ ଶୁଣିଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ମିଠା ମିଠା ମତ ମଧ୍ୟ ମାଗିବି। ସାଥୀ ସମୟ ଦିନ 11ଟା ବାଜି ସାରିଛି, ସମୟ ହେଇଯାଇଛି ଆପଣଙ୍କର ଫେଭରେଟ୍ ଶୋ କଳାକାର। ହଁ ସାଥୀ, ଭାରତୀୟ ସଙ୍ଗୀତ ଜଗତରେ ପ୍ଲେବ୍ୟାକ୍ ଗାୟନର ଗୋଟେ ବିଶେଷ ସ୍ଥାନ ରହିଛି। ଚଳଚ୍ଚିତ୍ରର ଦୃଶ୍ୟକୁ ନିଜ କଣ୍ଠସ୍ୱର ମାଧ୍ୟମରେ ଭାବନା, ଅନୁଭୂତି ଓ ଜୀବନଦାତା ହେଉଛି ପ୍ଲେବ୍ୟାକ୍ ଗାୟକ ଏବଂ ଗାୟିକାଙ୍କ ଠାରୁ ସବୁଠାରୁ ବଡ଼ କଳା।

ସାଥୀ, ଭାରତୀୟ ସଙ୍ଗୀତର ବିଶାଳ ପରିସରରେ ଅନେକ କଣ୍ଠଶିଳ୍ପୀ ନିଜର ଅଲଗା ଶୈଳୀ ଓ ସ୍ୱର ମାଧ୍ୟମରେ ଶ୍ରୋତାଙ୍କ ହୃଦୟରେ ସ୍ଥାନ ତିଆରି କରିଛନ୍ତି। ଆମେ ଆଜି ଯାହାଙ୍କ ବିଷୟରେ କଥା ବସି ଏମିତି ଜଣେ ପ୍ରତିଭାଶାଳୀ ଗାୟିକା, ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ମହାଲକ୍ଷ୍ମୀ ଆୟାର। ତାଙ୍କର ମଧୁର ସ୍ୱର, ସ୍ୱଚ୍ଛ କଣ୍ଠସ୍ୱର ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ତେବେ ସାଥୀ, ଆଗକୁ ଆମେ ତାଙ୍କ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ଶୁଣେଇ ଦେଉଛି ତାଙ୍କ କଣ୍ଠରେ ସୁନ୍ଦର ଗୀତଟି। ଏଞ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ ବକଟକ୍, ଦିଲ୍ ସେ ଦିଲ୍ ତକ୍ ସହିତ।

ତାଙ୍କର ସଙ୍ଗୀତ ଯାତ୍ରାରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ପ୍ରଭାବ ମଧ୍ୟ ଦେଖାଯାଏ। ଶାସ୍ତ୍ରୀୟ ସଙ୍ଗୀତର ଅଭ୍ୟାସ ଜଣେ ଗାୟକଙ୍କୁ ସ୍ୱର ନିୟନ୍ତ୍ରଣ, ଆଲୋପ, ତାନ ଓ ଭାବ ପ୍ରକାଶରେ ଦକ୍ଷ କରିଥାଏ। ଏହି ସଙ୍ଗୀତ ଶିକ୍ଷା ଓ ଅଭ୍ୟାସ ତାଙ୍କର ପରବର୍ତ୍ତୀ ପ୍ଲେବ୍ୟାକ୍ ଗାୟନରେ ମଧ୍ୟ ପ୍ରତିଫଳିତ ହୋଇଛି।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟକ ଦିଲ୍ ସେ ଦିଲ୍ ତକ୍ ସହ ଚାଲିଛି କଳାକାର। ହଁ ସାଥୀ, ଜଣେ କଳାକାର ପାଇଁ ପୁରସ୍କାର ଓ ସମ୍ମାନ ଯେତେ ଗୁରୁତ୍ୱପୂର୍ଣ୍ଣ, ଶ୍ରୋତାଙ୍କ ଭଲ ପାଇବା ମଧ୍ୟ ସେତେ ମହତ୍ୱପୂର୍ଣ୍ଣ। ମହାଲକ୍ଷ୍ମୀ ଆୟର ନିଜର ଗୀତ ମାଧ୍ୟମରେ ଅନେକ ଶ୍ରୋତାଙ୍କ ହୃଦୟରେ ସ୍ଥାନ ପାଇଛନ୍ତି। ତାଙ୍କର ଗୀତଗୁଡ଼ିକ ରେଡିଓ, ଟେଲିଭିଜନ ଓ ପରେ ଡିଜିଟାଲ ମ୍ୟୁଜିକ୍ ପ୍ଲାଟଫର୍ମରେ ମଧ୍ୟ ନୂଆ ପିଢ଼ିର ଶ୍ରୋତାମାନଙ୍କ ନିକଟରେ ପହଞ୍ଚିଛି। ତାଙ୍କର ସଙ୍ଗୀତ ଯାତ୍ରା ଆମକୁ ଏହି ଶିକ୍ଷା ଦିଏ ଯେ ପ୍ରତିଭା ସଫଳତାରେ ପରିଣତ କରିବା ପାଇଁ ଅଭ୍ୟାସ, ଧୈର୍ଯ୍ୟ ଓ ନିଷ୍ଠା ନିହାତି ଆବଶ୍ୟକ। ନିଜର ସ୍ୱତନ୍ତ୍ର ପରିଚୟକୁ ରକ୍ଷା କରି ସମୟ ସହିତ ଆଗକୁ ବଢ଼ିବା ହିଁ ଜଣେ ସଫଳ କଳାକାରଙ୍କର ପ୍ରକୃତ ଗୁଣ, ଯାହା ମହାଲକ୍ଷ୍ମୀ ଆୟର ଭାରତୀୟ ପ୍ଲେବ୍ୟାକ୍ ସିଙ୍ଗର ସଙ୍ଗୀତର ଜଣେ ଉଲ୍ଲେଖନୀୟ କଣ୍ଠଶିଳ୍ପୀ ଭାବେ ସ୍ମରଣୀୟ ହୋଇ ରହିବେ।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ବର୍ଗ କଟକ ତେଲସା ତେଲତାକ ହଁ ସାଥୀ କୁହନ୍ତି ନା ପୁରୁଣା ଗୀତ ପୁରୁଣା ସ୍ମୃତି ପୁରୁଣା ଗୀତରେ ଲୁଚିଥାଏ ଅନେକ ଅକୁହା କଥା ଅନେକ ଅକୁହା କାହାଣୀ ଗୀତ ଯେତେ ବି ପୁରୁଣା ହେଉ ଅନୁଭବ ଆଜି ବି ନୂଆ ଲାଗେ ସାଥୀ ଶୁଣି ଦେଉଛି ସେଇ ବ୍ୟାକ୍ ଟୁ ବ୍ୟାକ୍ ପୁରୁଣା ହିନ୍ଦୀ ଗୀତ ଏନ୍ଜୟ କରୁଥାନ୍ତୁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ବର୍ଗ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।

କ୍ଷେତ୍ର ପୁରୀଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଏହି ଧାରାବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ କରାଯିବ।

ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକେଟ ଦିଲ୍ ସା ଦିଲ୍ ତକ୍ ଦେଖନ୍ତୁ ନା କଥା ହେଇ ହେଉ ସମୟ କେତେବେଳେ ଦିନ 12 ବାଜି ସାରିଲାଣି ହଁ ସାଧି ସମୟ ବି କାହା ହିସାବରେ ଚାଲେ ସେ ତା ନିଜ ହିସାବରେ ଚାଲେ କେବଳ ଆମେ ତା ସହିତ ତାଳ ଦେଇ ଆଗକୁ ଯିବାର ଅଛି ସମୟ ତା ବାଟରେ ଚାଲୁ ନା କିନ୍ତୁ ବର୍ତ୍ତମାନ ସମୟ ହେଇଯାଇଛି ଆପଣଙ୍କର ଫେଭରେଟ୍ ଶୋ କିଛି କଥା କିଛି ଗୀତର ସୁଜାତା ଅଛି ଆପଣମାନଙ୍କ ସହିତ କିଛି ମିଠା ମିଠା କଥା ହେବା ମିଠା ମିଠା ଗୀତ ମଧ୍ୟ ଶୁଣେଇବି ସେଇଥିପାଇଁ ଟ୍ୟୁନ୍ କରି ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସାଥୀ ଶ୍ରାବଣ ଆସିଲେ ପ୍ରକୃତିର ରୂପ ବଦଳିଯାଏ ଆକାଶର ନୀଳିମା ଉପରେ କଳା କଳା ମେଘର ଚାଦର ଢାଙ୍କିଯାଏ କୋଉ ଦୂର ଦିଗନ୍ତରୁ ଭାସି ଆସେ ମେଘର ଗର୍ଜନ ମାଟିକୁ ଛୁଇଁଯାଏ ବର୍ଷାର ଶୀତଳ ଧାରା ଆଉ ଶୁଖିଲା ଧରଣୀର ଛାତିରେ ପ୍ରଥମ ବର୍ଷା ବିନ୍ଦୁ ପଡ଼ିବା ମାତ୍ରେ ମାଟିରୁ ଉଠେ ଏକ ଅଦ୍ଭୁତ ସୁଗନ୍ଧ ଲାଗେ ଯେମିତି ଧରଣୀ ମା ଦୀର୍ଘ ଅପେକ୍ଷା ପରେ ତାର ପ୍ରିୟ ସନ୍ତାନକୁ ପାଇ ହସି ଉଠୁଛି ହଁ ସାଥୀ ଶ୍ରାବଣ କେବଳ ଗୋଟିଏ ଋତୁର ନାଁ ନୁହେଁ ଅନେକ ସ୍ମୃତିର ନାଁ ଏହା ମନରେ ଗଭୀରତା ଲୁଚିଥିବା ଅସଂଖ୍ୟ କଥାର ନାଁ ଶ୍ରାବଣର ବର୍ଷା ଯେତେବେଳେ ଝରଝର ହୋଇ ଝରିପଡ଼େ ନା ମନର କୋଉ କଣରେ ଲୁଚିଥିବା ପୁରୁଣା ସ୍ମୃତିଗୁଡ଼ିକ ଜାଗି ଉଠେ ଝରକା ପାଖରେ ବସି ବର୍ଷାକୁ ଦେଖିଦେଲେ ମନେ ହୁଏ କେହି ଯେମିତି ଦୂର ଆକାଶରୁ ଆମ ପାଇଁ ଏକ ଚିଠି ନେଇ ଆସିଛି ସେ ଚିଠିର ପ୍ରତ୍ୟେକ ଶବ୍ଦରେ ରହିଛି ମାଟିର ଗନ୍ଧ ମେଘର ମାଦକତା ଓ ଭିଜା ମନର ଅକୁହା କଥା ସେଇଥିପାଇଁ ତ ମନକୁ ହୁଏ ସବୁବେଳେ ଶ୍ରାବଣରେ ଶ୍ରାବଣ ତୁ ମେଘ ଆଣିବୁ ତେବେ ସାଥି ଆଗକୁ ତ ଆମେ ଢେର ସାରା ଏ ବିଷୟରେ କଥା ହେବା କିନ୍ତୁ ବର୍ତ୍ତମାନ ଶୁଣିଦେଇଛି ଗୋଟେ ସୁନ୍ଦର ଗୀତ ଏଞ୍ଜୟ କରିଥାନ୍ତୁ କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ

ଶଙ୍ଖକ୍ଷେତ୍ର ପୁରୀଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଏହି ଧାରାବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ କରାଯିବ।

ଚିନ୍ତାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକେଟ ଦିଲ୍ ସେ ଦିଲ୍ ତକ୍ ଚାଲିଛି କିଛି କଥା କିଛି ଗୀତ। ହଁ ସାଥୀ, ଶ୍ରାବଣର ମେଘ ଆସିବାରେ ଗୋଟିଏ ଅଲଗା ଆନନ୍ଦ ରହିଥାଏ। ତପ୍ତ ଗ୍ରୀଷ୍ମର ଦାହରେ ଯେତେବେଳେ ଧରଣୀ ଫାଟିଯାଏ, ଗଛପତ୍ର ଯେତେବେଳେ ଶୁଖିଯାଏ, ନଦୀ ନାଳର ଜଳ ଯେତେବେଳେ କମିଯାଏ, ସେତେବେଳେ ସମସ୍ତେ ଅପେକ୍ଷା କରନ୍ତି ବର୍ଷାର ଆଗମନରେ। ଚାଷୀ ଆକାଶକୁ ଚାହିଁ ରହେ, ତାର ଆଶା ଥାଏ କେବେ ଆସିବ ସେ କଳା ମେଘ, କେବେ ଝରିବ ସେଇ ଧାରା ଶ୍ରାବଣ, କେବେ ତାର ଜମିରେ ନୂଆ ଜୀବନ ଫୁଟିବ। ସାଥି, ମେଘ ଆସେ, ପବନର ଗତି ମଧ୍ୟ ବଢ଼ିଯାଏ, ଗଛର ଡାଳପତ୍ର ମଧ୍ୟ ଦୋହଲିଯାଏ, ଆକାଶରେ ବିଜୁଳି ଚମକେ, ତାପରେ ହଠାତ୍ ଆରମ୍ଭ ହୁଏ ବର୍ଷା। ଟିଣ ଛାତ ଉପରେ ବର୍ଷା ବିନ୍ଦୁର ଟୋପାଟୋପା ଶବ୍ଦ, ଗଛପତ୍ର ଉପରେ ବର୍ଷାର ଝିପ୍ ଝିପ୍ ଧ୍ୱନି, ପୋଖରୀର ଜଳ ଉପରେ ବର୍ଷା ବିନ୍ଦୁର ଛୋଟ ଛୋଟ ତରଙ୍ଗ, ସବୁକିଛି ମିଶି ଗୋଟେ ସୁନ୍ଦର ସଙ୍ଗୀତ ସୃଷ୍ଟି କରେ। କିନ୍ତୁ ବର୍ତ୍ତମାନ ସମୟ ହେଉଛି ଗୋଟେ ସଙ୍ଗୀତର ଗୋଟେ ବ୍ୟୁଟିଫୁଲ ସଙ୍ଗ ଶୁଣେଇ ଦେଉଛି। ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବା।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୁଜାତା ଅଛି ଆପଣମାନଙ୍କ ସହିତ ସୋ ଚାଲିଛି କିଛି କଥା କିଛି ଗୀତ।

ସ୍ୱାଦି, ଶ୍ରାବଣର ମେଘ ଆସିଲେ ଗାଁର ରୂପ ଆହୁରି ସୁନ୍ଦର ହୋଇଯାଏ। ଗାଁର କାଦୁଅ ରାସ୍ତାରେ ପାଣି ଜମିଯାଏ। ଧାନ କ୍ଷେତରେ ନୂଆ ସହପୁଜିମା ଦେଖାଯାଏ। ଚାଷୀମାନେ ନିଜ ଜମିରେ ବ୍ୟସ୍ତ ହୋଇପଡ଼ନ୍ତି କେଉଁଠି ଧାନ ଚାଷ କରିବା ପାଇଁ। ସବୁକିଛି ମିଶି ଗାଁର ଜୀବନକୁ ଗୋଟିଏ ନୂଆ ରଙ୍ଗ ଦେଇଥାଏ ଶ୍ରାବଣ। ହଁ ସାଥୀ, ଶ୍ରାବଣ କେବଳ ଚାଷୀର ଆଶା ନୁହେଁ, ଏହା ପ୍ରେମର ମଧ୍ୟ ଗୋଟିଏ ଋତୁ। ବର୍ଷାର ଝରଝର ଶବ୍ଦ ମଧ୍ୟରେ ଅନେକ ଅଜାଣତରେ କାହାକୁ ଖୋଜି ମନ ମେଘ ଆକାଶରେ ଘୁରି ବୁଲେ। ମନେ ପଡ଼େ ପୁରୁଣା ଦିନର କଥା, ଭିଜା ରାସ୍ତାରେ ଚାଲିଲା ବେଳେ ମନେ ହୁଏ କେହି ଜଣେ ପାଖରେ ଥାଆନ୍ତା, ତେବେ ହେଇ ବର୍ଷା ଆହୁରି ସୁନ୍ଦର ହୋଇଥାନ୍ତା।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 ରେ କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
3: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ ହେ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କିଛି କଥା କିଛି ଗୀତ। ହଁ ସାଥୀ, ଶ୍ରାବଣର ମେଘ କେବେ ମନରେ ଆଶା ତ କେବେ ମନରେ ବିଷାଦ। ଆକାଶରେ ଯେତେବେଳେ ମେଘ ଢାଙ୍କିଯାଏ ମନରେ ଗୋଟେ ଅଜଣା ନିରବତା ଆସିଥାଏ। ଏହି ନିରବତା ଅନେକ ଅକୁହା କଥା ଶୁଣାଯାଏ, ଯେଉଁ କଥା କି ମଣିଷ କାହାକୁ କହିପାରେନି। ସେ କଥାକୁ କେବଳ ସେ ବର୍ଷାକୁ କହିଦିଏ, ଯିଏ ଲୁହକୁ ଲୁଚାଇବାକୁ ଚାହେଁ ସେହି ଲୁହକୁ ବର୍ଷା ବିନ୍ଦୁ ସହିତ ମିଶାଇ ଦିଏ। ସତରେ ବର୍ଷା ଆମକୁ ଶିଖାଏ ଯେ ଜୀବନରେ ଯେତେ ଦୁଃଖ ଆସୁନା କାହିଁକି, ତାପରେ ଦିନେ ନା ଦିନେ ସୁଖ ଆସିବ। ଯେତେ ନିଦାଗ ଆସୁନା କାହିଁକି, ଯେତେ ତାପ ଆସୁନା କାହିଁକି, ଦିନେ ନା ଦିନେ ମେଘ ଆସିବ। ଯେତେ ଦୁଃଖ ଥାଉ ତାପରେ ପୁଣି ସୁଖ ଆସିବ। ଯେତେ ଶୁଖିଲା ହୋଇଯାଅ ମନ, ଗୋଟିଏ ଦିନ ଭଲ ପାଇବାର ବର୍ଷା ପୁଣି ତାକୁ ଭିଜେଇଦେବ ଶ୍ରାବଣର ମେଘ। ତେଣୁ ଆଶାର ପ୍ରତୀକ ହେଉଛି ଶ୍ରାବଣର ମେଘ।

ସେଥିଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନମକଟକ ଦଲ ସେ ଦିଲ ତକ୍ ଚାଲିଛି କିଛି କଥା କିଛି ଗୀତ। ହଁ ସାଥୀ, ସେଇ ଶ୍ରାବଣରେ ଛୋଟ ପିଲାଙ୍କର ଖୁସିର କଥା ମାନେ ଆମ ପିଲାବେଳର କଥା ମନେ ପକାଇ ଦିଏ, ବହୁତ ସ୍ମୃତି ମଧ୍ୟ ମନେ ପକାଇ ଦିଏ। ସେଇ କାଗଜ ଡଙ୍ଗା ସହିତ ବର୍ଷା ପାଣି, ସାଙ୍ଗମାନଙ୍କ ସହିତ ଗାଁ ଦାଣ୍ଡରେ ବର୍ଷାରେ ଭିଜିବା, ମନେ ପକାଇ ଦିଏ ସେଇ ପିଲାଦିନର ସ୍ମୃତି ଶ୍ରାବଣ।

ହଁ ସାଧୀ, ଶ୍ରାବଣ ଆମକୁ ପ୍ରକୃତିକୁ ଭଲ ପାଇବାକୁ ମଧ୍ୟ ଶିଖାଏ। ବର୍ଷା ହେଉଛି ପ୍ରକୃତିର ଜୀବନଧାରା। ଜଳ ନଥିଲେ ଯେମିତି ଜୀବନ ନାହିଁ, ତେଣୁ ବର୍ଷା ଜଳକୁ ସଞ୍ଚୟ କରିବା, ନଦୀ ପୋଖରୀକୁ ସୁରକ୍ଷିତ ରଖିବା, ଗଛ ଲଗାଇବା, ପରିବେଶକୁ ସୁସ୍ଥ ରଖିବା ଆମର ଦାୟିତ୍ୱ। ପ୍ରକୃତି ଆମକୁ ଯେତେ ଦେଉଛି ତା ପାଇଁ ମଧ୍ୟ ପ୍ରକୃତିକୁ ସୁରକ୍ଷା ଦେବା ଦରକାର। ଶ୍ରାବଣର ମେଘ ଆସେ, ବର୍ଷା ହୁଏ, ଧରଣୀ ସବୁଜ ହୋଇଯାଏ, କିନ୍ତୁ ଆମେ ଯଦି ଗଛ କାଟି ଚାଲିବା, ଜଳାଶୟ ପୋତିଦେବା ଓ ପ୍ରକୃତିକୁ ନଷ୍ଟ କରିଦେବା, ତେବେ ଆଗାମୀ ଦିନରେ ଶ୍ରାବଣରେ ସେହି ସୁନ୍ଦର ରୂପ ମଧ୍ୟ ହଜିଯାଇପାରେ। ତେଣୁ ଶ୍ରାବଣର ମେଘକୁ ସ୍ୱାଗତ କରିବା ସହିତ ପ୍ରକୃତିକୁ ମଧ୍ୟ ସମ୍ମାନ କରିବା ଆବଶ୍ୟକ। ନହେଲେ ଆମେ କହିପାରିବାନି ଯେ ଶ୍ରାବଣରେ ଶ୍ରାବଣ ତୁ ମେଘ ଆଣିବୁ। ନିଶ୍ଚିନ୍ତ ଆମେ ଯଦି ପ୍ରକୃତିକୁ ସେତିକି ଭଲ ପାଇବା, ନିଶ୍ଚିନ୍ତ ଶ୍ରାବଣ ମେଘକୁ ନେଇ ଆସିବ।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟ ଦିଲ୍ ସେ ଦିଲ୍ ତକ୍ ସମୟ ଦିନ ଗୋଟାଏ 10 ବାଜି ସାରିଛି ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ ଆଜି ଚର୍ଚ୍ଚାରେ ସୁଜାତା ଅଛି ଆପଣମାନଙ୍କ ସହିତ କିଛି ମିଠା ମିଠା ଗୀତ ଶୁଣିବ ମିଠା ମିଠା କଥା ହେବେ ମିଠା ମିଠା ମତ ମଧ୍ୟ ମାଗିବ ଆପଣଙ୍କର ସାଥୀ ଜୀବନ ହେଉଛି ଏକ ଦୀର୍ଘ ଯାତ୍ରା ଯେଉଁ ଯାତ୍ରାର ପଥ ସବୁବେଳେ ସମତଳ ହୋଇନଥାଏ କେବେ ଏଠାରେ ଫୁଲ ଫୁଟିଥାଏ ତ କେବେ କଣ୍ଟାରେ ଭରିଯାଏ କେବେ ଆମେ ଆନନ୍ଦରେ ଆଗକୁ ବଢ଼ୁଥାଉ ତ ଆଉ କେବେ ବିଫଳତା ଦୁଃଖ ନିରାଶ ଆମ ପାଦକୁ ଅଟକାଇ ଦିଏ ତଥାପି ଯେଉଁ ମଣିଷ ନିଜ ଉପରେ ବିଶ୍ୱାସ ରଖି କହିପାରେ ମୁଁ ପାରିବି ସେହି ମଣିଷ ଦିନେ ନା ଦିନେ ସଫଳତାର ଶିଖରକୁ ଛୁଇଁପାରେ କାରଣ ସଫଳତାର ପ୍ରଥମ ପାହାଚ ହେଉଛି ଆତ୍ମବିଶ୍ୱାସ ନିଜ ଉପରେ ଥିବା ଏହି ଦୃଢ଼ ବିଶ୍ୱାସ ହିଁ ଜଣେ ସାଧାରଣ ମଣିଷକୁ ଅସାଧାରଣ କରି ଗଢ଼ି ତୋଳେ ସାଥୀ ଆପଣ ଭାବୁଥିବେ ମୁଁ ଏ କଥା କାହିଁକି କହୁଛି ହଁ ସାଥୀ ଆଜି ଚର୍ଚ୍ଚାର ଟପିକ୍ ହେଉଛି ମୁଁ ପାରିବି ଦିନେ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିବ ଆପଣଙ୍କ ମତ କ'ଣ ନିଶ୍ଚିନ୍ତ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ

ଆମକୁ ଆପଣଙ୍କର ମତ ଜଣାଇବା ପାଇଁ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ, ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଆଉ ଥରେ କହି ରଖୁଛି 8895254200। ତେବେ ସାଥୀ ଡେରି କାହିଁକି, ଫଟାଫଟ ଏସ୍ଏମ୍ଏସ୍ କରିଦିଅନ୍ତୁ। ଏସ୍ଏମ୍ଏସ୍ କରିବା ପାଇଁ ଏସ୍ଏମ୍ଏସ୍ ବକ୍ସକୁ ଯାଆନ୍ତୁ, ଟାଇପ୍ କରନ୍ତୁ FMRC, ଟିକେ ସ୍ପେସ୍ ଦିଅନ୍ତୁ, ନିଜର ମତାମତ ସହିତ ନିଜର ନାଁ ଗାଁ ଠିକଣା ଲେଖିବାକୁ ଜମା ବି ଭୁଲିବେନି। ଶୁଣେଇ ଦେଉଛି ଗୋଟେ ବ୍ୟୁଟିଫୁଲ୍ ସଙ୍ଗ, ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ଆଜି ଚର୍ଚ୍ଚାରେ। ସାଥୀ ମୁଁ ପାରିବି ଏଇ ତିନୋଟି ଶବ୍ଦ ଦେଖି

ଦେଖିବାକୁ ଛୋଟ, କିନ୍ତୁ ଏହା ଭିତରେ ଲୁଚି ରହିଛି ଅସୀମ ଶକ୍ତି। ଯେତେବେଳେ ଜଣେ ମଣିଷ ନିଜର ଦୁର୍ବଳ ଭାବିବାକୁ ଆରମ୍ଭ କରେ, ଦୁର୍ବଳ ଭାବିବା ବଦଳରେ ନିଜର କ୍ଷମତାକୁ ଚିହ୍ନିବାକୁ ଆରମ୍ଭ କରିବ, ସେତେବେଳେ ତାର ଜୀବନ ପରିବର୍ତ୍ତନ ଆରମ୍ଭ ହୁଏ। ଆତ୍ମବିଶ୍ୱାସକୁ ଆମକୁ କହେ, ପଥ ଯେତେ କଷ୍ଟ ହେଉ, ଲକ୍ଷ୍ୟ ଯେତେ ଦୂରରେ ଥାଉ, ସମସ୍ୟା ଯେତେ ବି ବଡ଼ ହେଉ ନା କାହିଁକି, ଯଦି ଆମେ ଚେଷ୍ଟା କରିବା ନା, ତାହେଲେ ନିଶ୍ଚିନ୍ତ ଦିନେ ସଫଳତାର ଶିଖରରେ ପହଞ୍ଚିବା, ଦିନେ ସଫଳତାର ପାହାଚକୁ ଆମେ ଛୁଇଁପାରିବା। ସଫଳତା କେବଳ ଭାଗ୍ୟର ଫଳ ନୁହେଁ, ସଫଳତା ପାଇଁ ଆବଶ୍ୟକ ହୁଏ ସ୍ୱପ୍ନ, ଲକ୍ଷ୍ୟ, ପରିଶ୍ରମ, ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ, ଯେଉଁଟାକି ଆମେ ପାରିବା, ମାନେ ମୁଁ ପାରିବି। ତେବେ ସାଥୀ, ୟା ଭିତରେ ଆମ ପାଖରେ ଆସି ଜଣେ ଶ୍ରୋତାଙ୍କର ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ସୁଜାତା, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ମୋ ମତରେ ମୁଁ ପାରିବି, ଏହି ବିଶ୍ୱାସ ହିଁ ସଫଳତାର ପ୍ରଥମ ପଦକ୍ଷେପ। ନିଜ ଉପରେ ଆତ୍ମବିଶ୍ୱାସ ଥିଲେ ମଣିଷ କଠିନ ପରିଶ୍ରମ କରି ଲକ୍ଷ୍ୟ ହାସଲ କରିପାରେ। ବିଫଳତା ଆସିଲେ ମଧ୍ୟ ସେ ହାର ମାନେ ନାହିଁ, ବରଂ ପୁଣି ଚେଷ୍ଟା କରେ। ତେଣୁ ମୁଁ ମନେ କରେ, ମୁଁ ପାରିବି, ଏହି ସକାରାତ୍ମକ ବିଶ୍ୱାସ ସଫଳତାର ମୂଳ ଚାବି। ମେସେଜଟି କରିଛନ୍ତି ପ୍ରତିମା ହରିପୁରରୁ। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ଦିଦି, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ଲେଖିଛନ୍ତି, ମୁଁ ପାରିବି, ଏହି ବିଶ୍ୱାସରୁ ଆରମ୍ଭ ହୁଏ ସଫଳତା। ମୋ ମତରେ ନିଜ ଉପରେ ବିଶ୍ୱାସ ହିଁ ସଫଳତାର ପ୍ରଥମ ପଦକ୍ଷେପ। ମୁଁ ପାରିବି ଭାବନା ଆମକୁ ସାହସ ଓ ଆତ୍ମବିଶ୍ୱାସ ଦିଏ। କଠିନ ପରିଶ୍ରମ ଓ ଦୃଢ଼ ସଂକଳ୍ପ ସଫଳତା ଆଣିପାରେ। ବିଫଳତା ଆସିଲେ ମଧ୍ୟ ହାର ନ ମାନି ପୁଣି ଚେଷ୍ଟା କରିବା ଉଚିତ। ତେଣୁ ମୁଁ ପାରିବି, ଏହି ବିଶ୍ୱାସ ହିଁ ସଫଳତା ଜୀବନର ଚାବିକାଠି। ମେସେଜଟି କରିଛନ୍ତି ଅଦିତି କଟକରୁ। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସେଠି କ'ଣ ରହିଛି ଆପଣଙ୍କର ମତ, ନିଶ୍ଚିନ୍ତ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ। ମୁଁ ପାରିବି ଯେଉଁ ଶବ୍ଦଟି ନିଶ୍ଚିନ୍ତ ଦିନେ ଆମକୁ ସଫଳତାର ଶିଖରରେ ପହଞ୍ଚାଇ ଦେବ। ଆମକୁ ଆପଣଙ୍କର ମତ ଜଣାଇବା ପାଇଁ SMS କରିବା ପାଇଁ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ, ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଆଉଥରେ କହି ରଖୁଛି 8895254200। ଫଟାଫଟ SMS କରିଦିଅନ୍ତୁ, ଶୁଣିଦେଉଛୁ ଗୋଟେ ସୁନ୍ଦର ଗୀତ, ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ। 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ସହିତ।

ସମାଲୋଚନା ଆସିଲେ ମଧ୍ୟ ଏହି ତିନୋଟି ଶବ୍ଦ ଆମକୁ ପୁଣି ଉଠିବାର ସାହସ ଦେଇଥାଏ। ମେସେଜଟି କରିଛନ୍ତି ପୂଜା ଭୁବନେଶ୍ୱରରୁ। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, କ'ଣ ରହିଛି ଆପଣଙ୍କର ମତାମତ? ନିଶ୍ଚିନ୍ତ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ। ମୁଁ ପାରିବି ଦିନେ ସଫଳତାର ଶିଖରରେ ପହଞ୍ଚାଇଥାଏ। ଆପଣଙ୍କର ମତ ଜଣାଇବା ପାଇଁ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ। ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଫଟାଫଟା ଏସ୍ଏମ୍ଏସ୍ କରିଦିଅନ୍ତୁ। ଶୁଣେଇ ଦେଉଛି ଗୋଟେ ସୁନ୍ଦର ଗୀତ, ଏନ୍ଜୟ କରୁଥାନ୍ତୁ। କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଡ଼କ, ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟା ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ଆଜି ଚର୍ଚ୍ଚାରେ। ହଁ ସାଥୀ, ଯେତେବେଳେ ଆମେ କହୁନା ମୁଁ ପାରିବି, ସେତେବେଳେ ଆମ ମନରେ ଗୋଟିଏ ନୂଆ ଶକ୍ତିର ସଞ୍ଚାର ହୋଇଥାଏ, ଯେଉଁ ବିଶ୍ୱାସ ଆମକୁ ଭୟକୁ ଜିତିବାର ସାହସ ଦିଏ। ସାଥୀ, ଭୟ ଆମକୁ ପଛରେ ଟାଣିଥାଏ, କିନ୍ତୁ ଆତ୍ମବିଶ୍ୱାସ ଆମକୁ ଆଗକୁ ବଢ଼େଇଥାଏ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ମକଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ଆଜି ଚର୍ଚ୍ଚାରେ। ହଁ ସାଥୀ, ଆମେ ଯଦି କୌଣସି କାମକୁ ସେତିକି ଜୋରରେ ମୁଁ ପାରିବି ସେଇ ଜିଦିରେ ରହିବା ନା, ନିଶ୍ଚିନ୍ତ ଦିନେ ସଫଳତାର ଶିଖରରେ ଆମେ ପହଞ୍ଚିବା। ତେବେ ସାଥୀ, ଆ ଭିତରେ ଆସି ଆମ ପାଖରେ ଜଣେ ଶ୍ରୋତାଙ୍କର ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ସୁଜାତା ଆପା ଗୁଡ୍ ଆଫ୍ଟରନୁନ୍, ନମସ୍କାର, ଜୟ ଜଗନ୍ନାଥ। ଆପଣଙ୍କ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍, ମୋର ପ୍ରତି ନମସ୍କାର, ଜୟ ଜଗନ୍ନାଥ। ଲେଖିଛନ୍ତି, ଅପା କେମିତି ଅଛନ୍ତି? ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର। ନିଶ୍ଚିନ୍ତ ଜଣାଇଦେଉଛି ଆପଣଙ୍କର ନମସ୍କାର ଓଡ଼ିଶାବାସୀଙ୍କୁ। ଅପା, ଏବେ ଆମେ ଅଫିସରେ 27 ଜଣ ଷ୍ଟାଫ୍ ଆପଣଙ୍କ ପ୍ରୋଗ୍ରାମ୍ ଶୁଣୁଛୁ ଓ ଖାଇ ବସିଛୁ। ଅପା, ଆମ ପ୍ରତ୍ୟେକ ପରିସ୍ଥିତିକୁ ଜିତିବାକୁ ପଡ଼ିବ। ସବୁ ସମସ୍ୟାକୁ ଆମେ ନିଜ ହାତରେ ଲଢ଼େଇ କରି ଆଗକୁ ଚାଲିବା। ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ପାରିବା, ଏଇ ଚିନ୍ତାଧାରାକୁ ବଦଳେଇ ଦେବା ଆମେ ନିଜକୁ ଆତ୍ମବିଶ୍ୱାସକୁ ରଖିବ। ପରିଶ୍ରମ କଲେ ଆମେ ପରିଶ୍ରମର ଫଳ ପାଇବା। ଆମେ ପାରିବା, ଦୁନିଆରେ ଯେତେ ବଡ଼ କାମ ଥାଉ ନା କାହିଁକି ଆମେ ସେଇ କାମ କରିବାକୁ ପଡ଼ିବ, ତାହେଲେ ଆମେ ପାରିବା। ଏଇ କଥା ଆମ ମନ ଭିତରେ ରଖିବା। ମେସେଜଟିକୁ କରିଛନ୍ତି ଆଭା ସେନ, ସୁଦାମ ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀ ଶର୍ମା, ଆଲିସା ଅପା, ତମନ୍ନା ରେଡ୍ଡି, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ମ୍ୟାମ୍, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ଲେଖିଛନ୍ତି, ଯେଉଁମାନେ ନିଜ ପରିଶ୍ରମ ଉପରେ ବିଶ୍ୱାସ କରନ୍ତି ସେମାନେ କେବେ ବି ହାର ମାନନ୍ତି ନାହିଁ। ଆମ ଭିତରେ ବହୁତ ଶକ୍ତି ଅଛି, କେବଳ ତାକୁ ଚିହ୍ନିଲେ ହେବ। ଇଫ୍ ୟୁ ଆଇ ଥିଙ୍କ୍ କ୍ୟାନ୍ ୱିନ୍, ୟେସ୍ ଆଇ କ୍ୟାନ୍। ମେସେଜଟି କରିଛନ୍ତି ପାଞ୍ଚଗୁଛିଆ ହାଟଡିହ କେଉଁଝରରୁ। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ସଫଳତାର ଆବାହନରେ ମୋର ଏକ ସ୍ୱଚରିତ କବିତା। ଲେଖିଛନ୍ତି, ବାଟ ତୋର ଏଯାଏଁ ସରିନି, କେମିତି ତୁ ପଡ଼ିଗଲୁ ଥକି, ଏବେ ବି ତୁ ସମର୍ଥ ସକ୍ଷମ, ନିଜ ବଳ ପାରୁନୁ କି ଦେଖି, ବାଧାବିଘ୍ନ ଜୀବନର ଅଂଶ, କେମିତି ତୁ ଫାଙ୍କି ଯିବୁ ତାକୁ, ଲଢ଼ିବା ତୋର ଆମରଣ ଧର୍ମ, ଆସୁନୁ ତୁ ପ୍ରମାଦି ହେବାକୁ, କର୍ତ୍ତବ୍ୟକୁ କେତେ ଟାଳୁଥାଉ ଥିବୁ, ଜପି ଜପି କାଲି କାଲିମାଳା ଚାହୁଁଥିବୁ, ଚାହୁଁ ଚାହୁଁ ପୁରୀଯିବ କାଳ, ଚାଲିଯିବୁ ଜାକି ତୋ ବୁଜୁଳା, ବାହାନାରେ ପୁରୀବନି ପେଟ, ଅଯୋଗ୍ୟ ତୁ ହେବୁ ପ୍ରମାଣିତ, ସେବେ ଆଉ ନଥିବ ସୁଯୋଗ କରିବାକୁ, ଯୋଗ୍ୟତା ତୋ ସିଦ୍ଧ, ସାଇତି ନିଜେ ଯେତେ ସବୁ କ୍ଷତ ମିଳୁଛି ଯା ସମର ଭୂଇଁରେ, ଅସ୍ତ୍ର ତ୍ୟାଗ ନମ୍ପୁଂସକ କ୍ଷତଠୁ ବି ଯନ୍ତ୍ରଣାଦାୟୀରେ, ବେଶୀ କିଛି ଭାବିବାରେ ଆଉ କେବଳ ଏବେ କରୋନା ରେଖ, ମୁଠାରୁ ତ ଖସେ ସରୁ ବୋଲି, ଏବେ ହିଁ ତୁ ହୋଇଯା ସକ୍ରିୟ, ହାର ଯଦି ଛାଡ଼ିଦେ ତୋ ତା ହାତେ ହାତେ ବାନ୍ଧି କର୍ମବ୍ରତ, ଲିଭେଇ ଦେ ମିଛ ବାଖ୍ୟାରେଖା, ପ୍ରୟାସ ତ ହେଉ ଆଜି ସତ, ଉଠୁ ଉଠୁ ଏ ମୁହୂର୍ତ୍ତ ହିଁ ତୋ ଶୁଭାରମ୍ଭ, ଅମୃତର ବେଳା, ସଫଳତା ହସେ ତତେ

ଚାହିଁ ତୋ ଆଡ଼କୁ ବେଗେ ପାଦ ଚଳା ମେସେଜ କରିଛନ୍ତି ସତରୂପା ମିଶ୍ର ମାଲକାନଗିରି। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ଶୁଣେଇ ଦେଉଛୁ ଗୋଟେ ସୁନ୍ଦର ଗୀତ, ଏଞ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ଜନ୍ମ କଟକ ଦିଲ ସେ ଦିଲ ତକ ସହିତ।

ତେବେ ସାଥୀ ସମୟ ତ ଇସାରା ଦେଲାଣି, ଏଇଠି ଶେଷ କରୁଛୁ ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମକୁ। ଫ୍ରେଣ୍ଡସ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଶୁଣିପାରିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

0: ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ଯୋଗୁଁ ସଂସଦର କାର୍ଯ୍ୟ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ. ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ତ୍ୱରିତ ବିଚାର ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସ୍ଥାପନ କରାଯିବ ଫାଷ୍ଟ୍ରାକ୍ ଅଦାଲତ. ପ୍ରଧାନମନ୍ତ୍ରୀଙ୍କ ଘୋଷଣା. ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆଜି ରୋମାନିଆରେ ପହଞ୍ଚିବେ ରାଷ୍ଟ୍ରପତି. ନୂଆଦିଲ୍ଲୀ ଜଳକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ମିଳିତ ଜାତିସଂଘରେ ପାକିସ୍ତାନର ମନ୍ତବ୍ୟକୁ ଖଣ୍ଡନ କଲା ଭାରତ. ଏବଂ ଭାରତ ଜିମ୍ବାୱେ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ହରାରେଠାରେ. ସଂସଦରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିଭିନ୍ନ ପ୍ରସଙ୍ଗରେ ପ୍ରତିବାଦ ଜାରି ରହିବାରୁ ଉଭୟ ଗୃହ କାର୍ଯ୍ୟ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି. ଲୋକସଭା କାର୍ଯ୍ୟ ଆଜି ପୂର୍ବାହ୍ନ 11 ଆରମ୍ଭ ହେବା ପରେ ବାଚସ୍କତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାର ଚେଷ୍ଟା କରିଥିଲେ, ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ବାଚସ୍କତି ସେମାନଙ୍କୁ ଏଥିରୁ ନିବୃତ୍ତ ରହି ପ୍ରଶ୍ନକାଳରେ ସହଯୋଗ କରିବା ଲାଗି ଅନୁରୋଧ କରିଥିଲେ. କୌଣସି ସୁଫଳ ନ ମିଳିବାରୁ ଗୃହକୁ ପ୍ରଥମେ ପୂର୍ବାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା. 12 ପରେ ଗୃହ କାର୍ଯ୍ୟ ଆରମ୍ଭ ହେବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଦେଶର ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗୃହରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ଆଲୋଚନାରେ ସହଯୋଗ କରିବା ଲାଗି କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳକୁ ନିବେଦନ କରିଥିଲେ. ଏଥିଲାଗି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପୂର୍ବରୁ ଦାବି କରାଯାଇଥିଲା ଏବଂ ସରକାର ଏଥିଲାଗି ପ୍ରସ୍ତୁତ ଥିବା ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଛି ବୋଲି ଶ୍ରୀ ରିଜିଜୁ କହିଛନ୍ତି.
1: ସରକାର ନିଟ୍ ପେପର ଲିକ୍ କେ ବାଦ ଜିତନା କଦମ ଉଠାୟା ରି ଏକ୍ଜାମ କରା କରକେ ଔର ବିନା ବିଳମ୍ବ ବିନା ଦେରି କା ରିଜଲ୍ଟ ଡିକ୍ଲେୟାର କରାକେ ଔର ଭବିଷ୍ୟ ମେ ଐସା ନା ହୋ ଉସକୋ ଭି ବିସ୍ତାର ସେ ସଦନ ମେ ଦେଶ କେ ସାମନେ ମେ ବତାନା ଜରୁରୀ ସମଝା ହେ ତୋ ଆଜ ଫିର ହମନେ ଦେଖା ତୋ ଅପୋଜିସନ ପାର୍ଟି ତୋ ଫିର ସେ ହଙ୍ଗାମା କରକେ ଚର୍ଚ୍ଚା ସେ ଭାଗ ରହେ ହେ ୟେ ଠିକ୍ ନହିଁ ହେ ୟେ ଚୌଥା ଦିନ ହୋ ଗୟା ହେ ଔର ପାର୍ଲିଆମେଣ୍ଟ କା ବାକି ବିଜନେସ ଛୋଡ କେ ହମ ପହଲା ନିଟ୍ ପେପର ଲିକ୍ ପେ ଚର୍ଚ୍ଚା କେ ଲିଏ ପୁରା ତୟାର ହୋ ଗଏ ହେ ଫିର କ୍ୟୁଁ ଭାଗ ରହେ ହେ ଚର୍ଚ୍ଚା ସେ.
0: ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖାଯାଇଥିଲା. ଗୃହକୁ ପ୍ରଥମେ ପୂର୍ବାହ୍ନ 12 ଏବଂ ପରେ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି. ପ୍ରଶ୍ନପତ୍ର ପ୍ରସଙ୍ଗରେ ଗୃହରେ ସରକାର ଆଲୋଚନା ଲାଗି ପ୍ରସ୍ତୁତ ଥିବାବେଳେ ବିରୋଧୀ ଦଳଗୁଡ଼ିକର ଏପରି ଆଚରଣକୁ ଗୃହର ନେତା ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଦାୟିତ୍ୱହୀନତାର ପରିଚୟ ବୋଲି ଅଭିହିତ କରିଛନ୍ତି. ପୂର୍ବରୁ ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରବଳ ବର୍ଷା, ଭୂସ୍କଳନ, ବନ୍ୟା, ବଜ୍ରପାତ ଭଳି ବିପର୍ଯ୍ୟୟରେ ଅନେକ ଜୀବନ ହାନି

ଥିବାରୁ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଗୃହ ପକ୍ଷରୁ ଦୁଃଖ ପ୍ରକାଶ କରିଥିଲେ। ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଏହାର ତ୍ୱରିତ ବିଚାର ଲାଗି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଦେଶର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ଦେଶର ଯୁବବର୍ଗଙ୍କର ଏକ ସୁରକ୍ଷିତ ଭବିଷ୍ୟତ ତଥା କଲ୍ୟାଣ ପ୍ରସଙ୍ଗ ତାଙ୍କ ସରକାରଙ୍କ ନିକଟରେ ଅନେକ ଗୁରୁତ୍ୱ ରଖିଥାଏ। ଏହି ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେ ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିସାରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ କ୍ଷତି ପହଞ୍ଚାଇବା ଲାଗି ଯେଉଁମାନେ ଚେଷ୍ଟା କରିଛନ୍ତି ସେମାନଙ୍କୁ ସରକାର କଦାପି ବରଦାସ୍ତ କରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଏହି ପୋଷ୍ଟରେ ସୁନିଶ୍ଚିତ କରିଛନ୍ତି। ଦେଶର ଯୁବବର୍ଗ ତଥା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ସୁରକ୍ଷିତ ରଖିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନିଷ୍ପଭିକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଶଂସା କରିଛନ୍ତି। ପ୍ରଶ୍ନପତ୍ର ବିଭ୍ରାଟ ସମେତ ବିଭିନ୍ନ ପ୍ରସଙ୍ଗରେ ଦେଶର ଯୁବବର୍ଗଙ୍କ ଭବିଷ୍ୟତ ସହିତ ଖେଳିବାର ଦୁଃସାହସ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୁଦ୍ଧରେ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ନିଷ୍ପଭି ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି। ଏନ୍ଡିଏ ଏବଂ ବିରୋଧୀ ଦଳ ସାଂସଦମାନଙ୍କ ପକ୍ଷରୁ ଆଜି ସଂସଦ ପରିସରର ମକରଦ୍ୱାର ନିକଟରେ ବିଭିନ୍ନ ପ୍ରସଙ୍ଗରେ ପ୍ରତିବାଦ କରାଯାଇଛି। ବିଶେଷକରି ଏନ୍ଡିଏ ସାଂସଦମାନେ ଗୃହରେ ନିଟ୍ ପ୍ରଶ୍ନପତ୍ର ପ୍ରସଙ୍ଗରେ ଆଲୋଚନା କରିବା ଉପରେ ଗୁରୁତ୍ୱ ଦେଇଥିବା ବେଳେ ବିରୋଧୀ ସାଂସଦମାନେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପତ୍ର ଦାବି କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ନୀତିନ ନବୀନ କହିଛନ୍ତି ଦେଶର ଯୁବବର୍ଗ ବିଶେଷକରି ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ ସୁନିଶ୍ଚିତ କରିବା ଲାଗି ଏନ୍ଡିଏ ସରକାର ଗୃହରେ ସମସ୍ତ ପ୍ରକାର ଆଲୋଚନା ଲାଗି ପ୍ରସ୍ତୁତ ରହିଛନ୍ତି। ତେବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ସମସ୍ତ ବିରୋଧୀ ଦଳ ଗୃହରେ ଏ ସମ୍ପର୍କରେ ଆଲୋଚନା ପ୍ରସଙ୍ଗରୁ ଦୂରେଇ ଯାଉଛନ୍ତି ବୋଲି ସେ କହିଛନ୍ତି। ପ୍ରଶ୍ନପତ୍ର ବିଭ୍ରାଟ ପ୍ରସଙ୍ଗରେ ଅଭିଯୁକ୍ତଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ଲାଗି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ କରାଯିବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ ଉପରେ ମନ୍ତବ୍ୟ ଦେଇ ବିଜେପିର ସାଧାରଣ ସମ୍ପାଦକ ତଥା ସାଂସଦ ତରୁଣ ଜୁବ୍ କହିଛନ୍ତି ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଉଜ୍ଜଳ କରିବା ସହିତ ସେମାନଙ୍କର ସ୍ୱପ୍ନକୁ ସାକାର କରିବା ଦିଗରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆଜି ରୋମାନିଆର ବୁଖାରେଷ୍ଟରେ ପହଞ୍ଚିବେ। ଏହି ଗସ୍ତ ଅବସରରେ ଶ୍ରୀମତୀ ମୁର୍ମୁ ତାଙ୍କର ରୋମାନିଆ ପ୍ରତିପକ୍ଷ ନିକୁସ ଡାନ୍ଙ୍କ ସହିତ ପ୍ରତିନିଧିସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ରାଷ୍ଟ୍ରପତି ମୁର୍ମୁ ଭାରତ ରୋମାନିଆ ବ୍ୟବସାୟିକ ଫୋରମ୍କୁ ସମ୍ବୋଧିତ କରିବେ। ଏହାଛଡ଼ା ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ସହିତ ସେ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଭାରତ ୟୁରୋପୀୟ ୟୁନିୟନ୍ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ରୋମାନିଆକୁ ୟୁରୋପୀୟ ୟୁନିୟନ୍ରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଭାବେ ବିବେଚିତ କରାଯାଏ। ସିନ୍ଧୁ ନଦୀ ଚୁକ୍ତିକୁ ସାମୟିକ ସ୍ଥଗିତ ରଖି ନୂଆଦିଲ୍ଲୀ ପାକିସ୍ତାନ ବିପକ୍ଷରେ ଜଳକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି ବୋଲି ମିଳିତ ଜାତିସଂଘରେ ପାକିସ୍ତାନର ମନ୍ତବ୍ୟକୁ ଭାରତ ଅଗ୍ରାହ୍ୟ କରିଛି। ଗତକାଲି ମିଳିତ ଜାତିସଂଘର ସୁରକ୍ଷା ପରିଷଦର ଏକ ଆଲୋଚନାରେ ଭାଗ ନେଇ ସେଠାରେ ଭାରତର ସ୍ଥାୟୀ ପ୍ରତିନିଧି ପ୍ରଭାଥାନାନୀ ହରିଶ ଏହି ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଇସ୍ଲାମାବାଦ ସୀମାବାଦ ଆତଙ୍କବାଦ କାର୍ଯ୍ୟକଳାପକୁ ନିଜର ରାଷ୍ଟ୍ରୀୟ ନୀତିର ଏକ ଅଂଶ ଭାବେ ବ୍ୟବହାର କରୁଥିବାରୁ ଭାରତ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଜାମ୍ମୁ କାଶ୍ମୀର ଭାରତ ଏକ ଅବିଚ୍ଛେଦ୍ୟ ଅଙ୍ଗ ରହିଥିଲା ରହିଛି ଓ ସବୁଦିନ ଲାଗି ରହିଥିବ ବୋଲି ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଦେଶର ମତ ରଖି ଶ୍ରୀ ହରିଶ ଏହି ମନ୍ତବ୍ୟ ଦେଇଛନ୍ତି। ଜାତୀୟ ପ୍ରସାରଣ ଦିବସ ଆଜି ପାଳନ କରାଯାଉଛି।
1927 ମସିହା ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ମସିହା ଜୁନ୍ 8ରେ ଭାରତୀୟ ପ୍ରସାରଣ କମ୍ପାନୀ ଅଲ୍ ଇଣ୍ଡିଆ ରେଡିଓରେ ପରିବର୍ତ୍ତନ ହୋଇଥିଲା। ଏହାର ପ୍ରତିଷ୍ଠା ଦିବସ ଭାବେ ପ୍ରତ୍ୟେକ ବର୍ଷ ଜୁଲାଇ 23 ତାରିଖକୁ ପାଳନ କରାଯାଇଥାଏ। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସୂଚନା ପ୍ରଦାନ କ୍ଷେତ୍ରରେ ରେଡିଓ ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ

0: ସ୍ୱାଧୀନତା ପରବର୍ତ୍ତୀ ସମୟରେ କୃଷି ସ୍ୱାସ୍ଥ୍ୟ ଏବଂ ସାକ୍ଷରତା ଭଳି ପ୍ରସଙ୍ଗଗୁଡ଼ିକରେ ବିଶେଷକରି ଗ୍ରାମାଞ୍ଚଳର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। 1957ରେ ବିବିଧ ଭାରତୀ ସେବା ଆରମ୍ଭ ହୋଇଥିଲା। 1927ମସିହାଠାରୁ ଆକାଶବାଣୀ ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ପ୍ରତ୍ୟେକଟି ଭାରତୀୟଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସିଛି। ଫିଲିପାଇନ୍ସର ମାନିଲାଠାରେ ଚାଲିଥିବା ଆସିଆନ୍ ଆଞ୍ଚଳିକ ଫୋରମ୍ ବୈଠକ ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ତାଙ୍କର ବ୍ରୁନେଇ ପ୍ରତିପକ୍ଷ ପ୍ରିନ୍ସ ଅବଦୁଲ ମାର୍ଟିନ୍ଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି। ବିଶେଷକରି କୃତ୍ରିମ ବୁଦ୍ଧିମତା ଡ୍ରୋନ୍ ଏବଂ ଡିଜିଟାଲ୍ ନବସୃଜନ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ବୃଦ୍ଧି କରିବା ଉପରେ ଆଲୋଚନା ହୋଇଛି। ଏହାଛଡ଼ା ଭାରତର ଆକ୍ଟ ଇଷ୍ଟ ନୀତି ଅନୁଯାୟୀ ଭାରତ ଓ ବ୍ରୁନେଇ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କକୁ ସଶକ୍ତ କରିବା ଏବଂ ଆସିଆନ୍ କାର୍ଯ୍ୟଖସଡ଼ା ଅଧୀନରେ ବହୁବିଧ କ୍ଷେତ୍ରର ସହଯୋଗକୁ ଅଧିକ ସୁଦୃଢ଼ କରିବା ଉପରେ ମଧ୍ୟ ଦୁଇ ଦେଶ ସମ୍ମତି ପ୍ରଦାନ କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। ଏହି ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ପପୁଆ ନ୍ୟୁଗିନିଆ ପ୍ରତିପକ୍ଷ ଜଷ୍ଟିନ୍ ଡବ୍ଲ୍ୟୁ କାଚେଙ୍କାଙ୍କ ସହିତ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କ୍ରିକେଟ୍। ଭାରତ ଜିମ୍ବାୱେ ମଧ୍ୟରେ ଆଜି ହରାରେଠାରେ ତିନି ମ୍ୟାଚ୍ ବିଶିଷ୍ଟ ପ୍ରଥମ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ 4:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଶ୍ରେୟସ୍ ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ଆସନ୍ତା ଶନିବାର ଦ୍ୱିତୀୟ ଟି ଟ୍ୱେଣ୍ଟି ଏବଂ ରବିବାର ଦିନ ତୃତୀୟ ଟି ଟ୍ୱେଣ୍ଟି ହରାରେଠାରେ ଖେଳିବ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ଯୋଗୁଁ ସଂସଦର କାର୍ଯ୍ୟ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ତ୍ୱରିତ ବିଚାର ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସ୍ଥାପନ କରାଯିବ ଫାଷ୍ଟ୍ରାକ୍ ଅଦାଲତ, ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଏବଂ ନୂଆଦିଲ୍ଲୀ ଜଳକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ମିଳିତ ଜାତିସଂଘରେ ପାକିସ୍ତାନର ମନ୍ତବ୍ୟକୁ ଖଣ୍ଡନ କଲା ଭାରତ। ସମ୍ବାଦ ଶେଷ ହେଲା।
1: This is Akashvani and I am Valsa Williams with the midday news. The headlines. Centre to set up fast-track courts to ensure swift and stringent punishment for persons involved in paper leaks. Prime Minister Narendra Modi assures that protecting students' future remains government's top priority. Government ready to discuss any issue, including any ET in Parliament, says Parliamentary Affairs Minister Kiran Rijiju. India calls for zero tolerance against terrorism at ASEAN ministerial meeting in Manila. India rejects Pakistan's remarks on Indus Waters Treaty at UNSC, says treaty to stay in abeyance until cross-border terror ends. And Glasgow Commonwealth Games set to begin this evening. 125 Indian athletes to participate. Prime Minister Narendra Modi announced that the centre will set up fast-track courts to ensure swift and stringent punishment for those involved in paper leaks and asserted that protecting students' future remains the government's top priority. In a social media post, the Prime Minister said nothing is more important than the welfare and future of the youth of the country. His statement comes amid ongoing student protests at Delhi's Jantar Mantar over the NEET paper leak case. The Prime Minister said he has directed the concerned authorities and officials to take all necessary steps in this regard. He asserted that those who try to harm the future of the youth will not be spared. Mr. Modi added that the decision has been taken as part of a series of measures to safeguard the interests of students. Union Home Minister Amit Shah has hailed Prime Minister Narendra Modi's decision to expedite hearings and take stringent action against the guilty in paper leak cases through the establishment of fast-track courts. In a social media post, he said the welfare of the youth and their bright future is both the highest priority and the resolve of the Modi government, underlining the Prime Minister's commitment towards youth. Mr. Shah said this decision is against those who toy with the future of the youth due to paper leaks and will prove to be a milestone. Both Houses of Parliament have been adjourned till 2 in the afternoon following opposition protest over various issues, including the NEET paper leak case. When the Lok Sabha reassembled after the first adjournment at 12 noon, the opposition was on their feet protesting on the paper leak issue. The presiding officer, the

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ କରିବେ କେନ୍ଦ୍ର ସରକାର। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା କହିଲେ ପ୍ରଧାନମନ୍ତ୍ରୀ। ଦେଶର ଶିକ୍ଷା, ସଂସ୍କୃତି ଓ ବିକାଶରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ। ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। ଏବଂ ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଆଜିଠାରୁ ଆରମ୍ଭ ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା।

0: ଓଡ଼ିଶାରୁ ଅଂଶଗ୍ରହଣ କରୁଛନ୍ତି ଚାରି କ୍ରୀଡ଼ାବିତ୍। ସଂସଦରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିଭିନ୍ନ ପ୍ରସଙ୍ଗରେ ପ୍ରତିବାଦ ଜାରି ରହିବାରୁ ଉଭୟ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଲୋକସଭା ଗୃହ କାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ପୂର୍ବାହ୍ନ 11:00ରେ ଲୋକସଭା ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍କତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାର ଚେଷ୍ଟା କରିଥିଲେ, ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖାଦେଇଥିଲା। ପୂର୍ବାହ୍ନ 11:00ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରବଳ ବର୍ଷା, ଭୂସ୍କଳନ, ବନ୍ୟା, ବଜ୍ରପାତ ଭଳି ବିପର୍ଯ୍ୟୟରେ ଅନେକ ଜୀବନହାନୀ ହୋଇଥିବାରୁ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଗୃହ ପକ୍ଷରୁ ଦୁଃଖ ପ୍ରକାଶ କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ରାଜ୍ୟସଭା ଗୃହ କାର୍ଯ୍ୟକୁ ଅପରାହ୍ନ 3:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଏହାର ତ୍ୱରିତ ବିଚାର ଲାଗି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ଘୋଷଣା କରିଛନ୍ତି। ଦେଶର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର 5% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ଏହାଦ୍ୱାରା ସରକାରୀ କର୍ମଚାରୀଙ୍କ ସମୁଦାୟ ମହଙ୍ଗା ଭତ୍ତା 257%ରୁ 262%କୁ ବୃଦ୍ଧି ପାଇଛି। ଏହା ପିଛିଲା ଭାବେ ଜାନୁଆରୀ ମାସରୁ ଲାଗୁ କରାଯିବ। ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ମାସର ଦରମା ସହିତ ମିଳିବ ବୋଲି ଜଣାପଡ଼ିଛି, ଫଳରେ ସମସ୍ତ ସରକାରୀ କର୍ମଚାରୀ ଓ ପେନ୍ସନଧାରୀମାନେ ଉପକୃତ ହେବେ। ରାଜ୍ୟରେ ସହରାଞ୍ଚଳ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ, ସରଳ ଏବଂ ପୌରାଞ୍ଚଳଗୁଡ଼ିକରେ ଶାସନ ବ୍ୟବସ୍ଥାରେ ସୁଧାର ଆଣିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ପୌର ସଂସ୍ଥା ଏବଂ ସ୍କାର୍ଟ ସିଟି ଲିମିଟେଡ୍ଗୁଡ଼ିକର ଆର୍ଥିକ କ୍ଷମତା ପରିସରକୁ ସଂଶୋଧିତ କରିଛନ୍ତି। ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସଂଶୋଧିତ କ୍ଷମତା ଅନୁଯାୟୀ ଭୁବନେଶ୍ୱର ସ୍କାର୍ଟ ସିଟି ଲିମିଟେଡ୍ ଏବଂ ରାଉରକେଲା ସ୍କାର୍ଟ ସିଟି ଲିମିଟେଡ୍ର ଏମ୍ଡିଙ୍କ ଆର୍ଥିକ କ୍ଷମତାକୁ ମହାନଗର ନିଗମର କମିଶନରଙ୍କ ସହିତ ସମାନ ରଖାଯାଇଛି। ମହାନଗର ନିଗମରେ ଆନୁଷଙ୍ଗିକ ଖର୍ଚ୍ଚ ମଞ୍ଜୁରୀ ପାଇଁ କମିଶନରମାନଙ୍କ ଆର୍ଥିକ ସୀମାକୁ 1 କୋଟି ଟଙ୍କାକୁ ବୃଦ୍ଧି ସହିତ ବିଭିନ୍ନ କାର୍ଯ୍ୟ ଓ ପ୍ରକଳ୍ପ ପାଇଁ ପ୍ରଶାସନିକ ଅନୁମୋଦନ ସୀମାକୁ 3 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ପୌରପାଳିକା ଏବଂ ବିଜ୍ଞପିତ ଅଞ୍ଚଳ ପରିଷଦ ପାଇଁ ନିର୍ବାହୀ ଅଧିକାରୀଙ୍କ ଆର୍ଥିକ କ୍ଷମତାକୁ 2,00,000 ଟଙ୍କାକୁ ବୃଦ୍ଧି ସହିତ ପ୍ରକଳ୍ପଗୁଡ଼ିକର ପ୍ରଶାସନିକ ଅନୁମୋଦନ ସୀମାକୁ 3 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ରାଜ୍ୟର ସହରାଞ୍ଚଳଗୁଡ଼ିକରେ ନାଗରିକ ଭିତ୍ତିଭୂମି ଓ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସମୟସୀମା ମଧ୍ୟରେ କାର୍ଯ୍ୟକାରିତା ସୁନିଶ୍ଚିତ ହୋଇପାରିବ। ଦେଶରେ ବିକାଶ, ଶିକ୍ଷାଗତ ପ୍ରସାର ଏବଂ ସାଂସ୍କୃତିକ ସଂରକ୍ଷଣରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ମରଣ କରି ଆଜି ସମଗ୍ର ଦେଶରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି। ଶୁଣନ୍ତୁ ଏ ସମ୍ପର୍କିତ ଏକ ରିପୋର୍ଟ।
1: 1937 ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ଜୁନ୍ ମାସ 8 ତାରିଖରେ ଭାରତୀୟ ରାଜ୍ୟ ପ୍ରସାରଣ ସେବାର ନାମ ଅଲ୍ ଇଣ୍ଡିଆ ରେଡିଓ ଏଆଇଆର୍ ରଖାଯାଇଥିଲା ଏବଂ ପରେ ଏହା ଆକାଶବାଣୀ ନାମରେ ନାମିତ ହୋଇଥିଲା। ଦଶନ୍ଧି ବ୍ୟାପୀ ବିଭିନ୍ନ ବର୍ଗର ବିଶ୍ୱସ୍ତ ଶ୍ରୋତାଙ୍କ ନିକଟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନ ଭଳି ବିଭିନ୍ନ କ୍ଷେତ୍ର ସମ୍ଭନ୍ଧୀୟ ସୂଚନା ପହଞ୍ଚାଇବା ସହ ଆକାଶବାଣୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସୁଦୀର୍ଘ ଯାତ୍ରା ଜାରି ରଖିଛି। 1957 ବିବିଧ ଭାରତୀ ସେବା ଆରମ୍ଭ ହୋଇଥିଲା। ଆକାଶବାଣୀ ବହୁଜନ ହିତାୟ, ବହୁଜନ ସୁଖାୟର ବାର୍ତ୍ତା ନେଇ ପ୍ରତ୍ୟେକଟି ଭାରତୀୟଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସିଛି। ଦେଶରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ଗଣମାଧ୍ୟମ ଯୋଗାଯୋଗ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ସଂସ୍ଥା ଏବଂ ବ୍ୟକ୍ତିବିଶେଷକୁ ଏହି ଅବସରରେ ସମ୍ମାନିତ କରାଯାଇଥାଏ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍କୃତିରେଖା ତାରିଣୀଆ।
0: ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଆଜି ଶ୍ରୀଜୀଉମାନେ ନବମୀ ସନ୍ଧ୍ୟା ଦର୍ଶନ ଅବସରରେ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ବାହୁଡ଼ାଯାତ୍ରା ଥିବାରୁ ଆଜି ସନ୍ଧ୍ୟା ଦର୍ଶନ 6:00 ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦର୍ଶନ ବନ୍ଦ ପରେ ସନ୍ଧ୍ୟା ଧୂପ ଓ ଆଳତୀ ନୀତି କରାଯିବ। ପରେ ବଡ଼ସିଂହାର ଭୋଗ ହୋଇ ପହୁଡ଼ ଆଳତୀ ନୀତି ଅନୁଷ୍ଠିତ ହେବ। ବାହୁଡ଼ାଯାତ୍ରାର ସୁପରିଚାଳନା ନେଇ 205 ପ୍ଲାଟୁନ୍ ଟାଉନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ୍ କଟକଣା ଆଜି ସନ୍ଧ୍ୟାରୁ ଲାଗୁ କରାଯିବା ଥିବାବେଳେ ଭିଡ଼ ନିୟନ୍ତ୍ରଣ

0: ସୁରକ୍ଷାକୁ ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
1: ମଣ୍ଡପରେ ଭକ୍ତ ଶ୍ରଦ୍ଧାଳୁ ମାନେ ଆଜି ସକାଳୁ ବଡ଼ି ଭୋରରୁ ଦର୍ଶନ କରୁଛନ୍ତି ଏବଂ ଆଜି ସମସ୍ତ ସେବାୟତ ମାନଙ୍କ ସହଯୋଗରେ ସମନ୍ତମ ସମନ୍ୱୟରେ ନୀତିକାନ୍ତି ମଧ୍ୟ ଠିକ୍ ହିସାବରେ ସମାପିତ ହୋଇଛି ଏବଂ ଆମେ ଆଶା କରୁଛୁ ବାକି ଯାହା ବି ନୀତି ଅଛି ଠିକ୍ ହିସାବରେ ରହିବ। କାରଣ ସନ୍ଧ୍ୟା ଦର୍ଶନରେ ଦର୍ଶନ ବନ୍ଦ ହେଲା ପରେ ଶୋଧ କରାଯିବ ଏବଂ ତାପରେ ସେନାପଟା ଲାଗି ପାଇଁ ବାକି ଅନ୍ୟାନ୍ୟ ଯାହା ବି ନୀତି ଅଛି ଗୁପ୍ତ ନୀତି ରହିତା ସେବକ ଏବଂ ଅନ୍ୟାନ୍ୟ ସେବକ ମାନେ ଯାହା କରିବେ। ଗତ ରାତିରେ ଶ୍ରୀଜୀଉ ମାନେ ପହୁଡ ମଧ୍ୟ ଯାଇଛନ୍ତି ତେଣୁ ଆମେ ଆଶା କରିବା ବାକି ଯାହା ବି ଦେବନୀତି ରହିଛି ଠିକ୍ ହିସାବରେ ସମ୍ପାଦିତ ହେବ।
0: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପୃଥକ ପୃଥକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏଥିରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଛାଟିଆଠାରେ ଆଜି ଭୋରରୁ ଏକ ସଡ଼କ ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିି ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜେରଙ୍ଗ ଗାଁ ଭାଗିରଥିପୁରଠାରେ ବସ୍ ଓ ହାଇୱା ଦୁର୍ଘଟଣାରେ ପାଞ୍ଚ ଜଣ ଆହତ ହୋଇଛନ୍ତି। ନୂଆପଡ଼ା 353 ନମ୍ଘର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଆଉଳି ଗାଁ ନିକଟରେ ଭାରସାମ୍ୟ ହରାଇ ବସ୍ଟି ବିଲକୁ ଖସିପଡ଼ିବାରୁ 15 ଜଣ ଯାତ୍ରୀ ଆହତ ହୋଇଛନ୍ତି। ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ପର୍ଯ୍ୟବେକ୍ଷକ ଅରବିନ୍ଦ ଅଗ୍ରୱାଲ ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା କକ୍ଷରେ ସମୀକ୍ଷା କରିଛନ୍ତି। ଶ୍ରୀ ଅଗ୍ରୱାଲ ପରିଗଣନା ଫର୍ମ ସଂଗ୍ରହ, ଯାଞ୍ଚ, ଡିଜିଟାଇଜେସନ ପ୍ରକ୍ରିୟା, ଦାବି ଓ ଆପତ୍ତି ଗ୍ରହଣ ଆଦି ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଆଜିଠାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେଉଛି। ଏହି ଦଶଦିନିଆ ପ୍ରତିଯୋଗିତାରେ 74ଟି ଦେଶର 3000ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଛନ୍ତି। ସେଥିମଧ୍ୟରୁ ଭାରତରୁ 125 ଜଣ ପ୍ରତିଯୋଗୀ ରହିଥିବାବେଳେ ଓଡ଼ିଶାରୁ 4 ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ଧାବକ ଅନିମେଶ କୁଜରୁ, ଜିମ୍ନାଷ୍ଟ ତପନ ମହାନ୍ତି, ତପେଶ୍ୱରନାଥ ଦାସ ଓ ପ୍ରଣତି ନାୟକ ଭାଗ ନେଉଛନ୍ତି। ଭାରତ ପକ୍ଷରୁ ଅଲମ୍ପିକ୍ସ ପଦକ ବିଜେତା ନିରଜ ଚୋପ୍ରା, ମୀରାବାଇ ଚାନୁ ଏବଂ ଲଭ୍ଲିନା ବରୋଗୋଇନ୍ ପ୍ରତିନିଧିତ୍ୱ କରିବେ। ଚଳିତଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 10ଟି ପ୍ରମୁଖ କ୍ରୀଡ଼ାରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେଗୁଡ଼ିକ ହେଉଛି ଆଥଲେଟିକ୍ସ, ସନ୍ତରଣ, ବାସ୍କେଟ୍ବଲ୍, ଟ୍ରାକ୍ ସାଇକ୍ଲିଂ, ୱେଟ୍ ଲିଫ୍ଟିଂ, ବାଉଲ୍ସ, ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ, ନେଟ୍ବଲ୍, ବକ୍ସିଂ। ଆସନ୍ତା ମାସ 2 ତାରିଖ ପର୍ଯ୍ୟନ୍ତ ଏହି କ୍ରୀଡ଼ା ମହାସମର ଜାରି ରହିବ। ଆନୁଷ୍ଠାନିକ ଉଦ୍ଘାଟନୀ ଉତ୍ସବ ଭାରତୀୟ ସମୟ ଅନୁସାରେ ଆସନ୍ତାକାଲି 12:30ରେ ପ୍ରସାରିତ ହେବ। ରାଜ୍ୟର ବିଭିନ୍ନ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 17ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12:00 ସୁଦ୍ଧା 614.43 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 3,09,286 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 16ଟି ଗେଟ୍ ଦେଇ 2,77,285 ଘନଫୁଟ ଜଳ ନିଷ୍କାସିତ ହେଉଛି। ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହକାର୍ଯ୍ୟ ବାଧାପ୍ରାପ୍ତ, ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ ଅଦାଲତ ସ୍ଥାପନ କରିବେ କେନ୍ଦ୍ର ସରକାର। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା କହିଲେ ପ୍ରଧାନମନ୍ତ୍ରୀ। ଦେଶର ଶିକ୍ଷା, ସଂସ୍କୃତି ଓ ବିକାଶରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱକୁ ସ୍କରଣ କରି ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ। ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ ଏବଂ ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଆଜିଠାରୁ ଆରମ୍ଭ ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା। ଓଡ଼ିଶାରୁ ଅଂଶଗ୍ରହଣ କରୁଛନ୍ତି 4 କ୍ରୀଡ଼ାବିତ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

ପୁରୀ ଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଏହି ଧାରାବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ କରାଯିବ।

ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

0: ଆଦରଣୀୟ ଟିପି ଏନ୍ଓଡିଏଲ୍ ବିଜୁଳି ଉପଭୋକ୍ତା, ଆପଣ ଜାଣନ୍ତି କି ଏବେ 25 ବର୍ଷ ପାଇଁ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି? ପିଏମ୍ ସୂର୍ଯ୍ୟ ଘର ଯୋଜନାରେ ମାତ୍ର 1,875 ଟଙ୍କା ଦେଇ, ଆଜ୍ଞା ହଁ, ମାତ୍ର 1,875 ଟଙ୍କାରେ ନିଜ ଛାତ ଉପରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ବର୍ଷକୁ 5,000 ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଆଜି ହିଁ 1800-345-6718 କିମ୍ବା 1912 ରେ ଯୋଗାଯୋଗ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟକ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି।

ପୁରୀଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଏହି ଧାରାବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ।

ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

आकाशवाणी एफएम रेनबो कटक दिल से दिल तक समय अपराह्न 3:33 24 सेकेंड हे सरिचि समय हे जे आपनकर फेवरेट शो मो देशर साथी जेउ माटी रे मु जन्म नेछि जेउ माटी रो धूली रे मोर शैशव कटिछि जेउ माटी रो पवन मो देह को छुई मते बड़ करिछि ସେହି ମାଟି ମୋ ପାଇଁ ସବୁଠାରୁ ପବିତ୍ର ମୋର ଜନ୍ମଭୂମି ମୋର ଗର୍ବ ମୋର ପରିଚୟ ମୋର ହୃଦୟର ସବୁଠାରୁ ଗଭୀର ଭାବନା ହଁ ସାଥୀ ଜନ୍ମଭୂମି କେବଳ ଗୋଟିଏ ଭୂଖଣ୍ଡର ନାମ ନୁହେଁ ଏହା ଆମ ଜୀବନର ଅସଂଖ୍ୟ ସ୍ମୃତି ଭାବନା ସଂସ୍କୃତି ପରମ୍ପରା ଓ ଆତ୍ମ ପରିଚୟର ଏକ ଅମୂଲ୍ୟ ସମ୍ପଦ ସେଇଥିପାଇଁ ତ ଆମେ କହୁନା ଜନନୀ ଜନ୍ମଭୂମି ସହ ସ୍ୱର୍ଗାଦପି ପରିଅସି ଜନନୀ ଓ ଜନ୍ମଭୂମି ସ୍ୱର୍ଗଠାରୁ ମଧ୍ୟ ମହାନ ମୋ ଜନ୍ମଭୂମି ଭାରତ ବିଶାଳ ଓ ବିବିଧତାରେ ଭରା ଏହି ଦେଶ ମୋର ଅସୀମ ଗର୍ବ ଉତ୍ତରରେ ହିମାଳୟ ଉଚ୍ଚ ପର୍ବତମାଳା ଦକ୍ଷିଣରେ ନୀଳ ସମୁଦ୍ର ପୂର୍ବରେ ସୂର୍ଯ୍ୟୋଦୟର ରଙ୍ଗ ଓ ପଶ୍ଚିମରେ ମରୁଭୂମିର ବିସ୍ତୃତ ବାଲୁକାରାଶି ସବୁ ମିଶି ଭାରତକୁ ପ୍ରାକୃତିକର ଏକ ଅଦ୍ଭୁତ ଉପହାର ପରେ ପରିଣତ କରିଛି ଯେଉଁଠାରେ ବିଭିନ୍ନ ଭାଷା ବିଭିନ୍ନ ଧର୍ମ ବିଭିନ୍ନ ପୋଷାକ ବିଭିନ୍ନ ଖାଦ୍ୟ ଓ ବିଭିନ୍ନ ପରମ୍ପରା ଥିଲେ ମଧ୍ୟ ସମସ୍ତଙ୍କ ହୃଦୟରେ ରହିଛି ଏକତାର ଭାବନା ବିବିଧତା ମଧ୍ୟରେ ଏକତା ଯେଉଁଠି ମୋର ଜନ୍ମ ସେ ଯେଉଁ ଦେଶରେ ଜନ୍ମ ମୁଇଁ ସେହି ଦେଶ ମୋ ଭାରତ ଭୂଇଁ

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି।

0: ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡିବ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଚାଲିଛି ମୋ ଦେଶ। ହଁ ସାଥୀ, ଜନ୍ମଭୂମି ପ୍ରତି ଭଲ ପାଇବା ଆମର ସ୍ୱାଭାବିକ ଭାବନା। ଜଣେ ମଣିଷ ଯେତେ ଦୂରକୁ ଯାଉନା କାହିଁକି, ଯେତେ ବଡ଼ ହେଉ ଯାଉନା କାହିଁକି, ତାର

ମାଟିର ନିଜ ଜନ୍ମ ମାଟି ପାଇଁ ତାର ମନରେ ଗୋଟିଏ ଅଲଗା ସ୍ଥାନ ସଦା ରହିବ। ବିଦେଶରେ ରହୁଥିବା ଜଣେ ଭାରତୀୟ ଯେତେବେଳେ ନିଜ ଦେଶର ମାଟିର ଗନ୍ଧ ପାଏ ନା, ନିଜ ଭାଷା ଶୁଣେ କିମ୍ବା ନିଜ ଦେଶର ଗୀତ ଶୁଣେ, ସେତେବେଳେ ତାର ମନରେ ଜନ୍ମଭୂମି ପାଇଁ ଥିବା ଭଲ ପାଇବା ଆହୁରି ଗଭୀର ହୋଇଯାଏ।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।
3: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ 2-2 ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? 0। ମୁଁ ପଚାରିଲାରୁ ପୁତୁରା କହିଲା,
4: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲ ର।
3: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ଶୁକ୍ରବାର ସକାଳ 8:30ରୁ ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଏହି ଧାରାବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ କରାଯିବ।

ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସା ଦିଲ୍ସା। ଶୁଣନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ଚଳିତ ଜୁଲାଇ ମାସ 26 ତାରିଖ ରବିବାର ଦିନ 11:00 ସମୟରେ ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏସ୍ ସେବା, ଏଫ୍ଏମ୍ ରେନ୍ବୋ ସେବା ଏବଂ ଆକାଶବାଣୀ ଅଧୀନସ୍ଥ 5ଟି ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ ସେହିଦିନ 26 ତାରିଖ ରବିବାର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8:00 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ myGOV.in ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଘୋଷଣାଟି ଏତିକିରେ ଶେଷ ହେଲା।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ, ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ କରିବେ କେନ୍ଦ୍ର ସରକାର, ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ଶିକ୍ଷା, ସଂସ୍କୃତି ଓ ବିକାଶର ପ୍ରସାରଣ କ୍ଷେତ୍ରର ଗୁରୁତ୍ୱକୁ ସ୍କରଣ କରି ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ। ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆଜି ରୋମାନିଆରେ ପହଞ୍ଚବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀ ଜଳକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ମିଳିତ ଜାତିସଂଘରେ ପାକିସ୍ତାନର ମନ୍ତବ୍ୟକୁ ଖଣ୍ଡନ କଲା ଭାରତ। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ ଆରମ୍ଭ ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା, ଓଡ଼ିଶାରୁ ଅଂଶଗ୍ରହଣ କରୁଛନ୍ତି 4 କ୍ରୀଡ଼ାବିତ୍। ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। ଆସନ୍ତାକାଲି ବାହୁଡ଼ା ଯାତ୍ରା ଥିବାରୁ ଆଜି ସନ୍ଧ୍ୟା ଦର୍ଶନ 6 ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନର ସୂଚନା। 5% ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର, ଏହା ପିଛିଲା ଭାବେ ଜାନୁଆରୀ ମାସରୁ ଲାଗୁ ହେବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଦିନିକିଆ କେନ୍ଦ୍ରାପଡ଼ା ଗସ୍ତ, ରାସନ କାର୍ଡ଼ ବଣ୍ଟନ ସହ ଖାଦ୍ୟ ସୁରକ୍ଷା, ଖାଉଟି କଲ୍ୟାଣ ଓ କୃଷକ ସ୍ୱାର୍ଥ୍ୟ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ। ଏବଂ ଭାରତ ଜିମ୍ବାୱେ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ହରାରେଠାରେ ଜାରି। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପଭି ନେଇଥିବାବେଳେ ବର୍ତ୍ତମାନ ଜିମ୍ବାୱେ

ଇମୋସନାଲ। ମା ବିନା ମାନେ କହନ୍ତି ଯେ ମା ନାହିଁ ଯାହାର ସାହା ନାହିଁ ତାହାର। ତ ମାଙ୍କ ଜାଗା ବାପାଙ୍କ ଜାଗା ସେଇଟା କେବେ କେହି ପୁରା କରିପାରନ୍ତିନି। ଆଉ ସତ କଥା କହିବାକୁ ଗଲେ ଆମେ ଜାଣିଛେ ଯେ ତାଙ୍କଠୁ ଦିନେ ଆମେ ଅଲଗା ହେଇଯିବା, ତଥାପି ଗୋଟେ ଆଶା ଥାଏ ଯେ ନାଇଁ ମୋ ମାଙ୍କୁ ମୋ ବାପାଙ୍କୁ ମୁଁ ପାଖରେ ସବୁବେଳେ ରଖିପାରନ୍ତି କି ଜାବୁଡ଼ି ଧରିକି, କିନ୍ତୁ ସେଇଟା ହୁଏନି। ସେଥିପାଇଁ ମଣିଷ ଇମୋସନାଲ ହେଇଯାଏ, ଆପଣ ବି ଇମୋସନାଲ ହେଇଯାଇଛନ୍ତି। ତେବେ ବହୁତ ଭଲ ଲାଗିଲା ଭାଇ ଆପଣ କଥା ହେଲେ, ମାନେ ଫୋନ କଲେ। ରଖିଲି, ନମସ୍କାର। ତ ଏଥିଲେ ନାରାୟଣ ପ୍ରଧାନ ଗଞ୍ଜାମରୁ, ଆଉ ଯେମିତିକି ସେ ନିଜ ମନ କଥା ଆମକୁ କହିଲେ, ଆପଣ ଚାହିଁଲେ ଆମକୁ କହିପାରିବେ, ଡାଏଲ କରିପାରିବେ 06712303153 ଏବଂ କହିପାରିବେ ଆମକୁ ଯେ ଆପଣ କେଉଁ କଥା ଅତୀତର ତାକୁ ନେଇକି ଆପଣ ଇମୋସନାଲ ହେଇଯାଆନ୍ତି।

0: ହ୍ୟାଲୋ,
1: ଅଶୋକ ପଣ୍ଡା ମଧୁପାଟଣା କଟକ।
0: କେମିତି ଅଛନ୍ତି ଭାଇ?
1: ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ବଢିଆ। ଆଉ ଆଜିର ଟପିକ ଉପରେ କଣ କହିବେ?
1: ଆପଣଙ୍କୁ ଆଜି ନା ନ କହିକି ସସ୍ପେନ୍ସ କଲେ, କିନ୍ତୁ ମୁଁ ଜାଣିଦେଇଥିଲି।
0: ଜାଣିଦେଇଥିଲେ? ଆଚ୍ଛା,
1: ଆପଣଙ୍କ ଭଏସ ଆଉ ଆପଣ ଭଏସରୁ ଜଣା ପଡିଯିବ ଆଉ।
0: ଓକେ, ବହୁତ ବହୁତ ଧନ୍ୟବାଦ। ଆଜିର ଟପିକ ଉପରେ
1: ଆପଣ ଗେଲେ ହେଇକି ସ୍ଲୋ ମୋସନରେ କଥା କହିବେ ଆଉ ଜଣା ପଡିବନି।
0: ଆରେ ଆରେ ଆରେ, ତାହେଲେ ଆପଣ ଭଲ ଗେସ୍ କରିପାରୁଛନ୍ତି ଆଉ। ଠିକ ଅଛି, ଆଜିର ଟପିକ ଉପରେ କୁହନ୍ତୁ।
1: ହଁ, ଗୋଟେ ଅତୀତର ଘଟଣା ମନେ ପଡୁଛି। ମୁଁ ବଂଶୀ ଧରିକି ବଂଶୀ କଣ୍ଟା ପକେଇକି ମାଛ ଧରେ। ମୁଁ ମାଛ ଧରିକି ଫେରୁଛି, ଦି ଚାରିଟା ଖଣ୍ଡେ ମାଛ ଧରିଛି।
0: ଆଚ୍ଛା,
1: ମୋ ବୋଉ ହାବୁଡ଼େ ପଡ଼ିଗଲି।
0: ଆରେ ଆରେ,
1: ମୋ ବୋଉ ସେ ବଂଶୀ ଖାଡ଼ିଟାକୁ ମାଡ଼ିଟାକୁ ଛଡେଇକି ମତେ ବାଡ଼େଇଲା।
0: ଆଚ୍ଛା,
1: ବାଡ଼େଇଲା ବେଳକୁ ସେ ବଂଶୀ ଯୋଉ କଣ୍ଟା ଲାଗିଥିଲା, ଜିଆକୁ ତାକୁ ମାଛ ପଡନ୍ତି, ସେ କଣ୍ଟା ତ ହାତରେ ପଶିଗଲା।
0: ଆରେ ଆରେ ଆରେ ଆରେ,
1: ରକ୍ତାକ୍ତ ହେଇଗଲା ସିଏ।
0: ଆଚ୍ଛା, କାହା ହାତରେ ପଶିଲା, ଆପଣଙ୍କର ନା ତାଙ୍କର?
1: ବୋଉ ହାତରେ ପଶିଲା।
0: ଆରେ ଆରେ, ହଁ ହଁ ହଁ ହଁ, ଓକେ।
1: ସେ ମତେ ବାଡ଼ଉଥିଲା ତ, ସେ ହାତ ସେ ବଂଶୀ ପାଣି ଛଡେଇକି ବାଡ଼ଉଥିଲା, ସେ କଣ୍ଟାଟା ତା ହାତରେ ପଶିଗଲା।
0: ଆରେ ଆରେ,
1: ଖାଲି ଝରଝର ହେଇକି ରକ୍ତ ବୋହିଲା। ମୁଁ ପୁରା କାନ୍ଦି ପକେଇଲି, ଭାବପ୍ରବଣ ହେଇଗଲି, ପୁରା କାନ୍ଦି ପକେଇଲି ଆଉ।
0: ଆଚ୍ଛା ଆଚ୍ଛା ଆଚ୍ଛା,
1: ଆଉ ତାପରେ ଅବଶ୍ୟ ସେ ତାର ଭଲ ହେଲା, କିନ୍ତୁ ଯାହା ହଉ ରକ୍ତାକ୍ତ ହେଇଗଲା ତ, ସେଇଟା ମତେ ବହୁତ ଦୁଃଖ ଦେଇଥିଲା, ଭାବପ୍ରବଣ ହେଇଥିଲା।
0: ନାଇଁ ମାନେ
1: ପିଲାବେଳେ ଭାରି ଦୁଷ୍ଟ ଥିଲି।
0: ଆଚ୍ଛା,
1: ମୋର ଗୋଟେ ନିଶା ଥିଲା ଏଇ ବଂଶୀ ପକେଇକି ପୋଖରୀରୁ ମାଛ ଧରିବା। ଛୋଟ ଛୋଟ ମାଛ, ବଡ ମାଛ ନୁହଁ, ଛୋଟ ଛୋଟ ମାଛ ପଡୁଥିଲେ।
0: ଆଚ୍ଛା ଆଚ୍ଛା, ସେଇ ଘଟଣା ପରେ ଆପଣ ଆଉ ମାଛ ଧରିଛନ୍ତି କି ନାହିଁ? ମୁଁ କହିଲି, ଯୋଉ ସେଇ ଘଟଣାଟା ହେଲା ଆପଣଙ୍କ ସହିତ, ମାନେ ଆପଣଙ୍କ ବୋଉଙ୍କ ହାତ ଯୋଉ ଏମିତି ଖଣ୍ଡିଆ ଖାବରା ହେଇଗଲା, ତାପରେ ଆପଣ ମାଛ ଧରିଛନ୍ତି କି ନାହିଁ?
1: ନାଇଁ, ବଂଶୀଟାକୁ ପୁରା ଦି ଖଣ୍ଡ କରିକି ଭାଙ୍ଗିଦେଲା ବୋଉ, ଆଉ ତାପର ଠାରୁ ମୋ ମାଛ ଧରା ବନ୍ଦ ହେଇଗଲା, ମୁଁ ଆଉ ମାଛ ଧରିଲିନି।
0: ତ ସେଇ କଥା ଆମେ ଜାଣିବାକୁ ଚାହୁଁଥିଲୁ, ତ ଆଜି ବି ଆପଣଙ୍କର ସେ କଥା ମନେ ଅଛି? ତାହେଲେ
1: ସେଇ କଥା ମନେ ପଡିଲେ ମତେ ବହୁତ ଦୁଃଖ ଲାଗେ, କାହିଁକି ନା ସେ ଯୋଉ ବଂଶୀରେ ଯୋଉ କଣ୍ଟା ଲାଗିଥିଲା, ସେ କଣ୍ଟା ମୁନିଆ କଣ୍ଟା, ସେଇଟା ଯୋଉ ତା ହାତରେ ଗଳିଗଲା, ସେଇ ଗୋଟାକ ମତେ ଛଡେଇକି ବାଡଉଥିଲା, ହାତରେ ଗଳିଗଲା ଆଉ।
0: ଆଚ୍ଛା,
1: ସେଇ ଗୋଟାକ ଭାବିଲେ ଆଜି ବହୁତ ଦୁଃଖ ଲାଗେ, ବହୁତ ଭାବପ୍ରବଣ ଲାଗେ, ବହୁତ ନାହିଁ ଯାଇ ଚାଲି ଯାଇଛି, କିନ୍ତୁ ଆପଣ ଯୋଉ ଟପିକ ରଖିଲେ ସେ ଟପିକ ଉପରେ ମନେ ପଡିଗଲା ଅତୀତଟା ଆଉ।
0: ଆଚ୍ଛା, କିଛି କଥା ନାହିଁ, ସେମିତି ବହୁତ ଛୋଟ ବଡ଼ ଘଟଣା ଲାଇଫରେ ଘଟେ, ସେମିତି ଆପଣ ନିଜ ବୋଉଙ୍କୁ ମନେ ରଖିଥାନ୍ତୁ ଆଉ ଆମକୁ ଏମିତି କଲ୍ କରିଥାନ୍ତୁ। ଠିକ ଅଛି, ରହିଲି, ନମସ୍କାର,
1: ଧନ୍ୟବାଦ
0: ଧନ୍ୟବାଦ। ତ ଏଥିଲେ ଅଶୋକ ଭାଇ ମଧୁପାଟଣା କଟକରୁ। ତେବେ ସମସ୍ତଙ୍କୁ ରିକ୍ୱେଷ୍ଟ, ଏଇଟା ବାରମ୍ବାର ଆମେ କହିଆସିଛୁ, ଯେତେବେଳେ ଆମେ ଆପଣଙ୍କ ସହିତ କଲ୍ରେ କନେକ୍ଟ ହଉଛୁ, ଆପଣ ଦୟାକରି ନିଜ ରେଡିଓର ଭଲ୍ୟୁମ୍କୁ ସମ୍ପୂର୍ଣ୍ଣ କମେଇ ଦିଅନ୍ତୁ, ତାହେଲେ କ'ଣ ହବ, ଆମେ କଥା ହେଇପାରିବା, ଆଉ ଏଇ ଯେଉଁ ନଏଜ୍ କ୍ରିଏଟ୍

ହେଉଛି ସେଇଟା ହେବ ନାହିଁ। କାରଣ ଯେତେବେଳେ ଆପଣ ଅନ୍ ଏୟାର ଏଇଟା ଶୁଣୁଥିବେ, ଏଇ ଯେଉଁ ନଏଜ୍ଟା କ୍ରିଏଟ୍ ହେଉଛି, ଡବଲ୍ ଭଏସ୍ ଯାଉଛି, କାର୍ଯ୍ୟକ୍ରମର ଯେଉଁ ମାନଟା ହ୍ରାସ ପାଉଛି, ଆଉ ଆପଣଙ୍କୁ ଶୁଣିବାକୁ ବି ଭଲ ଲାଗୁନଥିବ। ତେଣୁକରି ଏତିକି ଆପଣଙ୍କୁ ରିକ୍ୱେଷ୍ଟ ବାରମ୍ବାର ଆମେ କରୁଛୁ, ପ୍ଲିଜ୍ ପ୍ଲିଜ୍ ପ୍ଲିଜ୍ ଯେତେବେଳେ ଆପଣ କଥା ହେଉଛନ୍ତି, ନିଜ ରେଡିଓର ଭଲ୍ୟୁମ୍କୁ ସମ୍ପୂର୍ଣ୍ଣ ଜିରୋ କରନ୍ତୁ। ଓକେ, ଆଗକୁ ବଢ଼ିବା, ଶୁଣିବା ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍, ଆଉ ପୁଣି ଆସି କଥା ହେବି ଆପଣଙ୍କ ସହିତ। ଦିଲ୍ ସେ ଦିଲ୍ ତକ୍।

ଶୁଣୁଛନ୍ତି ଡାଏଲ୍ ଇନ୍ ଲାଇଫ୍ ଚିଟ୍ ଚାଟ୍ ୱିଥ୍ ମ୍ୟୁଜିକ୍ ମିତ୍ର ଅନୁ। ଯେହେତୁ ଆପଣ ଗେସ୍ କରିସାରିଲେଣି, ତ ଆଗକୁ ଆମେ କଥା ହେବା ଏବେ ଯେ ଅତୀତରେ ପିଲାଦିନେ ଯେତେବେଳେ ପରିବାର ସହିତ ଆପଣ ରହୁଥିଲେ ଏବଂ ନିଜ ବାପା ମାଆଙ୍କ ସହିତ ରହୁଥିଲେ ବା ନିଜ ଭାଇ ଭଉଣୀଙ୍କ ସହିତ ରହୁଥିଲେ ବା ନିଜ ସାଙ୍ଗସାଥି ଯାହା ବି, ସେତେବେଳର କୌଣସି ଏଭଳି ଘଟଣା ଯେଉଁଟା ଆଜି ମନେ ପଡ଼ିଲେ ଆପଣ ବହୁତ ଇମୋସ୍ନାଲ୍ ହେଇଯାଆନ୍ତି। ତ ଦେଖିନେବା ଆମ ପାଖକୁ କିଏ କରିଛନ୍ତି କଲ୍।

0: हेलो
1: हेलो दीदी, नमस्कार।
0: नमस्कार, किए कहते कौ कह
1: दीदी? कटक नुआ बजार रु ममता बेहरा कहते।
0: अच्छा ममता, केमती अच्छा?
1: आज्ञा दीदी, बहुत भल अच्छे। आपण केमती अच्छा?
0: बहुत बढ़िया। आज कहीं एत स्लो स्लो कहते, देह भल नहीं कि?
1: नहीं नहीं दीदी, देह भल अच्छे, शोली तो उठिली।
0: अच्छा ठीक है, आज टॉपिक उपरे कोन कहबे?
1: आज्ञा दीदी, आमर स्मृति हेले आम बापा मा जे आम बापा जिते बड़े थिले दीदी, आमे मैंने आम सात भौणी, तो आम उपास बार उपास बोली कौन आम खाली सात भौणी, आम भाई ना भालकुणी ओषा हरिका हेले बापा कौन करे जगिकी बसवे, बापा जगिकी बसवे जमी पूजा सरीज रबार हो ना बापा आमर बापा टी जो मान निशा खाती निशा खाती तो बापा आईस प्रति किसी बार अबार किसी न था बापा डेली खाती से रबार हो तो भालकुणी ओषा आम बापा आम को सांगे न बसले के खाती ना।
0: अच्छा अच्छा,
1: हाँ आमर जी कंसा थाली थी कंसा जो बासन थाली आम बापा से भात गोटे थाली भात गोटे थाली तरकारी बढ़ा हब आम सब भौणी मैंने बसबु मो बापा बस खाइबु रबार दिन उपास तो आठ कौन करे बसिथे बस पूजा सरला मान से कह आस खाइब माँ कह अरे सी बा भालकुणी ओषा कर खाइबे ना पूजा सरीगला ओषा सरीगला मो छुआ खाइबे ना मु खाइबे एक कथा दीदी
0: मैंने
1: बढ़िया टॉपिक टा रखी बापा जीवा पचीस वर्ष है
0: कौन करिबा बापा माँ कहली ना बापा माँ को स्थान कही के बे पूरा करी परिबेनी आमे जानीचे आमे तांकठो दिने ना दिने आमे अलग हबा किंतु लागे जंती सब दिन पाई तांको भिड़ी धरंते
1: बापा तो सबिस्तिक पाई के थिले किंतु मो पाई के टिके अधिक मो भा थिले मो पाई के बहुत बडे ଭଲ ନା ମମତା ତାଙ୍କ ନା ମାମୁନି ମାମୁନି ଆସୁ ଆସିଲେ ମୁଁ ଯାଇ ଖାଇବି ମୋ ଉପର ଭଉଣୀ ଆପଣ ଜାଣିଥିବେ ରଶ୍ମିତା ବେହେରା କଥା ହୁଅନ୍ତି ଆଜ୍ଞା ସିଏ ମୋ ଉପର ଭଉଣୀ ତ ସିଏ ସବୁବେଳେ କମ୍ପ୍ଲେନ୍ କରିବେ କି ସିଏ ହଉଛି ତୋ ଝିଅ ମୁଁ ତ ଝିଅ ନୁହଁ ସବୁ ଆଉ ପାଞ୍ଚ ଭଉଣୀ ମା ହେଇଗଲେଣି ଆମେ ଦି ଭଉଣୀ ତ ସେଥିପାଇଁ ମୋ ମା ଦେଇଥିବେ ମତେ ସବୁବେଳେ ପାଇକି ଆମେ ଦିନରେ କଣ ରାତିରେ କଣ ଅପେକ୍ଷା କରିଥିବେ କି ଆସିଲେ ମାମୁନି ଆସିଲେ ମୁଁ ତା ସହିତ ଖାଇବି ସବୁବେଳେ ମୋ ଭଉଣୀଙ୍କ ବଡ ଭଉଣୀଙ୍କ ଅଭିଯୋଗ ଯେ ସିଏ ହଉଛି ତୋ ଝିଅ ମୁଁ ତୋ ଝିଅ ନୁହଁ ସବୁ କୋଉଠି ଯାଇଥିବି କିଛି କାମରେ ବାହାରକୁ ତ ମତେ ଫୋନ କରିବେ
0: ମନ ଦୁଃଖ କରନ୍ତୁନି ଆଉ ଏମିତି ସବୁବେଳେ ହସ ଖୁସିରେ ରୁହନ୍ତୁ ଆଉ ଆମକୁ ସବୁବେଳେ କଲ୍ କରୁଥାନ୍ତୁ ଠିକ ଅଛି
1: ରହିଲି
0: ନମସ୍କାର ତ ଏଥିଲେ ମମତା ବେହେରା ନୂଆ ବଜାର କଟକରୁ ଆଉ କହୁ କହୁ ଇମୋସନାଲ ହେଇଯାଉଛନ୍ତି ବାପା ମାଙ୍କ କଥା ନିଶ୍ଚୟ ସ୍ୱାଭାବିକ କଥା ତ ଦେଖିନବା କିଏ କରିଛନ୍ତି କଲ୍ ନେକ୍ସଟ ହ୍ୟାଲୋ
2: ହ୍ୟାଲୋ ଦିଦି ନମସ୍କାର
0: ନମସ୍କାର କିଏ କହୁଛ କିଏ କାହିଁକି ପଚାରିବି ତୁମେ ତ ସାଇ ହିଁ କହୁଛ ବେଲପଡ଼ାରୁ ନା ଆଚ୍ଛା ଆଉ ଆଜିର ଟପିକ ଉପରେ କଣ କହିବ
2: ମୁଁ ତ ସେମିତି ମାନେ ଛୋଟ ବେଳର ଗୋଟେ କଥା ସବୁବେଳେ ଯେତେବେଳେ ବି ମୋର ମନେ ପଡେ ମୁଁ ଇମୋସନାଲ ହେଇଯାଏ ଆମେ କହିଥିଲା ନା ସମସ୍ତେ ଘରୁ ମୋ ଜେଜେ ଜେଜେମା ବାପା ମାମା ସମସ୍ତେ ଆମେ ଯାଇଥିଲୁ ଯାତ୍ରା ଦେଖିବାକୁ ତ ଯେତେବେଳେ ଆମେ ଦେଖୁଥିଲୁ କିଛି ସବୁ ଯାଇଛି କିଛି ଲୋକ ଏମିତି ସେଇଠି ଗଣ୍ଡଗୋଳ କଲେ ବାଡାବାଡି ଯେତେବେଳେ ହେଲେ ମୁଁ ତାଙ୍କ ଭିତରୁ ପୁରା ହଜି ଯାଇଥିଲି ସମସ୍ତେ ଗୋଟେ ସାଇଡ୍ ରେ ଥିଲେ ମୁଁ ଅନ୍ୟ କୁଆଡେ ହଜି ଯାଇଥିଲି ଠେଲା ପେଲା

0: ମୋ ଜେଜେ ମତେ ବହୁତ ଭଲ ପାଆନ୍ତି, ସେ ଯଦି ମାନେ ପାଞ୍ଚ ମିନିଟ କଣ ଗୋଟେ ସେକେଣ୍ଡ ଯଦି ମତେ ନ ଦେଖିଲେ ତାଙ୍କ ମୁଣ୍ଡ ଖରାପ ହେଇଯିବ, ସେ ପୁରା କାନ୍ଦି କାନ୍ଦି କରି ସେନ୍ସଲେସ୍ ହେଇଯାଇଥିଲେ। ଆଉ ମୁଁ ତାପରେ ଜଣେ ଅଙ୍କଲ ମତେ ନେଇକି ଯେତେବେଳେ ଆସିଲେ ମୋ ଜେଜେଙ୍କର ସେପର୍ଯ୍ୟନ୍ତ ସେନ୍ସ ଆସିନଥିଲା। ତ ଯେତେବେଳେ ମୁଁ ଆସି ତାଙ୍କୁ ଜେଜେ ଡାକିଲି, ତାପରେ କିଛି ସମୟ ପରେ ତାଙ୍କୁ ପାଣି ଫାଣି ଛାଟିଲା ପରେ ତାଙ୍କର ଯେତେବେଳେ ସେନ୍ସ ଆସିଲା, ସେ ମତେ ଧରିକି ସେଦିନ ବହୁତ କାନ୍ଦିଥିଲେ। ଆଉ ମୁଁ ସେଇଦିନ ଜାଣିଥିଲି ମୋ ଜେଜେ ମତେ କେତେ ଭଲ ପାଉଛନ୍ତି।
1: ଆରେ ବାପରେ, ତ ମାନେ ହଜିଯାଇଥିଲେ ମାନେ ଓଭିୟସ୍ ସେଟା ଗୋଟେ ବଡ ସିରିୟସ୍ ଘଟଣା, ଆଉ ସେଥିପାଇଁ କି ହୁଏ ତ ସେ ବହୁତ ଇମୋସନାଲ ହେଇଯାଇଥିବେ ସେଇ ମୋମେଣ୍ଟରେ, ତ ସେମିତି ହେଇଥାଏ। ଆଉ ଆଜି ମନେ ପଡୁଛି ସେ କଥା ନାଇଁ?
0: ଯେତେବେଳେ ବି ଆମେ ଯାଉଛୁ ତ ଆମେ ଯିବା ପୂର୍ବରୁ ବାପା କହିଦେଇଥିବେ ଯେତେବେଳେ ବି ଯିଏ ହଜିବ ଗେଟ୍ ପାଖରେ ଆସି ଠିଆ ହେଇଥିବ।
1: ଆଚ୍ଛା, ତେଣୁ କରି ସବୁବେଳେ ସତର୍କ ରହିବା ଦରକାର, ଖାସ କରି ଗହଳି ପୂର୍ଣ୍ଣ ସ୍ଥାନରେ। ନାଇଁ
0: ଆଜ୍ଞା, କେହି କାହା ହାତ ଛାଡିବନି, ଯାହା ପାଖରେ ବି ଯାଇଥିବ ତାଙ୍କ ହାତକୁ ଯେମିତି ଭିଡିକିରି ପୁରା ଟାଇଟ୍ କରି ରଖିବ।
1: ନିହାତି ନିହାତି, ଭଲ ଆପଣ ଗୋଟେ ଶିକ୍ଷା ପାଇଯାଇଛନ୍ତି। ଆଉ ଠିକ ଅଛି, ରହିଲି ସାଇ, ପୁଣି କଥା ହେବା ପରେ। ନମସ୍କାର। ତ ଏ ଥିଲେ ସାଇ ବେଲପଡ଼ାରୁ, ଆଉ ଯେମିତିକି ସେ ନିଜ ଏକ୍ସପିରିଏନ୍ସ ସେୟାର କରୁଥିଲେ, ଆପଣ ଚାହିଁଲେ କରିପାରିବେ, ଡାଏଲ କରନ୍ତୁ 0671-230-3153 ଏବଂ କୁହନ୍ତୁ ଯେତେବେଳେ ଆପଣ ପିଲାଦିନେ ନିଜ ଫ୍ୟାମିଲି ସହିତ ହଉ, ନିଜ ସାଙ୍ଗସାଥିମାନଙ୍କ ସହିତ ହଉ, ଏମିତି ଏକ ଘଟଣା ଯାହା ମନେ ପଡ଼ିଲେ ଏବେ ବି ଆପଣ ଇମୋସନାଲ ହେଇଯାଆନ୍ତି। ତ ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ
2: ହ୍ୟାଲୋ
1: ହଁ ହ୍ୟାଲୋ ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ହ୍ୟାଲୋ ମ୍ୟାଡାମ ନମସ୍କାର, ମୁଁ ତାପସ କହୁଛି ଭୁବନେଶ୍ୱରରୁ ପଟିଆଳୁ।
1: ହଁ ତାପସ କହୁଛନ୍ତି?
2: ଆଜ୍ଞା ମ୍ୟାଡାମ।
1: ଆଚ୍ଛା, ଫାର୍ଷ୍ଟ ଟାଇମ କଲ୍ କରିଛନ୍ତି?
2: କଣ କରୁଛି ମ୍ୟାଡାମ ମାନେ?
1: ମୁଁ କହିଲି ଫାର୍ଷ୍ଟ ଟାଇମ କଲ୍ କରିଛନ୍ତି ଆମକୁ?
2: ହଁ ମ୍ୟାଡାମ ଫାର୍ଷ୍ଟ ଟାଇମ।
1: ଆଚ୍ଛା, ସ୍ୱାଗତ ଆମ କାର୍ଯ୍ୟକ୍ରମକୁ। ଆପଣ ଟପିକ ଉପରେ କଣ କହିବେ?
2: ମ୍ୟାଡାମ ଟପିକ ରଖିଛନ୍ତି ବହୁତ ସୁନ୍ଦର, ବଢିଆ ଲାଗୁଛି।
1: ଯାହା ବି କହିବେ, ଆପଣଙ୍କର ଯାହା ବି ମନେ ପଡୁଛି କୁହନ୍ତୁ, କିଛି ଅସୁବିଧା ନାହିଁ।
2: ମ୍ୟାଡାମ ମୋର ଗୋଟେ ସାଙ୍ଗ ଥିଲା ଗୁଲୁ ପଣ୍ଡା, ବହୁତ ବଢିଆ ସାଙ୍ଗ ଥିଲା, ତାକୁ ମୁଁ କେବେ ବି ଭୁଲି ପାରିବିନି। ମ୍ୟାଡାମ ସେ ସାଇକେଲ ଚଲା ମତେ ଶିଖେଇଥିଲା।
1: ଆଚ୍ଛା
2: ମ୍ୟାଡାମ? ହଁ ମ୍ୟାଡାମ, ପୁରା ସେ ମୁଁ ଚଲେଇ ପାରେନି ହେଲେ ବି ସେ କହୁଥିଲା ତୁ ଚଲେଇ ପାରିବୁ। ମତେ ସିଏ ସଦା ଯେବେ ବି ଯିବି ସିଏ ମତେ, ମୁଁ ଚଲେଇକି ନଚଲେ ସିଏ ମତେ ଡାକି ଆଣିକି କହିବ ଯେ ତୁ ଚଲା ଶିଖି।
1: ଆଚ୍ଛା, କୋଉ କ୍ଲାସର ଘଟଣା ଏଇଟା?
2: ସେଇ ଚତୁର୍ଥ ମ୍ୟାଡାମ।
1: ଆଚ୍ଛା,
2: ଆଉ ସେ ଗୁଲୁ ପଣ୍ଡା ମ୍ୟାଡାମ ନାହିଁ, ସିଏ ଥିଲା ସିଏ ଆଉ ନାହିଁ, ସିଏ ସ୍କୁଲ ଛାଡିକି ପଳେଇଲା।
1: ଆଚ୍ଛା ଆଚ୍ଛା ଆଚ୍ଛା, ମାନେ ଏବେ କେମିତି ଅଛନ୍ତି, ତାଙ୍କ ସହିତ କଣ୍ଟାକ୍ଟ ଅଛି କି ନାହିଁ?
2: ମ୍ୟାଡାମ ପୁରା କିଛି କଣ୍ଟାକ୍ଟ ପଡ଼ନା ନାହିଁ, ସେ ମୋର ପୁଣି ବେଷ୍ଟ ଫ୍ରେଣ୍ଡ ଥିଲା ମ୍ୟାଡାମ।
1: ଓକେ ଓକେ ଓକେ,
2: କିଛି ବି କଣ୍ଟାକ୍ଟ ପଡ଼ନା ନାହିଁ। ତା ବାବା କିନ୍ତୁ ମୁଁ ଯେତିକି ଜାଣିଛି ଗଭର୍ଣ୍ଣମେଣ୍ଟ ଅଫିସର ଥିଲେ, ସେ ଏବେ ସେଇ 6 ନମ୍ବର ଆଡେ କୁଆଡେ ପଳେଇଛି। ଫୋନ ଫୋନ ସେତେବେଳେ ଏତେ ନଥିଲା ଆମ ପାଖରେ, ସିଏ ହଠାତ କିନା ସ୍କୁଲ ଚେଞ୍ଜ କରି ପଳେଇଲା। ତାପରେ ଜାଣିଲି ଯେ ବେଷ୍ଟ ଫ୍ରେଣ୍ଡ ବୋଲି କିଛି ନଥାନ୍ତି, ସବୁ ସେମିତି ସାଙ୍ଗ ଥାନ୍ତି ଆଉ। କିନ୍ତୁ ସେ ହିଁ ମତେ ସାଇକେଲ ଚଲା ଶିଖେଇଲା, ଆଜି ମୁଁ ଗାଡି ଫାଡି କାର ଫାର ସବୁ ଚଲା ଜାଣିଛି ତା ସକାଶେ।
1: ନାଇଁ ନିହାତି, ଆମେ ଚାହିଁବୁ ଯେହେତୁ ଆପଣ କଲ୍ କରିକି ତାଙ୍କ ବିଷୟରେ ଏତେ କଥା କହୁଛନ୍ତି, ସେ ବି ଶୁଣୁଥାନ୍ତୁ ଆଉ ଆପଣଙ୍କୁ କଣ୍ଟାକ୍ଟ କରନ୍ତୁ। ନିଶ୍ଚୟ ନିଶ୍ଚୟ ହବ, ନିଶ୍ଚୟ ହବ, ଜମା ବି ଅଭିମାନ କରନ୍ତୁନି, ଦେଖିବେ କିଛି ନା କିଛି କନେକ୍ସନ ନିଶ୍ଚୟ ଲାଗିବ। ଠିକ ଅଛି, ରହିଲି, ନମସ୍କାର। ଓକେ, ଥ୍ୟାଙ୍କ ୟୁ। ତ ଏଥିଲେ ତାପସ ପଟିଆରୁ, ଆଉ ଯେମିତିକି ସେ ନିଜ ସାଙ୍ଗଙ୍କ କଥା କହିଲେ ଯିଏକି ତାଙ୍କୁ ସାଇକେଲ ଚଲେଇବା ଶିଖେଇଥିଲେ, ତ ଆପଣ ବି ଚାହିଁଲେ ଆମ ସହିତ ସେୟାର କରିପାରିବେ ନିଜ ବ୍ୟୁଟିଫୁଲ ମେମୋରିଜ। ହେଲେ ତା ପୂର୍ବରୁ ନେଇଯିବା ଗୋଟେ ଛୋଟିଆ ମ୍ୟୁଜିକାଲ ବ୍ରେକ୍, ଏମିତି ଶୁଣୁଥାନ୍ତୁ ଆମକୁ 100.4 ଆକାଶବାଣୀ FM ରେନ୍ବୋ କଟକକୁ, ଦିଲ୍ ସେ ଦିଲ୍ ତକ୍।

ତେବେ ଆପଣଙ୍କର କ'ଣ ମନେ ପଡୁଛି? ନିଜ ସାଙ୍ଗସାଥୀଙ୍କ କଥା ଯେତେବେଳେ ପଢ଼େ ବା ନିଜ ପରିବାରର କଥା ଯେତେବେଳେ ଆମେ ଟିକେ ଅତୀତକୁ ଫେରୁ, ତ ଅନେକ ସ୍ମୃତି ଆମ ମନର କାନଭାସରେ ଭାସି ଉଠେ ଏବଂ ସେଠି ଅନେକ ଜିନିଷ

0: ହେଲା ଡକ୍ଟର ମାନେ ସାଙ୍ଗେ ସାଙ୍ଗେ କହିଲେ ଆଞ୍ଜିଓପ୍ଲାଷ୍ଟିକ ହବ, ଆମେ ତ ସେ ବିଷୟରେ ଜଣା ନାହିଁ, ଆଞ୍ଜିଓପ୍ଲାଷ୍ଟିକ କଲେ କିଟ୍ ପଡିବ 2 ଲକ୍ଷ 10 ଲକ୍ଷ ପଡିବ, ଆମେ ଫେରିପାରୁ ନଥିଲୁ, ଆଞ୍ଜିଓଗ୍ରାମ କରି ସିଡି କରି ନେଇ ଆସିଲି, ସିଡି କରି ନେଇ ଆସିକି ମୁଁ ଗୋଟେ ପ୍ରାଇଭେଟ ହସ୍ପିଟାଲ ଡକ୍ଟର ସହିତ କନସଲ୍ଟ କଲି, ସେ କହିଲେ ମୋ 2 ଲକ୍ଷ ଟଙ୍କା ଖର୍ଚ୍ଚ ହବ ଆଉ ହାର୍ଟ ଅପରେସନ ହେଇଯିବ, ତାପରେ ମେଡିସିନ ଥିଲେ ଦିନେ ହଠାତ ରାତିରେ ଖରାପ ହେଲା, ଆମେ ହାଇଟେକ୍ ନେଇକି ଗଲୁ ଭାରି, ହାଇଟେକ୍ ଗଲା ପରେ ଏଇଠୁ ବାପାଙ୍କର ସେଠି କଣ ପୁଣି ହାର୍ଟ ଯୋଗୁରୁ ବ୍ରେନ୍ ଷ୍ଟ୍ରୋକ୍ ହେଇଯା, ବ୍ରେନ୍ ଷ୍ଟ୍ରୋକ୍ ଅପରେସନ ହେଲେ ପରେ ହାର୍ଟ ଅପରେସନ ହେଇଥାନ୍ତା, ତାପରେ ସିଏ ଆଉ ରହିଲେନି, ବାପା 4 ପୂଜା ଥାଏ, 10 4 ପୂଜା ଥିଲା ଭଜ ବସିବାକୁ, ବାପା ଚାଲିଗଲେ, ଆଉ ମୋତେ ଲାଷ୍ଟ ମୁମେଣ୍ଟରେ କହିଗଲେ ମୋ ଦେହକୁ କାହାକୁ ମୁଁ ଗାଁକୁ ନବୁ ନାହିଁ କି କାହାକୁ ଛୁଆଇବୁ ନାହିଁ, ସ୍ୱର୍ଗଦ୍ୱାରରେ ସଂସ୍କାର କରିବୁ, ମୁଁ ସେଇଆ କରିଥିଲି, ସାନ ଭାଇ ଟିକେ କହିଲେ ଗାଁକୁ ବୁଲି ଆଣିବା, ଗାଁକୁ ବୁଲି ଆଣିଲୁ, ଗାଁକୁ ବୁଲିଲାରେ ବହୁତ ଆମକୁ ମାନେ ଆମେ ଆସି 12 ରାତି 12 ପହଞ୍ଚିଲୁ, ମାନେ ସ୍ୱର୍ଗଦ୍ୱାର ଯିବା ପାଇଁ ଆମକୁ ସକାଳ କରିଦେଲେ, ଗାଁବାଲା ଗାଁ କରିଦେଲେ, ସେଠୁ ସ୍ୱର୍ଗଦ୍ୱାର ନେଲୁ, ମୁଁ ସେଇଠି ସୂର୍ଯ୍ୟନାରାୟଣଙ୍କୁ ପ୍ରାର୍ଥନା କଲି, ପ୍ରଭୁ ତମେ ଶନି ବକ୍ର ଦୋଷୀ ଆମ ଗାଁ ଉପରେ ବାପାଙ୍କୁ ଯଦି କଷ୍ଟ ଦେଇଛନ୍ତି, ମାରିଛନ୍ତି, ବାଡେଇଛନ୍ତି, ସାଇକେଲ ପେଲି ଦେଇଛନ୍ତି, ତାଙ୍କୁ ବକ୍ର ଦୃଷ୍ଟି ପକେଇବ, ସିଏ ବି ସବୁ ଭୋଗି ସାରିଲେଣି, ଆଉ ଅଛନ୍ତି କିଏ ଭୋଗିବେ, ମାନେ ଆମ ଗାଁ ଗୋଟେ ପାପି ଗାଁ, ଅତୃପ୍ତ ଆତ୍ମା ଦୁନିଆ ଅଛନ୍ତି, ତାପରେ ମନ୍ଦିର କରିଛନ୍ତି କିନ୍ତୁ ପର ବିଚାର କରୁଛନ୍ତି ବସିକି, କିଛି
1: ମାନେ ଇନ ସର୍ଟ ଯେ ଗୋଟେ ଭଲ କାମ କରିବାକୁ ଯାଇକି ଏମିତି ଅନେକ କିଛି ସଂଘର୍ଷର ରାସ୍ତା,
0: ଜୀବନ ଥାଉ ତ ମାରିଦେଲେ, ଜୀବନ ଥାଉ ତାକୁ ରୋଗ ବ୍ୟସ୍ତ କରି ମାରିଦେଲେ, ମୋର ମନ କଷ୍ଟ ହୁଏ, ଲାଷ୍ଟକୁ କହିଛି ପୁଅ ଆଉ ମୁଁ ଯାଉଛି ବାପା, ତମ ସହ ହରିନାମ ଯଦି ଅଷ୍ଟପରି ଗୀତା ନାମ ଯଜ୍ଞ କରନ୍ତି ପ୍ରିୟ ଲୋକ ସିଏ, ଆଉ ତମେ ସେ ହରିନାମ ଧର, ହରି ତମ ପାଖରେ ବୈକୁଣ୍ଠକୁ ନେଇଯିବେ,
1: ମାନେ ବେଳେବେଳେ ଏମିତି ବି ହେଇଥାଏ, ମାନେ ଆମେ ଗୋଟେ ଭଲ କାମ କରିବାକୁ ଗଲେ ମଧ୍ୟ କିଛି ନା କିଛି ମାନେ କୁହନ୍ତି ନା, ଭଲ କାମ କରିବାକୁ ଗଲେ ସେ ରାସ୍ତାଟା ବହୁତ କଠିନ ହେଇଥାଏ,
0: ମ୍ୟାଡମ ବିଶ୍ୱାସ କରିବେନି ଆମ ଗାଁ ପୁରା ବାପି ଗାଁ, ଏଠି ଅତୁତ ଆତ୍ମା ଅସହ୍ୟ ବୋଲୁ କୁହନ୍ତି, ମନ୍ଦିର କରୁଛନ୍ତି 5-6ଟା କିନ୍ତୁ ଭକ୍ତି ନାହିଁ, ପର ବିଚାର କରୁଛନ୍ତି,
1: ସେମିତି ଛାଡନ୍ତୁ ସେମାନଙ୍କ କଥା, ଆମେ ଆଉ କଣ କରିପାରିବା, ତାଙ୍କୁ ତାଙ୍କ ବାଟରେ ଛାଡି ଦିଅନ୍ତୁ, କିଛି କଥା ନାହିଁ, ଆପଣ ମନ ଦୁଃଖ କରନ୍ତୁନି, କୋଉଠି ନା କୋଉଠି ସେ ଭଲ କାମ କରିଛନ୍ତି ମାନେ ବହୁତ ଭଲରେ ଥିବେ, ତେଣୁ ତାଙ୍କ ସବୁବେଳେ ତାଙ୍କ ପାଇଁ ଭଲ ପ୍ରାର୍ଥନା କରନ୍ତୁ, ସବୁ ଭଲ ହିଁ ହବ, ଠିକ ଅଛି, ରହିଲି, ନମସ୍କାର। ତ ଏଥିଲେ ଆଲୋକ ଚନ୍ଦ୍ର ଜେନା ଜାଣିଲୁ କଟକରୁ, ଆଉ ଯେମିତିକି ସେ ନିଜ ବାପାଙ୍କ ସମ୍ପର୍କରେ ଯୋଉ ସ୍ମୃତି ରହିଛି, ତିକ୍ତ ସ୍ମୃତି ରହିଛି ଯୋଉଟା ଆମ ସହିତ ସେୟାର କଲେ, ଦୁଃଖ ତ ଲାଗେ କିନ୍ତୁ କଣ କରାଯିବ, ଏଇ ତ ଜୀବନ, ଆଗକୁ ବଢିବାକୁ ହେବ, ଦେଖିନ ବାକି କରିଛନ୍ତି କଲ। ହ୍ୟାଲୋ ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଗଞ୍ଜାମ ଜିଲ୍ଲା ସୌଡ଼ା ବ୍ଲକ ଓକାମାରୁ ରାଜୀବ ଗୌଡ କହୁଥିଲି ମ୍ୟାଡମ।
1: ରାଜୀବ କହୁଛନ୍ତି?
2: ହଁ ମ୍ୟାଡମ।
1: କେମିତି ଅଛନ୍ତି?
2: ହଁ ଭଲ ଅଛି ମ୍ୟାଡମ।
1: ଆଜିର ଟପିକ ଉପରେ କଣ କହିବେ?
2: ହଁ ମ୍ୟାଡମ, ପିଲାଦିନର କଥା ବହୁତ ମନେ ପଡେ, ଆମେ ପିଲାବେଳେ ମାନେ 9ମ-10ମ ପାଠ ପଢିଲା ଆସି ହଷ୍ଟେଲ, ସେ ସମୟରେ ସାର ନ କହିକି ମଧ୍ୟ ମାନେ 15-20 ବର୍ଷ ତଳେ ସିନେମା ହଲ୍ଟା ଥିଲା ପାଖରେ, ଭିଡ଼ିଓ ହଲ୍ ଗୁଡିକ ଥିଲା, ଭିଡ଼ିଓ ହଲ୍ କୁ ଦେଖି ପଳେଇବାର ଯାଇକି ଭିଡ଼ିଓ ସିନେମା, ଆଉ ତା ସହିତ ଆଉ ମାନେ ସାଙ୍ଗସାଥି ବେଳେ ମିଶିକିରି କ୍ରିକେଟ ମ୍ୟାଚ୍ ମଧ୍ୟ ସବୁଦିନ 4ଟା ହେଇଗଲେ ଖେଳିଦବ ମ୍ୟାଡମ, ସେ କଥା ଗୁଡିକ ମନେ ପଡେ।
1: ଆଚ୍ଛା, ମାନେ ଯୋଉ କ୍ରିକେଟ ବାଡ଼ାନ୍ତି ସେଇଟା ବହୁତ ମନେ ପଡେ ତାହେଲେ?
2: ହଁ ମ୍ୟାଡମ, ହଁ 4ଟା ହେଇଗଲା ମିନ୍ସ
1: ମାନେ ଆଉ କିଛି ମାନେ ଚିନ୍ତା ନାହିଁ କେମିତି ଆମେ ଯିବା ପଡିଆକୁ, ନାଇଁ କଣ?
2: ହଁ ମ୍ୟାଡମ, ହଁ ମ୍ୟାଡମ, ବର୍ଷା ଯଦି ନେଇଯିବ ସେଦିନ ଟିକେ ବହୁତ ଦୁଃଖ ଲାଗେ, ଆଉ ଆଉ ପିଲାଦିନର ଚୋରି।
1: ଆଚ୍ଛା, ମାନେ ଏଇ ଯୋଉ ସବୁ ଚୋରି ଚାରି ବି ହଉଥିଲା, ମାନେ ଏଇ ଯୋଉ ଫଳ ଚୋରି?
2: ହଁ ମ୍ୟାଡମ, ଚୋରି ଆରି ମଧ୍ୟ ଏମିତି କାକୁଡି ଆଉ ଆମ୍ବ।
1: ଆଚ୍ଛା, ମାନେ ମିଶିକି ଗୋଟେ ପ୍ଲାନ କରିକି ଚୋରି କରି ଖାଇଦବା ନା କି? ବଢିଆ ସ୍ମୃତି, ସବୁ ମିଠା ମିଠା ସ୍ମୃତି ରଖିଛନ୍ତି ଆଉ, ମନେ ପଡୁଛି ଏବେ ଆପଣଙ୍କର, ବହୁତ ବଢିଆ ଲାଗିଲା ଶୁଣି।

କି ରହିଲି ନମସ୍କାର ଦେଇଥିଲେ ରାଜୀବ ଆଉ ଯେମିତିକି ସେ ନିଜର ମିଠା ମିଠା ସ୍ମୃତି ସେୟାର କଲେ ବହୁତ ବହୁତ ଧନ୍ୟବାଦ ସେଥିପାଇଁ ତେବେ ଆଗକୁ ବଢ଼ିବା ଶୁଣିବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଆଉ ପୁଣି ଆସି କଥା ହେବି ଆପଣଙ୍କ ସହିତ ଦିଲ୍ ସେ ଦିଲ୍ ତକ୍ ଏମିତି ରହିଥାନ୍ତୁ ଆମ ସହ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ରହିଛି ଆପଣଙ୍କ ମ୍ୟୁଜିକ୍ ମିତ୍ର ଅନୁ ଆପଣଙ୍କ ସହିତ କଥା ହେବା ପାଇଁ ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ
1: ହ୍ୟାଲୋ ଅନୁ ବାପା ନମସ୍କାର
0: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ମୁଁ ଚୌପଡ଼ା କଟକରୁ ମୋହିନୀ ବେହେରା କହୁଥିଲି
0: ଆଚ୍ଛା କେମିତି ଅଛନ୍ତି ମୋହିନୀ ବଢିଆ ଆଉ ଆଜିର ଟପିକ ଉପରେ କଣ କହିବେ
1: ଟପିକ ଉପରେ କହିବାକୁ ହେଲେ ମୁଁ ଛୋଟଟା ହେଇଥିଲି ଆମ ଭଉଣୀ କଣ ଗଲା ସେ ଓଷା କରିଥିଲା

0: ବଢିଆ। ଆଉ ଆଜିର ଟପିକ ଉପରେ କଣ କହିବେ?
1: ଟପିକ ଉପରେ କହିବାକୁ ହେଲେ ମୁଁ ଛୋଟଟା ହେଇଥିଲି, ଆମ ଭଉଣୀ କଣ ଗଲା, ସେ ଓଷା କରିଥିଲା ଜନ୍ମାଷ୍ଟମୀ ଓଷା, ମୁଁ ତା ସାଙ୍ଗରେ ଲଢେଇ କରି ଓଷା କରିବି ବୋଲି ଭାବିଲି। ଏଠୁ ଓଷା କଲି, ଯେମିତି ଓଷା କଲି ଏଠୁ ଦିନ ଯାକ ରହିଲି, ରାତି ଯେମିତି ଯେମିତି ପୂଜା ହବାକୁ ହେଲା ଭାଇନା ଆସିକି ପୂଜା କରିବାକୁ, ଏଠୁ ସେଦିନ କଣ କହିଲି ବାପା କଣ କରିଦେଲେ ଗୋଟେ ଯୋଉ ନଳୁଆ ଚଳା ମାନେ ଚଢେଇ ମାଂସ ଆଣିଥିଲେ, ବୋଉ ଆମ ତରକାରୀ କରିଥିଲା, ନଅଟା ରାତି ହେଲାଣି, ସେଠୁ ସମସ୍ତେ ପୂଜା କରିବାକୁ ଗଲେ, ଆଉ ମୁଁ କହିଲି ମୁଁ ଆଉ ପୂଜା କରିବାକୁ ଯିବିନି, ମୁଁ ରାତି ପାଇଲେ ଖୁଦୁରୁକୁଣି ହେଇଯିବ, ମୁଁ ଆଉ ଖାଇବିନି, ଆଉ ମତେ ଭାତ ତରକାରୀ ଦେଇ ମୁଁ ଖାଇବି, ଏ କଥା କହି ଜବରେ ହିଁ ବସିଲି। ସେଠୁ ବୋଉ କହିଲା ତୁ ବା ଓଷା କରୁଛୁ, ଓଲା ଓଷା ପୂଜା ସରିଲେ ଖାଇବୁ, ଆଉ ତୁ ଆଉ କାହିଁ ଯାଉଛୁ ଖାଇବୁ ତରକାରୀ ଭାତ, ବୁଲା ନା ନା ମତେ ଦେ ମୁଁ ଖାଇବି। ଆଉ ଏ କଥା କହିଲି ବାପା ସେଠି କହିଲେ ତାର ଆତ୍ମା ଡାକିଛି, ସେ ତାର ଖାଉଛି ଖାଉ, ସେ ତାର ଓଷା କରୁଛି ବଡ ସେ କରିଥାଉ, ଏ କଥା କହିଲା କହିକି ସେଠୁ ମତେ ତରକାରୀ ଭାତ ରାତିରେ ବାହାରି ଦେଲା, ମୁଁ ବସିକି ଢୋଲେ ଖଣ୍ଡେ ଭାତ ଚଢେଇ ତରକାରୀ ଭାତ ଖାଇଲି। ଆଉ
0: ସେଇଟା ଏପର୍ଯ୍ୟନ୍ତ ମନେ ଅଛି ତାହେଲେ?
1: ହଁ ମନେ ଅଛି, ଟପିକଟା ପଡିଲା ବୋଲି ମୁଁ ବା କାମ ଛାଡିକି ଆସି ଲଗେଇଲି।
0: ତାମାନେ ଏମିତି ହଁ ଛୋଟ ବେଳେ ସେମିତି ହେଇଥାଏ, ମନ ହୁଏ ମାନେ ସମସ୍ତଙ୍କୁ ଦେଖିକି ମୁଁ ଟିକେ ଓଷା କରନ୍ତି, କିନ୍ତୁ ସେତିକି ମାନେ ମ୍ୟାଚୁରିଟି ନଥାଏ ମାଇଣ୍ଡର, ମାନେ ଏତେ ବୁଦ୍ଧି।

0: ରାତି ଯେମିତି ଯେମିତି ପୂଜା ହବାକୁ ହେଲା ଭାଇନା ଆସିକି ପୂଜା କରିବାକୁ ଏଠୁ ସେଦିନ କଣ କହିଲି ଆମ ବାପା କଣ କରିଦେଲେ ଗୋଟେ ଯୋଉ ନଳୁଆ ଛେଳା ମାନେ ଚଢେଇ ମାଂସ ଆଣିଥିଲେ ବୋଉ ଆମ ତରକାରୀ କରିଥିଲା ନଅଟା ରାତି ହେଲାଣି ସେଠୁ ସମସ୍ତେ ପୂଜା କରିବାକୁ ଗଲେ ଆଉ ମୁଁ କହିଲି ମୁଁ ଆଉ ପୂଜା କରିବାକୁ ଯିବିନି ମୁଁ ରାତି ପାଇଲେ ଖୁଦୁରୁକୁଣୀ ହେଇଯିବ ମୁଁ ଆଉ ଖାଇବିନି ଆଉ ମତେ ଭାତ ତରକାରୀ ଦେଇ ମୁଁ ମୋର ଖାଇବି ଏଇ କଥା କହି ଜବର ହେଇକି ବସିଲି ସେଠୁ ବୋଉ କହିଲା ତୁ ବା ଓଷା କରୁଛୁ ଓଷା ଓଷା ପୂଜା ସରିଲେ ଖାଇବ ଆଉ ତୁ ଆଉ କାହିଁ ଯାଉଛୁ ଖାଇବୁ ତରକାରୀ ଭାତ ମୁଁ ନା ନା ମତେ ଦେ ମୁଁ ଖାଇବି ଆଉ ଏ କଥା କହିଲି ବାପା ସେଠି କହିଲେ ତାର ଆତ୍ମା ଡାକିଛି ସେ ତାର ଖାଉଛି ଖାଉଛି ତାର ଓଷା କରୁଛି ବଡ଼ ସେ କରିଥାଉ ଏ କଥା କହିଲା କହିକି ସେଠୁ ମତେ ତରକାରୀ ଭାତ ରାତିରେ ବାହାରି ଦେଲା ମୁଁ ବସିକି ଢୋଲେ ଖଣ୍ଡେ ଭାତ ଚଢେଇ ତରକାରୀ ଭାତ ଖାଇଲି ଆଉ
1: ସେଇଟା ଏପର୍ଯ୍ୟନ୍ତ ମନେ ଅଛି ତାହେଲେ
0: ହଁ ମନ ଯିଏ ଚଷିକିଟା ପଇଲା ଏମିତି ମୁଁ ବା କାମ ଛାଡିକି ଆସି ଲଗେଇଲି
1: ଆରେ ଆରେ ତାମାନେ ଏମିତି ହଁ ଛୋଟବେଳେ ସେମିତି ହେଇଥାଏ ମନ ହୁଏ ମାନେ ସମସ୍ତଙ୍କୁ ଦେଖିକି ମୁଁ ଟିକେ ଓଷା କରନ୍ତି କିନ୍ତୁ ସେତିକି ମାନେ ମ୍ୟାଚୁରିଟି ନଥାଏ ମାଇଣ୍ଡର ମାନେ ଏତେ ବୁଦ୍ଧି
0: ଡାକରେ ଭରିଛି ଚକ ଚାଲେ ଘୁ ରଥ ଚାଲେ ଘୁ ବୋଟ ଜାଣେ ହଜିଥିବୁ ରଥ ଚୁ

0: ଓକେ, ବଢିଆ ଲାଗିଲା ଆପଣଙ୍କ ସହିତ କଥା ହେଇକି, ଆଉ ବଢିଆ ଲାଗିଲା ଗୀତ। ଠିକ ଅଛି, ଆଉ ସମୟ ଯେହେତୁ ଗଡି ଗଡି ଚାଲିଛି ସେଥିପାଇଁ ବାଧ୍ୟ ହେଇକି ଅଟକେଇଲି, ମନ ଦୁଃଖ ଜମା ବି କରିବେନି, କିନ୍ତୁ ଆପଣଙ୍କ କଥା ନିଶ୍ଚୟ ମହାପ୍ରଭୁଙ୍କ ପାଖରେ ପହଞ୍ଚିଥିବ। ଠିକ ଅଛି, ରହିଲି, ନମସ୍କାର।
1: ନମସ୍କାର ଅପା।
0: ତ ଏଥିରେ ମୋହିନୀ କଟକରୁ, ଆଉ ଆହୁରି ତାଙ୍କର ଇଚ୍ଛା ଥିଲା ଗାଇବାକୁ, କ୍ଷମା କରିବେ, ଆମେ ବାଧ୍ୟ ହେଲୁ ଅଟକେଇବାକୁ, କାରଣ ସମୟ ଯେହେତୁ ସରି ସରି ଆସୁଛି, ଆମେ ଚାହିଁବୁ ଆହୁରି ଲିସନର ଆମ ସହିତ ଯୋଡ଼ି ହୁଅନ୍ତୁ। ତ ଦେଖିନେବା କିଏ କରିଛନ୍ତି କଲ। ହ୍ୟାଲୋ
2: ଅନୁ ମ୍ୟାଡାମ ନମସ୍କାର, ମୁଁ ଜଗତସିଂହପୁରରୁ ଡଲି କହୁଛି, ଆପଣଙ୍କୁ ଚିହ୍ନି ଦେଇଛି।
0: ଆରେ, ଚିହ୍ନି ଦେଇଛନ୍ତି ଆଉ ଲାଷ୍ଟରେ କଲ୍ କରିଛନ୍ତି, ଓକେ, କିଛି କଥା ନାହିଁ। ଆଉ କେମିତି ଅଛନ୍ତି?
2: ମୁଁ ଫାଷ୍ଟ କ୍ଲାସ ମ୍ୟାଡାମ ଅଛି।
0: ଆଚ୍ଛା, ଆଜିର ଟପିକ ଉପରେ କଣ କହିବେ?
2: ଯେମିତି ହେଲେ ଲଗେଇବି ନା, ମ୍ୟାଡାମ କଣ କହିଲେଣି ମତେ ସମସ୍ତେ ଚିହ୍ନନ୍ତୁ, ମୁଁ ନାଁ କହିବିନି, ମ୍ୟାଡାମ କିଏ ନ ଚିହ୍ନି ପାରିବ।
0: ଓକେ ଓକେ, ଆଉ ଆଜିର ଟପିକ ଉପରେ କଣ କହିବେ, କାରଣ ସମୟ ସରି ସରି ଆସିଲାଣି, ଜଲ୍ଦି ଜଲ୍ଦି କହିଦିଅନ୍ତୁ।
2: ମ୍ୟାଡାମ ମୁଁ ତ ଛୁଆଟେ ହେଇଥିଲି, ବାପା ମା ମାନେ ବାପା ମାନେ ସବୁ ବେଶୀ ଭଲ ପାଆନ୍ତି ଝିଅ ମାନଙ୍କୁ, କିନ୍ତୁ ମୋ ନନା ମତେ, ଆମେ 5-6 ଜଣ ଝିଅ, କିନ୍ତୁ ମୋ ନନା ମତେ ସବୁଠାରୁ ଅଧିକ ଭଲ ପାଆନ୍ତି। ମୋ ବୋଉ କହେ, ମୋ ଭାଇ ମାନେ କହନ୍ତି, ସମସ୍ତେ କହନ୍ତି ନନା ଥରେ ସତ୍ୟନାରାୟଣ ପୂଜା କରୁଥିଲେ, ସମସ୍ତଙ୍କର ଆମର ସତ୍ୟନାରାୟଣ ପୂଜା ହୁଏ, ସତ୍ୟନାରାୟଣ ପୂଜା କରୁଥିଲେ, ସେଠୁ ସମସ୍ତେ ଗାଁରୁ ଅଛନ୍ତି, ଆଉ କେତେ ଭଦ୍ର ବ୍ୟକ୍ତି ସବୁ ଆସିଛନ୍ତି, ସବୁ ରସଗୋଲା କଦଳୀ ସିରିଣୀ ସବୁ ଠାକୁର ସତ୍ୟନାରାୟଣ ପୂଜା କରିବେ ବୋଲି ଉଖୁଡା ସବୁ ଥୁଆ ହେଇଛି। ନନା ମତେ କୋଡ଼ରେ ଧରିକିରି ଚେୟାରରେ ବସିଛନ୍ତି, କୀର୍ତ୍ତନ ବି ହଉଛି। ସେଠୁ ମୁଁ କଣ କଲି, ବସିଥିଲି, ମୁଁ ଛୁଆଟା ହେଇଥିଲି 5-7 ବର୍ଷର ବୋଧେ ଆଉ ହେଇଥିଲି, ମୁଁ ସେଠୁ କହିଲି ନନା ମତେ କଦଳୀ ବାସ୍ନା ହେଲାଣି। ନନା କହିଲେ ହଉ, ପ୍ରତିମାସେ ଗୋଟାଏ କଦଳୀ ତାକୁ ଦେଇଦିଅ, ସେ ଖାଉ, ଛୁଆ ଯାହା ଭଗବାନ ସେଇଆ। ମୋର ତ ସବୁ ଜିନିଷକୁ ଆଶା ଥିଲା, ମୁଁ କହିଲି ନନା କଦଳୀ ବାସ୍ନା ହେଲାଣି, ଉଖୁଡା ବାସ୍ନା ହେଲାଣି, ସିରିଣୀ ବାସ୍ନା ହେଲାଣି, ରସଗୋଲା ବାସ୍ନା ହେଲାଣି, ଏତିକ ଫଳ ଥୁଆ ହେଇଛି ସବୁ ମତେ ବାସ୍ନା ହେଲାଣି। ନନା କହିଲେ ପ୍ରତିମା ସାହି ସବୁ ତାକୁ ଦେଇଦିଅ, ସେ ଖାଇଦଉ। ସେଠୁ ଟିକେ ଟିକେ ଟିକେ ଟିକେ ସବୁଠାରୁ ବ୍ରାହ୍ମଣ, ଆମର ବ୍ରାହ୍ମଣ ସିଏ ଆମର ମଉସା ସବୁଠାରୁ ମତେ ଟିକେ ଟିକେ ଦେଲେ, ଯେତିକ ଲୋକ ଥିଲେ ସବୁ ହସିଲେ, ଆଉ ସେଇ କଥାଟା ମୋର ଏଇଲେ ମନେ ପଡିଗଲେ, ମୁଁ କହିଲି ଦେଖ ବାପା ମାଙ୍କ।
0: ଓକେ, କଲ୍ଟି କଟିଯାଇଛି, କିନ୍ତୁ କିଛି କଥା ନାହିଁ। ଯାହା ବି କହିଲେ ଡଲି, ଆଜି ମତେ ବଢିଆ ଲାଗିଲା ଯେ ସତ କଥା, ଝିଅମାନଙ୍କ ମନ କଥା ନା ବାପା ମାନେ ହିଁ ବୁଝିପାରନ୍ତି, ଆଉ ଯେମିତି ସେ ତାଙ୍କର ବର୍ଣ୍ଣନା କଲେ, ଆଉ ନିଜ ବାପାଙ୍କ କଥା ଆଉ ସେ ପିଲାଦିନର କଥା, ଏମିତି ଛୋଟ ଛୋଟ ମିଠା ମିଠା ସ୍ମୃତି କେତେବେଳେ ଆମକୁ ହସେଇ ଦିଏ।

କେତେବେଳେ କିଛି ଦୁଃଖଦ ମୁହୂର୍ତ୍ତ ଆମକୁ କନ୍ଦେଇ ଦିଏ। ଆଉ ହସ କାନ୍ଦ ମିଶିକି ହିଁ ଜୀବନ। ଆଉ ଏଇ ଜୀବନଟାକୁ ଯେତେ ଦୁଃଖ ଆସୁ ହସି ହସି ଜିଇଁବାକୁ ପଡ଼େ। ଆଉ ଏମିତି ଆପଣମାନେ ଯାହା ବି ହଉ ଗୋଟିଏ କଥା, ଜୀବନକୁ ସବୁବେଳେ ଭଲ ପାଆନ୍ତୁ। କାରଣ ଜୀବନକୁ ଯେତେ ଭଲ ପାଇ ବସିବେ, ଏଇ ଯେଉଁ ଦୁଃଖ କଷ୍ଟ ସେସବୁ ଆସିକି ବି ଲାଗିବ କିଛି ନୁହେଁ। ଆଉ ଆଗକୁ ବଢ଼ିବେ, ଆଉ ଖୁସିର ମୁହୂର୍ତ୍ତ ଅନେକ ଆସିବ, ନିଶ୍ଚୟ ଆସିବ। କାରଣ ଆପଣଙ୍କ ସହିତ ଅଛି 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ ସେ ଦିଲ ତକ। ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କ କଲ୍ ପାଇଁ। ଏମିତି ରହିଥାନ୍ତୁ ଆମ ସହ ଦିଲ ସେ ଦିଲ ତକ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ, ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ ଅଦାଲତ ସ୍ଥାପନ କରିବେ କେନ୍ଦ୍ର ସରକାର। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ ଆରମ୍ଭ ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା। ଓଡ଼ିଶାରୁ ଅଂଶଗ୍ରହଣ କରୁଛନ୍ତି 4 କ୍ରୀଡ଼ାବିତ୍। ଦେଶର ଶିକ୍ଷା, ସଂସ୍କୃତି ଓ ବିକାଶରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱକୁ ସ୍କରଣ କରି ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ। ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆଜି ରୋମାନିଆରେ ପହଞ୍ଚିବେ ରାଷ୍ଟ୍ରପତି। ନୂଆଦିଲ୍ଲୀ ଜଳକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ମିଳିତ ଜାତିସଂଘରେ ପାକିସ୍ତାନର ମନ୍ତବ୍ୟକୁ ଖଣ୍ଡନ କଲା ଭାରତ। ଆଡ଼ବ ମଣ୍ଡପରେ ଆଜି ନବମୀ ତିଥିରେ ଶ୍ରୀଜୀଉଙ୍କୁ ସନ୍ଧ୍ୟା ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ଆସନ୍ତାକାଲି ବାହୁଡ଼ା ଯାତ୍ରା ପାଇଁ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି।

ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ୍ରେ ଶୁଣାଣି ଶୁଣାଣିରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହୋଇଥିବା ସୂଚନା ଦେଲେ ଆଡ୍ଭୋକେଟ୍ ଜେନେରାଲ୍ ପୀତାମ୍ଘର ଆଚାର୍ଯ୍ୟ। ରାଜ୍ୟରେ କୋଭିଡ୍ ପରିସ୍ଥିତି ନଥିବା ଜନସ୍ୱାସ୍ଥ୍ୟ ବିଭାଗର ସୂଚନା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଦିନିକିଆ କେନ୍ଦ୍ରାପଡ଼ା ଗସ୍ତ। ରାସନ କାର୍ଡ଼ ବଣ୍ଟନ ସହ ଖାଦ୍ୟ ସୁରକ୍ଷା, ଖାଉଟି କଲ୍ୟାଣ ଓ କୃଷକ ସ୍ୱାର୍ଥ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ। ଏବଂ ଭାରତ ଜିମ୍ବାୱେ ପ୍ରଥମ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ହରାରେଠାରେ ଜାରି। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପଭି ନେଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଜିମ୍ବାୱେ 17 ଓଭରରେ 5 ୱିକେଟ୍ ବିନିମୟରେ ସଂଗ୍ରହ କରିଛି 98 ରନ୍। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7:00।

ଅଟେ। ପ୍ଲଟ୍ ପିଛା କେବଳ ଏକ ଟଙ୍କା ଦେବାକୁ ପଡିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ପୁରୀଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଏହି ଧାରାବିବରଣୀ ଏକସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ କରାଯିବ।

ଶରଧା ଭ୍ୟାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ମିନିଟ୍ରୁ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅନୁ ରହିଛି ଆଜି କାର୍ଯ୍ୟକ୍ରମ ସୂଚନା ନେଇ ତେବେ ଚାଲନ୍ତୁ ଜାଣିବା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 87ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10 6:30 ରହିଛି ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଯେମିତିକି କହିଲି ସନ୍ଧ୍ୟା 6:30 ପରେ ପରେ ଆସିଯିବ ସନ୍ଧ୍ୟା ଆସର ଯାହା ଜମିବ ଏହି ରେନ୍ବୋରେ ସନ୍ଧ୍ୟା 7:50 ରାତି 8 ଶୁଣିବେ ଗୀତରେ ମିତରେ ଅଭୁଲା ସ୍କୃତିର କାର୍ଯ୍ୟକ୍ରମ ରାତି 9:15 ଏବଂ ରାଷ୍ଟ୍ରୀୟ ପ୍ରସାରଣ ଦିବସ ଅବସରରେ ଏକ ବିଶେଷ କାର୍ଯ୍ୟକ୍ରମ ଆପଣ ଶୁଣିବେ ରାତି 10:00 ଯାହା ଆମେ ଆକାଶବାଣୀ ଦିଲ୍ଲୀ ଦ୍ୱାରା ରିଲେ କରି ପ୍ରଚାର କରିବୁ।

ଶ୍ରୀଜଗନ୍ନାଥ ଙ୍କର ପବିତ୍ର ବାହୁଡ଼ା ଯାତ୍ରାର ଧାରା ବିବରଣୀ ଶୁଣିବେ ସକାଳ 8:30 ରୁ। ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେର ସମୟ ସନ୍ଧ୍ୟା 5:00। ଡାଇଲିନ୍ ଲାଇଭ୍ ଚିଟ୍ ଚାଟ୍ ଶୁଣିପାରିବେ ସନ୍ଧ୍ୟା 5:10 ରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ରଖିପାରିବେ।

0: ଏଥିଲା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି ବର୍ତ୍ତମାନ ପାଣିପାଗ ପାଣିପାଗର ପୂର୍ବାନୁମାନରୁ ଜଣାଯାଏ ଯେ ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ହାଲକାରୁ ମଧ୍ୟମ ଧରଣର ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ସୁନ୍ଦରଗଡ଼ ଝାରସୁଗୁଡ଼ା କେନ୍ଦୁଝରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗର ସୂଚନା ବର୍ତ୍ତମାନ ପାଇଁ ଏତିକି। ସମୟ ବର୍ତ୍ତମାନ ସନ୍ଧ୍ୟା 6:10 ହେବାକୁ ଯାଉଛି। ଶୁଣିପାରିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 87ତମ ଭାଗ ଆଉ ପରେ ପରେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏମିତି ରହିଥାନ୍ତୁ ଆମ ସହ ଦିଲ୍ ସେ ଦିଲ୍ ତକ୍।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 87ତମ ଭାଗ
2: ଏପିସୋଡ୍ ନମ୍ବର 87।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା।

ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ FM ରେନ୍ବୋରେ ଏହି ଧାରା ବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରା ବିବରଣୀ ପ୍ରଦାନ।

ପାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

ସଦା ସର୍ବଦା ତୁମେ ମା ଆମକୁ ଘଣ୍ଟ ଘୋଡ଼ାଇ ରଖିଥାଅ, ସବୁବେଳେ ଆମକୁ ସଠିକ୍ ଦିଗ୍ଦର୍ଶନ ଦେଉଥାଏବ, ସବୁବେଳେ ଆମ ଉପରେ ଏମିତି ଆଶୀର୍ବାଦର କୃପା ବର୍ଷା କରାଉଥାଅ ମା, ଏମିତି ମା ଚଞ୍ଚଳା ତୁମେ ଅଚଳା ରୂପେ ସର୍ବଦା ବିରାଜମାନ କର ସମସ୍ତଙ୍କ ଗୃହରେ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ସ୍ଥାପନ ହେବ ଫାଷ୍ଟ ଟ୍ରାକ୍ କୋର୍ଟ। ବାହୁଡ଼ା ଯାତ୍ରାରେ ଆସନ୍ତାକାଲି ଜନ୍ମବେଦୀରୁ ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିବେ ଚତୁର୍ଦ୍ଧା ମୂର୍ତ୍ତି। ସରକାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ସ୍ଥାନିତ କରିବାର ଲକ୍ଷ୍ୟ ରଖିଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଏବଂ ଆସନ୍ତା ମାସ 21 ତାରିଖରେ ହେବ ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି। ବିସ୍ତୃତ ସମ୍ବାଦ, ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦେଶର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅପରପକ୍ଷରେ ଏହି ମାମଲାରେ ଆନ୍ଦୋଳନ କରୁଥିବା ଛାତ୍ର ପ୍ରତିନିଧିମାନଙ୍କ ସହ ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ସର୍ବଦା ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି।
1: ସରକାର କି ଓର ସେ ଚର୍ଚ୍ଚା କେ ଲିଏ ହମ ହର ସମୟ ତୈୟାର ହେ। ସରକାର କେ ଦରୱାଜେ ଖୁଲେ ହେ। ଦିସ ଇଜ ଅ ଷ୍ଟାଣ୍ଡିଂ ଇନଭିଟେସନ ଟୁ ଅଲ ଆର ୟୁଥ ଫ୍ରେଣ୍ଡସ। ଆପ ଇସି ସମୟ ଭି କଭି ଭି ଚର୍ଚ୍ଚା କରନା ଚାହେ, ଆପକି ସୁବିଧା ଅନୁସାର ହମ ଚର୍ଚ୍ଚା କେ ଲିଏ ତୈୟାର ହେ। ପ୍ରତ୍ୟେକ ବିଷୟ କୁ ଲେକର, ଆନ୍ଦୋଳନ କେ ବିଷୟ କୁ ଲେକର କେ ଔର ଉସକେ ସାଥ ସାଥ ଜୁଡେ ଅନ୍ୟ ବିଷୟ କୁ ଲେକର କେ ଭି ଚର୍ଚ୍ଚା କେ ଲିଏ ସରକାର ତୈୟାର ରହେଗୀ। ଔର ଜିତନା ସମୟ ଚର୍ଚ୍ଚା କେ ଲିଏ ଲାଜିମ ହୋଗା ଉତନା ହମ ଦେନେ କୁ ଭି ତୈୟାର ହେ। ଭି
0: ପୁରୀରେ ଆସନ୍ତାକାଲି ଶ୍ରୀଜୀଉମାନଙ୍କର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ, ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଆଜି ଶ୍ରୀଜୀଉମାନେ ନବମୀ ସନ୍ଧ୍ୟା ଦର୍ଶନ ଅବସରରେ ଜନ୍ମବେଦୀରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି। ସନ୍ଧ୍ୟା ଦର୍ଶନ ପରେ ସନ୍ଧ୍ୟା ଧୂପ ଓ ଆଳତୀ ନୀତି କରାଯିବ, ପରେ ବଡ଼ସିଂହାର ଭୋଗ ହୋଇ ପହୁଡ଼ ଆଳତୀ ନୀତି ଅନୁଷ୍ଠିତ ହେବ। ବାହୁଡ଼ା ଯାତ୍ରାର ସୁପରିଚାଳନା ନେଇ 205 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ୍ କଟକଣା ଆଜି ସନ୍ଧ୍ୟାରୁ ଲାଗୁ କରାଯିବାକୁ ଥିବାବେଳେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷାକୁ ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
2: ଆସନ୍ତାକାଲି ନୀତିବହୁଳତା ସତ୍ତ୍ୱେ ରଥତ୍ରୟ ଠିକ୍ ହିସାବରେ ପହଞ୍ଚିବ ବୋଲି ଆମେ ପ୍ରାର୍ଥନା କରୁଛୁ। ଗଲାବେଳକୁ ମାଉସୀ ମା ମନ୍ଦିରରେ ପୋଡ଼ପିଠା ଖାଇବେ ଏବଂ ତାପରେ ଶ୍ରୀନଗର ଆଗରେ ଲକ୍ଷ୍ମୀନାରାୟଣ ଭେଟ ମଧ୍ୟ ଅନୁଷ୍ଠିତ ହେବ, ତେଣୁ ସବୁ ନୀତିକୁ ଆଖି ଆଗରେ ରଖି ଆମେ ବ୍ୟବସ୍ଥା କରୁଛୁ।
0: ବାହୁଡ଼ା ଯାତ୍ରା ପାଇଁ ଆସନ୍ତାକାଲି ଭୋର 4ଟାରେ ଶ୍ରୀଜୀଉମାନଙ୍କର ମଙ୍ଗଳ ଆଳତୀ ପରେ ମୈଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇ ଭୋର 5

ସୁଦ୍ଧା ବେଶ ଶେଷ କରାଯିବ। ପରେ ମଧ୍ୟାହ୍ନ 12ଟାରୁ 2:30 ମଧ୍ୟରେ ବାହୁଡ଼ା ପହଣ୍ଡି ଓ 3:30 ମଧ୍ୟରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ନ 4ଟାରେ ଚାରମୂଳ ଫିଟା ଓ ଘୋଡ଼ା ଲାଗି ପରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା ଓ ଐତିହ୍ୟର ସୁରକ୍ଷା ପାଇଁ ଟ୍ରେଡମାର୍କ ପଞ୍ଜିକରଣର ଦ୍ୱିତୀୟ ପର୍ଯ୍ୟାୟରେ 5ଟି ଟ୍ରେଡମାର୍କକୁ ଅନୁମୋଦନ କରାଯାଇଛି। ଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର, ମହାପ୍ରସାଦ, ନୀଳଚକ୍ର ଓ କୋଇଲି ବୈକୁଣ୍ଠ ନାମର ଅନଧିକୃତ ବ୍ୟବହାର ଓ ବାଣିଜ୍ୟିକ ଅପବ୍ୟବହାରକୁ ରୋକିବା ଦିଗରେ ଏହି ପଦକ୍ଷେପ ସହାୟକ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ 21 ତାରିଖରେ ହେବ ବୋଲି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ଟ୍ରିବ୍ୟୁନାଲରେ ଆଜି ହୋଇଥିବା ଶୁଣାଣି ସମ୍ପର୍କରେ ସୂଚନା ଦେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଆଗାମୀ 2 ମାସ ମଧ୍ୟରେ ଜଳ ବିବାଦ ସମ୍ପର୍କରେ ସମାଧାନର ସୂତ୍ର ବାହାରିବାର ସମ୍ଭାବନା ରହିଛି। ଟ୍ରିବ୍ୟୁନାଲ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଆପୋଷ ଆଲୋଚନା ପାଇଁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ଜଳ ଆୟୋଗ ଏବଂ ଜଳଶକ୍ତି ମନ୍ତ୍ରଣାଳୟକୁ ଏଥିରେ ମଧ୍ୟସ୍ଥତା କରିବାକୁ କୁହାଯାଇଥିବା ନେଇ ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏଆଇ ଡାଟା ସେଣ୍ଟର ପାର୍କ, ବିଶ୍ୱସ୍ତରୀୟ ଯୋଗାଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଏଚ୍ସିଏଲ୍ ଟେକ୍ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବେ। 730 କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ହେବାକୁ ଥିବା ଏହି ପ୍ରକଳ୍ପ ଯୋଗୁଁ ରାଜ୍ୟରେ ଯୁବଗୋଷ୍ଠୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ସହଭାଗିତା ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ରାଜ୍ୟର କ୍ଷମତାକୁ ସୁଦୃଢ଼ କରିବ। ପ୍ରଗତିଶୀଳ ନୀତି, ଦୃଢ଼ ଭିତ୍ତିଭୂମି ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିଭାଙ୍କ ଦ୍ୱାରା ସମର୍ଥିତ ରାଜ୍ୟର ଅର୍ଥବ୍ୟବସ୍ଥା ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଡିଜିଟାଲ ଇକୋସିଷ୍ଟମ ନିର୍ମାଣ କରୁଛି। ନୀତି ଆୟୋଗ ଦ୍ୱାରା ପ୍ରକାଶିତ ନିବେଶ ଅନୁକୂଳ ସୂଚକାଙ୍କ 2026ରେ ଓଡ଼ିଶା ଦେଶର ଶ୍ରେଷ୍ଠ 5ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ନୀତି ଆୟୋଗ ଏହି ମାନ୍ୟତା ରାଜ୍ୟ ପାଇଁ ଖୁବ୍ ଉତ୍ସାହଜନକ। କେବଳ ଶିଳ୍ପକ୍ଷେତ୍ରରେ ନୁହେଁ, ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ଶ୍ରେଷ୍ଠ 5ଟି ରାଜ୍ୟ ମଧ୍ୟରେ ସ୍ଥାନିତ କରିବାର ଲକ୍ଷ୍ୟ

2026ରେ ଓଡ଼ିଶା ଦେଶର ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ନୀତି ଆୟୋଗ ଏହି ମାନ୍ୟତା ରାଜ୍ୟ ପାଇଁ ଖୁବ୍ ଉତ୍ସାହଜନକ। କେବଳ ଶିଳ୍ପକ୍ଷେତ୍ରରେ ନୁହେଁ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ସ୍ଥାନିତ କରିବାର ଲକ୍ଷ୍ୟ ରହିଛି ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟ ଗତ 2 ବର୍ଷ ମଧ୍ୟରେ 3 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଶିଳ୍ପକ୍ଷେତ୍ରରେ ଓଡ଼ିଶାର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ଶିଳ୍ପପତି ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ରାଜ୍ୟରେ 2026-27 ଶିକ୍ଷାବର୍ଷରେ ଯୁକ୍ତ 2ରେ ନାମ ଲେଖାଇବା ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ 46,570 ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। କଳାରେ ସର୍ବାଧିକ 32,722 ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଗସ୍ତରେ ଯାଇ ହିତାଧିକାରୀମାନଙ୍କୁ ରାସନ କାର୍ଡ ବଣ୍ଟନ କରିବା ସହ ଖାଦ୍ୟ ସୁରକ୍ଷା, ଖାଉଟି କଲ୍ୟାଣ ଏବଂ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଛନ୍ତି। ରାଜ୍ୟ ସରକାର ଖାଦ୍ୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର କୌଣସି ଲୋକ ଯେପରି ଭୋକିଲା ନ ରୁହନ୍ତି ସେଥିପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି। ଭୋକମୁକ୍ତ ଓ ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ କରିବା ରାଜ୍ୟ ସରକାରଙ୍କର ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଜିଲ୍ଲାସ୍ତରୀୟ ନିରୀକ୍ଷଣ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ହସ୍ତତନ୍ତ ଓ ବୟନଶିଳ୍ପର ସାମଗ୍ରିକ ବିକାଶ, ବୁଣାକାରଙ୍କର ଆୟ ବୃଦ୍ଧି ଏବଂ ସେମାନଙ୍କ ଉତ୍ପାଦ ନିମନ୍ତେ ଅଧିକ ବଜାର ସୁବିଧା ସୃଷ୍ଟି କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ରାୟଗଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ଭୋଟର ତାଲିକା ପର୍ଯ୍ୟବେକ୍ଷକ ଡକ୍ଟର ପ୍ରଶାନ୍ତ କୁମାର ରେଡ୍ଡିଙ୍କ ସହ ଅନ୍ୟ ଅଧିକାରୀମାନେ ସମୀକ୍ଷା କରିଛନ୍ତି। ଏହି ଅବସରରେ ଅଧିକାରୀମାନେ ରାୟଗଡ଼ା ବ୍ଲକ କାର୍ଯ୍ୟାଳୟ ଏବଂ ପୌରାଞ୍ଚଳରେ ଥିବା ବିଭିନ୍ନ ଜନଶୁଣାଣି କେନ୍ଦ୍ରଗୁଡ଼ିକୁ ବୁଲି ଦେଖିଥିଲେ। ନୂଆପଡ଼ା ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ସମ୍ମିଳନୀ କକ୍ଷରେ ଶିଶୁ ଶ୍ରମିକଙ୍କ ଉଦ୍ଧାର ଓ ଥଇଥାନ ନିମନ୍ତେ ଶ୍ରମ ଏବଂ ପୁଲିସ୍ ବିଭାଗର ମିଳିତ ଉଦ୍ୟମରେ ଏକ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲା ଶ୍ରମ ଉପକମିଶନର ରବୀନ୍ଦ୍ର କୁମାର ବାର୍ଲା ଯୋଗଦେଇ ଶିଶୁ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ, ସେମାନଙ୍କର ଉଦ୍ଧାର ଏବଂ ଥଇଥାନ ଉପରେ ଗୁରୁତ୍ୱାରୋପ କରିଥିଲେ। ରାୟଗଡ଼ା ଜିଲ୍ଲାର ଅଶୋକ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ପରିଷଦ ପକ୍ଷରୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ସହଯୋଗରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 300ରୁ ଉର୍ଦ୍ଧ୍ୱ ହିତାଧିକାରୀ ସେମାନଙ୍କ ନାମ ପଞ୍ଜିକୃତ କରିଛନ୍ତି। ଦେଶରେ ବିକାଶ, ଶିକ୍ଷାଗତ ପ୍ରସାର ଏବଂ ସାଂସ୍କୃତିକ ସଂରକ୍ଷଣରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍କରଣ କରି ଆଜି ସମଗ୍ର ଦେଶରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି। 1927 ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ଜୁନ୍ 8 ଭାରତୀୟ ରାଜ୍ୟ ପ୍ରସାରଣ ସେବାର ନାମ ଅଲ୍ ଇଣ୍ଡିଆ ରେଡିଓ ଏଆଇଆର୍ ରଖାଯାଇଥିଲା ଏବଂ ପରେ ଏହା ଆକାଶବାଣୀ ନାମରେ ନାମିତ ହୋଇଥିଲା। ଦଶନ୍ଧି ବ୍ୟାପୀ ବିଭିନ୍ନ ବର୍ଗର ବିଶ୍ୱସ୍ତ ଶ୍ରୋତାଙ୍କ ନିକଟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନ ଭଳି ବିଭିନ୍ନ କ୍ଷେତ୍ର ସମ୍ବନ୍ଧୀୟ ସୂଚନା ପହଞ୍ଚାଇବା ସହ ଆକାଶବାଣୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସୁଦୀର୍ଘ ଯାତ୍ରା ଜାରି ରଖିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 17ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ସ୍ଥାପନ ହେବ ଫାଷ୍ଟ ଟ୍ରାକ୍ କୋର୍ଟ। ବାହୁଡ଼ା ଯାତ୍ରାରେ ଆସନ୍ତାକାଲି ଜନ୍ମବେଦୀରୁ ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିବେ ଚତୁର୍ଦ୍ଧା ମୂର୍ତ୍ତି। ସରକାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ସ୍ଥାନିତ କରିବାର ଲକ୍ଷ୍ୟ ରଖିଛନ୍ତି କହିଲେ ମୁଖ୍ୟମନ୍ତ୍ରୀ ଏବଂ ଆସନ୍ତା ମାସ 21 ହେବ ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।

ଶଙ୍ଖକ୍ଷେତ୍ର ପୁରୀଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଏହି ଧାରାବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ କରାଯିବ।

ସରଧା ଭ୍ୟାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800-345-678 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
3: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ଅନକହି ବିରାସତ କି ଉମ୍ମୀଦେ ନୟେ ଭାରତ କି। ତୋ ସୁନିଏ ଇସ୍ ମହିନେ 26 ଜୁଲାଇ ସୁବହ 11 ବଜେ ମନ୍ କି ବାତ୍ ଆକାଶବାଣୀ ଔର ଦୂରଦର୍ଶନ କେ ସଭି ଚ୍ୟାନେଲୋ ଔର ପ୍ରସାର ଭାରତୀ କେ OTT ପ୍ଲାଟଫର୍ମ ୱେଭ୍ସ ପର ମାନନୀୟ ପ୍ରଧାନମନ୍ତ୍ରୀ କେ ପ୍ରସାରଣ କେ ତୁରନ୍ତ ବାଦ ମନ୍ କି ବାତ୍ କା ପ୍ରାଦେଶିକ ଭାଷାଓ ମେ ଅନୁବାଦ ଆପ ସୁନ ସକତେ ହୈଁ ଆକାଶବାଣୀ ଔର ଦୂରଦର୍ଶନ କେ ସମ୍ବନ୍ଧିତ ପ୍ରାଦେଶିକ ଚ୍ୟାନେଲୋ ପର। ମନ୍ କି ବାତ୍ କେ ପ୍ରାଦେଶିକ ଭାଷାଓ ମେ ଅନୁବାଦ କା ପୁନଃ ପ୍ରସାରଣ ଆପ ସୁନ ସକତେ ହୈଁ ରାତ 8 ବଜେ ଆକାଶବାଣୀ ଔର ଦୂରଦର୍ଶନ କେ ସଭି ପ୍ରାଦେଶିକ ଚ୍ୟାନେଲୋ ପର। ତୋ ୟାଦ ରଖେ, ରବିବାର 26 ଜୁଲାଇ ସୁବହ 11 ବଜେ ମନ୍ କି ବାତ୍।
4: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ ଅଦାଲତ ସ୍ଥାପନ କରିବେ କେନ୍ଦ୍ର ସରକାର। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା କହିଲେ ପ୍ରଧାନମନ୍ତ୍ରୀ। ଦେଶର ଶିକ୍ଷା ସଂସ୍କୃତି ଓ ବିକାଶରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱକୁ ସ୍କରଣ କରି ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ। ଆଳବ ମଣ୍ଡପରେ ଆଜି ନବମୀ ତିଥିରେ ଶ୍ରୀଜୀଉଙ୍କୁ ସନ୍ଧ୍ୟା ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ଆସନ୍ତାକାଲି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା ଓ ଐତିହ୍ୟର ସୁରକ୍ଷା ପାଇଁ ଟ୍ରେଡ୍ମାର୍କ ପଞ୍ଜିକରଣ ଦ୍ୱିତୀୟ ପର୍ଯ୍ୟାୟରେ ପାଞ୍ଚଟି ଟ୍ରେଡ୍ମାର୍କକୁ ମିଳିଲା ଅନୁମୋଦନ। ନୀତି ଆୟୋଗ ନିବେଶ ଅନୁକୂଳତା ସୂଚକାଙ୍କ 2026ରେ ଶୀର୍ଷ ପାଞ୍ଚଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଲା ଓଡ଼ିଶା। କେବଳ ନିବେଶ ଶିଳ୍ପ ନୁହେଁ, ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ରହିବା ସରକାରଙ୍କ ଲକ୍ଷ୍ୟ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସୁପର ସ୍ୱେଶାଲିଟି ହସ୍କିଟାଲରେ 152ଟି ପ୍ରଫେସର ସମେତ ଅନ୍ୟ ପଦବୀକୁ ମିଳିଲା ମଞ୍ଜୁରୀ। ପ୍ରକାଶ ପାଇଲା ଯୁକ୍ତ 2ରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ସମସ୍ତ ବର୍ଗରେ ରେଭେନ୍ସା ଆଗରେ 46,570 ଛାତ୍ରଛାତ୍ରୀ ନାମଲେଖା ପାଇଁ ତାଲିକାରେ ସ୍ଥାନିତ। ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ଶୁଣାଣି। ଶୁଣାଣିରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହୋଇଥିବା ସୂଚନା ଦେଲେ ଆଡ୍ଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ। ଆସନ୍ତା ମାସ 21 ତାରିଖରେ ହେବ ପରବର୍ତ୍ତୀ ଶୁଣାଣି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 17ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ଟାରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍। ଆକାଶବାଣୀ ସହିତ ଜଡ଼ିତ ଆପଣଙ୍କର ଅନେକ ସ୍ମୃତି, ଖଟା ମିଠା ସବୁକିଛି, ଆଉ ଆମେ ମଧ୍ୟ କଥାରେ କଥାରେ ଆପଣଙ୍କ ସହିତ ଯୋଡ଼ି ହେଉ ଆପଣଙ୍କ ସହ, ଏବଂ ଏଇ ରେନ୍ବୋ ସହିତ ଆପଣଙ୍କର ଆଉ ଆମର ଏଇ ଯେଉଁ ରେନ୍ବୋ ଦ୍ୱାରା ଗୋଟିଏ ସେତୁ ବନ୍ଧାଯାଇଛି, ସତରେ ସେ ସେତୁ ଧୀରେ ଧୀରେ ଧୀରେ ଧୀରେ ଶକ୍ତ ହେବାରେ ଲାଗିଛି, ଏବଂ ଆମର ସମ୍ପର୍କ ବି ମଜବୁତ ହେବାରେ ଲାଗିଛି। ହେଲେ ଏଇ ଯେଉଁ ସମ୍ପର୍କଟି, ପ୍ରତ୍ୟେକ ସମ୍ପର୍କର ଗୋଟିଏ ଆରମ୍ଭ ଥାଏ, ଗୋଟିଏ ଶେଷ ଥାଏ। ହେଲେ ଆମେ ଚାହୁଁନୁ ଏ ସମ୍ପର୍କ କେବେ ଶେଷ ହେଉ, ହେଲେ ଆରମ୍ଭଟି କେବେ ଆରମ୍ଭ ଆଜିଠାରୁ ହୋଇଥିଲା। ଆଜି ହେଉଛି ରାଷ୍ଟ୍ରୀୟ ପ୍ରସାରଣ ଦିବସ, ଆଉ ଏହି ଅବସରରେ ଆପଣଙ୍କ ପାଇଁ ରହିଛି ପ୍ରଶ୍ନଟିଏ, ଆଜି ସନ୍ଧ୍ୟାର ପ୍ରଶ୍ନ। ହେଲେ ତା ପୂର୍ବରୁ, ଏଇ ପ୍ରଶ୍ନ ପଚାରିବା ପୂର୍ବରୁ, ଚାଲନ୍ତୁ ଶୁଣିବା ଗୀତଟିଏ। ଦେଉ ସେ ଦେଉ ତାକୁ।

ସାଥୀ ଏବେ ରଖୁଛି ଆପଣଙ୍କ ପାଖରେ ରାଷ୍ଟ୍ରୀୟ ପ୍ରସାରଣ ଦିବସ ଅବସରରେ ଏକ ପ୍ରଶ୍ନ। ଆଜି ସନ୍ଧ୍ୟାର ପ୍ରଶ୍ନ ଆପଣଙ୍କ ପାଇଁ ହେଲା, ଆପଣ ଜାଣିଛନ୍ତି ଅଲ୍ ଇଣ୍ଡିଆ ରେଡିଓ ଏହି ନାଁରେ ଆମକୁ ସମସ୍ତେ ଜାଣନ୍ତି। ତେବେ ଆଜିର ପ୍ରଶ୍ନ ହେଲା, ଅଲ୍ ଇଣ୍ଡିଆ ରେଡିଓର ପୁରୁଣା ନାଁ କ'ଣ ଥିଲା? ଆଉ ଥରେ କହି ରଖୁଛି, ଆଜି ସନ୍ଧ୍ୟାର ପ୍ରଶ୍ନ, ଅଲ୍ ଇଣ୍ଡିଆ ରେଡିଓର ପୁରୁଣା ନାଁ କ'ଣ ଥିଲା? ଏ ସମ୍ପର୍କରେ ଆପଣ ଯଦି ମତାମତ ଦେବାକୁ ଚାହାନ୍ତି ତେବେ

ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ପାଇଁ ମୁଲତବୀ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ଆଲୋଚନା ପାଇଁ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ପ୍ରସ୍ତାବ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ରୋମାନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ସିକ୍କିମ୍ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ିବା ଘଟଣାରେ ସମସ୍ତ 25 ଜଣଙ୍କ ମୃତଦେହ ଉଦ୍ଧାର।

0: ଏବଂ ହରାରେଠାରେ ଚାଲିଥିବା ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ସମ୍ମୁଖରେ 126 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଜିମ୍ବାୱେ। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟମାନଙ୍କ ବିକ୍ଷୋଭ ଜାରି ରହିବା ଯୋଗୁଁ ସଂସଦର ଉଭୟ ସଦନକୁ ଆଜି ପାଇଁ ମୁଲତବୀ ରଖାଯାଇଛି। ଆଜି ଦ୍ୱିତୀୟ ମୁଲତବୀ ପରେ ଅପରାହ୍ନ 2ଟାରେ ଲୋକସଭା ସମ୍ମିଳିତ ହେବା ପରେ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ସହ ପୁଣି ହଟ୍ଟଗୋଳ କରିଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ଦିଲ୍ଲୀପ ସାଇକିଆ ଗୃହ ସୁପରିଚାଳନା ଲାଗି ବିରୋଧୀ ସଦସ୍ୟଙ୍କୁ ଆହ୍ୱାନ ଦେଇଥିଲେ ମଧ୍ୟ ସେମାନେ ସେଥିପ୍ରତି କର୍ଣ୍ଣପାତ କରିନଥିଲେ, ଫଳରେ ଶ୍ରୀ ସାଇକିଆ ଆଜି ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପୂର୍ବରୁ ଲୋକସଭା ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ଟାରେ ଏକତ୍ର ହେବା ପରେ ମଧ୍ୟ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଲୋଚନା ପାଇଁ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ବିରୋଧୀ ଦଳ ଦ୍ୱାରା ନିର୍ଦ୍ଧାରିତ ସମୟରେ ସରକାର ଉଭୟ ସଦନରେ ଏ ସମ୍ପର୍କରେ ଆଲୋଚନା କରିବା ଲାଗି ପ୍ରସ୍ତୁତ ଥିବା ଜଣାଇସାରିଛନ୍ତି। ଶ୍ରୀ ରିଜିଜୁ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଏହି ଘଟଣାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ କରାଯିବ ବୋଲି କହିସାରିଛନ୍ତି। ଶ୍ରୀ ରିଜିଜୁ ଛାତ୍ରଛାତ୍ରୀମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆଲୋଚନା କରାଯିବାର ଆବଶ୍ୟକତା ରହିଛି ଏବଂ ଏଥିଲାଗି ବିରୋଧୀ ଦଳଗୁଡ଼ିକୁ କେବେ ବିତର୍କ କରାଯିବ ତାହା ସ୍ଥିର କରିବା ଲାଗି କହିଥିଲେ। ଶ୍ରୀ ରିଜିଜୁ ଏଥିଲାଗି କୌଣସି ସର୍ତ୍ତ ନ ରଖିବା ଲାଗି କଂଗ୍ରେସକୁ ଆହ୍ୱାନ ଦେଇଥିଲେ। ତେବେ ଶ୍ରୀ ରିଜିଜୁଙ୍କ ଆହ୍ୱାନ ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନ ଦେଇଥିଲେ, ଫଳରେ ପୀଠାସୀନ ଅଧିକାରୀ ଅପରାହ୍ନ 2ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଆଜି ସକାଳେ ଲୋକସଭାର କାର୍ଯ୍ୟଧାରା ଆରମ୍ଭ ହେବା କ୍ଷଣି ବାଚସ୍କତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀମାନେ ହଟ୍ଟଗୋଳ ସୃଷ୍ଟି କରିବା ଆରମ୍ଭ କରିଦେଇଥିଲେ। ତେବେ ପ୍ରଶ୍ନକାଳରେ ଅନ୍ୟ କୌଣସି ପ୍ରସଙ୍ଗରେ ଉପସ୍ଥାପନ କରିବା ଲାଗି ଅନୁମତି ଦିଆଯିବ ନାହିଁ ବୋଲି ଶ୍ରୀ ବିର୍ଲା କହିଥିଲେ। ସେ କହିଥିଲେ ସରକାର ବିରୋଧୀ ସଦସ୍ୟମାନଙ୍କୁ ଏ ସମ୍ପର୍କରେ ଆଲୋଚନା କରିବା ଲାଗି ପ୍ରସ୍ତୁତ ଥିବା ପୂର୍ବରୁ ଜଣାଇସାରିଛନ୍ତି। ତେବେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ମଧ୍ୟାହ୍ନ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ଅପରାହ୍ନ 3ଟାରେ ତୃତୀୟ ଥର ମୁଲତବୀ ପରେ ଗୃହ ବସିବା କ୍ଷଣି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ କଂଗ୍ରେସ ନିଟ୍ ଘଟଣାରେ କେବଳ ବିକ୍ଷୋଭ ପ୍ରଦର୍ଶନ କରୁଛି କିନ୍ତୁ ଆଲୋଚନା ଚାହୁଁନାହିଁ। ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ଗୃହ ଚଳାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା, ଫଳରେ ଗୃହକୁ ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ପୂର୍ବରୁ ଅପରାହ୍ନ 2ଟାରେ ଗୃହ ପୁନର୍ବାର ଆରମ୍ଭ ହେବା କ୍ଷଣି ବିରୋଧୀ ଦଳ ସଦସ୍ୟମାନେ ସ୍ଲୋଗାନ ଦେଇଥିଲେ। ମଧ୍ୟାହ୍ନ 12ଟାରେ ପ୍ରଥମ ମୁଲତବୀ ପରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ବିରୋଧୀ ଦଳ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଥିଲେ। ତେବେ ଗୃହରେ କ୍ରମାଗତ ହଟ୍ଟଗୋଳ ନେଇ କେନ୍ଦ୍ରମନ୍ତ୍ରୀ ତଥା ଗୃହର ନେତା ଜଗତ ପ୍ରକାଶ ନଡ୍ଡା ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଥିଲେ। ଆଜି ରାଜ୍ୟସଭାର କାର୍ଯ୍ୟଧାରା ଆରମ୍ଭ ହେବା ପରେ ଗୃହର ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ପ୍ରବଳ ବର୍ଷା ଏବଂ ତତ୍ଜନିତ ବିପର୍ଯ୍ୟୟ ଯୋଗୁଁ ଆସାମ, ଅରୁଣାଚଳ ପ୍ରଦେଶ, ଗୁଜରାଟ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, କେରଳମ୍, ମିଜୋରାମ, ତ୍ରିପୁରା, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ହୋଇଥିବା ମୃତ୍ୟୁ ନେଇ ଶୋକ ପ୍ରକାଶ କରିଥିଲେ। ଶ୍ରୀ ରାଧାକୃଷ୍ଣନ କହିଥିଲେ ଏହି ବର୍ଷା ଓ ବନ୍ୟାରେ ବହୁ ଧନସମ୍ପତ୍ତି ନଷ୍ଟ ହୋଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଲୋଚନା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ସରକାର ଏଥିଲାଗି ପ୍ରସ୍ତୁତ ଅଛନ୍ତି। ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ଡକ୍ଟର ସିଂହ କହିଛନ୍ତି ଗତ 24 ଘଣ୍ଟା ମଧ୍ୟରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ପ୍ରତିନିଧିଙ୍କୁ ଆଲୋଚନା ଲାଗି 4ଟି ପ୍ରସ୍ତାବ ଦିଆଯାଇଛି। ଆଲୋଚନା ସମୟରେ ସେ ଏବଂ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଉପସ୍ଥିତ ରହିବେ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି।
1: सरकार की ओर से क्या के लिए हम हर समय तैयार हैं। सरकार के दरवाजे खुले हैं। दिस इज अ स्टैंडिंग इन्विटेशन टू ऑल आवर यूथ फ्रेंड्स। आप इसी समय भी कभी भी चर्चा करना चाहे, आपकी सुविधा अनुसार हम चर्चा के लिए तैयार हैं। प्रत्येक विषय को लेकर, आंदोलन के विषय को लेकर के और उसके साथ साथ जुड़े अन्य विषयों को लेकर के भी चर्चा के लिए सरकार तैयार रहेगी और जितना समय चर्चा के लिए लाजिम होगा उतना हम देने को भी तैयार है।
0: ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜିଠାରୁ 2ଦିନିଆ ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରୋମାନିଆର ବୁଖାରେଷ୍ଟରେ

0: ପହଞ୍ଚିଛନ୍ତି। ରାଷ୍ଟ୍ରପତି ସେଠାରେ ପହଞ୍ଚିବା ପରେ ତାଙ୍କୁ ରାଜକୀୟ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଗସ୍ତ କାଳରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ରୋମାନିଆ ପ୍ରତିପକ୍ଷ ନିକୁସୋର ଡେନ୍ଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଆଲୋଚନା ପରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ରାଷ୍ଟ୍ରପତି ମୁର୍ମୁଙ୍କ ସମ୍ମାନାର୍ଥେ ଆଜି ରୋମାନିଆ ରାଷ୍ଟ୍ରପତି ରାତ୍ରଭୋଜି ଆୟୋଜନ କରିଛନ୍ତି। ଆସନ୍ତାକାଲି ରାଷ୍ଟ୍ରପତି ମୁର୍ମୁ ଭାରତ ରୋମାନିଆ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବା ସହ ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହ ଭାବ ବିନିମୟ କରିବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ବିଭିନ୍ନ ପ୍ରମୁଖ କ୍ଷେତ୍ର ସମେତ ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରତିରକ୍ଷା, ସୂଚନା ପ୍ରଯୁକ୍ତିବିଦ୍ୟା, ନବୀକରଣୀୟ ଶକ୍ତି, ଶିକ୍ଷା, ବିଜ୍ଞାନ ଓ ନବସୃଜନ ଆଦି କ୍ଷେତ୍ରରେ ସମ୍ପର୍କ ଆହୁରି ଦୃଢ଼ କରିବ ବୋଲି ଆଶା କରାଯାଉଛି। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିର ସମାଧାନ ଉପରେ ଭାରତ ଗୁରୁତ୍ୱ ପ୍ରଦାନ କରିଛି। ବିଶେଷକରି ଆନ୍ତର୍ଜାତିକ ଜଳମାର୍ଗକୁ ନିରାପଦ ଏବଂ ପ୍ରତିବନ୍ଧକ ମୁକ୍ତ ରଖିବା ଉପରେ ଭାରତ ଗୁରୁତ୍ୱ ଦେଇଛି। ମାନିଲାଠାରେ 21ତମ ପୂର୍ବ ଏସୀୟ ସମ୍ମିଳନୀକୁ ଉଦ୍ବୋଧନ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ସାମୁଦ୍ରିକ ଜଳମାର୍ଗରେ ଜାହାଜ ଏବଂ ଭିତ୍ତିଭୂମି ଉପରେ ଆକ୍ରମଣ କୌଣସି ପ୍ରକାର କ୍ଷମଣୀୟ ନୁହେଁ। ସେ କହିଛନ୍ତି, ବିଭିନ୍ନ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ଯୋଗୁଁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଛି, ତେବେ ଭାରତ ଆଞ୍ଚଳିକ ସ୍ଥିରତା ଏବଂ ମୁକ୍ତ ଓ ବିକଶିତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଉପରେ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛି। ଶ୍ରୀ ଜୟଶଙ୍କର କହିଛନ୍ତି, ମ୍ୟାମାରରେ ଉପୁଜିଥିବା ସମସ୍ୟାର ରାଜନୈତିକ ସମାଧାନକୁ ଭାରତ ସମର୍ଥନ କରୁଛି। ଚଳିତ ବର୍ଷ ଭାରତ 2ଟି ସ୍ୱତନ୍ତ୍ର ପୂର୍ବ ଏସୀୟ ସମ୍ମିଳନୀ ଆୟୋଜନ କରୁଛି। କୋଚିଠାରେ 7ମ ସାମୁଦ୍ରିକ ସୁରକ୍ଷା ସହଯୋଗ ସମ୍ମିଳନୀ ଓ ଲୋଥାଲଠାରେ ସାମୁଦ୍ରିକ ଐତିହ୍ୟ ପର୍ବ ପାଳନ କରିବା ଲାଗି ଭାରତ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି। ସିକ୍କିମ୍ର ନାମ୍ଚି ଜିଲ୍ଲା ଅନ୍ତର୍ଗତ ସମରଦୁଙ୍ଗ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ିବା ଘଟଣାରେ ସମସ୍ତ 25 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। 4 ଦିନ ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଉଦ୍ଧାର କାର୍ଯ୍ୟରେ କେନ୍ଦ୍ର ସରକାର ଏବଂ ସିକ୍କିମ୍ ସରକାରଙ୍କ ବିଭିନ୍ନ ସଂସ୍ଥା ସାମିଲ ଥିଲେ। ତେବେ ଏହି ଘଟଣାର କାରଣ ଜାଣିବା ଲାଗି ସିକ୍କିମ୍ ସରକାରଙ୍କ ପକ୍ଷରୁ ଏକ 4ଜଣିଆ ତଦନ୍ତକାରୀ ଦଳ ଗଠନ କରାଯାଇଛି। ଆସନ୍ତା 15 ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ଲାଗି ସିକ୍କିମ୍ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ପ୍ରସାରଣ ଦିବସ ଅବସରରେ ପ୍ରସାର ଭାରତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଦ୍ୱିବେଦୀ କହିଛନ୍ତି, ଗତ 90 ବର୍ଷରେ ପ୍ରସାରଣ ବ୍ୟବସ୍ଥାରେ ରେଡିଓରୁ ଟିଭି ଏବଂ ବର୍ତ୍ତମାନ ଡିଜିଟାଲ୍ ପ୍ରସାରଣରେ ପହଞ୍ଚିଛି। ଆକାଶବାଣୀ ସମ୍ଭାଦ ସହ କଥାବାର୍ତ୍ତା ବେଳେ ଶ୍ରୀ ଦ୍ୱିବେଦୀ କହିଛନ୍ତି, ପ୍ରସାର ଭାରତୀ ଭାରତ ଏବଂ ଭାରତ ବାହାରେ ଥିବା ଶ୍ରୋତାମାନଙ୍କ ଲାଗି ମନୋରଞ୍ଜନ, ସୂଚନା ଏବଂ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରିଚାଲିଛି। ପ୍ରସାର ଭାରତୀର ଓଟିଟି ପ୍ଲାଟଫର୍ମ ୱେବ୍ସ ସମ୍ପର୍କରେ ଶ୍ରୀ ଦ୍ୱିବେଦୀ କହିଛନ୍ତି, 1.1 କୋଟିରୁ ଅଧିକ ଲୋକ ଏହି ପ୍ଲାଟଫର୍ମରେ ସାମିଲ ହୋଇଛନ୍ତି ଏବଂ ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରସାର ଭାରତୀ ଉନ୍ନତମାନର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଶ୍ରୋତା ଏବଂ ଦର୍ଶକମାନଙ୍କ ଲାଗି କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରୁଥିବା ସେ କହିଛନ୍ତି।
1: ଆଜ ସେ 99 ସାଲ ପହେଲେ ପହଲି ବାର ଏକ ଅର୍ଗାନାଇଜଡ ରେଡିଓ ବ୍ରଡକାଷ୍ଟ ଭାରତ ମେ କିଆ ଗଯା ଜିସେ ହମ ମୁମ୍ବାଇ କେ ନାମ ସେ ଜାନତେ ହୈଁ ଔର ୟେ ଦିନ ହମାରେ ଲିଏ ଏକ ମୌକା ହୈ ଉସ ଦିନ କୋ ୟାଦ କରନେ କା ସ୍ମରଣ କରନେ କା ଔର ସାଥ ହି ସାଥ ପ୍ରସାର ଭାରତୀ କି ତରଫ ସେ ଅପନେ ଆପ କୋ ରାଷ୍ଟ୍ର କେ ପ୍ରତି ଔର ହମାରେ ଶ୍ରୋତାଓ ଔର ଦର୍ଶକୋ କେ ପ୍ରତି ଅପନେ ମେହନତ କୋ ଅପନେ ଏଫର୍ଟସ କୋ ଦୁବାରା ଡେଡିକେଟ।
0: ମାନବାଧିକାରକୁ ସମ୍ମାନ ଦେଇ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତ ନିରାପଦ, ସମାବେଶୀ ଏବଂ ସମତୁଲ୍ୟ କ୍ରୀଡ଼ା ବ୍ୟବସ୍ଥା ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଛି। ସ୍କଟଲାଣ୍ଡର ଗ୍ଲାସ୍କୋଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାମନ୍ତ୍ରୀମାନଙ୍କ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କ୍ରୀଡ଼ା ପରିଚାଳନା, କ୍ରୀଡ଼ାବିତ୍ଙ୍କ କଲ୍ୟାଣ ଏବଂ ପ୍ରତିଷ୍ଠାନଗତ ସାମର୍ଥ୍ୟ ବୃଦ୍ଧି ଦିଗରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ଖେଲୋ ଇଣ୍ଡିଆ ଭଳି ଯୋଜନାର ଅବତାରଣା କରି ଏ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସଂସ୍କାର ଏବଂ ଆଣ୍ଟି ଡୋପିଂ ଢାଞ୍ଚା ବିଷୟରେ କହିଛନ୍ତି। ସେ କହିଛନ୍ତି, ତୃଣମୂଳ ସ୍ତରରୁ କ୍ରୀଡ଼ା ନିପୁଣତାର ବିକାଶ କରିବା ଏବଂ ମହିଳାମାନଙ୍କ କ୍ରୀଡ଼ାରେ ଯୋଗଦାନକୁ ଆହୁରି ସଶକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେଉଛି। ଏଥିରେ 10ଟି କ୍ରୀଡ଼ାରେ 74ଟି ଦେଶର ଖେଳାଳିମାନେ ଭାଗ ନେଉଛନ୍ତି। ପୁରୁଷ କ୍ରିକେଟ୍ରେ ଆଜି ହରାରେଠାରେ ଜାରି ରହିଥିବା T20 ଆନ୍ତର୍ଜାତିକ ସିରିଜ୍ର ପ୍ରଥମ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ 20 ଓଭରରେ 7 ୱିକେଟ୍ ହରାଇ 125 ରନ୍ ସ୍କୋର କରିଛି। ପ୍ରଥମେ ଟସ୍ ଜିତି ଭାରତ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏବେ ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ଜାରି ରଖିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ପାଇଁ ମୁଲତବୀ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ଆଲୋଚନା ପାଇଁ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ପ୍ରସ୍ତାବ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ରୋମାନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ସିକ୍କିମ୍ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ିବା ଘଟଣାରେ ସମସ୍ତ 25 ଜଣଙ୍କ ମୃତଦେହ ଉଦ୍ଧାର ଏବଂ ହରାରେଠାରେ ଚାଲିଥିବା T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ସମ୍ମୁଖରେ 126 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଜିମ୍ବାୱେ। ସମ୍ବାଦ ଶେଷ ହେଲା।

कभी हंसाता है कभी नगमे सुनाता है, कभी हंसाता है तो कभी नगमे सुनाता है, दिन दुनिया का हाल भी बखूबी फरमाता है। रेडियो दोस्त की तरह हमारा आपका साथ निभाता है। ସେଇଥିପାଇଁ ତ ରେଡ଼ିଓ ପ୍ରତି ଆପଣଙ୍କର ଅନେକ ଭଲ ପାଇବା ଏବଂ ଆଜି ରେଡ଼ିଓ ପାଇଁ, ଆଜି ପ୍ରସାରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜି ହେଉଛି ରାଷ୍ଟ୍ରୀୟ ପ୍ରସାରଣ ଦିବସ। ଆଉ ଏ ଅବସରରେ ଆପଣଙ୍କୁ ଆଜି ସନ୍ଧ୍ୟାର ପ୍ରଶ୍ନ ମଧ୍ୟ ରଖିଥିଲି, ଆଉ ଥରେ ଦୋହରାଇ ଦେଉଛି। ହେଲେ ତା ପୂର୍ବରୁ କହି ରଖେ, ଆପଣ ଶୁଣୁଛନ୍ତି ସନ୍ଧ୍ୟା ଆସର କାର୍ଯ୍ୟକ୍ରମକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ। ମ୍ୟୁଜିକ୍ ମିତ୍ର ଅନୁ ସହ ଦିଲ୍ ସେ ଦିଲ୍ ତକ୍। ଆଜି ସନ୍ଧ୍ୟାର ପ୍ରଶ୍ନ ଆପଣଙ୍କ ପାଇଁ ଥିଲା, ଅଛି ଅଲ୍ ଇଣ୍ଡିଆ ରେଡିଓର ପୁରୁଣା ନାଁ କ'ଣ ଥିଲା। ଆଉ ଥରେ କହି ରଖୁଛି, ଅଲ୍ ଇଣ୍ଡିଆ ରେଡିଓର ପୁରୁଣା ନାଁ କ'ଣ ଥିଲା। ଏ ସମ୍ପର୍କରେ ସଠିକ ଉତ୍ତର ଦେବାକୁ ଚାହୁଁଥିଲେ ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ନିଜ ଆନ୍ସର ଲେଖନ୍ତୁ, ସ୍ପେସ୍ ଦେଇ ନିଜ ନାଁ ଏବଂ ଠିକଣା ଲେଖି ସିଧା ପଠାଇ ଦିଅନ୍ତୁ 09495963210। ଏ ନମ୍ବରରେ 8895254200 ରହିଛି ଆମର ହ୍ୱାଟ୍ସଆପ୍ ନମ୍ବର, ସେଠି ମଧ୍ୟ ମେସେଜ୍ କରି କହିପାରିବେ ଆଜି ସନ୍ଧ୍ୟାର ପ୍ରଶ୍ନର ଉତ୍ତର। ଯିଏ ସଠିକ ଉତ୍ତର ପ୍ରଥମେ ଲେଖି ପଠାଇବେ ସେ ହେଇପାରିବେ ଆଜି ସନ୍ଧ୍ୟାର ଶ୍ରୋତା, ମାନେ ଲିସନର୍ ଅଫ୍ ଦ ଇଭିନିଂ। ତ ଜଲ୍ଦି ଆମ ପାଖକୁ ମେସେଜ୍ କରନ୍ତୁ, ଆଉ ଶୁଣୁଥାନ୍ତୁ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଦିଲ୍ ସେ ଦିଲ୍ ତକ୍।

ତେବେ ଆଗକୁ ନିଶ୍ଚୟ ଜାଣିବା ଏଇ ରେଡିଓର ସଫଳତାର ଯାତ୍ରା ସମ୍ପର୍କରେ। ହେଲେ ତା ପୂର୍ବରୁ ଶୁଣିବା ଗୀତଟିଏ। ଏମିତି ରହିଥାନ୍ତୁ ଆମ ସହ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ଦିଲ୍ ସେ ଦିଲ୍ ତକ୍। ଆଉ ଥରେ ଦୋହରେଇ ଦେଉଛି ଆଜି ସନ୍ଧ୍ୟାର ପ୍ରଶ୍ନ, ଅଲ୍ ଇଣ୍ଡିଆ ରେଡିଓର ପୁରୁଣା ନାଁ କ'ଣ ଥିଲା? ଅଲ୍ ଇଣ୍ଡିଆ ରେଡିଓର ପୁରୁଣା ନାଁ କ'ଣ ଥିଲା? ଯଦି ସଠିକ୍ ଉତ୍ତର ଦେବାକୁ ଚାହୁଁଛନ୍ତି ତେବେ ଆମ ପାଖକୁ ମେସେଜ୍ କରିପାରିବେ। ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ନିଜ ଆନ୍ସର ଲେଖନ୍ତୁ, ସ୍ପେସ୍ ଦେଇ ନିଜ ନାଁ ଏବଂ ଠିକଣା ଲେଖି ସିଧା ପଠାଇ ଦିଅନ୍ତୁ 09495963210। ଏହି ନମ୍ବରରେ 8895254200 ରହିଛି ଆମର ହ୍ୱାଟ୍ସଆପ୍ ନମ୍ବର। ସେଠି ମଧ୍ୟ ମେସେଜ୍ କରି କହିପାରିବେ ଅଲ୍ ଇଣ୍ଡିଆ ରେଡିଓର ପୁରୁଣା ନାଁ କ'ଣ ଥିଲା। ତ ଜଲ୍ଦି ଜଲ୍ଦି କରନ୍ତୁ, କାରଣ ସମୟ ଗଡ଼ି ଗଡ଼ି ଚାଲୁଛି। ଆଉ କାର୍ଯ୍ୟକ୍ରମ ଶେଷରେ ନିଶ୍ଚୟ ଦେବି ଏହି ପ୍ରଶ୍ନର ଉତ୍ତର। ତ ଏବେ ଗୀତ ଶୁଣିବାର ସମୟ।

ବର୍ତ୍ତମାନ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ। ଚଳିତ ଜୁଲାଇ ମାସ 26 ତାରିଖ ରବିବାର ଦିନ 11ଟା ସମୟରେ ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏଚ୍ ସେବା, ଏଫ୍ଏମ୍ ରେନ୍ବୋ ସେବା ଏବଂ ଆକାଶବାଣୀ ଅଧୀନସ୍ଥ 5ଟି ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 26 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8ଟା ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତ ବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ myGov.in ର ଟୋଲ୍ ଫ୍ରି ନମ୍ଘର 1800 11 7800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଘୋଷଣାଟି ଏତିକିରେ ଶେଷ ହେଲା।

ଏହି ସାଥୀ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅନୁ ରହିଛି ଆଜି ଆପଣଙ୍କ ସହ ସନ୍ଧ୍ୟା ଆସରରେ। ସୋ ଫ୍ରେଣ୍ଡସ୍, ଆମେ କଥା ହେଉଥିଲେ ଆଜିର ଦିନରେ ରେଡିଓର ପ୍ରଥମ ପ୍ରସାରଣ ଆରମ୍ଭ ହୋଇଥିଲା ଗୋଟିଏ କମ୍ପାନୀ ଯାହାର ନାଁ ଥିଲା ଇଣ୍ଡିଆନ୍ ବ୍ରଡ୍କାଷ୍ଟିଂ କମ୍ପାନୀ, ଏବଂ ଏଇଟି ହୋଇଥିଲା ବମ୍ବେ ଷ୍ଟେସନରୁ, ଏବଂ ଏଇଟା ଥିଲା ଭାରତର ପ୍ରଥମ ସଂଗଠିତ ଏବଂ ଆଧିକାରିକ ରେଡିଓ ପ୍ରସାରଣ।

ଏବଂ ୟାର କିଛି ସମୟ ପରେ କୋଲକାତାରେ ମଧ୍ୟ ପ୍ରସାରଣ ଆରମ୍ଭ ହୋଇଥିଲା। ପ୍ରସାରଣର ମହତ୍ତ୍ୱ ଏବଂ ରେଡିଓ ଯେଉଁ ମାଧ୍ୟମ ଥିଲା ୟାର ମହତ୍ତ୍ୱ ଧୀରେ ଧୀରେ ବୁଝିପାରିଥିଲେ ସେତେବେଳର ବ୍ରିଟିଶ ସରକାର ଏବଂ 1930 ଏହାର ରାଷ୍ଟ୍ରୀୟକରଣ କରାଗଲା ଏବଂ ଭାରତୀୟ ରାଜ୍ୟ ପ୍ରସାରଣ ସେବା ନାମରେ ଏହା ନାମିତ ହେଲା।

ଆଗକୁ କ'ଣ ସବୁ ବଦଳିଲା? କାରଣ ଏଇ ଯେଉଁ ପ୍ରସାରଣ, ରେଡ଼ିଓର ପ୍ରସାରଣ ଧୀରେ ଧୀରେ ପାଲଟିଥିଲା ସୂଚନା ଓ ଶିକ୍ଷାର ମାଧ୍ୟମ। ଯଦି ସ୍ୱାଧୀନତା ସଂଗ୍ରାମ କଥା କହିବା, ଏହି ସମୟରେ ରେଡ଼ିଓ ହିଁ ଦେଶବାସୀଙ୍କୁ ଏକଜୁଟ କରିପାରେ ଆଉ ସୂଚନା ସବୁ ପରିବ୍ୟାପ୍ତ କରିପାରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏବଂ ସ୍ୱାଧୀନତା ପରେ ଗ୍ରାମୀଣ କ୍ଷେତ୍ରରେ ଖାସ୍ କରି କୃଷି, ସ୍ୱାସ୍ଥ୍ୟ ଓ ସାକ୍ଷରତା ବଢ଼ାଇବାରେ ସାହାଯ୍ୟ କରିଥିଲା ରେଡ଼ିଓ। ତେବେ ଆମ ଶ୍ରୋତାଙ୍କୁ ଏଇଠି କହି ରଖେ, ଆଜି ରାତି 10ଟାରେ ରାଷ୍ଟ୍ରୀୟ ପ୍ରସାରଣ ଦିବସ ଅବସରରେ ଆକାଶବାଣୀ ଦିଲ୍ଲୀ ଦ୍ୱାରା ଆୟୋଜିତ ଷ୍ଟୁଡିଓରେ ନିମନ୍ତ୍ରିତ ଶ୍ରୋତାଙ୍କ ସହ ପ୍ରସାରଣର ବଦଳୁଥିବା ରୂପରେଖ ବା ରିଇମେଜିଂ ବ୍ରଡ୍କାଷ୍ଟ, ଏହି ବିଷୟକ ଏକ ଆଲୋଚନା ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ସନ୍ଧ୍ୟା ଆସରରେ ଶୁଣୁଛନ୍ତି ଆଜି ରାଷ୍ଟ୍ରୀୟ ପ୍ରସାରଣ ଦିବସ ଅବସରରେ ଆଉ ଯେମିତିକି ଆମେ କଥା ହେଉଥିଲେ ଯେ ଯେତେବେଳେ ରାଷ୍ଟ୍ରୀୟକରଣ ହେଲା ସେତେବେଳେ ଭାରତୀୟ ରାଜ୍ୟ ପ୍ରସାରଣ ସେବା ଭାବରେ ପ୍ରସାରଣ ଆରମ୍ଭ ହେଲା ଏବଂ ପରେ 1936 ମସିହା ଜୁନ୍ 8 ତାରିଖରେ ଏହାର ନାମ ପରିବର୍ତ୍ତନ କରି ରଖାଗଲା ଅଲ୍ ଇଣ୍ଡିଆ ରେଡିଓ। ସାଥି ଆପଣ ଆଜି ସନ୍ଧ୍ୟାର ପ୍ରଶ୍ନର ଉତ୍ତର ଆପଣ ଏବେ ପାଇସାରିଥିବେ। ଅଲ୍ ଇଣ୍ଡିଆ ରେଡିଓର ପୂର୍ବ ନାଁଟି ଥିଲା ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍ ବା ଭାରତୀୟ ରାଜ୍ୟ ପ୍ରସାରଣ ସେବା ଏବଂ 1936 ମସିହାରେ ଏହାର ନାମ ବଦଳାଇ ରଖାଯାଇଥିଲା ଅଲ୍ ଇଣ୍ଡିଆ ରେଡିଓ। ଆଉ ପରେ ପୁନଃ ପରିବର୍ତ୍ତନ ମଧ୍ୟ ଘଟିଥିଲା 1957 ମସିହାରେ ଏବଂ ନାମ ରହିଥିଲା ଆକାଶବାଣୀ। ବହୁଜନ ହିତାୟ ବହୁଜନ ସୁଖାୟ ରହିଥିଲା ଏହାର ରହିଛି ଏହାର ଆଦର୍ଶ ବାକ୍ୟ। ଆଜି ଆକାଶବାଣୀ ଦୁନିଆର ସବୁଠୁ ବଡ଼ ପ୍ରସାରଣ ସଂଗଠନମାନଙ୍କ ମଧ୍ୟରୁ ଗୋଟିଏ, ଯାହା 23ଟି ଭାଷାରେ ଏବଂ 146ଟି ପ୍ରାଦେଶିକ କିଛି ଯେଉଁ ବୋଲି ରହିଛି ସେଥିରେ ମଧ୍ୟ ପ୍ରସାରଣ କରୁଛି। ଏବଂ ଆକାଶବାଣୀ ସେହି ଜାଗାରେ ପହଞ୍ଚିପାରିଛି ଯେଉଁଠି ଅନ୍ୟ ସବୁ ଜିନିଷ ପହଞ୍ଚିବାରେ ବିଳମ୍ବ ହୋଇଛି। ସେଥିପାଇଁ ଆଜିର ଦିନଟି ଖାସ୍ ଆମ ସମସ୍ତଙ୍କ ପାଇଁ। ତେବେ ଆଜି ସନ୍ଧ୍ୟାର ପ୍ରଶ୍ନ ଯାହା ପଚାରିଥିଲି ଆପଣଙ୍କୁ, ସଠିକ୍ ଉତ୍ତର ଆମ ପାଖରେ ଆସି ପହଞ୍ଚିଛି। ଲେଖିକି ପଠାଇଛନ୍ତି ଆଭାସ ସେନ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଏବଂ ସେ ଲେଖିଛନ୍ତି ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍ ହେଉଛି ଅଲ୍ ଇଣ୍ଡିଆ ରେଡିଓର ପୁରୁଣା ନାଁ। ସୋ କଂଗ୍ରାଚୁଲେସନ୍ସ, ଆପଣଙ୍କୁ ଅଭିନନ୍ଦନ, ଆପଣ ହୋଇପାରିଛନ୍ତି ଆଜି ସନ୍ଧ୍ୟାର ଶ୍ରୋତାମାନେ ଲିସ୍ନର୍ ଅଫ୍ ଦ ଇଭିନିଂ। ତେବେ ରମେଶ ଚନ୍ଦ୍ର ସାହୁ ଓ ଖୁମା ଭାପୁର ଢେଙ୍କାନାଳରୁ ମଧ୍ୟ ଉତ୍ତର ଦେବାକୁ ଚେଷ୍ଟା କରିଛନ୍ତି, ବହୁତ ବହୁତ ଧନ୍ୟବାଦ। ସେଥିପାଇଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ତାହା ଆମ ପାଇଁ ସବୁ

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ ଅଦାଲତ ସ୍ଥାପନ କରିବେ କେନ୍ଦ୍ର ସରକାର।

ଏସତ ବର୍ଷରେ ପ୍ରସାରଣ ବ୍ୟବସ୍ଥାରେ ରେଡିଓରୁ ଟିଭି ଏବଂ ବର୍ତ୍ତମାନ ଡିଜିଟାଲ୍ ପ୍ରସାରଣରେ ପହଞ୍ଚିଛି। ଜାତୀୟ ପ୍ରସାରଣ ଦିବସ ଅବସରରେ କହିଲେ ପ୍ରସାର ଭାରତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଦ୍ୱିବେଦୀ। ପରମାଣୁ ଶକ୍ତି ମିଶନ ଅଧୀନରେ 2047 ସୁଦ୍ଧା 100 ଗିଗାୱାଟ୍ ପରମାଣୁ ଶକ୍ତି କ୍ଷମତା ହାସଲ କରିବା ପାଇଁ ରୂପରେଖ ପ୍ରସ୍ତୁତ କହିଲେ ପରମାଣୁ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ। ଆଡ଼ପ ମଣ୍ଡପରେ ଆଜି ନବମୀ ତିଥିରେ ଶ୍ରୀଜୀଉଙ୍କୁ ସନ୍ଧ୍ୟା ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ଆସନ୍ତାକାଲି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଚତୁର୍ଦ୍ଧା ମୂର୍ତ୍ତି। ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା ଓ ଐତିହ୍ୟର ସୁରକ୍ଷା ପାଇଁ ଟ୍ରେଡ୍ମାର୍କ ପଞ୍ଜିକରଣର ଦ୍ୱିତୀୟ ପର୍ଯ୍ୟାୟରେ 5ଟି ଟ୍ରେଡ୍ମାର୍କକୁ ମିଳିଲା ଅନୁମୋଦନ। ନୀତି ଆୟୋଗ ନିବେଶ ଅନୁକୂଳତା ସୂଚକାଙ୍କ 2026ରେ ଶୀର୍ଷ 5ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଲା ଓଡ଼ିଶା। କେବଳ ନିବେଶ ଶିଳ୍ପ ନୁହେଁ, ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ଶ୍ରେଷ୍ଠ 5ଟି ରାଜ୍ୟ ମଧ୍ୟରେ ରହିବା ସରକାରଙ୍କ ଲକ୍ଷ୍ୟ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରକାଶ ପାଇଲା ଯୁକ୍ତ 2ରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। 46,570 ଛାତ୍ରଛାତ୍ରୀ ନାମଲେଖା ପାଇଁ ତାଲିକାରେ ସ୍ଥାନିତ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସୁପର ସ୍ୱେଶାଲିଟି ହସ୍କିଟାଲରେ 152ଟି ପ୍ରଫେସର ସମେତ ଅନ୍ୟ ପଦବୀକୁ ମିଳିଲା ମଞ୍ଜୁରୀ।

ପବିତ୍ର ପୁରୀଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଏହି ଧାରାବିବରଣୀ ଏକସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ କରାଯିବ।

ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

ଶ୍ରୋତାବନ୍ଧୁଙ୍କୁ ଏଇଠି କହି ରଖୁଛୁ ଯେ ଆଜି ରାତି 10ଟାରେ ରାଷ୍ଟ୍ରୀୟ ପ୍ରସାରଣ ଦିବସ ଅବସରରେ ଆକାଶବାଣୀ ଦିଲ୍ଲୀ ଦ୍ୱାରା ଆୟୋଜିତ ଷ୍ଟୁଡିଓରେ ନିମନ୍ତ୍ରିତ ଶ୍ରୋତାଙ୍କ ସହ ପ୍ରସାରଣର ବଦଳୁଥିବା ରୂପରେଖ ବା ରିଇମେଜିଙ୍ଗ ବ୍ରଡ୍କାଷ୍ଟ ସମ୍ପର୍କିତ ଏକ ଆଲୋଚନା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ବିଜୁଳିରେ ଚମକ କିଛି ସମୟ ପାଇଁ ରାତିକୁ ବି ଦିନ କରିଦେଇଥାଏ। ଆଭାସ ହୁଏ ଯେମିତି ହଠାତ୍ ଦିନ ହେଇଯାଇଛି, ହଠାତ୍ ଘନ ଅନ୍ଧକାର ଭିତରେ ତଡ଼ିତ ବେକରେ ଯେତେବେଳେ ବିଜୁଳି ଖେଳିଯାଏ, ତାର ଚମକ ଖେଳିଯାଏ, ଲାଗେ ଯେମିତି ସତରେ ଏଇନି ସକାଳ ହେଇଯିବ। ଏଇ ବିଜୁଳିର ଚମକ ବେଳେବେଳେ ଅପ୍ରତ୍ୟାଶିତ ଆଶା ଦେଇଦିଏ ମନରେ। ଜୀବନରେ ଯେତେ ଅନ୍ଧକାର ଥିଲେ ମଧ୍ୟ ଏଇ ତଡ଼ିତ ବେକରେ ଯେତେବେଳେ ଆଶା ଆମ ମନରେ ଉଙ୍କି ମାରେ, ସତରେ ସବୁ ଅନ୍ଧକାରକୁ ସେ ଲିଭାଇ ଦିଏ ଏବଂ ତାର ଚମକରେ ପୁଣି ଥରେ ମନ ଆଲୋକିତ ହୋଇଯାଏ, କିଛି କ୍ଷଣ ପାଇଁ ହେଉ ପଛେ। ମଣିଷ ଯଦି ସେଇ ବିଜୁଳିର ଚମକକୁ ମନରେ ଧରି ଆଗକୁ ବଢ଼ିଲା ନା, ତେବେ ସବୁ ନିରାଶା ତାର ଆବେ ଆବେ ବିଲୁପ୍ତ ହୋଇଯାଏ, ଆଉ ସେଇ ଆଶାର ଛାୟାରେ ଧୀରେ ଧୀରେ ଜୀବନ ହୋଇଯାଏ ଉନ୍ନତ, ସଫଳ ଏବଂ ଉଦ୍ଭାସିତ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅନୁ ରହିଛି ଆଜି ଆପଣଙ୍କ ସହ ଅଭୁଲା ସ୍ମୃତିରେ।

ପୁରୀଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଏହି ଧାରା ବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରା ବିବରଣୀ ପ୍ରଦାନ କରାଯିବ।

ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରା ବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ FM ରେନ୍ବୋରେ ଏହି ଧାରା ବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରା ବିବରଣୀ ପ୍ରଦାନ କରାଯିବ।

ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

ଘୋଷଣା ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ଚଳିତ ଜୁଲାଇ ମାସ 26 ତାରିଖ ରବିବାର ଦିନ 1ଟା ସମୟରେ ଆକାଶବାଣୀର ସବୁ କେନ୍ଦ୍ର ବିବିଧ ଭାରତୀ ସେବା ଡିଟିଏଚ୍ ସେବା ଏଫ୍ଏମ୍ ରେନ୍ବୋ ସେବା ଏବଂ ଆକାଶବାଣୀ ଅଧୀନସ୍ଥ 5ଟି ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 26 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8ଟା ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ର ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଘୋଷଣାଟି ଏତିକିରେ ଶେଷ ହେଲା।

ସୃଜନ୍ତୀ ଅଭୁଲା ସ୍ମୃତି କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ମ୍ୟୁଜିକ୍ ମିତ୍ର ଅନୁ ସହ ଦିଲ୍ ସେ ଦିଲ୍ ତକ୍ ତେବେ ସାଥୀ ଏଠି କହି ରଖେ ରାତି 10ଟାରେ ରାଷ୍ଟ୍ରୀୟ ପ୍ରସାରଣ ଦିବସ ଅବସରରେ ଆକାଶବାଣୀ ଦିଲ୍ଲୀ ଦ୍ୱାରା ଆୟୋଜିତ ଷ୍ଟୁଡିଓରେ ନିମନ୍ତ୍ରିତ ଶ୍ରୋତାଙ୍କ ସହ ପ୍ରସାରଣର ବଦଳୁଥିବା ରୂପରେଖ ବା ରି ଇମେଜିଂ ବ୍ରଡ୍କାଷ୍ଟ ଏହି ସମ୍ପର୍କିତ ଏକ ଆଲୋଚନା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ପବିତ୍ର ପୁରୀଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ। ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଏହି ଧାରାବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ କରାଯିବ।

ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅନୁ ରହିଛି ଆଜି ଆପଣଙ୍କ ସହ ଶୁଣୁଥିଲେ ଆପଣ ରାଷ୍ଟ୍ରୀୟ ପ୍ରସାରଣ ଦିବସ ଅବସରରେ ଆକାଶବାଣୀ ଦିଲ୍ଲୀ ଦ୍ୱାରା ଆୟୋଜିତ ନିମନ୍ତ୍ରିତ ଶ୍ରୋତାଙ୍କ ସହ ଏକ ଆଲୋଚନା ରି ଇମେଜିଂ ବ୍ରଡ୍କାଷ୍ଟ ଯାହା ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ବର୍ତ୍ତମାନ ଆପଣଙ୍କ ପସନ୍ଦର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଏବଂ ରେନ୍ବୋ ଏସ୍ଏମ୍ଏସ୍ର ପ୍ରଥମ ଏସ୍ଏମ୍ଏସ୍ଟି କରିଛନ୍ତି ଧରପୁର ମହାଙ୍ଗା କଟକରୁ ଉତ୍ସବ ଚରଣ ସାହୁ। ଶୁଣିବାକୁ ଚାହିଁଛନ୍ତି ଅନୁରାଗ ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଚାଲନ୍ତୁ ଶୁଣିବା।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ ଆମକୁ କରିଛନ୍ତି। ପ୍ରକାଶ ଗୋପରୁ ଶୁଣିବାକୁ ଚାହିଁଛନ୍ତି ଅରବିନ୍ଦ ମୁଦୁଲି ଗାଇଥିବା ଗୋଟିଏ ସୁନ୍ଦର ଭଜନ ଏବଂ ଲେଖିଛନ୍ତି ପ୍ରଭୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ, ସମସ୍ତଙ୍କୁ ଭଲରେ ରଖିଥାନ୍ତୁ। ବହୁତ ବହୁତ ଧନ୍ୟବାଦ, ଆପଣ ମଧ୍ୟ ଭଲରେ ଥାଆନ୍ତୁ ଏତିକି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା। ଚାଲନ୍ତୁ ଶୁଣିବା ଆପଣଙ୍କ ପସନ୍ଦର ଏହି ଭଜନଟି।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି କଣ୍ଟୋଲ ଆଠଗଡ଼ରୁ ଶୁଣିବାକୁ ଚାହିଁଛନ୍ତି ଚକା ଚନ୍ଦନ ଆଲବମ୍ର ଏହି ଗୀତଟି।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ସୋମନାଥ ସାହୁ ଜିଗରଣ ପଟ୍ଟମୁଣ୍ଡେଇ କେନ୍ଦ୍ରାପଡ଼ାରୁ ଶୁଣିବାକୁ ଚାହିଁଛନ୍ତି ପରମ ବ୍ରହ୍ମ ଆଲବମ୍ର ଅନୁରାଧା ପଡ଼ୱାଲ ଗାଇଥିବା ଏହି ଗୀତଟି।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି କଳ୍ପନା ମହାନ୍ତି, ସୋମ ପ୍ରକାଶ, ଭରତ ଚନ୍ଦ୍ର ନାୟକ, ସିଡିଏ ସେକ୍ଟର 6 କଟକରୁ। ଶୁଣିବାକୁ ଚାହିଁଛନ୍ତି ଭଜନ ସମ୍ରାଟ ଭିକାରୀ ବଳଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଭଜନ।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ସନ୍ଧ୍ୟାରାଣୀ ସୁତାର ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଶୁଣିବାକୁ ଚାହିଁଛନ୍ତି ଗୁଲାମୀ ଚଳଚ୍ଚିତ୍ରର ଗୋଟିଏ ଗୀତ ଏବଂ ଲେଖିଛନ୍ତି ମ୍ୟାମ୍ ନମସ୍କାର ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର ବହୁ ଚେଷ୍ଟା କରିବି ଡାଇଲ୍ ଇନ୍ ଲାଇଫ୍ରେ ଭାଗ ନେଇପାରୁନି ମୋର କଲ୍ ରିଙ୍ଗ୍ ହେଉଛି କିନ୍ତୁ ଉଠାଯାଉନି ସେମିତି କିଛି ବି ନାହିଁ ଆପଣଙ୍କ କଲ୍ ନିଶ୍ଚୟ ଦିନେ ନା ଦିନେ ଆମେ ରିସିଭ୍ କରିବୁ ବହୁତ କଲ୍ସ ଆସୁଛି ସେଥିପାଇଁ ହୁଏତ କେମିତି ରହିଯାଇଥିବ ସେଥିପାଇଁ ଆମେ କ୍ଷମା ମାଗୁଛୁ କିନ୍ତୁ ଆପଣଙ୍କ ସହିତ କଥା ହେବୁ ଦିନେ ନା ଦିନେ ନିଶ୍ଚୟ ହେଲେ ଏବେ ଆପଣଙ୍କ ମନ ପସନ୍ଦର ଗୀତ ନିଅନ୍ତୁ।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ପ୍ରଶାନ୍ତ କୁମାର ବିଷୋଇ ଶ୍ରୀକରୁଆ ଗୋପାଳପୁର କଟକରୁ ଲେଖିଛନ୍ତି। ରାଷ୍ଟ୍ରୀୟ ପ୍ରସାରଣ ଦିବସର ଶୁଭେଚ୍ଛା ସହ ଆପଣଙ୍କ ପସନ୍ଦର ଏକ ରେୟାର୍ ଗୀତଟିଏ ଶୁଣେଇ ଦିଅନ୍ତୁ। ଓକେ ଚଳନ୍ତୁ ଲେଖିଛନ୍ତି।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ପ୍ରଶାନ୍ତ କୁମାର ବିଷୋଇ ଶ୍ରୀକରୁଆ ଗୋପାଳପୁର କଟକରୁ ଲେଖିଛନ୍ତି। ରାଷ୍ଟ୍ରୀୟ ପ୍ରସାରଣ ଦିବସର ଶୁଭେଚ୍ଛା ସହ ଆପଣଙ୍କ ପସନ୍ଦର ଏକ ରେୟାର ଗୀତଟିଏ ଶୁଣେଇ ଦିଅନ୍ତୁ। ଓକେ ଚଳନ୍ତୁ, ଲେଖିଛନ୍ତି ରେଡ଼ିଓ ପରିବାରର ଶୁଭ ମନାସି ରହୁଛେ। ଓକେ ଆପଣଙ୍କୁ ମଧ୍ୟ ଶୁଭେଚ୍ଛା ଅଭିନନ୍ଦନ। ଆଉ ଯେମିତିକି କହିଲେ ଆପଣ ଗୋଟେ ରେୟାର ଗୀତ ଶୁଣେଇବା ପାଇଁ, ତ ଚଳନ୍ତୁ ଶୁଣିବା ଏ ଗୀତଟି ଫ୍ରମ୍ ଦ ମୁଭି ଲିବାସ୍, ଗାଇଛନ୍ତି ଲତା ମଙ୍ଗେସ୍କର।

ଆମ ପାଖକୁ ଆହୁରି ଅନେକ ଏସ୍ଏମ୍ଏସ୍ ଆସି ପହଞ୍ଚିଛି, ମେସେଜ୍ ଆସିକି ହ୍ୱାଟ୍ସଆପ୍ ମାଧ୍ୟମରେ ପହଞ୍ଚିଛି, କିନ୍ତୁ ଦୁଃଖର କଥା ଆମେ ସବୁକିଛି ତ ଦେଇପାରିବୁନି। ହେଲେ ଯେଉଁମାନେ ପଠାଇଛନ୍ତି ସେମାନଙ୍କ ନାଁ ହେଲା ହାଲୁ ଭାଇ ସିଆନ ଆଠଗଡ଼ରୁ, କିଶୋର ନଗର କଟକରୁ ବାବନ ଚନ୍ଦ୍ର ପାଲ ଏବଂ ମମତା ପାଲ, ହୀରାମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା, ନଖିଲାଲ ବର୍ମା ଛତିଶଗଡ଼ରୁ, ଆମ ପାଖକୁ ନରଗୁଡ଼ା ଛତିଶଗଡ଼ରୁ ମଧ୍ୟ ମହାରାଜ, କୀର୍ତ୍ତନପୁରୀ ଗୋସ୍ୱାମୀ, ଲକ୍ଷ୍ମୀଦେବୀ ଗୋସ୍ୱାମୀ, ଯୋଗେଶପୁରୀ, ଟ୍ୱିଙ୍କଲ ଡିମ୍ପଲ, ମୀନାକ୍ଷୀ, ନିଶା, ତୁଳସୀ ଏବଂ ଦିଶା ଗୋସ୍ୱାମୀ ମଧ୍ୟ ମେସେଜ୍ କରିଛନ୍ତି। ତା ଛଡ଼ା ହେମନ୍ତ କୁମାର ମହାରଣା କଟକରୁ, ଟୁକୁ ମିକି ଟିକି ଶିବାନୀ ମାଣିଆ ବନ୍ଧ ବଡ଼ମ୍ବାରୁ କରିଛନ୍ତି, ରାଜେନ୍ଦ୍ର ନନା ନୂଆଗାଁ କଟକରୁ କରିଛନ୍ତି, ଆଲୋକ ଚନ୍ଦ୍ର ଜେନା ଜାଇଲୋ କଟକରୁ କରିଛନ୍ତି, ରୋହିତ ମେହର ବରଗଡ଼ରୁ ଏବଂ ଭୁବନେଶ୍ୱରରୁ ପଙ୍କୁ ରକୁ, ସୁଶ୍ରୀ ସୋମ, ଚିକୁ ବିଜୟ, ସିପୁ। ତା ଛଡ଼ା ଆମ ପାଖକୁ ଲେଖିଛନ୍ତି ହିତେନ୍ଦ୍ର ଦାସ ଆସାମରୁ, ସୁନୀଲ କାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଦେଓକାଳୀ ଶଙ୍ଖତ୍ରସ କଟକରୁ, ସମୀର ଏବଂ ସସ୍ମିତା ଖଟୁଆ ନରସିଂହପୁର ଡେରାବିସ୍ କେନ୍ଦ୍ରାପଡ଼ାରୁ। ତା ଛଡ଼ା ଆମ ପାଖକୁ ଲେଖି ପଠାଇଛନ୍ତି କିଶୋର ପାଣି ଖାରବେଳନଗର ଭୁବନେଶ୍ୱରରୁ। ଏ ସମସ୍ତଙ୍କୁ ବହୁତ ବହୁତ ମାନେ ଆମେ କ୍ଷମା କରୁଛୁ, ମାଗୁଛୁ ଯେ ଆପଣଙ୍କ ଗୀତ ଆଜି ପ୍ଲେ କରିପାରୁନୁ, କିନ୍ତୁ କଥା ଦେଉଛୁ ନିଶ୍ଚୟ ଆପଣଙ୍କ ଗୀତ

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ଆଜିର ଅନ୍ତିମ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ ଅଦାଲତ ସ୍ଥାପନ କରିବେ କେନ୍ଦ୍ର ସରକାର। ପୁରୀରେ ଆସନ୍ତାକାଲି ଶ୍ରୀଜୀଉମାନଙ୍କର ଅନୁଷ୍ଠିତ ହେବ ବାହୁଡ଼ାଯାତ୍ରା। ବାହୁଡ଼ାଯାତ୍ରା ସୁପରିଚାଳନା ନେଇ 205 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ସନ୍ଧ୍ୟା ନବମୀ ଦେବନୀତି ସମ୍ପନ୍ନ। ଆସନ୍ତାକାଲି ବାହୁଡ଼ାଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ। ନୀତି ଆୟୋଗ ନିବେଶ ଅନୁକୂଳତା ସୂଚକାଙ୍କ 2026ରେ ଶୀର୍ଷ 5 ରାଜ୍ୟ ମଧ୍ୟରେ ସ୍ଥାନ ପାଇଲା ଓଡ଼ିଶା। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସୁପର ସ୍ୱେଶାଲିଟି ହସ୍କିଟାଲରେ 152 ପ୍ରଫେସର ସମେତ ଅନ୍ୟ ପଦବୀକୁ ମିଳିଲା ମଞ୍ଜୁରୀ। ପ୍ରକାଶ ପାଇଲା ଯୁକ୍ତ 2ରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। 46,570 ଛାତ୍ରଛାତ୍ରୀ ନାମଲେଖା ପାଇଁ ତାଲିକାରେ ସ୍ଥାନିତ। ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ 21 ହେବ, କହିଲେ ଆଡ୍ଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଗସ୍ତରେ ଯାଇ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରିବା ସହ ଖାଦ୍ୟ ସୁରକ୍ଷା, ଖାଉଟି କଲ୍ୟାଣ ଏବଂ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର କାର୍ଯ୍ୟକାରିତା ନେଇ କଲେ ସମୀକ୍ଷା। ଉଦ୍ଘାଟନୀ ଉତ୍ସବ ପୂର୍ବରୁ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2026ରେ ମହିଳା ବକ୍ସିଂ ପ୍ରତିଯୋଗିତାରେ କାଂସ୍ୟ ପଦକ ନିଶ୍ଚିତ କରିଛନ୍ତି ଭାରତର ଅଲମ୍ପିକ୍ ପଦକ ବିଜେତା ଲଭ୍ଲିନା ବୋର୍ଗୋହାଇନ୍। ଏବଂ ଭାରତ ଜିମ୍ବାବ୍ୱେ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍କୁ 7 ୱିକେଟ୍ରେ ଜିତିଲା ଭାରତ। ଆଜିର ମୁଖ୍ୟ ସମ୍ବାଦ ସମାପ୍ତ ହେଲା। ନମସ୍କାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ସମୟ ବର୍ତ୍ତମାନ ରାତି 11:07 ବର୍ତ୍ତମାନ ଶୁଣିବା ଆଜିର କ୍ଷମା କରିବେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି 6:05 ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 105ତମ ଭାଗ ଶୁଣିପାରିବେ 6:40 ଆମର ସ୍ୱାସ୍ଥ୍ୟ 7:10 ବିଷୟ ରହିଛି ଜାନିଯାତ୍ରାରେ ସ୍ୱାସ୍ଥ୍ୟ ରକ୍ଷା ଆଲୋଚନା କରିବେ ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ କମନ୍ୱେଲ୍ଥ ଗେମ୍ସ 2026ର ଡେଲି ହାଇଲାଇଟ୍ସ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ 7:30 ସଂଘକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ବାହୁଡ଼ା ଯାତ୍ରାର ଧାରା ବିବରଣୀ ଶୁଣିପାରିବେ 8:30 ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଶୁଣିପାରିବେ 5:00

ডায়াল ইন লাইভ চিট চ্যাটর সময় সন্ধ্যা 5:10 এতে নির্ধারিত বিষয়ে ফোন কল মাধ্যমে নিজের মত শেয়ার করিপারিবে। গোস্বামী তুলসীদাস বিরচিত শ্রীরামচরিত মানসর 88তম ভাগ শুনিপারিবে সন্ধ্যা 6:10 এবং ভক্তিগীতর কার্যক্রম আরাধনা সন্ধ্যা 6:30। ଏଥିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି ବର୍ତ୍ତମାନ ପାଣିପାଗ। ପାଣିପାଗର ପୂର୍ବାନୁମାନରୁ ଜଣାଯାଏ ଯେ ଆଗାମୀ 24 ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଅନେକ ଅଞ୍ଚଳରେ ଏବଂ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ଅଞ୍ଚଳରେ ହାଲକାରୁ ମଧ୍ୟମ ଧରଣର ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇପାରେ। ମୟୂରଭଞ୍ଜ ଏବଂ ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ସେଥିପାଇଁ ସତର୍କ ସୂଚନା ଜାରି କରାଯାଇଛି। ତେବେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ପୁରୀ ଏବଂ ଖୋର୍ଦ୍ଧାର କେତେକ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ 30ରୁ 40 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗର ସୂଚନା ବର୍ତ୍ତମାନ ପାଇଁ ଏତିକି। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ 5:53 ପର୍ଯ୍ୟନ୍ତ। ଆସନ୍ତାକାଲି ଆପଣଙ୍କ ସହ ଦେଖା ହେବ 5:55। ସେତେବେଳେ ଯାଏଁ ଦିଅନ୍ତୁ ବିଦାୟ। ଶୁଭରାତ୍ରୀ, ନମସ୍କାର।

ସକାଳ ଆସିଛି ଅନେକ ଆଶାକୁ ନେଇ, ସକାଳ ଆସିଛି ଅନେକ ବିଶ୍ୱାସକୁ ନେଇ, ଏଇ କଅଳ ସକାଳରେ ଆସନ୍ତୁ ପ୍ରଭୁଙ୍କ ପାଦ ପଦ୍ମରେ ସମର୍ପିତ ବା ଭକ୍ତିର ପୁଷ୍ପାଞ୍ଜଳି, ଭାବର ସ୍ୱରାଞ୍ଜଳି, ଅର୍ଘ୍ୟ ଥାଳି।

ସେ ଦୈତାରି ସେ ଦୀନବନ୍ଧୁ ଭକ୍ତ ତାଙ୍କୁ ଯେଉଁ ନାମରେ ଡାକେ ସେ ସେଇ କ୍ଷେତ୍ରରେ ଥାଇ ଶୁଣନ୍ତି। ସେ ସର୍ବନାମ ସେ ଅନ୍ତର୍ଯ୍ୟାମୀ, ସେ ଅନ୍ତର୍ଯ୍ୟାମୀ ନାଥ ସର୍ବତ୍ର ବିରାଜିତ। ସେ ଗଣଦେବତା ଜଗତର ଠାକୁର ଭାବଗ୍ରାହୀ ଭାବବିନୋଦିଆ। ବଡ଼ଦଣ୍ଡରେ ରଥ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କଲେ ପୁନର୍ଜନ୍ମ ହୁଏ ନାହିଁ ବୋଲି ଶାସ୍ତ୍ର ବିଦିତ। ତେବେ ରଥଯାତ୍ରାର ପ୍ରଧାନ ଆଭିମୁଖ୍ୟ ହେଉଛି ସାମ୍ୟ ଭାବନା, ମୈତ୍ରୀ ଧର୍ମ। ମଣିଷ ଜାତି ଏକ ଆଉ ଅଭିନ୍ନ, ସମସ୍ତେ ସେହି ଏକ ଈଶ୍ୱରଙ୍କ ସନ୍ତାନ। ରଥକୁ ଆସିବା ବେଳେ ଆଜାଣ୍ଡାଳ ବ୍ରାହ୍ମଣ ସମସ୍ତେ ତାଙ୍କୁ କୁଳାଗ୍ରତ କରିବାର ଅଧିକାର ପ୍ରାପ୍ତ ହୋଇପାରନ୍ତି। ରଥ ଟାଣିବାରେ ବି କୌଣସି ଜାତି ଧର୍ମ ଗୋଷ୍ଠୀଗତ ବାଛବିଚାର ଆବଶ୍ୟକ ପଡ଼େନି, କାହିଁକିନା ସେ ହେଉଛନ୍ତି ସର୍ବଧର୍ମ ସମନ୍ୱୟର ଦେବତା।

ଶ୍ରୀ ପୁରୁଷୋତ୍ତମର ପ୍ରେମ ମୈତ୍ରୀର ବାର୍ତ୍ତା ବିଶ୍ୱ ଚରାଚରକୁ ବିସ୍ତାରିତ। ଶ୍ରୀ ଜଗନ୍ନାଥ ଏହି ଶବ୍ଦରେ ହିଁ ଶକ୍ତିର ଜାଗୃତି ଘଟେ। ଜଗନ୍ନାଥ ସଂସ୍କୃତି କେବଳ ଓଡ଼ିଶାର ଆମ ଉତ୍କଳଖଣ୍ଡରେ ସୀମିତ ହୋଇ ରହେନି, ଏହା ବିଶ୍ୱ ବିଶ୍ୱମୟ ହୋଇସାରିଛି। ବିଶ୍ୱର ବିସ୍ମୟ ନୁହନ୍ତି, ଭାରତର ମଣିମା ନୁହନ୍ତି, ସେ ହେଉଛନ୍ତି ଉତ୍କଳର ଆତ୍ମା, ଜଗତର ନାଥ, ଜଗନ୍ନାଥ। ଯୁଗ ଯୁଗ ଧରି ତାଙ୍କ ବିଷୟରେ ଗବେଷଣା ଚାଲିଥିଲେ ବି ସେ ଅସୀମର ସୀମା ସ୍ପର୍ଶ କରିବାର କ୍ଷମତା ନାହିଁ କାହାର। ଛୁଆ ଅଛୁଆ ପରି ସ୍ପର୍ଶକାତର ମନୋଭାବ ଜଗନ୍ନାଥ ଚେତନାରେ ଅଶୋଭନୀୟ। ଜଗନ୍ନାଥ ମହାପ୍ରଭୁଙ୍କର ଶ୍ରୀ ମହାପ୍ରସାଦରେ ସମସ୍ତଙ୍କର ଅଧିକାର ରହିଛି। ଶ୍ରୀମନ୍ଦିର ଆନନ୍ଦ ବଜାରରେ ଆଚାଣ୍ଡାଳ ବ୍ରାହ୍ମଣ ଏକତ୍ର ପ୍ରସାଦ ସେବନ ବିଶ୍ୱ ସମୁଦାୟରେ ଏକ ବିରଳ ପରମ୍ପରା। ଏଠି ଧନୀ ଦରିଦ୍ରର ବ୍ୟବଧାନ ଆଉ ବିବିଧର ପ୍ରଶ୍ନ ନାହିଁ। ତାଙ୍କ ସମ୍ମୁଖରେ ଅହଙ୍କାର ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯାଏ, କାହିଁକି ନା ସେ ହିଁ ବ୍ରହ୍ମା, ସେ ହିଁ ବିଷ୍ଣୁ, ସେ ହିଁ ମହେଶ୍ୱର, ସେ ହିଁ ତର୍ଲୋକ୍ୟନାଥ, ସବୁ ଭିତରେ ସେ ଆଉ ତାଙ୍କ ଭିତରେ ସବୁ ସମାହିତ।

ଜଗନ୍ନାଥ, ଶ୍ରୀ ଜଗନ୍ନାଥ। ଜଗନ୍ନାଥ ସଂସ୍କୃତରେ ଜାତି ଧର୍ମ ସମ୍ପ୍ରଦାୟର ଭେଦଭାବ ନାହିଁ, ସେ ସମସ୍ତଙ୍କର ଆଉ ସମସ୍ତେ ତାଙ୍କର। ତାଙ୍କର ଅମୃତମୟ ଚେତନାରେ ଘଟିଛି ବିଶ୍ୱର ସବୁ ଧର୍ମ, ଦର୍ଶନ, ତତ୍ତ୍ୱ, ମତର ଅଦ୍ଭୁତ ସମନ୍ୱୟ। ଶାକ୍ତ, ବୈଷ୍ଣବ, ଗଣପତ୍ୟ, ଶବର, ବୌଦ୍ଧ, ଜୈନ, ସୌର ସବୁ ଧର୍ମ ଓ ସମ୍ପ୍ରଦାୟର ସେ ଆରାଧ୍ୟ ଦେବତା। ତାଙ୍କର ସଂସ୍କୃତି ବିଶ୍ୱ ସଂସ୍କୃତି, ଧର୍ମ ମାନବ ଧର୍ମ। ସେ ଆର୍ଯ୍ୟ ଓ ଅନାର୍ଯ୍ୟର ପରମ ପୂଜ୍ୟ। ବିବିଧତା ମଧ୍ୟରେ ଏକତ୍ୱ ତାଙ୍କର ଅନନ୍ତ ଲୀଳାର ବୈଶିଷ୍ଟ୍ୟ। ସେଥିପାଇଁ ତାଙ୍କ ବେଢ଼ାର ଚାରିପାଖରେ ଲୀଳା ସଂଦର୍ଶନ ପାଇଁ ଘେରି ରହିଛନ୍ତି ଅନେକ ଦେବଦେବୀ। ତାଙ୍କ ଶ୍ରୀକ୍ଷେତ୍ରରେ ଗଢ଼ି ଉଠିଛି ଅନେକ ମଠ, ମନ୍ଦିର, ଧର୍ମଶାଳାର ସ୍ମାରକୀ, ଯଜ୍ଞଶାଳା, ନିତ୍ୟନାମ ଧାମ, ଆଶ୍ରମ ହିଁ ହେଉଛି ଶ୍ରୀକ୍ଷେତ୍ରର ପରିଚୟ।

ତାଙ୍କ ଶରଧାବାଲିର ମାଦଳ ପାଞ୍ଜି ଯାଇ ତାଙ୍କ ଶରଧାବାଲିର ମାଦଳ ପାଞ୍ଜି ଯାଇ ରତ୍ନବିଦରୁ ନୀଳଚକ୍ରର ନେତ ଯାଏ ମା ଶୀତଳାଙ୍କ ଠାରୁ ମା ବିମଳାଙ୍କ ଯାଏ ପ୍ରତିପାଦ ପ୍ରତିପାଦିତ କରେ କୀର୍ତ୍ତି ଆଉ ମହିମା। ସେଇଥିପାଇଁ ଶ୍ରୀଜଗନ୍ନାଥ ଭାରତୀୟ ସଂସ୍କୃତି ଇତିହାସରେ ଆଜି ସୁଦ୍ଧା ଏକ ଅନୁଦ୍ଘାଟିତ ରହସ୍ୟ ହୋଇ ରହିଯାଇଛନ୍ତି। ପରମାରାଧ୍ୟ ଜଗନ୍ନାଥ ଓଡ଼ିଆ ଜାତିର ଇଷ୍ଟଦେବ। ବିଦେଶରେ ଶ୍ରୀଜଗନ୍ନାଥ ଓଡ଼ିଆର ପରିଚୟ।

ହଁ, ସବୁ କ୍ଷେତ୍ର ମଧ୍ୟରେ ଶ୍ରେଷ୍ଠ ହେଉଛି ଶ୍ରୀକ୍ଷେତ୍ର। ଏଠି ରଥ କହେ ମୁଁ ଦେବତା, ପଥ କହେ ମୋ ଦେବତା। ରଥପଥ କିଛି କେହି ନୁହନ୍ତି, କେବଳ ସେଇ ଜଣେ ସର୍ବନିୟନ୍ତା ସର୍ବମୟ କର୍ତ୍ତା, ଯାହାଙ୍କ ବାଇଶି ପାହାଚରେ ପାଦ ଦେଲେ ବାମ ପାର୍ଶ୍ୱରେ ସ୍ୱୟଂ କାଶୀ ବିଶ୍ୱନାଥ। ତାଙ୍କୁ ଦର୍ଶନ କଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଫଳପ୍ରଦ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି। କାଶୀ ବିଶ୍ୱନାଥଙ୍କ ଦର୍ଶନ ନ କଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଫଳପ୍ରଦ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି। ଶ୍ରୀଜଗନ୍ନାଥଙ୍କ ପ୍ରିୟ ନୈବେଦ୍ୟ ଓ ପ୍ରସାଦ ମା ବିମଳାଙ୍କୁ ଲାଗି ନ ହେଲେ ତାହା ମହାପ୍ରସାଦ ହୁଏ ନାହିଁ। ଯାହାଙ୍କ ରୋଷଶାଳାକୁ ଚଳାଇଥାନ୍ତି ମା ହିଙ୍ଗୁଳା ଆଉ ମହାଲକ୍ଷ୍ମୀ, ଭଣ୍ଡାରକୁ ଜଗିଥାନ୍ତି ସ୍ୱୟଂ ଲୋକନାଥ, ମନ୍ଦିରକୁ ଜଗିଥାନ୍ତି ବେଳି ହନୁମାନ, ସିଂହଦ୍ୱାରରେ ବିରାଜିତ ସୂର୍ଯ୍ୟଙ୍କ ସାରଥୀ ଅରୁଣ, ମନ୍ଦିର ଶୀର୍ଷରେ ସ୍ୱୟଂ ସୁଦର୍ଶନ। ତେଣୁ କାହାରିକି ଛାଡ଼ି ସେ ରହିପାରନ୍ତିନି କି ତାଙ୍କୁ ଛାଡ଼ି କେହି ରହିପାରନ୍ତି ନାହିଁ। ସେଥିପାଇଁ ଥରୁଟିଏ ହେଉ ମଧ୍ୟ ସେ ବୁଲି ଯାଆନ୍ତି ରତ୍ନବେଦୀକୁ। ଗୁଣ୍ଡିଚା ମାଆର ହାତ ରନ୍ଧା ମାଉସୀ ମା ଅର୍ଦ୍ଧାଶୁଣୀ ହାତରୁ ପୋଡ଼ପିଠା ଖାଇ ଖୁସି ହୁଅନ୍ତି ସେ। ବିଶ୍ୱଭୂଷ ଶବରଠାରୁ ବିଶ୍ୱର ମହାନ୍ତି ଯାଏ, ରାଜା ଇନ୍ଦ୍ରଦନଠାରୁ କପିଳେନ୍ଦ୍ର ଦେବଙ୍କ ପର୍ଯ୍ୟନ୍ତ, ସାଲବେଗଙ୍କଠାରୁ କବିର ଯାଏ, ନାନକଙ୍କଠାରୁ ଚୈତନ୍ୟ ପର୍ଯ୍ୟନ୍ତ ସବୁ ଭକ୍ତ ତାଙ୍କର ପ୍ରିୟ। ତାଙ୍କ ଆଗରେ ଅହଙ୍କାର ଆଭିଜାତ୍ୟ ଅହମିକାର ସ୍ଥାନ ନାହିଁ, ଭକ୍ତର ଭାବରେ ସେ ବନ୍ଧା। ଶ୍ରଦ୍ଧା ଟିକକ ପାଇଁ ସେ ତୋଳି ଦେଖାନ୍ତି ଅଣ୍ଟି, ଖୋଲି ଦିଅନ୍ତି 56 କୋଟି ଭଣ୍ଡାର।

ସେ ନିର୍ବିକାର, ସେ ସର୍ବାକାର। ରତ୍ନବୁଦ୍ଧି ବନ୍ଧା ଦେଇ ସେ ଖାଇଛନ୍ତି ମାଣିକ ପାଖରୁ ପ୍ରସାଦ ହୋଇ। ସୈନିକ ସାଜି ଗଜପତି ପୁରୁଷୋତ୍ତମଙ୍କ କାଞ୍ଚି ବିଜୟରେ ଯୋଦ୍ଧା ସାଜିଛନ୍ତି। ଛଦ୍ମ ବେଶଧାରୀ ଜୟଦେବ ହୋଇ ଶ୍ରୀ ଗୀତଗୋବିନ୍ଦ ମହାକାବ୍ୟର ଅସମ୍ପୂର୍ଣ୍ଣ ଶ୍ଳୋକର ଧାଡ଼ି ସହସ୍ତରେ ଲେଖି ପୂରଣ କରିଛନ୍ତି। ଦାସିଆ ହାତରୁ ନଡ଼ିଆ ଖାଇଛନ୍ତି। ଦିନ ଦୁଃଖୀ ବନ୍ଧୁ ମହାନ୍ତିକୁ ସୁନା ଥାଳିରେ ପରଷି ଦେଇଛନ୍ତି ମହମ ମହାପ୍ରସାଦ। କରମାକ୍ଷ ଚୁଡ଼ିରେ ତାଙ୍କ ମନ ବନ୍ଧା ପଡ଼ିଛି। ଇନ୍ଦ୍ରଦମ୍ନର ପୁତ୍ର ସାଜି ପୟାସରଥରେ ପିଣ୍ଡଦାନ କରି ଆସୁଛନ୍ତି। ଭକ୍ତ ଜଗନ୍ନାଥ ଦାସଙ୍କ ପାଇଁ ମହୋଦଧିକୁ ସାତ ଲହଡ଼ି ଘୁଞ୍ଚାଇ ଦେଇଛନ୍ତି। ପୁଣି ବଳରାମ ଦାସର ବାଲିରଥରେ ବିରାଜମାନ କରିଛନ୍ତି। ଏମିତି ଯେ କେତେ କେତେ ଅକଳନ୍ତି ମହିମାର ପ୍ରଭୁ ସେ ନୀଳାଚଳନାଥ ନୀଳାତ୍ର ବିହାରୀ। ତାଙ୍କ ପରି ମହାନୁଭବ ଆଉ କିଏ ଅବା ଅଛି ଏ ମହିରେଶ୍ୱରୀ।

ଏଇଠି ଶେଷ କରୁଛୁ ଆଜିର ଭକ୍ତିର ପୁଷ୍ପାଞ୍ଜଳି ଭାବର ସ୍ୱରାଞ୍ଜଳି ଅର୍ଘ୍ୟ ଥାଳି। ଭାଗବତ ଶୁଣିବା ବିନା କଣ ଶେଷ ହୋଇପାରେ କି ପ୍ରଭୁଙ୍କ ଆରାଧନା? ଶୁଣିବା ଅତି ବଢ଼ି ଜଗନ୍ନାଥ ଦାସ ବିରଚିତ ଭକ୍ତି ଧାରାବାହିକ ଶ୍ରୀମଦ ଭାଗବତର 103ତମ ଭାଗ। ଏ ଭାଗଟିକୁ ପ୍ରଯୋଜନା କରିଛନ୍ତି ସୁହାସ ମହାନ୍ତି।

ମୈତ୍ରେୟ ମୁନି କହୁଛନ୍ତି ଯେ ଉତ୍ତାନବାଦଙ୍କର ଦୁଇ ରାଣୀ ସୁନୀତି ଓ ସୁରୁଚି, ସୁରୁଚି ରାଜାଙ୍କର ଅତ୍ୟନ୍ତ ପ୍ରିୟତମା, ତାଙ୍କ ପୁତ୍ର ଉତ୍ତମ ରାଜାଙ୍କ କୂଳରେ ବସିଥିବା ବେଳେ ସୁରୁଚି ଧ୍ରୁବଙ୍କୁ ନାନା କଟୁକଥା କହି ବିଦାୟ କରିଦେଲେ। ଧ୍ରୁବ କାନ୍ଦି କାନ୍ଦି ମାଙ୍କୁ ସମସ୍ତ କଥା କହନ୍ତେ ମା ସୁନୀତି ତାଙ୍କୁ ବିଷ୍ଣୁଙ୍କୁ ଆରାଧନା କରିବାକୁ କହିଲେ। ଏଥର ଧ୍ରୁବ ବନକୁ ଯାଇ କଠୋର ତପସ୍ୟା କରିବାକୁ ସ୍ଥିର କଲେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ବେହେଡ଼ା ଦାନ୍ତର ଉପଚାର। ଆଲୋଚକ ଡାକ୍ତର ଅଭିଳାଷ ମହାପାତ୍ର।
1: ଦାନ୍ତ ଯଦି ନିଜ ଜାଗାରେ ନ ଉଠି ଅନ୍ୟ କୌଣସି ଜାଗାରେ ଆଗ ପଛ ବଙ୍କା ତେଢ଼ା କିମ୍ବା ଉପର ତଳ ହୋଇ ମାଡ଼ି ଉପରେ ଉଠିଥାଏ ତାକୁ ଆମେ ବେହେଡ଼ା ଦାନ୍ତ ବୋଲି କହିଥାଉ। ଏହା ଗୋଟିଏ ବଂଶଗତ ଦାନ୍ତ ସମସ୍ୟା। ଛୋଟ ମାଢ଼ି ବଡ଼ ଦାନ୍ତ ହେଲେ ଦାନ୍ତଟି ବେହେଡ଼ା ହୋଇ ଉଠିଥାଏ। ବହୁଦିନ ଧରି ପିଲାଙ୍କର ବୋତଲରୁ କ୍ଷୀର ପିଇବା ଅଭ୍ୟାସ ଥିଲେ ସ୍ଥାୟୀ ଦାନ୍ତ ବା ପର୍ମାନେଣ୍ଟ ଟୁଥ୍ ବେହେଡ଼ା ହୋଇ ଉଠିଥାଏ। ଯେଉଁ ପିଲାମାନେ ଆଙ୍ଗୁଠି ଚୁଚୁମିବା, ଓଠ କାମୁଡ଼ିବା ଓ ପାଟି ବାଟେ ନିଶ୍ୱାସ ନେବାର ଖରାପ ଅଭ୍ୟାସ ରଖିଥାନ୍ତି ସେମାନଙ୍କର ସାଧାରଣତଃ ବେହେଡ଼ା ଦାନ୍ତ ଉଠିଥାଏ। ଆମେ ଏହା ଜାଣିବା ଉଚିତ କି ଯେଉଁ ପିଲାମାନଙ୍କର ଟନ୍ସିଲାଇଟିସ୍ ପ୍ରୋବ୍ଲେମ୍ ଥାଏ ସେମାନେ ପାଟି ବାଟେ ନିଶ୍ୱାସ ନିଅନ୍ତି। ଅନ୍ୟ ଏକ କାରଣ ବେହେଡ଼ା ଦାନ୍ତ ଉଠିବାର ହେଲା ଦୁର୍ଘଟଣା ଜନିତ। ପିଲାଟିର ଯଦି ଦୁର୍ଘଟଣା ହୋଇ ମାଢ଼ି ଓ ଦାନ୍ତଟି ଭାଙ୍ଗି ଯାଇଥାଏ ତାହେଲେ ସ୍ଥାୟୀ ଦାନ୍ତ ବେହେଡ଼ା ହୋଇ ଉଠିଥାଏ। ଯେଉଁ ପିଲାମାନଙ୍କର ଜନ୍ମରୁ ଗ୍ରହଣ ଖଣ୍ଡିଆ ଥାଏ ତାଙ୍କର ଦାନ୍ତ ବେହେଡ଼ା ହୋଇ ଉଠିଥାଏ କାରଣ ମାଢ଼ିଟି ଛୋଟ ଥାଏ, ଉପର ମାଢ଼ି ମିଶିନଥାଏ, ତେଣୁ ଦାନ୍ତ ଉଠିବାକୁ ଜାଗା ନଥାଏ। ଆସନ୍ତୁ ଏବେ ଜାଣିବା ବେହେଡ଼ା ଦାନ୍ତ ଉଠିଲେ ଅସୁବିଧା କ'ଣ ସବୁ ହୋଇଥାଏ। ଯେଉଁ ପିଲାଟିର ଦାନ୍ତ ବେହେଡ଼ା ଉଠିଥାଏ ସେ ତାର ସୌନ୍ଦର୍ଯ୍ୟ କମିଯାଉଛି ବୋଲି ଭାବିଥାଏ। ବେହେଡ଼ା ଦାନ୍ତ ଯୋଗୁଁ ପିଲାଟିର ଆତ୍ମସମ୍ମାନ ହାନି ହୋଇଥାଏ, ସେ ସାମାଜିକ କ୍ଷେତ୍ରରେ ନିଜକୁ ହୀନ ମନେ କରେ ଯାହାକୁ ଆମେ ଇନଫେରିଟି କମ୍ପ୍ଲେକ୍ସ ବୋଲି କହିଥାଉ। ବେହେଡ଼ା ଦାନ୍ତ ଯୋଗୁଁ ଗାଲ ଓ ଜିଭ କାମୁଡ଼ି ହୋଇଯାଇଥାଏ। ବେହେଡ଼ା ଦାନ୍ତ ଯୋଗୁଁ ଖାଇବା ଜିନିଷ ଦାନ୍ତ ଉପରେ ଜମିଯାଇଥାଏ ଯାହାକୁ ସଫା କରିବା କଷ୍ଟକର ହୋଇଯାଇଥାଏ, ଯାହା ଦ୍ୱାରା ମାଢ଼ିର ଗୋଟେ ରୋଗ ଜିଞ୍ଜିଭାଇଟିସ୍ ହୋଇଥାଏ। ବେହେଡ଼ା ଦାନ୍ତ ଥିଲେ ପିଲାଟି ସ୍ପଷ୍ଟ କଥା କହିପାରିନଥାଏ। ସାଧାରଣତଃ ପିଲାଙ୍କର କ୍ଷୀର ଦାନ୍ତ ପଡ଼ି ସ୍ଥାୟୀ ଦାନ୍ତ ଉଠିଲା ବେଳକୁ ଦାନ୍ତଟି ବେହେଡ଼ା ଜଣାପଡ଼ିଥାଏ। ଏହା ସମୟକ୍ରମେ କିଛି କ୍ଷେତ୍ରରେ ଠିକ୍ ହୋଇଯାଇଥାଏ। ବେହେଡ଼ା ଦାନ୍ତ ଯୋଗୁଁ ଆଉ ଗୋଟିଏ ରୋଗ TMJ ଡିସ୍ଫଙ୍କସନ୍ ସିଣ୍ଡ୍ରୋମ୍ ହୋଇଥାଏ ଯାହାଦ୍ୱାରା ମାଢ଼ି ଓ ମାଂସପେଶୀ ଯନ୍ତ୍ରଣା ହୁଏ, ମୁହଁ ଖୋଲିବାରେ ଅସୁବିଧା ହୁଏ। ଏବେ ଆସନ୍ତୁ ଜାଣିବା ବେହେଡ଼ା ଦାନ୍ତର ପ୍ରତିକାର କ'ଣ ସବୁ। ଯେଉଁ ପିଲାଙ୍କର 13 ବର୍ଷ ବୟସ ପରେ ବି ବେହେଡ଼ା ଦାନ୍ତ ଥାଏ ସେମାନଙ୍କୁ ଏକ ସ୍ପେଶାଲିଷ୍ଟ ଦନ୍ତ ଚିକିତ୍ସକ ଅର୍ଥୋଡଣ୍ଟିଷ୍ଟକୁ ଦେଖାଇବା ଦରକାର। ଆମେ ଚେଷ୍ଟା କରିବା ଦରକାର କି ପିଲାଙ୍କର ବେହେଡ଼ା ଦାନ୍ତ ଅବସ୍ଥା ନ ଆସୁ। ତା ପାଇଁ କ୍ଷୀର ଦାନ୍ତ ସଠିକ୍ ସମୟରେ ଭାଙ୍ଗିବା ଦରକାର ଏବଂ ସ୍ଥାୟୀ ଦାନ୍ତ ଠିକ୍ ସମୟରେ ଉଠିବା ପାଇଁ ମାଢ଼ିରେ ବ୍ୟାୟାମ ଓ ପୁଷ୍ଟିକର ଖାଦ୍ୟ, ଫଳ ଓ ସବୁଜ ପନିପରିବା ଖାଇବା ଜରୁରୀ। ମନେ ରଖିବା ଉଚିତ ଯେଉଁ ପିଲାମାନଙ୍କର ଆଙ୍ଗୁଠି ଚୁଚୁମିବାର ଅଭ୍ୟାସ ଅଛି ସେମାନଙ୍କୁ ଅଭ୍ୟାସ ଭାଙ୍ଗିବାର ଯନ୍ତ୍ର ହାବିଟ୍ ବ୍ରେକିଂ ଆପ୍ଲାଏନ୍ସ ଦେବା ଉଚିତ। ପିଲାମାନଙ୍କର କ୍ଷୀର ଦାନ୍ତ ପଡ଼ିବା ଆରମ୍ଭ ହେଲେ ବାପା ମା ଦନ୍ତ ଚିକିତ୍ସକଙ୍କୁ ଦେଖାଇବା ଦରକାର କାରଣ ଦନ୍ତ ଚିକିତ୍ସକ ହିଁ ଦାନ୍ତ ଅବସ୍ଥା ଦେଖି ଜାଣିପାରିବ କି ସ୍ଥାୟୀ ଦାନ୍ତ ଯୋଉ ଉଠିବ ସେ ଠିକ୍ ଉଠିବ କି ବେହେଡ଼ା ହିଁ ଉଠିବ। ଯେଉଁ ପିଲାମାନେ ବୋତଲରେ କ୍ଷୀର ପିଇଥାନ୍ତି ସେମାନଙ୍କୁ 2 ବର୍ଷ ବୟସ ପରେ ଏହି ଅଭ୍ୟାସ ବନ୍ଦ କରିବା ଉଚିତ। ଏବେ ଏକ ନୂତନ ଚିକିତ୍ସା ପଦ୍ଧତି ବାହାରିଛି ଯାହାକୁ ଆମେ ଇନଭେସାଲାଇନ୍ କ୍ଲିୟର ଆଲାଇନର ବୋଲି କହୁଛୁ। ଏହାଦ୍ୱାରା ବେହେଡ଼ା ଦାନ୍ତ ଠିକ୍ ହୋଇଯାଇଥାଏ। ସୁସ୍ଥ ଦାନ୍ତ ଓ ମାଢ଼ି ସୁସ୍ଥ ଜୀବନର ଆଧାର।
0: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ବେହେଡ଼ା ଦାନ୍ତର ଉପଚାର ସମ୍ପର୍କରେ। ଆଲୋଚକ ଥିଲେ ଡାକ୍ତର ଅଭିଳାଷ ମହାପାତ୍ର।

କିନ୍ତୁ ଜୀବନକୁ ସୁସ୍ଥ ରଖିବାକୁ ହେଲେ, ଜୀବନକୁ ସୁଖୀ କରିବାକୁ ହେଲେ ଆମ ଶରୀର ପ୍ରତି ଯତ୍ନ ନେବାକୁ ପଡ଼ିବ। ଆମ ଶରୀରର ଯତ୍ନ ମାନେ ପ୍ରତିଦିନ ସକାଳେ ଯୋଗ ବ୍ୟାୟାମ କରିବା। ନିରୋଗ ଆଉ ସୁସ୍ଥ ଜୀବନ ପାଇଁ ଯୋଗର ଆବଶ୍ୟକତା ବହୁତ। ଯୋଗ ଏକ ଧାରା ନୁହେଁ, ବରଂ ଜୀବନର ଏକ ବିଜ୍ଞାନ ଯାହା ଋତୁ ସହିତ ଖାପ ଖୁଆଇଥାଏ। ଆମର ପୂର୍ବପୁରୁଷମାନେ ଶରୀରକୁ ଋତୁ ସହିତ ଖାପ ଖୁଆଇବା ଶିଖାଇଛନ୍ତି। ଏହି କାରଣରୁ ଆୟୁର୍ବେଦ ଏବଂ ଯୋଗ ଉଭୟରେ ଋତୁକାଳୀନ କାର୍ଯ୍ୟପଦ୍ଧତିର ସର୍ବୋଚ୍ଚ ଗୁରୁତ୍ୱ ଦିଆଯାଇଛି। ଶୀତର କଠୋରତା, ଗ୍ରୀଷ୍ମର ଗରମ, ବର୍ଷାର ଆଳସ୍ୟ ପ୍ରତ୍ୟେକ ଋତୁରେ ଶରୀର ଉପରେ ଭିନ୍ନ ପ୍ରଭାବ ପକାଇଥାଏ। ସେ ଅନୁସାରେ ଯୋଗ ଆସନ କରିବା ଦ୍ୱାରା ସନ୍ତୁଳିତ ସ୍ୱାସ୍ଥ୍ୟର ଚାବିକାଠି ଆମ ହାତ ମୁଠାରେ ରହିପାରିଥାଏ। ଶରୀର ଏକ ମେସିନ୍ ନୁହେଁ ବନ୍ଧୁ, ବରଂ ପ୍ରକୃତି ସହିତ ଜଡ଼ିତ ଏକ ଜୀବନ୍ତ ବ୍ୟବସ୍ଥା। ପ୍ରକୃତ ଯୋଗ ହେଉଛି ଶରୀରର ମନ ଆଉ ଋତୁର ସନ୍ତୁଳନ। ଯେଉଁ ବ୍ୟକ୍ତି ଋତୁ ଅନୁସାରେ ଯୋଗାଭ୍ୟାସ କରନ୍ତି, ତାଙ୍କୁ କମ୍ ଔଷଧ ଆବଶ୍ୟକ ପଡ଼ିଥାଏ। ଯୋଗ କେବଳ ଉନ୍ନତ ସ୍ୱାସ୍ଥ୍ୟ ଗଠନ ପାଇଁ ନୁହେଁ, ବରଂ ଭାରତର ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରୁଥିବା ଗୋଟିଏ ଶକ୍ତିଶାଳୀ ମାଧ୍ୟମ। ଯୋଗ ମନୁଷ୍ୟକୁ ଶାରୀରିକ, ମାନସିକ, ବୌଦ୍ଧିକ ବିକାଶ କରିବାରେ ସାହାଯ୍ୟ କରିଥାଏ। ତେଣୁ ବନ୍ଧୁ, ପ୍ରତ୍ୟେକ ଦିନ ସକାଳେ କିଛି ସମୟ ନିଜ ଶରୀର ପାଇଁ ଦିଅନ୍ତୁ। ଯୋଗ କରନ୍ତୁ, ବ୍ୟାୟାମ କରନ୍ତୁ, ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ

0: ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2,00,000 କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ କରନ୍ତୁ।
1: ଶୁଣିଥିଲେ ଆକାଶବାଣୀ ଏଫ୍ଏମ୍ ରେନ୍ବୋଗଡ଼ ଦିଲ୍ ସେ ଦିଲ୍ ତକ। ତ ବନ୍ଧୁ, ଇତିହାସ ତ ଅନେକ କଥା ଲେଖି ରଖେ ତାର ଅତୀତର ଆଇନାରେ, କିଛି ଲିଭିଯାଏ କାଳର ଅଳନ୍ଧୁରେ, ଆଉ କିଛି ମନେ ରହିଯାଏ ସ୍ମୃତିପଟରେ ଚିରଦିନ। ତ ଇତିହାସର ଆଇନାକୁ ଦେଖିଲେ ଆଜି ହେଉଛି ଆମର ଜାତୀୟ ପତାକା ଗ୍ରହଣ ଦିବସ, ଅର୍ଥାତ୍ ଯେଉଁ ଜାତୀୟ ପତାକା ତିରଙ୍ଗା, ତାକୁ ଆଜିର ଦିନରେ ଆମେ ଅଧିଗ୍ରହଣ କରିଥିଲେ, ଆମର ଜାତୀୟ ପତାକା ରୂପେ ମାନ୍ୟତା ଦେଇଥିଲେ। ହଁ, ଭାରତର ଜାତୀୟ ପତାକା ତିରଙ୍ଗା ଦେଶର ସାର୍ବଭୌମତ୍ୱ, ଗର୍ବ ଆଉ ଏକତାର ପ୍ରତୀକ ଅଟେ। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ସମ୍ମାନଜନକ। ତିରଙ୍ଗାରେ ଥିବା ତିନୋଟି ରଙ୍ଗର ବିଶେଷ ମହତ୍ତ୍ୱ ରହୁଛି। ଏହାର କେଶରୀ ରଙ୍ଗ ହେଉଛି ସାହସ, ତ୍ୟାଗ ଓ ବଳିଦାନର ପ୍ରତୀକ। ଧଳା ରଙ୍ଗ ହେଉଛି ଶାନ୍ତି, ସତ୍ୟ ଆଉ ପବିତ୍ରତାର ପ୍ରତୀକ। ସବୁଜ ରଙ୍ଗ ହେଉଛି ସମୃଦ୍ଧି, ବିଶ୍ୱାସ ଆଉ ସବୁଜିମାର ପ୍ରତୀକ। ଏହା ସହିତ ଯେଉଁ ନୀଳ ରଙ୍ଗର ଅଶୋକ ଚକ୍ର ରହିଛି, ତାର 24 ଅର ରହିଛି, ଯାହା ନିରନ୍ତର ପ୍ରଗତି ଆଉ ଦେଶର ଉନ୍ନତିକୁ ଦର୍ଶାଇଥାଏ। 1947 July 22 ପିଙ୍ଗଳି ଭେଙ୍କୟାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନକ୍ସାକୁ ଭାରତୀୟ ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ଏହି ଜାତୀୟ ପତାକାକୁ ସାମ୍ବିଧାନିକ ସ୍ୱୀକୃତି ମିଳିଥିଲା 1947 July 22। ସେହିଦିନଠାରୁ ଆମେ ତିରଙ୍ଗାକୁ ଆମର ଜାତୀୟ ପତାକା ରୂପେ ମାନ୍ୟତା ଦେଇ ଆସୁଛୁ। ତ ଆଜି ହେଉଛି ସେ ଜାତୀୟ ପତାକାର ମାନ୍ୟତା ଦିବସ। ଖାଲି ସେତିକି ନୁହେଁ, ଆଜି ମଧ୍ୟ ଆହୁରି ଅନେକ ଦିବସ, ଯେମିତି କେହି କେହି ଆଜି ଜାତୀୟ ଆମ୍ବ ଦିବସ ଭାବେ ପାଳନ କରୁଛନ୍ତି, ଆଉ କେହି କେହି ଗାଣିତିକ ସଂଖ୍ୟା ପାଏ ପାଇଁ ଗୋଟିଏ ଆନୁମାନିକ ମୂଲ୍ୟାଙ୍କନ କରିଥିଲେ 22 / 7। ସେହି ଅଧିଗ୍ରହଣ ଦିବସ ମଧ୍ୟ ପାଏ ଆନୁମାନିକ ଦିବସ ଭାବେ ପାଳନ କରୁଛନ୍ତି। କେହି କେହି ଆଜି ଝୁଲା ଶଯ୍ୟାରେ ଦିବସ ପାଳନ କରୁଛନ୍ତି, ଝୁଲା ଶଯ୍ୟାରେ ଯେଉଁ ଝୁଲନ୍ତି ତାକୁ ନେଇକରି ମଧ୍ୟ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆଜିର ଦିବସ ମଧ୍ୟ ପାଳନ କରାଯାଉଛି। ଆଜି ମଧ୍ୟ ଆମର ବ୍ରେନ୍ ହେଲ୍ଥ ଦିବସ ଭାବେ ପାଳନ କରାଯାଉଛି, ମସ୍ତିଷ୍କ ସ୍ୱାସ୍ଥ୍ୟ ଦିବସ। ଆଜି ମଧ୍ୟ କେହି କେହି ପାଳୁଛନ୍ତି ଟିମ୍ମେଟ୍ ଡେ, ଭଲ ନେତୃତ୍ୱ ନେବାର ଦିନଟିଏ ହେଉଛି ଆଜି ପାଇଁ। ତ ସେହି ନେତୃତ୍ୱର କଥା ଟିମ୍ମେଟ୍ ସ୍ପିରିଟ୍ ଯେଉଁ କୁହନ୍ତି, ସାଙ୍ଗସାଥିମାନଙ୍କୁ ଏକଜୁଟ୍ କରି କୌଣସି କାର୍ଯ୍ୟରେ ସଫଳତା ହାସଲ କରିବା ପାଇଁ ଯେଉଁ ନେତୃତ୍ୱ ନେବାର ପଡ଼େ, ସ୍କୁଲ ବା କଲେଜର ନିଜ ସାଙ୍ଗମାନଙ୍କ ପାଇଁ ନେତୃତ୍ୱ ନେବା ହେଉ, ଖେଳର କ୍ୟାପ୍ଟେନ୍ସିପ୍ ହେଉ, ଏହା ହେଉଛି ଗୋଟେ ଟିମ୍ମେଟ୍ର ସ୍ପିରିଟ୍। ସେ ଟିମ୍ମେଟ୍ ନେତୃତ୍ୱକୁ ନେଇ ଆଜିର ଦିବସ ପାଳନ କରାଯାଉଛି। ସେଥିପାଇଁ ଆଜି ଆମର ଡାଇଲିନ୍ ଲାଇଭ୍ରେ ମଧ୍ୟ ଆପଣମାନଙ୍କ ପାଇଁ ବିଷୟବସ୍ତୁ ରହିଛି, ଏହି ଟିମ୍ମେଟ୍ ନେତୃତ୍ୱ ନେବାରେ ଯେଉଁ କଳା, ସେ କଳା ଆପଣ କେବେ ନିଜ ସାଙ୍ଗସାଥିମାନଙ୍କ ପାଇଁ ନେଇଛନ୍ତି କି, ଯଦି ନେଇଛନ୍ତି ତାର କ'ଣ ରହିଛି ଖଟାମିଟା ଅନୁଭୂତି, ଆମକୁ ଫୋନ୍ କଲ୍ ମାଧ୍ୟମରେ ନିଶ୍ଚିନ୍ତ ଜଣାଇବେ। ଶୁଣୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍।

ବନ୍ଧୁ ଆଜିର ଦିନ 1988 ମସିହାରେ ଆମ ଦେଶ ଇନ୍ସାଟ୍ 1C ସାଟେଲାଇଟ୍ ସଫଳତା ସହିତ ଉତ୍କ୍ଷେପଣ ମଧ୍ୟ କରିଥିଲା, ଯାହା ଦୂରସଞ୍ଚାର, ଟେଲିଭିଜନ ପ୍ରସାରଣ ଏବଂ ପାଣିପାଗ ପର୍ଯ୍ୟବେକ୍ଷଣ ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷମତା ବୃଦ୍ଧି କରିଥିଲା।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: କାର୍ଯ୍ୟକ୍ରମ ଶୁଭ ସକାଳ, ତ ଶୁଭ ସକାଳରେ ବର୍ତ୍ତମାନ ହେଇଗଲାଣି ଜନ୍ମଦିନର କଥା ଜାଣିବାର ସମୟ। ମାନେ ଆଜି ତାରିଖରେ କେଉଁ ରଥି ମହାରଥୀଙ୍କୁ ଆମେ ପାଇଥିଲେ ଆଉ କାହାକୁ ଆମେ ହରେଇଥିଲେ, ପାଇବାର ତାଲିକା ତ ଦେଖିଲେ ଅନେକ ବ୍ୟକ୍ତି ଅଛନ୍ତି। ତ ଆଜି ହେଉଛି ବିଶିଷ୍ଟ କଣ୍ଠଶିଳ୍ପୀ ମୁକେଶଙ୍କର ଜନ୍ମଦିନ 1923 ମସିହା। ଆଜିର ତାରିଖରେ ମାନେ ଜୁଲାଇ 22 ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ମୁକେଶ। ତାଙ୍କର ପ୍ରକୃତ ନାମ ହେଉଛି ମୁକେଶ ଚନ୍ଦ୍ର ମାଥୁର। ଭାରତୀୟ ଚଳଚ୍ଚିତ୍ର ଜଗତର ଜଣେ ଲୋକପ୍ରିୟ ପ୍ରଚ୍ଛଦପଟ ଗାୟକ ହେଉଛନ୍ତି ମୁକେଶ। ମୁକେଶଙ୍କ ପ୍ରମୁଖ ଗୀତ ମଧ୍ୟରେ ରହିଛି ରଜନୀଗନ୍ଧା, ଅନାଡ଼ି, ବେମାନ, ପେହଚାନ।

ବନ୍ଧୁ ଆଜି ମଧ୍ୟ ଆଉ ଜଣେ କଣ୍ଠଶିଳ୍ପୀଙ୍କର ଜନ୍ମଦିନ, ସେ ହେଉଛନ୍ତି ଅରମାନ ମଲ୍ଲିକ। କଣ୍ଠଶିଳ୍ପୀ ଗୀତିକାର ଅଭିନେତା ଅରମାନ ମଲ୍ଲିକ ଆଜିର ତାରିଖରେ ଜନ୍ମଗ୍ରହଣ କରିଥିଲେ। ଅରମାନ ପ୍ରଥମେ 2007 ଜଣେ ଶିଶୁ କଳାକାର ଭାବେ ତାରେ ଜମିନ ପରର ବୁମ୍ ବୁମ୍ ବୋଲେର ଗୀତ ଗାଇଥିଲେ। ପରେ ଶତାଧିକ ଚଳଚ୍ଚିତ୍ର ଆଲବମ୍ରେ ସେ କଣ୍ଠଦାନ କରିଛନ୍ତି। ସେହିଭଳି ଆଜି ମଧ୍ୟ ଆଉ ଜଣେ ଅଭିନେତ୍ରୀଙ୍କର ଜନ୍ମଦିନ, ସେ ହେଉଛନ୍ତି ମାନ୍ୟତା ଦତ୍ତ। ଅଭିନେତ୍ରୀ ମାନ୍ୟତା ଦତ୍ତ ଆଜିର ତାରିଖ 1978 ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ହେଉଛି ଦିଲୱାନାଜ ଶେଖ। ସେ ସଞ୍ଜୟ ଦତ୍ତଙ୍କୁ ବିବାହ କରିବା ପରେ ତାଙ୍କ ନାଁ ମାନ୍ୟତା ଦତ୍ତ ହୋଇଯାଇଥିଲା। ଗଙ୍ଗା ଜଲ, ଦେଶ ଦ୍ରୋହୀ ଏଭଳି ଚଳଚ୍ଚିତ୍ର ମଧ୍ୟ ଅଭିନୟ କରିଛନ୍ତି ମାନ୍ୟତା। ଅଭିନେତା ଆହମ ଶର୍ମାଙ୍କର ବି ଆଜିର ଦିନରେ ଜନ୍ମଦିନ। ଆହମ ଶର୍ମା ହେଉଛନ୍ତି 2013 ଯେଉଁ ମହାଭାରତ ନିର୍ମାଣ କରାଯାଇଥିଲା, ସେ ମହାଭାରତର ଯିଏ କର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ ସେ ହେଉଛନ୍ତି ଆହମ ଶର୍ମା। ତାଙ୍କର ମଧ୍ୟ ହେଉଛି ଆଜି ଦିନରେ ଜନ୍ମଦିନ। ସେହିପରି ପୂର୍ବତନ ବାୟୁସେନା ମୁଖ୍ୟ ପ୍ରଦୀପ ବସନ୍ତ ନାୟକ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ, ମହାରାଷ୍ଟ୍ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ପ୍ରମୁଖଙ୍କର ଆଜି ଦିନରେ ହେଉଛି ଜନ୍ମଦିନ।

0: ମନ କଥା ମୁଁ ମନରେ ରଖିଛି, କରିବି ତୁମକୁ ନିଜର।
1: ମୋ ଭଲ ପାଇବା ସତ ହୋଇଥିଲେ ତୁମେ ହେବନି ଆଉ କାହାର।
0: ତୁମେ କାହିଁ ମୋତେ ଭଲ ଲାଗ ଏତେ ଜାଣିନି କାରଣ ତାର
1: ଖୋଜେ ରାତି ଦିନ ତତେ ଏଇ ମନ ରହିବାକୁ ପାଖେ ତୋର।

0: ଆଖି କଥା ପରଦେଶୀ ମୁହଁ ପରଦେଶ ଆଜି ଭାବୁଛି ତୁମରି କଥା ନିଛାଟିଆ ଏଇ ନିର୍ଜନ ରାତିରେ ଛଟପଟ ହୁଏ ଭାବି ସକାଳେ ଦେଖେ ମୁଁ ଯାଇଛି ମୋ ପ୍ରିୟ ତମ ପ୍ରୀତି ରଙ୍ଗ ଲିଭି କହିବି କହିବି ଯାହା ମୁଁ ଭାବଇ ଦେଖିଲେ ପାରେ ନା କହି ମନରେ ଯାହା ମୋ ରହିଛି ସାଇତା ଲେଖିଲେ ହୋଇବ ବହି ନଥିଲେ ହି ତମେ ପାଖାପାଖି ମୋର ସବୁ ଥାଇ ଲାଗେ ଶୂନ୍ୟ ପାଖେ ମୋର ଥିଲେ କିଛି ନ ହେଲେ ବି ଲାଗେ ସବୁ ପରିପୂର୍ଣ୍ଣ ଲୋକ ଥିଲା ବେଳେ ପାଖକୁ ଡାକିଲେ ମୁହଁକୁ ବୁଲାଇ ଦିଅ ନଥିଲା ବେଳେକେ ତୁମାଟିଏ ପାଇଁ ଅସ୍ତବ୍ୟସ୍ତ କରିଦିଅ
1: ସରିଗଲା
0: ଆଜ୍ଞା
1: ମୁଁ ଭାବୁଛି ଏମିତି କବିତା ଆପଣଙ୍କର ଚାଲିଥିବ ମୁଁ ଶୁଣୁଥିବି ବହୁତ ବଢିଆ
0: ଆଉ ଅଲଗା କବିତା ସବୁ ପଢିଆ ଆଉ ଏତେ ଆଉ ପୁଣି ଅଲଗା କଲର ମାନେ ରହିଛନ୍ତି
1: ଆପଣଙ୍କ କବିତାଟି ବହୁତ ସୁନ୍ଦର ଥିଲା ଆପଣ ବହୁତ ବଢିଆ କବିତା ଲେଖୁଛନ୍ତି କିନ୍ତୁ ଆମ ମନ ଦୁଃଖ ଯେ ଆପଣ ଆମ ପାଖକୁ କବିତାଟା ପଠାଉ ନାହାନ୍ତି
0: ଚେଷ୍ଟା କରିକି ବର୍ତ୍ତମାନ ଠାରୁ ଆଗକୁ ପଠେଇବା ପାଇଁ ମୁଁ ଚେଷ୍ଟା କରିବି ବହୁତ କବିତା ଅଛି ପାଖାପାଖି 300 କବିତା ଅଛି ଗୋଟେ ଗୋଟେ ପଠେଇବି ଆଉ
1: ବାପରେ ଏତେ କବିତା ରଖିକି କାହିଁକି ବସିଛନ୍ତି ଆମକୁ ଟିକେ ଟିକେ ଦିଅନ୍ତୁ ଆମେ ବି ଟିକେ ପଢୁ ଅନ୍ୟ ଶ୍ରୋତା ମାନେ ଜାଣନ୍ତୁ ଯେ ରାଜେଶ ନାୟକ ଚର୍ଚ୍ଚିକା ବଜାରରୁ ଯିଏ କଲ୍ କରନ୍ତି ସିଏ ବଢିଆ କବିତା ଲେଖନ୍ତି
0: ଆଉ ଗୋଟେ କଥା ଭଉଣୀ ଯେମିତି ତେନ୍ଦୁଲକର 14,000 ରନ୍ ପୂରଣ କରିଦେଇଛି ଆଉ ମୋର 10,000 କଲ୍ ଅଲରେଡି ସରିଯାଇଛି କାରଣ ମୁଁ ହଉଛି 10 ବର୍ଷର କଲର 8-10 ରେଡିଓ ସେଣ୍ଟର ମତାମତ ଦିଏ ପର ଡେ ରେ ଆପଣଙ୍କ ରେନ୍ବୋରେ ବି ସବୁବେଳେ ମୁଁ ଡାଇଲିନ୍ ରେ ଆସେ ତେଣୁ ଯାହା ହଉ ସେଇଟା ଟିକେ ଖୁସି ଲାଗୁଛି ବହୁତ ଟପିକ ଉପରେ ମତାମତ ଦେଲେ ଅନ୍ୟମାନଙ୍କ କଥା ଆମକୁ ଶୁଣିବାକୁ ଭଲ ଲାଗେ ଆମ କଥା ବି ଅନ୍ୟମାନେ ଶୁଣୁଥିବେ ଆଉ
1: ଆପଣଙ୍କ ଭଳି ଶ୍ରୋତା ଥିଲେ ଆମ ରେଡିଓ କାର୍ଯ୍ୟକ୍ରମ ଗୁଡିକ ବଢିଆ ଚାଲିବ
0: ଆଜ୍ଞା ଆପଣଙ୍କର ଦିନଟା ଭଲରେ ଚାଲୁ ପ୍ରୋଗ୍ରାମ କରିଥାନ୍ତୁ ଲୋକମାନଙ୍କ ମନ ମୋହୁଥାନ୍ତୁ
1: ଆପଣଙ୍କର ପସନ୍ଦର ଗୀତ କଣ ଶୁଣିବା ଆଜି ମୋ ପସନ୍ଦରେ
0: ଟିପ୍ଟି ବର୍ଷା ପାଣି କାରଣ ବର୍ଷା ସିଜିନ୍ ଟା ଆସିଗଲା ତେଣୁ ଟିପ୍ଟି ବର୍ଷା ପାଣି ପ୍ଲେ କରିଦେବେ ଆଉ
1: ଠିକ ଅଛି ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣେଇ ଦଉଛୁ ଫୋନ କଲେ କଥା ହେଲେ ଏତେ ସୁନ୍ଦର କବିତା ଶୁଣେଇଲେ ସେଥିପାଇଁ ଧନ୍ୟବାଦ

0: ଅନ୍ତର ତଳର ଅକୁହା କଥାକୁ ସଜାଇ ଦେଇଛି ଚିଠିରେ,
1: ରଖିବ ଯତ୍ନେ ପ୍ରିୟତମ ମୋର ଭିଜେଇ ଦେଇଛି ପ୍ରୀତିରେ। ଲେଖିଛନ୍ତି ଅନିଲ କୁମାର ମଲ୍ଲିକ, ସହକାରୀ ଶିକ୍ଷକ, ବାହାରଣା ଚାରିଛକ, ପୁରୀରୁ।
0: ଜୟ ଜୟ ଜଗନ୍ନାଥ ହେ ଜୟ ଦିନ ବାନ୍ଧବ, ଜୟ ଜୟ ଜଗନ୍ନାଥ ହେ ବୁଝି ଭକତ ଭାବ।
1: ଗୁଣ୍ଡିଚା ରାଣୀ ଯେ ଭଜି ଭକତି ଭାବେ, ଲଭିନ ତୁମରି କରୁଣା ଯଶ ରଖିଲ ଭବେ।
0: ତାଙ୍କରି ଭକ୍ତିରେ ତୁମେ ପ୍ରଭୁ ହୋଇ ସନ୍ତୁଷ୍ଟ, ମରତ ଧାମରେ ରଚିଲ ଲୀଳା ଗୁଣ୍ଡିଚା ଜାତ।
1: କେଉଁ ଜନ୍ମରେ କେତେ ଯେ ତପ ଆଦରି ଥିଲା, ଜଗ ବନ୍ଧୁ ପରି ବନ୍ଧୁଙ୍କ ଆଶୀର୍ବାଦ ପାଇଲା।
0: ଗୁଣ୍ଡିଚା ରାଣୀଙ୍କ ଭକତି ଭାବ ପ୍ରଭୁ ବୁଝିଲ, ତାଙ୍କରି ନାମରେ ଗୁଣ୍ଡିଚା ଜାତ ତୁମେ କରିଲ।
1: ରତନ ବେଦୀରୁ ଜନ୍ମ ବେଦି ଆସିଲ ଥାଇ, ମର୍ତ୍ତ୍ୟ ବୈକୁଣ୍ଠ ଯେ ହୋଇଲା ଏଇ ଶ୍ରୀକ୍ଷେତ୍ର ଭୂଇ।
0: ନବଦିନାତ୍ମକ ଯାତ୍ରା କରି ନୀଳାଚଳରେ ମାଉସୀ ମା ଘରେ ଭୁଞ୍ଜନ୍ତି ପୋଡ଼ପିଠା ଖୁସିରେ।
1: ତିନି ରଥେ ତିନି ଠାକୁର ଆସି ବଡ଼ଦାଣ୍ଡରେ, ଦେଖି ସେହି ଦିବ୍ୟ ଯାତରା ଭକ୍ତ ନାଚେ ଖୁସିରେ।
0: ଦେଖି ସେହି ଦିବ୍ୟ ଯାତରା ଭକ୍ତ ନାଚେ ଖୁସିରେ।

0: ଲେଖିଛନ୍ତି ଅବିନାଶ ଦାସ ଅନ୍ତର୍ଗଳ ଶ୍ରୀ ବଳଦେବ ଜୀଉ କେନ୍ଦ୍ରାପଡ଼ାରୁ।
1: ଚଉଦ ଭୁବନନାଥ ଆମ କଳା ଠାକୁରତ ଶ୍ରୀକ୍ଷେତ୍ର ଧାମରେ ସ୍ଥିତ ଭ୍ରାତା ଭଗ୍ନୀଙ୍କ ସହିତ
0: ଲକ୍ଷ୍ମୀ ତାଙ୍କ ପ୍ରାଣମିତ ଶ୍ରୀମନ୍ଦିର କର୍ମକ୍ଷେତ୍ର ଗଜପତି ସେବାୟତ ଲଭିଛନ୍ତି ସେ ଶ୍ରେଷ୍ଠତ୍ଵ।
1: ଜ୍ୟେଷ୍ଠ ମାସଟି ଉତ୍ତପ୍ତ ସ୍ନାନ କରି ଅପ୍ରମିତ ହୋଇଲେ ଜୋରେ ପୀଡ଼ିତ ଶ୍ରଦ୍ଧାଳୁ ଜନେ ବ୍ୟଥିତ।
0: ସେବାୟତ ହୋଇ ବ୍ୟସ୍ତ ସେବା କଲେ ଦିବାରାତ୍ର ଫୁଲରୀ ଲେପନି ଔଷଧ ସେବନେ ଜ୍ୱର ହେଲା ପ୍ରଶମିତ।
1: ନବ ଚୌବନ ପ୍ରାପ୍ତ ଦର୍ଶନ ଲଭିଲେ ଭକ୍ତ ରଥ ହେବାରୁ ପ୍ରସ୍ତୁତ ପ୍ରଭୁ ହେଲେ ପ୍ରସ୍ଥାନିତ।
0: ଦର୍ଶନ ଦେଇ ପତିତ ଜନ୍ମ ବେଦି ହେଲେ ପ୍ରାପ୍ତ ଜନ୍ମ ମାଟିକୁ କେବେ ଭୁଲିବନି ଶିକ୍ଷା ଦେଲେ ଏ ଜଗତ।
1: ସ୍ନେହମୟୀ ମାଉସୀ ତ ନାନାଦି ତରପ ପ୍ରସ୍ତୁତି ପରଶି ଶ୍ରଦ୍ଧା ଦେଲେ ଅସୀମିତ ସୁଖରେ ପ୍ରଭୁ ପ୍ରମତ।
0: ନବାହ୍ନ ଅତିବାହିତ ଆସହି ଦାୟିତ୍ୱବୋଧ ସଂସାରର ବୋଝ ଯାହା ପରି ନ୍ୟସ୍ତ ସୁଖ କି ତାରେ ଉଚିତ।
1: ମାଉସୀଙ୍କ ଠାରୁ ମେଲାଣି ନେଇ ସେ ରଚିଲେ ବାହୁଡ଼ା ଜାତ ମା ଲକ୍ଷ୍ମୀଙ୍କର କ୍ରୋଧ ମିଠା କଥା କହି ରସଗୋଲା ଖୋଇ ରଖିଲେ ମନ୍ଦିରେ ପାଦ।

0: ହ୍ୟାଲୋ
1: ହ୍ୟାଲୋ ମୋ ପସନ୍ଦ
0: ମୋ ପସନ୍ଦ ମ୍ୟାମ ନମସ୍କାର
1: ନମସ୍କାର କିଏ କହୁଛନ୍ତି
0: ମ୍ୟାମ ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଥିଲି କୁଆଁରପାଳ ମାଣିଆ ମନ୍ଦିର
1: ପ୍ରଫୁଲ୍ଲ ପ୍ରଧାନ କେମିତି ଅଛନ୍ତି ଆପଣ
0: ମ୍ୟାମ ଭଲ ଅଛି
1: ଭଲ ଅଛନ୍ତି
0: ହଁ ମ୍ୟାମ ବହୁତ ଭଲ ଅଛି
1: ବହୁତ ଭଲରେ ଥାନ୍ତୁ ସେମିତି ପ୍ରଭୁଙ୍କ କୃପାରୁ ଆଉ କାମ ଚାଲିଛି ଆପଣଙ୍କର ବୁଣାବୁଣି କାମ
0: ହଁ ମ୍ୟାମ ବୁଣାବୁଣି ଚାଲିଛି ରଜ ଥିଲା ଟିକେ ରଜରେ ବୁଲାବୁଲି ହେଲା ରଜ ପାଞ୍ଚ ଦିନ ତନ୍ତ ଫଟ କିଛି ବୁଣି ହେଲାନି
1: ଓହୋ ସେତେବେଳେ ତନ୍ତ କାମ ବି ବନ୍ଦ ରହେ
0: ନା ବନ୍ଦ ଯଦି ନୁହଁ ରଜ ସଂକ୍ରାନ୍ତି ଆମର ବନ୍ଦ ତାପରେ କିଛି କାମ କରନ୍ତିନି ତ ଘରେ ତେଣୁକରି ଚାରି ପାଞ୍ଚ ଦିନ ତନ୍ତ ବନ୍ଦ ଆଉ
1: କିନ୍ତୁ ବହୁତ ଅର୍ଡର ଥିବ ରଜ ସମୟରେ ନା
0: ରଜ ପୂର୍ବରୁ ମ୍ୟାମ ସାବିତ୍ରୀ ବେଳେ ଖାଇବାକୁ ସମୟ ରହିବନି ସାବିତ୍ରୀ ପନ୍ଦର ଦିନ ହବ ଆମକୁ ମାଲିକ ମାନେ ବସେଇ ଉଠେଇ ଦେବେନି ପୂଜା ପାଇଁ ଦିନକୁ ଦୁଇ ଥର ତିନି ଥର ଆସ୍ତରେ ଜଣେ ଜଣେ ବୋଲେ ବେପାରୀ ଯେତେ ଅଛନ୍ତି
1: ସାବିତ୍ରୀ ଆଗରୁ ରଜ ଆଗରୁ ନେବେ ନା ଲୁଗା ନେଲେ ସିନା ତାର ସବୁ ସେଟ୍ କରିକି ପିନ୍ଧିବେ
0: ହଁ ରଜ ପୂର୍ବ ସାବିତ୍ରୀ ଯାଇକି ଟିକେ ଜୋରିଆ ବେପାର ଆଉ ଗଣେଶ ପୂଜା ଆସିଗଲେ ଦଶହରା ଯାଏ ଆଉ ସେମିତି
1: ଓଡିଶାରେ ତ ସବୁବେଳେ ପର୍ବ ସାବିତ୍ରୀ ରଜ ଗଲା ତାପରେ ଆସିଯିବ ଗଣେଶ ପୂଜା ଆଉ କଣ କଣ ସବୁ ପୂଜା ତାପରେ ଚାଲିଲା ନା
0: ହଁ ଗଣେଶ ପୂଜା ତ ଏଇଠି ଟିକେ ମାନବାରିଆ ଭରିବ ବୋଲେ ଟିକେ କମଜୋରି ହବ
1: ମଝିରେ ରାକ୍ଷୀ ପୂର୍ଣ୍ଣିମା ଅଛି ରାକ୍ଷୀ ପୂର୍ଣ୍ଣିମାରେ ତ ସମସ୍ତେ କିଣିକି ଲୁଗାପଟା ଗିଫ୍ଟ ଦିଅନ୍ତି ସେଥିରେ ବି କିଛି ଆପଣଙ୍କର ଭଲ ବେପାର ହଉଥିବ
0: ନିଶ୍ଚୟ ବେପାର ହଉଛି ଯେ କିନ୍ତୁ ଗଣେଶ ପୂଜା ଆସିଗଲେ ଆମର ବେପାର ଜୋର ଆସିବ
1: ହଁ ତା ପଛକୁ ତା ପଛ ସବୁ ପୂଜା
0: ଗଣେଶ ପୂଜା ପନ୍ଦର ଦିନ ହବ ବୋଲେ ସମୟ ରହିବନି କୌଣସି କାମ ଆଉ ନାହିଁ କେବଳ କାମ କରା ଚାଲିବ ଆଉ ବୋଲେ ବାହାଘର ମାନେ ତ ଆସିକି ଦୁଆର ଦୁଆର ବୁଲିକି ହବ ନେବେ ଯେତେ ବେପାରୀ ଅଛନ୍ତି ଦିନକୁ ଚାରି ପାଞ୍ଚ ବେପାରୀ ଆସିକି ଦୁଆର ଢୁକିବାକୁ ବି ସେଳେ ଲୁଗା ବାହାଲା ଯାହା ବୁଢ଼ ପଳେଇ ଆସି ନେଲା ଆଉ ଏମିତିକି ବେଳେବେଳେ ମହାଦିନ ଆସିଗଲେ ଆମେ କଣ କରିବୁ ନା ଘରେ ଏଇଟାକୁ ଲୁଗାଟାକୁ ଲୁଚେଇକି ରଖିଲା ଭଳିଆ ରଖିବୁ ଘରେ ପଶିଯିବେ ଜଣେ ନୁହଁ ତିନି ତିନି ଜଣ ବେପାରୀ ଆସିକି ଆମର ଘରେ ପଶିଯିବେ ତେଣୁକରି ଆମେ ଦେଖିବୁ ଯାହାକୁ ଆମର ଭଲ ଲାଗିଲା ସିଏ ଠିକ ରେଟ୍ ଦେଲା ତା ପାଇଁ କିଛି ରଖିଦେବୁ ରୋଷେଇ ଘର ଭିତରେ ସେମାନେ ଗଲା ପରେ ସେମାନେ ଆସିଲେ ଆମେ ତାଙ୍କୁ ଦବୁ ଆଉ ଏମିତି ବେପାର ଚାଲେ ଆଉ ମହାଜନ ବି ଋଷୁଛନ୍ତି ଭାଇ ଆମକୁ ଦଉନ ଆମକୁ ଦଉନ
1: ଆଚ୍ଛା ମହାଜନ କାହାକୁ କହୁଛନ୍ତି ବେପାରୀ କାହାକୁ କହୁଛନ୍ତି
0: ମ୍ୟାମ ଶୁଣନ୍ତୁ ଆମେ ବୁଣାକାର ଆମେ ସୂତା କିଣିକି ଆଣିକି ଲୁଗା ବିକିବୁ
1: ସେଟା ବେପାରୀ ମାନଙ୍କୁ ଦଉଛନ୍ତି
0: ହଁ ଯୋଉ ବେପାରୀ ଅଛନ୍ତି ସେମାନେ କଣ କହୁଛନ୍ତି ଆମଠୁ କିଣିକି ନେବେ ଲୁଗା ସେ ଡାଇରେକ୍ଟ ନେଇକି ଯିବେ ଭୁବନେଶ୍ୱର ରାଉରକେଲା ପୁରୀ ଏମିତି ସେ ସବୁ ନେଇକି ଯିବେ ଲୁଗା ଆଉ କିଛି ଅତି ବେପାରୀ

0: ମାନେ ସେମାନେ କଣ ତାଙ୍କ ପାଖରେ 1000 pieces 2000 pieces ଲେଖା ସେମାନେ ଷ୍ଟକ୍ ରଖୁଛନ୍ତି, ସେମାନେ ବ୍ରହ୍ମପୁରରୁ ଭୁବନେଶ୍ୱରରୁ ରାଜଧାନୀ ସେମାନେ ଆସିକି ଆଗଠୁ ଗଚ୍ଛିତ କରିକି ଲୁକା ନେଇକି ଯିବେ, ଝାରସୁଗୁଡ଼ା ଆସିକି ଏମିତି ଆସନ୍ତି, ସେମାନେ ନେଇକି ଯାଆନ୍ତି ଆଉ।
1: ଆଚ୍ଛା, ଆଉ ଏ ଯୋଉ ମହାଜନ ମାନଙ୍କ କଥା କହିଲେ, ମହାଜନ ମାନେ କିଏ?
0: ସେଇମାନେ ମହାଜନ ମାନେ ଯୋଉମାନଙ୍କ ପାଖରେ 50, 100, 200, 1000 pieces ର ସେମାନେ ହଉଛନ୍ତି ମହାଜନ।
1: ସେମାନେ ଏକା ସାଙ୍ଗରେ ଗୁଡାଏ ନେଇଯାନ୍ତି ଆପଣଙ୍କ ଠାରୁ?
0: ହଁ ହଁ, ସେମାନେ ଆସିକି ଆମଠୁ 4 pieces 5 pieces ଲେଖା ନେବେ। ଇଏ କଣ କରିବେ ନା 1000 pieces 2000 pieces ଏମିତିକି ଲକଡାଉନ ଟାଇମରେ ଲୁଗା ଏମିତି ରହିଲା, ମହାଜନ କେତେ ତାଙ୍କ ମୁଣ୍ଡ କାମ କଲାନି, ତେଣୁକରି ବେପାରୀ ହାଡୁ ବାହାରୁ ଆସିବ, ସେମାନେ ନେଇକି ଯିବେ ଆଉ କାଳେ। ଆଉ
1: କିଛି ଜଣ ଆଣନ୍ତି ମହାଜନଙ୍କ ଠୁ ସୂତା ଆଣନ୍ତି, କରନ୍ତି କାମ, କିନ୍ତୁ ଆପଣ ନିଜେ ସୂତା ନିଜ ରଙ୍ଗ ସବୁ ନିଜର?
0: ନାଇଁ, ରଙ୍ଗ ପାଇଁ ମ୍ୟାମ ଆମେ ନିଜେ ନୁହଁ, ବିକା ହଉଛି ଦୋକାନରେ ସୂତା ସୂତା କାନ୍ଥ ସବୁ ବିକା ହଉଛି, ଆମେ କିଣିକି ଆଣିବୁ ଆଉ ଆମେ ନିଜେ ତାକୁ ବବିନ ସବୁ କାମ କରିକି, ଆମର ଅଛି ଡ୍ରମ ତାକୁ ଆମେ କାମ କରିବୁ, ନିଜେ ଲୁଗା ବାହାର କରିବୁ, ବାନ୍ଧ ବାନ୍ଧିବୁ ନିଜେ ଦଉଛୁ ଡ୍ରମ କରିକି, ସେମାନେ ବାନ୍ଧ ବାନ୍ଧିକି ଦେଇଦେବେ, ଆମେ ବୁଣି ସାରିଲା ପରେ ଲୁଗାକୁ ଆମେ ଘରେ ଷ୍ଟକ୍ କରିବୁ।

0: ଆମେ କିଣିକି ଆଣିବୁ, ଆଉ ଆମେ ନିଜେ ତାକୁ ରବିନ ସବୁ କାମ କରିକି ଆମର ଅଛି ଡ୍ରମ, ତାକୁ ଆମେ କାମ କରିବୁ, ନିଜେ ଲୁଗା ବାହାର କରିବୁ, ବାନ୍ଧ ବାନ୍ଧିବୁ ନିଜେ ଦଉଛୁ ଡ୍ରମ କରିକି, ସେମାନେ ବାନ୍ଧ ବାନ୍ଧିକି ଦେଇଦେବେ, ଆମେ ବୁଣି ସାରିଲା ପରେ ଲୁଗାକୁ ଆମେ ଘରେ ଷ୍ଟକ୍ କରିବୁ, ପାଞ୍ଚ ପିସ୍ ଦଶ ପିସ୍ କୋଡ଼ିଏ ପିସ୍ ଯାହା ଯାହା ଅଛି ନିଜ ସମୟକୁ ନେଇକି ଆମେ ରଖିବୁ, ତାପରେ ସେମାନେ ଆସିବେ ଯୋଉ ବେପାରୀ ମାନେ ସେମାନେ ଆସିକି ଆମଠୁ କିଣିକି ନେଇଯିବେ, ପୁରା ବୁଲି ବୁଲିକି ଯିଏ ଗାଁ ମାନଙ୍କୁ କଲେକ୍ସନ କରିକି ପାଞ୍ଚ ପିସ୍ ଦଶ ପିସ୍ ଲେଖା ଏମିତି ନେଇଯିବେ, ଦଶ ଦଶ ପଚାଶ ପିସ୍ ସେମାନେ ନେଇକି ହଜାର ହଜାର ପିସ୍ ପାଖରେ ରଖିବେ, ସେମାନେ ଆସିବେ ବେପାରୀ, ସେମାନେ ତାଙ୍କଠୁ ନେଇକି ଯିବେ, ଆମଠୁ ଯିଏ ଲୁଗା ନଉଛନ୍ତି ଯୋଉ ଦୁଇ ଜଣ ସେମାନେ ଡାଇରେକ୍ଟ ନେଇକି ରହୁଛନ୍ତି ଭୁବନେଶ୍ୱର ଆଉ ପୁରୀ, ସେମାନେ ବେପାରୀ ସେମାନେ ବଡ ବେପାରୀ ସେମାନେ କୋଟି କୋଟି ଟଙ୍କା ବେପାର କରୁଛନ୍ତି ଆଉ।
1: ବୁଝିଲି, କିନ୍ତୁ ଆପଣଙ୍କର କାମଟି ଭାରି ବଢିଆ ଲାଗୁଥିବ ନା, ପରିଶ୍ରମ କରିବେ କାମ କରିବେ, ତାପରେ ଏତେ ବଢିଆ ଜିନିଷଟେ ବାହାରି ଯେତେବେଳେ ଆସିବ ପୁରା କମ୍ପ୍ଲିଟ ହେଇଯିବ, ଶାଢୀ ଗୋଟିଏ କିମ୍ବା ଯେକୌଣସି ଡ୍ରେସ କନା ଯାହା ବି ବାହାରି ଆସିଲା ବେଳକୁ ଆପଣଙ୍କୁ କେତେ ଖୁସି ଲାଗୁଥିବ ନା।
0: ହଁ ମ୍ୟାମ, ଆସିଥିଲେ ଏବେ ଆମର ଟାଟା ଷ୍ଟିଲ ଜଣେ ଭାଇ ଆମର ଆବାସ, ତାଙ୍କ ଘର ହଉଛି ସାଲେପୁର, ଆସିଥିଲେ ଏଠି ଦେଖିଲେ ଶାଢୀ କିଣିବି, ସେ ଶାଢୀ ଗୋଟେ ସାର୍ଟ କିଣିକି ନେଇକି ଗଲେ, ରଜରେ ଆସିଲେ ରଜ ଛୁଟି ଟିକେ ବୁଲିଲେ ଆଉ ଲୁଗାପଟ ନେଇକି ଗଲେ ଆଉ, ଆଉ କହିଛନ୍ତି ଫେର ଭବିଷ୍ୟତ ଲୁଗିଆ ହବ ଦରକାର ହୁଏ ଆସିବେ ବୋଲି କହିଛନ୍ତି।
1: ଆପଣଙ୍କ ଲୁଗା ତ ସବୁଦିନ ମହାପ୍ରଭୁ ପିନ୍ଧୁଛନ୍ତି।
0: ହଁ ନିଶ୍ଚିତ ନିଶ୍ଚିତ ମହାପ୍ରଭୁ ନିଶ୍ଚିତ ପିନ୍ଧିବେ, ଆଉ ଆମର ନ ବୁଲିଲେ ଆମ ଭାଇ ମାନଙ୍କର ଯେକୌଣସି ଭାଇର ତ
1: ସେଇ ଏକା କଥା, ପାଣିଆ ବନ୍ଧ ଶାଢୀ ତ ପିନ୍ଧୁଛନ୍ତି ମହାପ୍ରଭୁ।
0: ନିଶ୍ଚିତ।
1: ଏଇ ଯୋଉ କହିଲେ ଆପଣ କହିଲେ ଆଉ ଟିକେ ଆଗରୁ ଯେ ରଜରେ ବୁଲାବୁଲି କଲେ, କୋଉଠି ସବୁ ଯାଇଥିଲେ ବୁଲିବା ପାଇଁ?
0: ଦେଖନ୍ତୁ ଟିକେ କୁଣିଆର ବୋଲେ ସଡୁ ଘର ଯିବାର ଆଜି ଅଛି, ପୁରୋହିତ ହବ ଏଇକରକୁ, ଆମର ଗୋଟେ ଠାକୁରାଣୀ ଅଛନ୍ତି ଏଠିକି ଯାଇଥିଲୁ, ଏବେ ଟିକେ ଭୋଜି କରିବାକୁ ଯାଇଥିଲୁ, ଆଉ ଏକରକୁ ଯିବା କଥା ଆମର ଯୋଉ ହେଇଛି କାମାକ୍ଷା ଘରେ ଆମର ଗୋଟେ ଶିଶୁ ନୂଆ କରଣ ସେଟା ଯିବୁ ରବିବାର ଦିନ ବୋଲି ବରାଦ କରିଛୁ, ଏମିତି ସବୁଆଡେ ବୁଲାବୁଲି ଟିକେ କରୁଛୁ ଆଉ, ରଜରେ ଛୁଟି ହଉଛି ଟିକେ ତା ଆଶପାଶ ଖେଳ ହଉଛି ଦୁଇ ପରେ ଗୋଟେ।
1: ଏକୁଟିଆ ଆପଣ ଯାଆନ୍ତି କି ପରିବାରକୁ ନେଇକି ଯାଆନ୍ତି?
0: ନାଇଁ କେବଳ ମ୍ୟାମ ପରିବାର ଆମେ ଯାଇଥିଲୁ, କେବଳ ପୁରୀ ଯାଇଛୁ ଆଉ ତାରିଣୀ ଯାଇଛୁ ଆଉ ପରିବାର କୁଆଡେ ଯାଇଛୁ, ଆଉ ବାକି ସବୁ ଆମେ ନିଜେ ନିଜେ ଆମର ଗ୍ରୁପ ସଂଘ ଗୋଟେ ଅଛି, ସ୍ୱୟଂ ଗ୍ରୁପ ବହୁତ ଦିନ ହେଲା ଅନେଶତ ମସ୍ୟରୁ ଆମର ଅଛି, ଆମେ ପ୍ରାୟ ସେଥିରେ ଯାଉ, ଭାଇମାନେ ସମସ୍ତେ ବୁଲାବୁଲି କରିବାକୁ ଭୋଜି ଭାତ କରିବାକୁ ଯାଉ।
1: ବଢିଆ କଥା, କାମ ସହିତ ନିଜକୁ ମଧ୍ୟ ସମୟ ଦେଉଛନ୍ତି, ପରିବାରକୁ ସମୟ ଦେଉଛନ୍ତି, ବୁଲାବୁଲି କରୁଛନ୍ତି, ମନକୁ ଫ୍ରେଶ ରଖୁଛନ୍ତି, ସେମିତି ଫ୍ରେଶ ରହିଥାନ୍ତୁ ସବୁବେଳେ, ହସୁଥାନ୍ତୁ। ଘରେ ସବୁ କିଏ ଅଛନ୍ତି କହିଥାନ୍ତୁ?
0: ଘରେ ତ ବର୍ତ୍ତମାନ ପୁଅ ତ ଥିଲା ଟିକେ ବେପାର କରୁଥିଲା ଅନଲାଇନ୍ରେ, ସେ ବର୍ତ୍ତମାନ ଯାଇଛି ଏଠି ଗୋଟେ ଫାଇନାନ୍ସ କମ୍ପାନୀ ତାଙ୍କୁ ଡାକି ନେଇଛନ୍ତି, ଯାଇକି ଅଛି ତାଳଚେର ଖମାରରେ, ଆସିଲା ରଜ ଛୁଟିରେ ଚାରି ଦିନ ରହିକି ପଳେଇଲା, ଆଉ ଆମେ ତ ଦି ଜଣ ଅଛୁ ବର୍ତ୍ତମାନ। ଆଉ
1: ଆପଣଙ୍କ ପତ୍ନୀଙ୍କ ନାଁ କଣ?
0: ତାଙ୍କ ନାଁ ବିନି ପ୍ରଧାନ।
1: ପୁଅ ନା?
0: ପୁଅ ନା ସମ୍ପଦ ପ୍ରଧାନ।
1: ସମସ୍ତଙ୍କ ସହିତ ସେମିତି ଭଲରେ ଥାନ୍ତୁ, ଆଉ କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ?
0: ମୋ ପସନ୍ଦର ଆମର ଗୋଟେ ବଳିଦାନର ଅଛି ତସା ଭାଇରେ ଗୋଟେ ଗୀତ, ଗୀତ ବଢିଆ ଲାଗେ, ବର୍ତ୍ତମାନ ବାସ କାମ ତ ଆରମ୍ଭ ହେଇଗଲାଣି, ଦେଇଦିଅନ୍ତେ ସମସ୍ତ ଓଡ଼ିଶା ସାରା ଭାଇମାନଙ୍କୁ, ମତେ ଭଲ ଲାଗନ୍ତା। ଆଉ
1: ନିଶ୍ଚୟ ନିଶ୍ଚୟ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣେଇ ଦଉଛୁ, ଫୋନ କଲେ ସେଥିପାଇଁ ଧନ୍ୟବାଦ।

दूरकु सुन्दर पर्वत माळ खेतकु सुन्दर धान निगाडी हसाउ थी बारे।

0: ଆଜି ତ ସମୟ କହିଲାଣି ଆପଣଙ୍କ ଠାରୁ ଆମକୁ ବିଦାୟ ନେବାକୁ ପଡିବ,
1: କିନ୍ତୁ ପୁଣି ଆସିବୁ ନେକ୍ସଟ ୱିକ୍ରେ ଠିକ୍ ଏଇ ସମୟରେ
0: ଓନ୍ଲି ଅନ୍ AIR FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ए मासरे भी एते इलेक्ट्रिक बिल केमिति देबी?
2: अरे राजू भाई, पीएम सूर्य घर योजना रो यूएलए मॉडल थाउ थाउ तोरा एते चिंता काहे कि जे।

0: ମୁଁ ତ ମୋ ଘରେ ସୋଲାର ଲଗେଇ ଦେଲିଣି, ବିଜୁଳି ବିଲ୍ ଟେନସନରୁ ମୁଁ ପୁରା ମୁକ୍ତି।
1: ସତରେ ଭାଇ?
0: ହଁ ଭାଇ, ମାତ୍ର 1875 ଟଙ୍କାରେ। ପୁଣି ଏଥିରେ ବାର୍ଷିକ 5000 ପର୍ଯ୍ୟନ୍ତ ବିଜୁଳି ବିଲ୍ରେ ସଞ୍ଚୟ ହେବ, ତା ସହ 5 ଯାଏ ମେଣ୍ଟେନାନ୍ସ ଖର୍ଚ୍ଚ ବି ନାହିଁ।
1: ଆଜ୍ଞା ହଁ,
0: ଆଜି ହିଁ ଅଧିକ ସୂଚନା ପାଇଁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଅଥବା 1800345718 ଯୋଗାଯୋଗ କରନ୍ତୁ।
2: ଚିଟ୍ଚାଟ୍ କରିବା, ଆପଣଙ୍କର ଭାବ ଭାବନା, ଆପଣଙ୍କ ଚିନ୍ତା ଚେତନା ମତ ମତାନ୍ତରକୁ ନେଇ କରିବା ଚର୍ଚ୍ଚା। ହଁ, କାର୍ଯ୍ୟକ୍ରମ ଡାଇଲି ଲାଇଫ, ସେଥିରେ ଆପଣଙ୍କ ପାଇଁ ରହିଛି ଆଜି ଟପିକ୍, ନେତୃତ୍ୱ ନେବା ଏକ କଳା। ଆପଣ କେବେ ନିଜ ସାଙ୍ଗସାଥୀଙ୍କ ପାଇଁ ଏମିତି ନେତୃତ୍ୱ ନେଇଛନ୍ତି କି? କ'ଣ ରହିଛି ତାର ଖଟା ମିଠା ଅନୁଭୂତି? ନିଜ ସାଙ୍ଗସାଥୀଙ୍କ ପାଇଁ ନେତୃତ୍ୱ ନେବା, କ୍ଲାସ୍ରେ ମନିଟରିଂ କରିବା, ଖେଳରେ କ୍ୟାପ୍ଟେନସିପ୍ କରିବା, ଏସବୁ ଗୋଟେ ଗୋଟେ ନେତୃତ୍ୱ। ତ ସେଇଭଳି ନେତୃତ୍ୱରେ ଆପଣ କେବେ ନିଜକୁ ସାମିଲ କରିଛନ୍ତି କି? କ'ଣ ରହିଛି ତାହାର ଖଟା ମିଠା ଅନୁଭୂତି? ଆମ ସହିତ ସେୟାର କରନ୍ତୁ ଗୋଟିଏ ଫୋନ୍ କଲ୍ ମାଧ୍ୟମରେ। ଆମକୁ କଲ୍ କରନ୍ତୁ, ଆମ ନମ୍ବର ହେଲା 0671230315 ନମ୍ବରରେ କଲ୍ କରନ୍ତୁ ଏବଂ ଆପଣଙ୍କ ମତ ଆମ ସହିତ ସେୟାର କରିଥାନ୍ତୁ। ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ଭାବନ୍ତୁ, ନେତୃତ୍ୱ ନେବା ହେଉଛି ଗୋଟେ କଳା, ଗୋଟେ ଅନନ୍ୟ କଳା। ସମସ୍ତଙ୍କ ଭିତରେ ଏଇ ନେତୃତ୍ୱପଣ ବା ଲିଡରସିପ୍ ଗୁଣ ନଥାଏ। ମୁଁ ମଧ୍ୟ ରାଜନୀତି କଥା କହୁନି, ରାଜନୀତି ତ ସେ ତ ଅନେକ ପ୍ରକାର, ରାଜନୀତିର କଥାକୁ ବାଦ ଦେଇକରି ଆମେ ଯେଉଁ ନେତୃତ୍ୱର କଥା କହୁଛେ, ସେ ନେତୃତ୍ୱ ହେଉଛି ଏମିତି ଗୋଟେ କଳା ଯାହାର ଆରମ୍ଭ ହୋଇଥାଏ ଆମର ପିଲାଦିନେ। କେଉଁଠି ନା ସ୍କୁଲରେ ପ୍ରଥମେ ଆମକୁ ସେ ସୁଯୋଗ ଦିଆଯାଏ, ମନିଟର କରାଯାଏ ଆମର ଭଲ ଗୁଣ, ଅନ୍ୟମାନଙ୍କ ସହିତ ବ୍ୟବହାର ଆଚାର, ଅନ୍ୟମାନଙ୍କୁ ବୁଝେଇବା, ଏସବୁର ଗୁଣକୁ ପରିପ୍ରକାଶ କରିବା ପାଇଁ ଆମକୁ ମନିଟର ଭାବେ ସ୍କୁଲରେ କ୍ଲାସରେ ଦାୟିତ୍ୱ ଦିଆଯାଏ। ତ ପିଲାମାନଙ୍କର ସମସ୍ୟା କ୍ଲାସ ଟିଚରଙ୍କ ପାଖରେ ପହଞ୍ଚାଇବା, ତ ପିଲାମାନଙ୍କୁ ଶୃଙ୍ଖଳିତ ଭାବେ ରଖିବା, ପିଲାମାନଙ୍କର ହୋମୱାର୍କ ଖାତାକୁ କ୍ଲାସ ଟିଚରଙ୍କ ପାଖକୁ ନେବା, ଏଇଭଳି କିଛି ଅନେକ କାମ ଆମକୁ ଦିଆଯାଇଥାଏ ଯେଉଁଥିରେ ଆମେ ଗୋଟେ ନେତୃତ୍ୱ ନେବାର ପ୍ରଥମ ପଦାର୍ପଣ କରୁ ଆଉ ଶିଖିଥାଉ ମଧ୍ୟ କ୍ଲାସରୁମ୍ରୁ। ପରବର୍ତ୍ତୀ ସମୟରେ ଖେଳରେ ଅନେକ ସମୟରେ କ୍ୟାପ୍ଟେନସିପ୍ ଥାଏ, ଗୋଟେ ଖେଳରେ ଯେତେବେଳେ ଦଳଗତ ଖେଳ ହେଉଛି ତ ଗୋଟେ ଦଳର ନେତୃତ୍ୱ ନେବା ପାଇଁ ଜଣକୁ ଦାୟିତ୍ୱ ଦିଆଯାଏ, ଯାହାକୁ କ୍ୟାପ୍ଟେନ୍ ବୋଲି ଆମେ କହୁ ବା ଅଧିନାୟକ ବୋଲି କହୁ, ସେ ବି ଗୋଟେ ନେତୃତ୍ୱ। ସବୁ ସମସ୍ତଙ୍କୁ ସମାନ ଭାବେ ନେଇ କିଭଳି ଭାବେ ଏ ଖେଳକୁ ଜିତି ହେବ ବା ଖେଳରେ ବିଜୟ ହୋଇପାରିବ, ସେ ସବୁ ନେତୃତ୍ୱ ନେବାର ଗୋଟେ ସ୍ୱତନ୍ତ୍ର କଳା। ତ ଏମିତି ଭାବେ ଅନେକ ସମୟରେ ଆମକୁ ସୁଯୋଗ ମିଳେ ଆମ ଜୀବନରେ ଆମକୁ

ନେତୃତ୍ୱ ନେବାକୁ ପଡ଼ିଥାଏ। ଯେକୌଣସି ଉପାୟରେ ହଉ, କାହାକୁ ସାହାଯ୍ୟ କରିବାରେ ହଉ, କାହା ପାଇଁ ଦୀପଦ କହିବାର ହଉ, ତ ଏଇ ଯେଉଁ ନେତୃତ୍ୱ ନେବାର କଳା ଆପଣ କେବେ ନିଜ ସାଙ୍ଗସାଥୀଙ୍କ ପାଇଁ ଏମିତି ନେତୃତ୍ୱରେ ନେଇଛନ୍ତି କି, କ'ଣ ରହିଛି ତାର ଖଟା ମିଠା ଅନୁଭୂତି ଆମ ସହିତ ସେୟାର କରନ୍ତୁ ଫୋନ୍ କଲ୍ ମାଧ୍ୟମରେ। କଲ୍ କରନ୍ତୁ ଆମକୁ 06712303153 ନମ୍ବରରେ, ଜଣାନ୍ତୁ ଆପଣଙ୍କର ମତ।

0: ଦେଖନ୍ତୁ ଆମ ସହିତ ଯୋଡ଼ି ହେଇଗଲେଣି ଜଣେ ବନ୍ଧୁ, ଦେଖିବା ସେ କଣ କହୁଛନ୍ତି ଆଜିର ଟପିକ ନେଇ। ଦେଖିବା ଆଜି ଆମର ପ୍ରଥମ କଲର କିଏ କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଶୁଭ ସକାଳ ଜୟଦେବ ଭାଇ, ନମସ୍କାର।
0: ନମସ୍କାର,
1: ପ୍ରଶାନ୍ତ କହୁଥିଲି ରାଜହଂସ କଟକରୁ।
0: ପ୍ରଶାନ୍ତ, କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ଆପଣଙ୍କୁ। କଣ କହିବେ ଆଜିର ଟପିକ କୁ
1: ନେଇ? ଭାଇ, ମୁଁ ହାଇସ୍କୁଲରେ ମନିଟରିଂ କରିଥିଲି 3 ବର୍ଷ, 8ମ, 9ମ, 10ମରେ, ଏବଂ ବହୁତ ଅପ୍ରିୟତା ଯୋଉ ପିଲାମାନଙ୍କ ଇଏରେ ଅପ୍ରିୟତା ବୋଧ ବହୁତ ମାନେ ଅନୁଭବ ହୁଏ, ତେଣୁ 6 ମାସ ଖଣ୍ଡେ ଥିଲା ମେଟ୍ରିକ ପରୀକ୍ଷା, ମୁଁ ଓହରି ଯାଇଥିଲି ଭାଇ ତା ଭିତରେ।
0: କଣ ଅପ୍ରିୟ, କେମିତି କଣ ହବାକୁ ପଡେ?
1: ଯୋଉ ପିଲାମାନଙ୍କ ଧରନ୍ତୁ ସେମାନେ ଦୁଷ୍ଟାମି କରୁଥିବେ, ତାଙ୍କ ଶିକାୟତ କରିବେ, ସେମାନେ ଦୁଷ୍ମନୀର ରାସ୍ତା ବାଛି ନଉଥିଲେ, ଏମିତି କଥା ଭାଇ।
0: ଆଚ୍ଛା ଆଚ୍ଛା, ତାହେଲେ ଆପଣଙ୍କର ଗୋଟେ ଖଟା ଅନୁଭୂତି ଅଛି ନା କି?
1: ହଁ ଭାଇ, ସେଥିରେ କିନ୍ତୁ ଅନୁଭୂତି ନାହିଁ, ମୁଁ ସାଇଲେନ୍ସ ସବୁବେଳେ ଯେ ପଢାରେ ଭଲ ଥିଲି, ଏବଂ ସେ ମ୍ୟାଡାମ ଥିଲେ
0: ସେଭଳି କିଛି ଅନୁଭୂତି ନଥାନ୍ତା, ଆପଣ କଣ ଭାବୁଛନ୍ତି ପ୍ରକୃତରେ ସ୍କୁଲରେ ବା କ୍ଲାସରେ ମନିଟର କଲେ ଯାହାକୁ ଦାୟିତ୍ୱ ଦିଆଯାଏ, ସେ ଗୋଟେ କିଛି ମାନେ ଖାଲି ଖଟା ଅନୁଭୂତି ମିଠା ଅନୁଭୂତି କିଛି ନଥାଏ?
1: ନାଇଁ ଭାଇ, ମିଠା ଅନୁଭୂତି କଣ କି ଭଲ ଲାଗେ, ତା ମନରେ ଗୋଟେ ସବୁଠୁ ହୁଏ ଯେ ସମସ୍ତଙ୍କୁ ସାହାଯ୍ୟ କରିବା, କେମିତି ଶୃଙ୍ଖଳାଗତ ଜୀବନ ଯାପନ କରିବା, ଏ ମନୋବୃତ୍ତି ତା ଭିତରେ ଆସିବା ଦରକାର ଭାଇ। ସମସ୍ତେ ମାନୁଥିବା ଦରକାର, ଆଉ ତା ଭିତରେ ସେ ଶୃଙ୍ଖଳାଗତ ନିୟମ ଥିବ, ଆଉ ଅନ୍ୟମାନେ ମାନେ ଇଏ କରୁଥିବେ, ତ ତାକୁ ଠିକ ଲାଗିବନି ଭାଇ।
0: ପ୍ରଥମେ ନିଜ ଆଚରଣ, ନିଜ ବ୍ୟବହାର ଯଦି ଠିକ ରହିବ, ଅନ୍ୟମାନଙ୍କୁ ସହିତ ସମନ୍ୱୟ ରକ୍ଷା କରିପାରିବ, ତାହେଲେ ସେ ନେତୃତ୍ୱ ନେବା କଳାଟା ନିଶ୍ଚିନ୍ତ ସଫଳ ହବ। ଠିକ ଅଛି, ଆମ ସହିତ ଯୋଡ଼ି ହେଇଥିବାରୁ ଆପଣଙ୍କୁ ବହୁତ ବହୁତ ବହୁତ ବହୁତ ଧନ୍ୟବାଦ, ଶୁଣୁଥିବାରୁ ମଧ୍ୟ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ରଖୁଛି।
1: ନମସ୍କାର
0: ବନ୍ଧୁ। ଶୁଣୁଥିଲେ ପ୍ରଶାନ୍ତ କହୁଥିଲେ ପ୍ରଥମରୁ ସେ ତାଙ୍କର ଖଟା ଅନୁଭୂତି କହିଲେ ଯେ ଟିକେ ଅପ୍ରିୟ ହେଇଯାଇଥିଲେ ଅନ୍ୟମାନଙ୍କ ସହିତ, କିନ୍ତୁ ଏ ଗୋଟେ ସୁନ୍ଦର କଥା, ସେ ଗୁଣ ସେହିଭଳି ନଥିଲେ ସମସ୍ତଙ୍କୁ ସୁଯୋଗ ମିଳେନି ନେତୃତ୍ୱ ନେବାରେ। ତ ପରବର୍ତ୍ତୀ କଲର ଦେଖିବା କିଏ ସେ କଣ କହୁଛନ୍ତି ନେତୃତ୍ୱ ନେବାର କଳାକୁ ନେଇ, ତାଙ୍କର କଣ ରହିଛି ଅନୁଭୂତି, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ହ୍ୟାଲୋ ଭାଇ, ନମସ୍କାର। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, ନମସ୍କାର।
2: ମୁଁ ସତ୍ୟବ୍ରତ ସହ ଯାଜପୁର କହୁଛି।
0: ସତ୍ୟବ୍ରତ ସତ ଭାଇ, ଆପଣ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ?
2: ଆଜ୍ଞା, ଟପିକ ଯୋଉଟା ରଖା ହେଇଛି ଭଲ ଟପିକଟା ରଖାଯାଇଛି, ନେତୃତ୍ୱ ନବାଟା ପ୍ରକୃତରେ ଗୋଟେ କଳା।
0: ଆଜ୍ଞା,
2: କିନ୍ତୁ ସେମିତି କଳା ଯଦି ମୋ ଭାଗ୍ୟରେ ମିଳିନି, ତଥାପି ପିଲାଦିନେ ମାନେ ମନିଟର ହବାର ସୌଭାଗ୍ୟ ମିଳିଥିଲା। ମନିଟର ହବାରେ ଗୋଟେ ମଜା ଅନୁଭୂତି ମୁଁ ଆପଣଙ୍କ ପାଖରେ କହିପାରିବି, ଯେ ମାନେ ମନିଟର ସାର୍ ତ କହିଥାନ୍ତି ଯୋଉମାନେ ପାର୍ଟି କରିବେ ତାଙ୍କ ନାଁ ଲେଖିଥିବ, ମୁଁ ଲେଖିଦେଇଥାଏ ପିଲାଙ୍କ ନାଁ ଯୋଉମାନେ ବି ଲେଖିଦେଇଥାଏ। ଗୋଟେ ଗୋଟେ ପିଲା କଣ କରନ୍ତି, କ୍ଲାସ ଛୁଟି ହେଲେ ମୋତେ ମାରନ୍ତି, କିନ୍ତୁ ସେ ପ୍ରକୃତ ପାର୍ଟି କରିଥାଏ, ସାର୍ଙ୍କ ସିଏ ମାଡ ଖାଏ, ପଛରେ ସିଏ ମୋତେ ହିଁ ମାରେ, ଇଏ ଗୋଟେ କଥା। ଆଉ ଗୋଟେ କଥା ଆପଣ ଟିକେ ଖରାପ ଲାଗିପାରେ ସମସ୍ତଙ୍କୁ, ଯେ ସେଇ ସମୟ ପିଲା ସମୟରେ ଯଦି ମନେକର ଖାତାରେ ଲେଖୁଥିବି ଗୋଟିଏ ସବୁ ତ ତଳୁ ତଳୁ ନାଁ ଲେଖା ହଉନଥିବ, ଗୋଟେ ସାଇଡ୍ ବି ଡାଣ ସାଇଡ୍ ବାଁ ସାଇଡ୍ ଲେଖା ହେଇଯିବ, ଯଦି କୋଉ ପୁଅ ପିଲା ନାଁ ସାଇଡ୍ ଯଦି ଗୋଟେ ଝିଅ ପିଲା ନାଁ ଲେଖିଦେଲି ମାନେ ପଛରେ ଦରକାର ବେଳେ ପିଲାଙ୍କଠାରୁ ମାର ଖାଇବାକୁ ପଡେ, ଗାଳି ଶୁଣିବାକୁ ପଡେ, କିନ୍ତୁ ସାର୍ଙ୍କ ପାଖରେ।

0: ଦେଖିକି ସେ ମାଡ଼ ଖାଇବା ଗାଳି ଶୁଣିବା ପାଠକୁ ବାଦ ଦେଲେ ମନିଟର ର ଆଉ ଗୋଟେ ଭଲ ଗୁଣ କଣ ଥାଏ? ଜଣେ ମନିଟର
1: ଭଲ ଗୁଣ ହଉଛି ସିଏ ଯିଏ ମନିଟର ହବ ସିଏ ପ୍ରକୃତ କମେଣ୍ଟ କ୍ୱାଇଟ୍ ହବା ଦରକାର, ସନ୍ତୋଷିଷ୍ଟ ହବା ଦରକାର, ସେଇଟା ହିଁ ତାର ଗୋଟେ ଭଲ ଗୁଣ। ଏବଂ ସମସ୍ତଙ୍କୁ ବୁଝେଇ ପାରିଲା ଭଳି, ପିଲାମାନଙ୍କୁ ବୁଝେଇ ପାରିଲା ଭଳି ସାର୍ ବି ତାକତ ଥାଏ, ସେଇଥିପାଇଁ ସାର୍ ତାଙ୍କୁ ମନିଟର କରିଥାନ୍ତି। ସେମିତି ପିଲାମାନଙ୍କୁ ମ୍ୟାନେଜ କରିପାରେ, ଆର ପାଟି କରେନି ସାର୍ ଆସିବେ, ଅନ୍ୟ ପେସେଣ୍ଟ ପିଲାମାନେ ଡିଷ୍ଟର୍ବ ହଉଛନ୍ତି। ଆମେ ଯେତେବେଳେ ସାର୍ ନଥିବେ, ଏଇଟା ତ ସାର୍ ନଥିଲା ବେଳେ ଏଇଭଳି ସବୁ ସମସ୍ୟାଟା ହୁଏ, ସାର୍ ଥିଲାବେଳେ ତ ସବୁ ଚୁପଚାପ ଥାନ୍ତି, ସାର୍ ନଥିଲା ବେଳେ ପାଟି ହୁଏ। କିନ୍ତୁ ମନିଟର ସେଇଟା ଗୋଟେ ଭଲ ଗୁଣ, ସେଇଥିପାଇଁ ସେ ସିଲେକ୍ସନ ହେଇଥାଏ ମନିଟର ଭାବରେ, ଯେ ସିଏ ମ୍ୟାନେଜ କରିପାରିବ। ତ ପ୍ରାୟ ବେଳେ ମ୍ୟାନେଜ ତ କରି ହୁଏନି, କାରଣ ପିଲାମାନଙ୍କୁ ତ ମ୍ୟାନେଜ କରିବା ଭାରି କଷ୍ଟ। ଆଉ ଏଇଟା ଗୋଟେ ସୁନ୍ଦର ଅନୁଭୂତି ମୋର ଅଛି। କିନ୍ତୁ ତାପରେ ବଡ ହେଲା ପରେ ମୋର ଆଉ ସେ କୌଣସି ନେତୃତ୍ୱ ନେବାର ସୁଯୋଗ ମିଳିନି, ବା ମୁଁ ଅନୁଭୂତି କିଛି ସଂଗ୍ରହ କରିପାରିବି।
0: ବହୁତ ବହୁତ ଧନ୍ୟବାଦ, ଆଜି ଆମ ସହିତ ଯୋଡ଼ି ହେଇକି ନିଜ ମତ ସେୟାର କଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଜୟ
0: ଜଗନ୍ନାଥ। ବନ୍ଧୁ ଶୁଣୁଥିଲେ, ଆମକୁ କହୁଥିଲେ ସତ୍ୟବ୍ରତ ଭାଇ ପ୍ରକୃତରେ ନେତୃତ୍ୱ ନେବା ଆମ ସ୍କୁଲ ଜୀବନ ଆରମ୍ଭ ହୋଇଥିଲା, ସେ ମଧ୍ୟ ମନିଟର ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ, ଆଉ ଅନେକ ଖଟାମିଟା ଅନୁଭୂତି ବି ତାଙ୍କର ରହିଛି। ତ ଆପଣଙ୍କର ସେମିତି ନେତୃତ୍ୱ ନେବାର ଅନୁଭୂତି କ'ଣ ରହିଛି, ନେତୃତ୍ୱ ନେବାର କଳାକୁ ଆପଣ କେମିତି ଆୟତ କରିପାରିଛନ୍ତି, କଲ୍ କରନ୍ତୁ ଆମକୁ, ଆପଣଙ୍କ ମତାମତ ସହିତ ସେୟାର କରନ୍ତୁ। ଆମ ନମ୍ବର ହେଲା 06712303153। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କୋଉଠୁ କହୁଛନ୍ତି, କିଏ କହୁଛନ୍ତି?
2: ଜୟ ମା ଶାରଳା, ଜୟ ଦେବ, ନମସ୍କାର।
0: ନମସ୍କାର ଭାଇ, କୁହନ୍ତୁ।
2: ମୁଁ ଶାରଦା ଭାଇ କହୁଛି, ରେଡିଓ ବନ୍ଧୁ, କନପୁର କଣ୍ଟାପଡ଼ାରୁ।
0: ଶାରଦା ଭାଇ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ?
2: ମୁଁ 2001 ମସିହାରେ ଆମର ଗାଁ ଟିମ୍ରେ କ୍ୟାପ୍ଟେନ୍ ଥିଲି,
0: କ୍ରିକେଟରେ। ଆଚ୍ଛା,
2: ଆଜ୍ଞା ଆଜ୍ଞା। ଆଉ ଜଗତସିଂହପୁରର ପ୍ରାୟ ଜାଗାକୁ ଆମେ ଯାଇଛୁ ଖେଳିବା ପାଇଁ, 10-20 ମ୍ୟାଚ୍ ହେଇଛି, 20 ଖଣ୍ଡେ ମ୍ୟାଚ୍ ହେଇଛି, 20 ଆମେ ଜିତିଛୁ 9-10 ଭିତରେ, ଆଉ ହାରିଛୁ ବି। ଆଉ
0: ତ ଗୋଟେ ନେତୃତ୍ୱ ନବାର ସେ ଯୋଉ କଳା ନେତୃତ୍ୱ ଦକ୍ଷତା କଣ କେମିତି ରହିବା ଦରକାର?
2: ହଁ, 15 ଆମର ଟିମ୍ରେ ମେମ୍ବର ଅଛନ୍ତି, 15 11 ତ ଖେଳିବେ, ଆଉ ବସିବେ ଆଉ 4 ଏକ୍ସଟ୍ରା। ଆଉ ବହୁତ ଭାଇ ସେ ଅନୁମତି, ବହୁତ ପିଲାଙ୍କୁ ଏକାଠି ରଖିବା, ଏକାଠି ଇଏ କରିବା, କେମିତି କଣ ଖେଳ ଆମେ ଜିତିବା, ସେସବୁ ଆଲୋଚନା ବହୁତ କଷ୍ଟଦାୟକ ଭାଇ। ସବୁ ପିଲା ତ ସମାନ ନୁହଁ ନା,
0: ସମସ୍ତଙ୍କ ମନ ନେଇ ଚଳିବାକୁ ପଡିବ।
2: ଆଜ୍ଞା ଆଜ୍ଞା, ନହେଲେ ହେଇପାରିବନି ଆଜ୍ଞା, କୌଣସି ଟିମ୍ ବି, ମାନେ ଗାଁ ଟିମ୍ ହଉ କିମ୍ବା ଇଣ୍ଟରନ୍ୟାସନାଲ ଟିମ୍ ହଉ,
0: ସେତିକି
2: ମୋର ଇଚ୍ଛାଟି ଥିଲା ଛୁଆବେଳୁ, ଯାହା ସେତିକି ହେଇଛି ଆଜ୍ଞା।
0: ବହୁତ ବହୁତ ଧନ୍ୟବାଦ। ବନ୍ଧୁ ଶୁଣୁଥିଲେ ଶାରଦା ଭାଇ କହୁଥିଲେ ପ୍ରକୃତରେ ଗାଁ କ୍ରିକେଟ ଟିମ୍ର ନେତୃତ୍ୱ ନେଇଛନ୍ତି, ସେ ତାର ସଫଳ ମଧ୍ୟ ହେଇଛନ୍ତି, କିଛି ଅନୁଭୂତି ମଧ୍ୟ ସାଉଁଟିଛନ୍ତି। ତ ସେମିତି ନେତୃତ୍ୱ ନେବାର କଳା ଆପଣଙ୍କ ପାଖରେ କେତେ ଅଛି, ଆପଣ କେବେ ସାଙ୍ଗସାଥୀଙ୍କୁ କୌଣସି କ୍ଷେତ୍ରରେ ନେତୃତ୍ୱ ନେଇ ସହଯୋଗ କରିଛନ୍ତି, କି କ'ଣ ରହିଛି ତାର ଖଟାମିଟା ଅନୁଭୂତି ଆମ ସହିତ ସେୟାର କରନ୍ତୁ। ଆମ ନମ୍ବର ହେଲା 06712303153। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କୋଉଠୁ କହୁଛନ୍ତି, କ'ଣ କହୁଛନ୍ତି, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ନମସ୍କାର, ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ପ୍ରମୋଦ ବାବୁ, କଣ କହିବେ ଟପିକ ସମ୍ପର୍କରେ?
3: ଟପିକ ହଉଛି ଆପଣ ଯାହା କହିଲେ ନେତୃତ୍ୱ ଏକ କଳା, ଦେଖନ୍ତୁ ଆପଣଙ୍କର ଲଗ୍ନତା, ଆଉ ଲଗ୍ନତା ଯଦି ଭଲ ଗ୍ରହ ଥିବେ, ମୁଁ କହୁଛି ରାଶି ଚକ୍ର କଥା, ମାତୃଗର୍ଭରେ ଥିଲାବେଳେ ସେଇ ଜିନିଷଟା ବି ପ୍ରତିଫଳିତ ହୋଇଥାଏ। ଆପଣ ଯୋଉ ଗୋଟିଏ କହିଲେ ଯେ ଦେଖନ୍ତୁ ମନିଟରରୁ ଆରମ୍ଭ କରିକିନା ନେତୃତ୍ୱ ପର୍ଯ୍ୟନ୍ତ, ମୁଁ ଆଜ୍ଞା ମନିଟର କରିଛି କ୍ଲାସ 1-7 ପର୍ଯ୍ୟନ୍ତ, ଯେତେବେଳେ ଗାଁ ସ୍କୁଲରେ ପଢୁଥିଲି ସଫା ନେହେରୁ ନୋଡାଲ ବିଦ୍ୟାପୀଠରେ, ତାପରେ ଯେତେବେଳେ 8-3 ମଧ୍ୟ ସେଇଠି ଉତ୍କଳମଣି ବିଦ୍ୟାପୀଠରେ, ପରବର୍ତ୍ତୀ ମୁହୂର୍ତ୍ତରେ ରେଭେନ୍ସା କଲେଜ ସ୍କୁଲରେ ଥିଲାବେଳେ ମୋତେ ଅନକଣ୍ଟେଷ୍ଟେଡ ଭାବରେ କଲଚରାଲ ସେକ୍ରେଟାରୀ ଏବଂ ଲାଇବ୍ରେରୀ ମନିଟର ମଧ୍ୟ କରିଥିଲେ ହଷ୍ଟେଲରେ ଅନଫେୟର ଅଣ୍ଟବାସୀରେ। ଏବଂ ତାପରେ ଯେତେବେଳେ ରେଭେନ୍ସାରେ ପଢିଲି, ଆମର କେନ୍ଦ୍ରୀୟ ଛାତ୍ରାବାସ ଆପଣଙ୍କର ମଙ୍ଗଳବାଗ ଯୋଉ ଠାକୁରାଣୀ ଅଛନ୍ତି ସିଧା ଯୋଉ ଭେଟନାରୀ ଅଫିସ, ତାରି ଭିତରେ ମଧ୍ୟ ଅନକଣ୍ଟେଷ୍ଟେଡ କଲଚରାଲ ସେକ୍ରେଟେରୀ କଲେ, କାହିଁକିନା ଯେହେତୁ ନାଟକ ଏସବୁ ଜିନିଷରେ ଟିକେ ମୋର ଥାଏ ଇଏ, ଏବଂ ଆପଣଙ୍କର ଯୁବବାଣୀ କାର୍ଯ୍ୟକ୍ରମରେ ମଧ୍ୟ ମୁଁ କରୁଛି +3 ପଢିଲା ବେଳେ ଆପଣଙ୍କର ଆକାଶବାଣୀ କଟକରେ। ନେତୃତ୍ୱ ନେବା ଏଟା କଳା, ତା ଦେହରେ ଗୋଟେ ମାନେ ଆନନ୍ଦ ଅନୁଭୂତି ଇଏ ଏଇଥିପାଇଁ ଏଟା ବି ପଜିଟିଭ, ସି ପଜିଟିଭ, ଆଉ ଡୁ ପଜିଟିଭ। ଆଉ ଯୋଉ ଖଟା ଆସେ ସେ ଖଟାଟା ଆପଣଙ୍କର ଯଦି ବ୍ୟକ୍ତିତ୍ୱ ଥିବ ସେ ଖଟାଟା ସାଙ୍ଗେ ସାଙ୍ଗେ ମିଳିଯିବ, ଅର୍ଥ ଆପଣଙ୍କର ବ୍ୟକ୍ତିତ୍ୱ ଯଦି ପଜିଟିଭ ୱେରେ ଥିବ, ଯାହା ସବୁ ଆସିବ ଅପନିନ୍ଦା ଅପଯଶ ଯୋଉ ଆସିବ

0: ମିଳିଯିବ, କାହିଁକି ମିଳିଯିବ ନା ସେଟା 5% to 10% ଥାଏ, ତାହେଲେ କାହାର ମନୋବୃତ୍ତି କଣ ଥିବ, ଆମେ ଯେତେବେଳେ ଶତପଥରେ ଯିବା ନିହାତି ନିହାତି ପ୍ରତିଘାତ ଆସିବ ଯାଉଛି କଥା, ତେଣୁ ଆପଣଙ୍କର ଆଜି ଜିନିଷଟା ଠିକ କଥା। ତାପରେ ବର୍ତ୍ତମାନ କଥା କିନ୍ତୁ ଦେଖନ୍ତୁ ଆପଣ ମୁଁ ଗୋଟିଏ କଥା କହିରଖେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ଯେହେତୁ ଆମେ ଭକ୍ତ, ଯେ ବର୍ତ୍ତମାନ ଯେଉଁମାନେ ନେତୃତ୍ୱ ନେଉଛନ୍ତି ଉଚ୍ଚ ସ୍ତରରେ ସେମାନେ ସେବା ପାଇଁ ନେଉଛନ୍ତି କି ନେବା ପାଇଁ ନେଉଛନ୍ତି ତାହା ଜନତା ଜାଣିଛନ୍ତି, କିନ୍ତୁ ମୋ ମତରେ ତା ଦେହରେ ମଧ୍ୟ ଭଲ ବ୍ୟକ୍ତିତ୍ୱ ଅଛନ୍ତି ଯାହାଙ୍କୁ ଆମେ ଫୁଲ୍ ସପୋର୍ଟ ଦେବା ଦରକାର ସବୁ କ୍ଷେତ୍ରରେ, ସବୁ ଡିପାର୍ଟମେଣ୍ଟରେ, ମନ୍ତର ହୁଅନ୍ତୁ, ଆପଣଙ୍କର ଆକାଶବାଣୀ କାର୍ଯ୍ୟକ୍ରମ ହୁଅନ୍ତୁ, ଯେଉଁଠି ସାଂଗଠନିକ କାର୍ଯ୍ୟକ୍ରମ ହଉ, ବିଭିନ୍ନ ଏନ୍ଜିଓ ହଉ, ଯେଉଁଠି ଭଲ ନେତୃତ୍ୱ ଅଛନ୍ତି, ନେତୃତ୍ୱ ବ୍ୟକ୍ତିତ୍ୱ ମାନେ ଅଛନ୍ତି, ଆମେ କିନ୍ତୁ ସପୋର୍ଟ ଦେଇପାରୁନୁ, କାଳେ କି ଆମକୁ ଖରାପ ଭାବିବେ କି କଣ ଭାବିବେ, ଏଇ ଜିନିଷ ଆମେ ଭିତରେ ଟିକେ ଇଏ ରହୁଛି, ଯାହା ମୁଁ ସାମାଜିକ ସ୍ଥିତିଟାକୁ ଅନୁଭବ କରୁଛି ଭାଇ।
1: ବହୁତ ବଢିଆ କଥା କହିଲେ ଆଜି ଆମ ସହିତ ଯୋଡି ହେଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ବନ୍ଧୁ ଶୁଣୁଥିଲେ ପ୍ରମୋଦ ଭାଇ ବହୁତ ବଢିଆ କଥା କହୁଥିଲେ, ବି ପଜିଟିଭ ଡୁ ପଜିଟିଭ, ସବୁବେଳେ ଠିକ ବାଟ ରହିଲେ, ସତ୍ ପଥ ରହିଲେ, ଅନେକ ସମୟରେ ଆପଣ ଯୋଉ କାର୍ଯ୍ୟରେ ହାତ ଦେଇଛନ୍ତି ବା ଯୋଉ ନେତୃତ୍ୱ ନେବାର କଳାକୁ ଆୟତ୍ତ କରିଛନ୍ତି, ଆପଣ ନିଶ୍ଚିତ ସଫଳ ହେବେ, କେବେ ବିଫଳ ହେବେନି। ଅନେକ ବାଧା ବିଘ୍ନ ଛୋଟ ଛୋଟ କଣ୍ଟା ରାସ୍ତାରେ ପଡ଼ିଥିବ, ସେ କଣ୍ଟାକୁ ଆଡ଼େଇ ଆମେ ଆଗେଇ ଯିବା ନିଶ୍ଚିନ୍ତ ଭାବେ। କେବେ ରାସ୍ତା ଆମ ପାଇଁ ଫୁଲର ନୁହେଁ, ନିଶ୍ଚିନ୍ତ ଖାଲ କମା ଅଛି, କଣ୍ଟା ଅଛି, ତାକୁ ଆଡ଼େଇ ଯିବା, ନିଶ୍ଚିନ୍ତ ଭାବେ ସଫଳ ହେବା। ତେଣୁ ସେଇ ନେତୃତ୍ୱ ନେବାର କଳାରେ ଆପଣ କେତେ ଆୟତ୍ତ କରିଛନ୍ତି, ଆମକୁ କଲ୍ କରନ୍ତୁ, ଆପଣଙ୍କର ମତ ଜଣାନ୍ତୁ। ଆମ ନମ୍ବର ହେଲା 06712303153। ଦେଖିବା ପରବର୍ତ୍ତୀ କଲର୍ କିଏ ଅଛନ୍ତି, କଣ କହୁଛନ୍ତି ଆଜିର ଟପିକ୍ ନେଇ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଆଜ୍ଞା କୁହନ୍ତୁ।
2: ନମସ୍କାର, ଜୟ ଜଗନ୍ନାଥ, ଗୁଡ୍ ମର୍ଣ୍ଣିଂ ସାର୍।
1: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି? ଆପଣଙ୍କୁ କାର୍ଯ୍ୟକ୍ରମ ସ୍ୱାଗତ କରିଛ ବଳରାମ ବାବୁ, କଣ କହିବେ ଟପିକ ସମ୍ପର୍କରେ?
2: ଟପିକ ସମୟରେ ତ ନେତୃତ୍ୱ ମାନେ ମୁଁ ବେଶୀ ଅଫିସିଆଲି ଉପରେ, ଅଫିସ କାମ ଉପରେ ଆଜ୍ଞା ମୁଁ ବେଶୀ ଦାୟିତ୍ୱଟା ନେଇଥାଏ। ଯିଏ ଧର ଛୁଟିରେ ଯିଏ ରହିଲା, ମୁଁ ଦି ଜଣଙ୍କ ତିନି ଜଣ କାମ ବି ଚଳେଇ ଦିଏ, ସେଟାକୁ ମୁଁ ଦାୟିତ୍ୱର ସହିତ ଚଳାଏ। ମୁଁ କିନ୍ତୁ ଅଫିସ କାମରେ କିଛି ମୋର ମୁଁ ଖିଲାପ ରଖେନି, ଯେଉଁମାନେ ଅଛନ୍ତି ସବୁ ଢିଲା ମାରିଦିଅନ୍ତି, ଡ୍ୟୁଟି କରିବେନି, ଅନ୍ୟ ପିଲାମାନେ ମିଛ କହିବେ ମତେ, ଯୋଉଠି ଅଫିସ ଫୋନ କରିବ କୋଉଠି ଅଛ, ମୁଁ ଆଜ୍ଞା ଯୋଉଠି ଥିବି ସେଠି କହିବି, ମୁଁ କହିବିନି ଯେ କଟକରେ ରହିକି ଗାଁରେ ରହିଛି ବୋଲି, କି ଗାଁରେ ରହିଥିବି କଟକରେ ରହିଛି ବୋଲି କହିବି।
1: ଭଲ ନେତୃତ୍ୱର ଗୁଣ ହଉଛି ତାହା,
2: ଆଜ୍ଞା ଆଜ୍ଞା, ମିଛ ଯିବନି, ମତେ କି ପଦେ କଥା କହିବି ଦେବେନି ଯେ ବଳରାମ ଭୁଲ କାମ
1: କରୁଛି,
2: ଅନ୍ୟମାନେ ଅଛନ୍ତି ମିଛ କଥା କେବେ ଆସିବେନି, ମିଛ କଥା ଘରେ ରହିଯିବେ, ଆଜ୍ଞା ମୋର ଅସୁବିଧା ହେଲା, ଇଏ ହେଲା, ସିଏ ହେଲା, କିଛି ଅସୁବିଧା ନଥିବ, କିନ୍ତୁ ଜାଣିଶୁଣିକି ଗୋଟେ ପିକ୍ଚର ଦେଖିକି କହିଦିଅନ୍ତି ମୁଁ ଆଜି ଯାଇପାରୁନି, ଏମିତି ସେମିତି ଆଉ କେମିତି, ଅଫିସରେ ସେମାନଙ୍କ ଉପରେ କିଛି ଆକ୍ସନ୍ ନବନି, ଆମକୁ ହଁ ସେ କରିଦେଉଛନ୍ତି, ମୁଁ କରିଦେଲା ଆଜ୍ଞା, ଆପଣ ସେମାନଙ୍କୁ କହିବେ ନା।
1: ନେତୃତ୍ୱ ନେଇଛନ୍ତି ଆପଣ ନିଜ ବିଭାଗର କାର୍ଯ୍ୟକୁ ସୁଚାରୁ ରୂପେ ମାନେ କରିବା ପାଇଁ, ଅନ୍ୟମାନଙ୍କ ଅନୁପସ୍ଥିତିରେ ମଧ୍ୟ ଆପଣ ତାକୁ ଗୋଟେ ନେତା ମାନେ ବିଭାଗୀୟ
2: ଦାୟିତ୍ୱ
1: ସହିତ କରିବା ଭିତରେ କଣ ରହିଛି ଆପଣ ଖଟା ମିଠା ଅନୁଭୂତି? କିଛି
2: ଖଟା ମିଠା ଅନୁଭୂତି ଆଜ୍ଞା କଣ ସେଟା କହିବା,
1: ଭଲ କଣ ଅଛି କୁହନ୍ତୁ, କେବେ ଭଲ ଆପଣ ଏଥିପାଇଁ କେବେ ନିଜକୁ ଖୁସି ବା ନିଜେ ଖୁସି ହେଇଛନ୍ତି, ଆନନ୍ଦ ହେଇଛନ୍ତି ଯେ ମୁଁ ଗୋଟେ ଭଲ କାମ କରୁଛି ବୋଲି?
2: ଆଜ୍ଞା ଆଜ୍ଞା, ସେଟା ମୁଁ ତ ଖୁସି ଯେତେବେଳେ ଆମର ଚାକିରି ଯେତେବେଳେ ମୋର ହେଲା ପୋଷ୍ଟିଂ ହେଲା ହାଇକୋର୍ଟରେ, ଆଡଭୋକେଟ ଜେନେରାଲ ଅଫିସରେ, ବୁଝିଲେ ସାର?
1: ଆଜ୍ଞା କୁହନ୍ତୁ।
2: ସେତେବେଳେ ମାନେ ବାପା ମା ବହୁତ ଖୁସି ଥିଲେ, ମୁଁ ବି ବହୁତ ଖୁସି ଥିଲି, ବନ୍ଧୁ ବାନ୍ଧବ ଲୋକ ବହୁତ ଖୁସି ଥିଲେ, ବହୁତ ଆନନ୍ଦ ମତେ ଲାଗେ ସେଇ ସମୟରେ, ଯେତେବେଳେ ଫାର୍ଷ୍ଟ ଦରମା ପାଇଲି ବାପା ମାଙ୍କୁ, ବାପା
1: ଆପଣ ଯେତେବେଳେ ଗୋଟେ ଯୋଉ ସ୍ୱେଚ୍ଛାକୃତ ଭାବେ ଗୋଟେ ଆପଣଙ୍କ ବିଭାଗର ନେତୃତ୍ୱ ନେଇ କାମ କରନ୍ତି, ସେଇ କାମ ଉପରେ ଆପଣ କେତେ ସନ୍ତୁଷ୍ଟ ହୁଅନ୍ତି ଯେ ମୁଁ ଆଜି ଗୋଟେ ଭଲ କାମ କରିଛି?
2: ଆଜ୍ଞା ଆଜ୍ଞା, ସେଟା ବିଭାଗ ଉପରେ ବି ସେଟା ମୁଁ ବହୁତ ଦାୟିତ୍ୱ ବି ନିଏ, ଏଇ ଆମର ଯୋଉ ମ୍ୟାରେଜ ଫ୍ୟାରେଜ ଉପରେ ମୁଁ କାମ ଗୋଟେ ଧର କଣ କ୍ୟାଟରିଂ କାମ ଉପରେ ବି ସେଟା ମୁଁ ବହୁତ ଦାୟିତ୍ୱର ସହିତ କାମ କରେ, ଏଇ କାମ ବି କ୍ୟାଟରିଂ କାମ ବି ସାର କରେ, ବାହାଘର ବି ବିଭିନ୍ନ ପ୍ରକାର
1: ଶୁଣୁଥିଲେ ବନ୍ଧୁ। ନେତୃତ୍ୱ ନେବା କଳାକୁ କୌଶଳକୁ ଆୟତ୍ତ କଲେ ଆପଣ ନିଶ୍ଚିତ ଭାବେ ଆପଣଙ୍କ କ୍ଷେତ୍ରରେ ସଫଳ ମଧ୍ୟ ହେବେ, ଆଉ ସଫଳ ହେଲେ ନିଶ୍ଚିତ ତାହା ଏକ ସୁନ୍ଦର ଆନନ୍ଦ ଦେଇଥାଏ। ତ ପରବର୍ତ୍ତୀ କଲର କିଏ ଅଛନ୍ତି, ଦେଖିବା କଣ କହୁଛନ୍ତି ଆଜିର ଟପିକକୁ ନେଇ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ଜୟଦେବ ଭାଇ ନମସ୍କାର, ଭୁବନେଶ୍ୱରରୁ କହୁଥିଲି, କୃପା ସିନ୍ଧୁ କବି।
1: ଆପଣଙ୍କ କାର୍ଯ୍ୟକ୍ରମ ସ୍ୱାଗତ କରୁଛି ଭାଇ, କଣ କହିବେ ଟପିକ ସମ୍ପର୍କରେ କୁହନ୍ତୁ?
3: ସୁନ୍ଦର ଟପିକ ମାନେ ବହୁତ ସୁନ୍ଦର, ମାନେ ଏଇଟା ମୁଁ ଭୁଲି ଯାଇଥିଲି, ଆପଣ ମାନେ ରିକଲ କରେଇଦେଲେ।
1: ଆଜ୍ଞା କୁହନ୍ତୁ।

0: ମାନେ ମୁଁ କହୁଛି ଏଇଟା ସ୍କୁଲରେ ସ୍କୁଲରେ ପଢିଥିଲା ବେଳେ ଗୋଟେ ଆମେ ଜିତିଲୁ ମାନେ ମୁଁ କ୍ୟାପ୍ଟେନ ହେଇକି ଜିତିଲୁ କ୍ରିକେଟ ମ୍ୟାଚ ଥିଲା ଜିତିଲୁ କପ୍ ମିଳିଥିଲା ବୁଝିଲେ କି କପ୍ଟା ଆଣିକି ଘରେ ଦେଖେଇଲି ଘରେ ସେଥିପାଇଁ ଆଉ ମାଡ଼ ବାଜିଲାନି ବଞ୍ଚିଗଲି ହେଲା ସେ ସାତ ଦିନ ପରେ ସେ କପ୍ ନେଇଗଲେ
1: ତ ଏଇ ଯୋଉ ନେତୃତ୍ୱ ନବା କ୍ୟାପ୍ଟେନସିପ ହଉ ମନିଟରିଂ ହଉ ଏଇଟା କେମିତି କଣ ଗୋଟେ ଅନୁଭୂତି ଥାଏ ସମସ୍ତଙ୍କୁ ତ ସୁଯୋଗ ମିଳେନି
0: ଅନୁଭୂତି ବଡ ପିଲାଙ୍କୁ ଶିଖିବା ମାନେ ଆମର ସେ ଯୋଉ ପାରାମାଉଣ୍ଟ ଟିମ୍ ଯୋଉ ଥାଏ ବିଜିନ କଲେଜ ପାଖରେ ସେଠି ଆମେ ଯାଇକି ଖେଳ ବସୁ ତାଙ୍କ ସାଙ୍ଗରେ ବସା ବୁଟା କରୁଛୁ ଦେଖୁଛୁ ଦେଖିକି ସେ ଯୋଉ ଆଇଡିଆ ଆସେ ନା
1: କିଛି ଖଟା ମିଠା ଅନୁଭୂତି
0: ଖଟା ମିଠା ଆଉ ଗୋଟେ କହୁଛି କଲେଜ ବେଳେ ଆଉ ଥରେ ଆମେ କେମିତି ଖେଳିଲୁ ମାନେ ଗୋଟେ ଦଳକୁ ମାନେ ଆମେ ସବୁ ବ୍ୟାଟ୍ ବଲ୍ ସବୁ ଖେଳିଲୁ ସେ ଯୋଉ ଟିମ୍ ଯୋଉ ଆସିଥିଲେ ତାଙ୍କ ପାଖରେ କିଛି ନଥିଲା ମାନେ ନା ବଲ୍ ଅଛି ନା ବ୍ୟାଟ୍ ଅଛି ତାହେଲେ ଆମେ ଖେଳିବୁ ତମ ସହିତ ବୋଲେ ଆଉ ଠିକ୍ ଅଛି ଆସ ସେଥିରେ ବି ଆମେ ହାରିବୁ
1: ଯାହା ଆଜି ଆମ ସହିତ ଯୋଡି ହେଇ ନିଜର ମତ ସେୟାର କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
0: ଆଉ ଗୋଟେ ପଏଣ୍ଟ କହୁଛି
1: କୁହନ୍ତୁ
0: ଆଉ ସ୍କୁଲରେ ପଢୁଥିଲା ବେଳେ ଏନ୍ସିସି ନେଲା ବେଳେ ଯୋଉ କମାଣ୍ଡର ହୁଅନ୍ତିନି ଫାଷ୍ଟ ଛିଡ଼ା ହବ ଯୋଉ ରାଇଟ୍ ଡାଇନେମୋର ଯୋଉ କହନ୍ତି ସେଥିରେ ଏଇଥିଲି ଆମ ସ୍କୁଲରେ ଏନ୍ସିସିରେ ଭାଗ ନେଇଥିଲେ ସେ ସ୍କୁଲରେ ଯୋଉ ଅଗଷ୍ଟ 15 ଜାନୁଆରୀ 26 ମାନେ ସେଇଟା ଇଏ ହେଇଥିଲି ଫାଷ୍ଟ ଲିଡର ହେଲା
1: ବହୁତ ବହୁତ ଧନ୍ୟବାଦ ଆଜି ଆମ ସହିତ ଭାଗ ନେଇ ନିଜ ମତ ସେୟାର କରିଥିବାରୁ ରହୁଛି ଆଜ୍ଞା ନମସ୍କାର ବନ୍ଧୁ ଶୁଣୁଥିଲେ କୃପା ସିନ୍ଧୁ କବି କହୁଥିଲେ ଭୁବନେଶ୍ୱରରୁ ପ୍ରତ୍ୟେକ ମୁହୂର୍ତ୍ତରେ ନେତୃତ୍ୱ ନେବାର ଗୋଟେ ସ୍ୱତନ୍ତ୍ର କଳା ସେ କଳାକୁ ଆୟତ୍ତ କରିଥାଏ ଯେ ସେ ନିଶ୍ଚିତ ଭାବେ ସଫଳ ହୋଇଥାଏ ତ ଏମିତି କଥା ହେବା ଆପଣଙ୍କ ଫୋନ୍ କଲ୍କୁ ଅପେକ୍ଷା କରିବା ହେଲେ ତା ପୂର୍ବରୁ ନିଜ ଆଉ ଏକ ମ୍ୟୁଜିକାଲ୍ ବ୍ରେକ୍

0: ହଁ ବନ୍ଧୁ, ନେତୃତ୍ୱ ବି ଗୋଟେ ଦୋସ୍ତ ବା ବନ୍ଧୁତ୍ୱର କାର୍ଯ୍ୟ, କାରଣ ବନ୍ଧୁମାନଙ୍କ ଭିତରେ ସାଙ୍ଗମାନଙ୍କ ଭିତରେ ନେତୃତ୍ୱ ନେବା, ଅନ୍ୟମାନଙ୍କ ପାଇଁ ସହଯୋଗ କରିବା, ଅନ୍ୟମାନଙ୍କୁ ନେଇ ଗୋଟେ ଟିମ୍ ସ୍ପିରିଟ୍ରେ କାମ କରିବା, ଏ ହେଉଛି ଏଇ ନେତୃତ୍ୱ ନେବାର କଳା। ସେ ନେତୃତ୍ୱ ନେବାର କଳା ଆମକୁ ଅନେକ ସମୟରେ ଅନେକ ସ୍ଥାନରେ ମିଳିଛି, ସ୍କୁଲ ଜୀବନରୁ ଆରମ୍ଭ କରି ଖେଳରୁ ଆରମ୍ଭ କରି ତା ଧୀରେ ଧୀରେ ଆଗକୁ ବଢ଼ିଛି। ଦଳର ସମସ୍ତଙ୍କୁ ନେଇ ଖେଳିବା ଆଉ ନିଜ ଦଳକୁ ଜିତେଇବାରେ ଗୋଟେ କ୍ୟାପ୍ଟେନ୍ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥାଏ। ଆଉ ନେତୃତ୍ୱ ନେବାର କଳାଟା ବିଶେଷ ପ୍ରକଟିତ ହୋଇଥାଏ କଲେଜ ଜୀବନରେ, ଯେଉଁଠି ଛାତ୍ର ପ୍ରତିନିଧି ବାଛିବାର ସୁଯୋଗ ମିଳିଥିଲା। ପୁଣି ଛାତ୍ରମାନଙ୍କୁ ନେତୃତ୍ୱ ଦେଇ ନିଜ ସମସ୍ୟା କଲେଜ କର୍ତ୍ତୃପକ୍ଷଙ୍କ ପାଖରେ ଉଠାଇବାର ଏଇ ଯେଉଁ କଳାର ଅଧିକାର ହିଁ ସୁଯୋଗ ପାଉଥିଲେ। ଏହି କଲେଜ ନେତୃତ୍ୱ ହିଁ ଅନେକଙ୍କୁ ଆଗାମୀ ଦିନରେ ରାଜନୀତିରେ ପ୍ରବେଶ କରିବାର ସୁଯୋଗ ଦେଇଛି। କଲେଜ ନେତୃତ୍ୱ ନେଉଥିବା ବେଳେ ଅନେକ ଅତୀତର ଛାତ୍ରନେତା ଆଗାମୀ ଦିନରେ ଦେଶର ବା ରାଜ୍ୟର ବଡ଼ ବଡ଼ ରାଜନେତା ହୋଇପାରିଛନ୍ତି। ତେଣୁ ବନ୍ଧୁ, ସେ ଖେଳର କ୍ୟାପ୍ଟେନ୍ ହେଉ ଅବା କଲେଜ ଜୀବନ ଛାତ୍ର ପ୍ରତିନିଧି, ଆପଣ କେବେ ନିଜ ସାଙ୍ଗସାଥୀଙ୍କ ପାଇଁ ଏମିତି ନେତୃତ୍ୱରେ ନେଇଛନ୍ତି କି? କ'ଣ ରହିଛି ତାର ଖଟା ମିଠା ଅନୁଭୂତି? କଲ୍ କରନ୍ତୁ ଆମକୁ ଆଉ ଆପଣଙ୍କର ମତ ଆମ ସହିତ ସେୟାର କରନ୍ତୁ। ଆମ ନମ୍ବର ହେଲା 0671230353। ଜଣାନ୍ତୁ ଆପଣଙ୍କ ମତାମତ ଏଇ ନମ୍ବରରେ। ବର୍ତ୍ତମାନ ଆମ ପାଖରେ ଜଣେ କଲର ଅଛନ୍ତି, ଦେଖିବା ସେ କ'ଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ନମସ୍କାର, ମୁଁ ଗୀତାଞ୍ଜଳି ମହାପାତ୍ର ଫ୍ରମ୍ ଜଗତସିଂହପୁର।
0: ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି, କ'ଣ କହିବେ ଟପିକ ସମ୍ପର୍କରେ?
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଭଲ ଟପିକ ରଖିଛନ୍ତି। ପ୍ରକୃତରେ ନେତୃତ୍ୱ ନବା ଗୋଟେ କଳା। ସେ ଆମେ ଯଦି ବହୁତ ପାଠ ପଢ଼ିଥିବୁ, ଆମର ଚାରିଆଡେ ଟିକେ ନାଁ ଥିବ, ତଥାପି ଆମେ ନେତୃତ୍ୱ ନବାରେ ଯଦି ସଫଳ ହେଇପାରୁ, ନେତୃତ୍ୱଟା ସମସ୍ତେ ନେଇପାରନ୍ତିନି। ଯେକୌଣସି ସଂସ୍ଥା ହଉ, ଯଦି ନେତୃତ୍ୱଟା ଭଲ ହବ ତାହେଲେ ସେ ସଂସ୍ଥା ବଢି ବଢି ଚାଲିବ। ଆଉ ଯଦି ନେତୃତ୍ୱଟା ସେ ଭଲ ନେତୃତ୍ୱ ନେଇପାରିବେନି, ସେ ସଂସ୍ଥାଟି ଯୋଉ ସେ ମନିଟର ସେ କମି କମି ଚାଲିବ। ଦେଖନ୍ତୁ, ଆମର ଯୋଉ କ୍ରିକେଟ ଖେଳ ହଉଥିଲା ଥରେ ଭାରତ ପାକିସ୍ତାନ, କିଏ କ୍ୟାପ୍ଟେନ୍ ଥିଲେ ମୋର ମନେ ନାହିଁ। ଶହୀଦ ଅନୱର ଯେତେବେଳେ 100 ଅନେକତ କଲେ, ଆମ ରାହୁଲ ଦ୍ରାବିଡ଼ ବୋଲିଂ କରନ୍ତିନି, ଚାଲାକ କରି ବୋଧେ ଧୋନି ଥିଲେ, ଚାଲାକ କରି ରାହୁଲ ଦ୍ରାବିଡ଼ଙ୍କୁ ଦେଇଦେଲେ ବୋଲିଂ, 100 ଅନେକତ ତାଙ୍କୁ ଆଉଟ୍ କଲି। ତେଣୁ ଯିଏ ନେତୃତ୍ୱ ନବ ସେ ଚାଲାକ ଥିବା ଦରକାର ସମସ୍ତଙ୍କ ସହିତ। ଆଜିକାଲି ଦୁନିଆ ତ କାହାର ମନ
0: ଠିକ ସମୟରେ ନିର୍ଣ୍ଣୟ ନେଇପାରୁଥିବ, କଣ କରିବା ଉଚିତ କଣ ନ କରିବା ଉଚିତ,
1: କୋଉ ସମୟରେ କି ନିର୍ଣ୍ଣୟଟା ନବ ସେଇଟା ତାଙ୍କୁ ସେ କଳାଟା ତାଙ୍କ ପାଖରେ ଥିବା ଦରକାର। ଆମେ ତେନ୍ଦୁଲକର ଭଲ କ୍ରିକେଟିୟର ହେଇପାରନ୍ତି, ୱାର୍ଲଡ ସାରା ବିଶ୍ୱରେ ସେ ଫେମସ, କିନ୍ତୁ ନେତୃତ୍ୱ ନବାରେ ତେନ୍ଦୁଲକର ବିଫଳ।
0: ସେ ଯେତେଥର କ୍ୟାପ୍ଟେନସିପ୍ କରିଛନ୍ତି ପରବର୍ତ୍ତୀ ସମୟରେ ସେ ଛାଡି ଦେଇଛନ୍ତି ମଧ୍ୟ କ୍ୟାପ୍ଟେନସିପ୍କୁ,
1: ନିଜେ ଛାଡିଦେଲେ, ତାଙ୍କ କେତେ ମହାନତା। ଜଣେ ଜଣେ ଥାନ୍ତି ତାଙ୍କୁ ନେତୃତ୍ୱ ଯଚା ହୁଏ ସେମାନେ ନିଅନ୍ତିନି, କିନ୍ତୁ ଜଣେ ଜଣେ ଥାନ୍ତି ଆମେ ନେତୃତ୍ୱ ନବୁ। ମୁଁ ଜାଣିଛି ମୁଁ ନେତୃତ୍ୱ ନେଇ ଠିକ କରିପାରିବିନି, ତେଣୁ ମୁଁ ମନା କରିଦେ, ମତେ ଯିଏ ଦବ ବି କାରଣ ମୁଁ ଟିକେ କଥାରେ ରାଗିଯାଏ, ତା ସହିତ ମିଶି ପାରେନି।
0: ରାଗିଲେ କେବେ ନେତୃତ୍ୱ ନେଇ ହବନି,
1: ରାଗ ଇଗୋ ଏଗୁଡା ଯଦି ଥିବ ଆପଣ ନେତୃତ୍ୱ କେବେ ବି
0: ନେଇପାରିବେନି। ସବୁବେଳେ ଶାନ୍ତ ସବୁବେଳେ ଶାନ୍ତ ସରଳ ରହିବା ଦରକାର, ଅନ୍ୟକୁ ବୁଝେଇ ପାରୁଥିବା ଦରକାର, ନିର୍ଣ୍ଣୟ ନେଇ ପାରୁଥିବା ଦରକାର।
1: ବହୁତ
0: ବହୁତ ଧନ୍ୟବାଦ ଆଜ୍ଞା। ନାଇଁ ନାଇଁ ନାଇଁ, ଜମା ନୁହେଁ, ଠିକ ଅଛି। ଆଜି ଆମ ସହିତ ଯୋଡ଼ି ହେଇକି ନିଜ ମତ ସେୟାର କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ,
1: ରହୁଛି
0: ନମସ୍କାର। ତ ବନ୍ଧୁ, ଶୁଣୁଥିଲେ ପ୍ରକୃତରେ ନେତୃତ୍ୱ ନେବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ଯେଉଁମାନେ ନେତୃତ୍ୱ ନିଅନ୍ତି ସେମାନେ ଠିକ ସମୟରେ ନିର୍ଣ୍ଣୟ ନିଅନ୍ତି, ନିଜ ଦଳକୁ ବା ନିଜ ଯୋଉ ସଂସ୍ଥା ବା ଯୋଉ ଜାଗା ହଉ, ସେ ସ୍କୁଲ ହଉ, କଲେଜ ହଉ, ନିଜ ଗ୍ରୁପଟେ ହଉ, ଯୋଉ ଗ୍ରୁପର ଆପଣ ନେତୃତ୍ୱ ନେଉଛନ୍ତି, ସାଙ୍ଗସାଥୀଙ୍କ ହଉ ବା କ୍ଲବରେ ହଉ, ତ ଠିକ ସମୟରେ ନିଷ୍ପତ୍ତି ନେବେ, ସମସ୍ତଙ୍କ ମନ ନେଇ ଚଳିବାକୁ ପଡ଼ିବ, ସମସ୍ତଙ୍କୁ ସାଙ୍ଗରେ ନେଇ ଚଳିବାକୁ ପଡ଼ିବ, ତାହେଲେ ଯାଇ ଆମେ ଯୋଉ କାର୍ଯ୍ୟରେ

0: ଦେଇଥିବା ନିଶ୍ଚିତ ଭାବେ ସଫଳ ହୋଇପାରିବା। ବିଶେଷ କରି ଗ୍ରାମାଞ୍ଚଳରେ ଯେତେବେଳେ କୌଣସି କ୍ଲବ ମାଧ୍ୟମରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି, ସେଠୁ ଅନେକ ସଭାପତି ଉପସଭାପତି ଏଭଳି କର୍ମକର୍ତ୍ତା ଚୟନ ହୁଅନ୍ତି, ଯେଉଁ ନେତୃତ୍ୱ ନେବାର ଯେଉଁମାନେ ଶୀର୍ଷରେ ରହିଲେ ସେମାନେ ଯଦି ଠିକ୍ ନିଷ୍ପତ୍ତି ନ ନେବେ, ଠିକ୍ ଭାବେ କୌଣସି କାର୍ଯ୍ୟକ୍ରମ କରିବାକୁ ପଦକ୍ଷେପ ନ ନେବେ, ତାହେଲେ ବେଳେବେଳେ ବିଫଳ ହୁଅନ୍ତି। ତେଣୁ ନେତୃତ୍ୱ ହିଁ ସବୁବେଳେ ସଫଳତା ଆଡ଼କୁ ଟାଣି ନେଇଥାଏ ଓ ସମସ୍ତଙ୍କୁ ମନ ନେଇ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବାରେ ସହଯୋଗ କରିଥାଏ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ବାସନ୍ତବାବୁ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ କୁହନ୍ତୁ।
1: ଭାଇ ମୁଁ ଖାଲି 4 ବର୍ଷ ଥିଲି, ପ୍ରଥମରୁ ଚତୁର୍ଥ ଯାଏ ଖାଲି ମନିଟର ଥିଲି।
0: କିନ୍ତୁ
1: ମୁଁ ସବୁତକ ଦାୟିତ୍ୱ ଭଲରେ ତୁଲେଇଥିଲି, କାହିଁକି ନା ଖାତା ଅଚନା ଖାତା ସବୁ ମାନେ ହସ୍ତାକ୍ଷର ଖାତା ସବୁ ଖାତା ମାନେ ତାଙ୍କର ଅର୍ଡର କରି ନେଇକି ରଖିବା, ସାର୍ଙ୍କ ପାଇଁ ପାଣି ବୋତଲ ଆଣିକି ରଖିବା ସବୁ କରିଥିଲି। କିନ୍ତୁ ଯେତେବେଳେ ସାର୍ ଯିବେ ହାରି ଜଗେଇକି ମୋତେ ଯିବେ, ମୁଁ ଠିଆ ହେବି ଆଉ ପିଲାମାନଙ୍କୁ ସମସ୍ତଙ୍କ ପାଟିରେ ଆଙ୍ଗୁଠି ଦିଅ। କିନ୍ତୁ ମୋ ସାଙ୍ଗମାନେ ଝିଅମାନେ କହିବେ ତୁ ମାନେ ଆଙ୍ଗୁଠି ଯଦି କଥା ହବ ତା ନାଁ ଲେଖା ଗଳପଟରେ। ମୁଁ କିନ୍ତୁ ଭାଇ ତାଙ୍କ ନାଁ ଲେଖେନି, ମୁଁ ତ ସାରିଥାନ୍ତି ତୁ ଆମ ନାଁ ଲେଖେ ନା, କିନ୍ତୁ ପୁଅ ପିଲାମାନଙ୍କ ନାଁ ଲେଖିବି। ପୁଅ ପିଲାମାନଙ୍କ ନାଁ ଲେଖିବା କଥା ତମେ କଣ ଝିଅ ପିଲା କେହି କଥା ହଉନାହାନ୍ତି, ଲାଷ୍ଟ ତମକୁ ଝଗଡା କରିବେ କହିଲେ ଝିଅ ପିଲାମାନେ ତ କେହି କଥା ହଉନାହାନ୍ତି, ମୁଁ କେମିତି କରିବି? ଭାଇ ମୁଁ ବହୁତ କାମ ମାନେ ବହୁତ ତୁଲେଇଥିଲି, କିନ୍ତୁ ଚେକିଂ କରୁଥିଲି ଝିଅ ପିଲାଙ୍କ ନାଁ ମୁଁ ଲେଖିନଥିଲି।
0: ନେତୃତ୍ୱ ଜିନିଷ ସେ ବେଳେବେଳେ ମାନେ ଅନ୍ୟର ଭୁଲଟାକୁ ମଧ୍ୟ ସୁଧାରିବା ପାଇଁ ବେଳେବେଳେ ନିଜ ପକ୍ଷକୁ ମଧ୍ୟ ନିଆଯାଏ, ତାକୁ ଦଣ୍ଡ ତ ଦିଆଯିବା ଉଚିତ, କିନ୍ତୁ ଦଣ୍ଡ ଯଦି କଠିନ ନ ହଉ ସେଥିପାଇଁ ନେତୃତ୍ୱ ଯିଏ ନିଏ ସେ ହିଁ ଆଗକୁ ଆସେ ନିଜ ସାଙ୍ଗସାଥୀକୁ ବଞ୍ଚାଇବା ପାଇଁ।
1: ବହୁତ ମାନେ ବହୁତ ଇଏରେ ମୁଁ ତୁଲେ ସବୁ କାମରେ ମୁଁ ବହୁତ ଫାଷ୍ଟ ଆଗରେ ଥିଲି, ଲାଷ୍ଟକୁ ଆଉ ଜଣେ ପୁଅ ପିଲା ମୋର ଦୁର୍ଗା ବୋଲି ତାଙ୍କ ନାଁ ତାଙ୍କ କ୍ଲାସମେଟ୍, ଲାଷ୍ଟକୁ ମୁଁ ଆଉ ମନା କଲି, ମୁଁ କହିଲି ନା ମୁଁ ପାରିବିନି ଏଗୁଡାକ ମାନେ ଏତେ ଝଗଡା ଭିତରେ ମୁଁ କହିଲି ନା, ଲାଷ୍ଟକୁ ମୁଁ ଛାଡ଼ିଲି ଦୁର୍ଗା ମୋର ମୋ ସାଙ୍ଗ ଦୁର୍ଗା ରହିଲେ, ତାପରେ ସିଏ ପଞ୍ଚମ କ୍ଲାସ ରେ ରହିଥିଲା। କିନ୍ତୁ ଏଇଟା ଦାୟିତ୍ୱ ନେବା ଭାଇ ବହୁତ ଗୋଟେ କଷ୍ଟ, କାହିଁକି ନା ସବୁ ପିଲା ସବୁ ପିଲା ସମାନ ରହନ୍ତି ନା, କିନ୍ତୁ ସମସ୍ତେ ବି ଭଲ ମନ୍ଦ ବୁଝିବା ଦରକାର, କିଏ କୋଉଠିକି ଗଲା ତାଙ୍କ କଥା ବି ବୁଝିବା ଦରକାର, ମିଛ କହିକି ପିଲାମାନେ ପଳାନ୍ତି ଯାଇକି ଗାଈ ନାଳରେ ବସନ୍ତି, ତାଙ୍କ ମାନଙ୍କୁ ମାନେ ସବୁ ମାନେ ବୁଝିବା ବହୁତ କଷ୍ଟ ଏଇଟା।
0: ଯାହା ଆଜି ଆମ ସହିତ ଯୋଡ଼ି ହେଇକି ନିଜ ମତ ସେୟାର କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ରଖୁଛି। ବନ୍ଧୁ ଶୁଣୁଥିଲେ ପ୍ରକୃତରେ ନେତୃତ୍ୱ ନେବା ଏତେ ସହଜ କଥା ନୁହେଁ, ସେ କଳା ଆୟତ୍ତ କରିବା ଆଉ ସମସ୍ତଙ୍କୁ ବୁଝେଇ ସୁଝେଇ ଆଗକୁ ନେବା ହିଁ ପ୍ରକୃତ ନେତୃତ୍ୱର ଲକ୍ଷଣ। ତ ଆପଣ କଣ କହିବେ, ନେତୃତ୍ୱର ଲକ୍ଷଣ କଣ ହେବା ଦରକାର, ନେତୃତ୍ୱ ନେବାରେ କଣ ରହିବା ଦରକାର ନିଜ ଭିତରେ ଗୁଣ? ତ ପରବର୍ତ୍ତୀ କଲର କିଏ ଅଛନ୍ତି, ଦେଖିବା ସେ କଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ନମସ୍କାର ଜୟଦେବ ଭାଇ।
0: ନମସ୍କାର ଭାଇ, କୁହନ୍ତୁ।
2: ମୁଁ ସମୀର ପଣ୍ଡା କହୁଛି, ତେଲେଙ୍ଗା ପିଣ୍ଠ କଟକରୁ
0: ସ୍ୱାଗତ କରୁଛି କାର୍ଯ୍ୟକ୍ରମକୁ। ସମୀର ଭାଇ
2: ବହୁତ ବହୁତ ଧନ୍ୟବାଦ,
0: କୁହନ୍ତୁ ଟପିକ ସମ୍ପର୍କରେ କଣ କହିବେ ଆଜି?
2: ଲିଡରସିପ୍ ଇଜ୍ ଏ ରେସ୍ପନ୍ସିବିଲିଟି। ନେତୃତ୍ୱ ନେବା ଏକ ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତିକୁ ହିଁ ଯାହାକୁ କୁହାଯାଏ ନେତୃତ୍ୱ ଦେବା ଆବଶ୍ୟକ, ଏବଂ ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତି ନେତୃତ୍ୱ ନେବା ଆବଶ୍ୟକ। ସିଏ ସ୍କୁଲର ମନିଟର ହେଉ ଅଥବା ରାଜନୈତିକ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦିତ କରୁଥିବା ବ୍ୟକ୍ତି ହୁଅନ୍ତୁ, ବା ବିଭିନ୍ନ ସାମାଜିକ ସଂଗଠନ ହେଉ କିମ୍ବା ଆମର ସାମାଜିକ ଉତ୍ତରଦାୟିତ୍ୱ ତୁଲାଇବା ପାଇଁ, ଯେମିତି ଗାଁ ମାନଙ୍କରେ କ୍ଲବ ହେଇଛି, ଗାଁ ମାନଙ୍କରେ ଗ୍ରାମ କମିଟି ହେଇଛି, କିମ୍ବା ଅନ୍ୟାନ୍ୟ ଭିନ୍ନ ଭିନ୍ନ ସ୍ଥାନରେ ଗୋଟେ ସେଣ୍ଟ୍ରାଲାଇଜ୍ କରାଯାଇଛି, ସଭାପତି ଅଛନ୍ତି, ସମ୍ପାଦକ ଅଛନ୍ତି, ବା ଭିନ୍ନ ଭିନ୍ନ କର୍ମକର୍ତ୍ତା ଅଛନ୍ତି। ତ ସେ ଜାଗାରେ କଣ ହୁଏ, ଦକ୍ଷତା ଦେଖି, କେବଳ ଦକ୍ଷତା ନୁହଁ, ଉପଯୁକ୍ତ ଲୋକ ମାନେ ପରସ୍ପର ଭିତରେ ସାମଞ୍ଜସ୍ୟ ରଖି ସମନ୍ୱୟ ରଖି ଅନୁଷ୍ଠାନଟିକୁ ଗ୍ରାମଟିକୁ ବା ଆମ ଦେଶର ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟର ପ୍ରତ୍ୟେକ କ୍ଷେତ୍ରରେ ଯିଏ ତ୍ୱରିତ ପଦକ୍ଷେପ ନେଇପାରୁଥିବେ, ତୁରନ୍ତ ନିଷ୍ପତ୍ତି ନେଇପାରୁଥିବେ, ଦୂରଦୃଷ୍ଟି ସମ୍ପନ୍ନ କଥାର ମାନେ ଫଇସଲା କରିପାରୁଥିବେ, ସେଭଳି ବ୍ୟକ୍ତିତ୍ୱ ମାନେ ନେତୃତ୍ୱ ନେବା ଆବଶ୍ୟକ। ଆଉ ନିଜ କଥା ମୁଁ କଣ ଆପଣ ପଚାରୁଛନ୍ତି, ନିଜେ କେବେ ନେଇଛନ୍ତି ନିଜ ଡେଙ୍ଗୁରେ ଆଜ୍ଞା ମୁହଁରେ କଣ ଫୁଟେଇବି? ମୁଁ ବି ଏବେ ବି ପିଲାଦିନେ ସ୍କୁଲରେ ମନିଟର ଥିଲି, ଏବେ ମଧ୍ୟ ଆମ ଗ୍ରାମ କମିଟିର ସମସ୍ତଙ୍କ ସହମତି କ୍ରମେ, ସମସ୍ତଙ୍କର ମାନେ ସୁଚିନ୍ତିତ ମତାମତ କ୍ରମେ ଆଜକୁ ଦୀର୍ଘ 14 ବର୍ଷ ହେଇଗଲା ମୁଁ ମଧ୍ୟ ଆମ ଗ୍ରାମ କମିଟିର ଏକ ପଦରେ ଅଧିଷ୍ଠିତ ଅଛି।
0: ଖୁବ ସୁନ୍ଦର ନେତୃତ୍ୱ ବି ନେଉଛନ୍ତି,
2: ସେ କଥା ମୋ ଗାଁର ଲୋକମାନେ କହିବି।

0: ସେ କଥା ମୋ ଭାଇମାନେ କହିବେ ମୁଁ କେମିତି ମୋ ନିଜ ମୁହଁରେ ନିଜ କଥା ନିଜ ଡେଙ୍ଗୁଡା କେମିତି ନିଜ ମୁହଁରେ ବଜେଇବି
1: ନା ସେ ସଫଳତା ଆମେ ଶୁଣିଛୁ ନିଶ୍ଚିନ୍ତ ଭାବେ ସମୀର ଭାଇ ସୁନ୍ଦର ନେତୃତ୍ୱ ନେଉଛନ୍ତି ସେଥିପାଇଁ ତାଙ୍କ ଅନୁଷ୍ଠାନକୁ ମଧ୍ୟ ବହୁତ ଆଗକୁ ନେଇପାରିଛନ୍ତି ବହୁତ ବହୁତ ଧନ୍ୟବାଦ ଆଜି ଆମ ସହିତ ଯୋଡ଼ି ହେଲେ ଆପଣଙ୍କ ସୁନ୍ଦର କଥା ମଧ୍ୟ କହିଲେ ବହୁତ ବଢ଼ିଆ କଥା କହିଲେ ଗୋଟେ ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତି ନେତୃତ୍ୱ ନେଇଥାନ୍ତି ଆଉ ସେଇ ଦାୟିତ୍ୱକୁ
0: ଦେଖନ୍ତୁ କୁହନ୍ତି ସୁନାରେ ଖାଦ ନ ହେଲେ ଗହଣା ଗଢି ହୁଏନି
1: ଆଜ୍ଞା
0: ଏବଂ ପ୍ରତ୍ୟେକ କ୍ଷେତ୍ରରେ ଆମର ଦେଖନ୍ତୁ ବିଶ୍ୱ ସ୍ତରରେ ମଧ୍ୟ କୂଟନୈତିକ ସମ୍ପର୍କ ରକ୍ଷା କରାଯାଏ ତାର ମାନେ ନୁହଁ କୂଟନୀତି ଏତେ ହେଇଯିବ ଆଜ୍ଞା ଯୋଉଟା ବିଧି ବିଧାନ ସମ୍ବିଧାନ ବାହାରକୁ ଚାଲିଯିବ ଏବଂ ସେ କୂଟନୀତିର ମାନେ ହଳାହଳ ବିଷୟ ଯଦି ମାତ୍ରାଧିକ ହେଇଯିବ ତାହେଲେ ସେ ଅନୁଷ୍ଠାନ ହେଉ ସେ ପରିବାର ହେଉ ସେ ଗ୍ରାମ ହେଉ ପ୍ରତ୍ୟେକ କ୍ଷେତ୍ରରେ ହଳାହଳ ବିଷ ଚହଟି ଯିବ ତେଣୁ ନେତୃତ୍ୱ ନେବା ସହିତ ଗୋଟେ ସୁନ୍ଦର ସମନ୍ୱୟ ରଖିବା ଦରକାର ତାର ମାନେ ନୁହଁ ମୋ ନେତୃତ୍ୱ ମତେ ଆଜ୍ଞା ମୋ ନେତୃତ୍ୱ କେମିତି ନେଲି ମତେ 100 ଲୋକ 1000 ଲୋକ 5000 ଲୋକ ବାଛିଛନ୍ତି ତାଙ୍କ ଦ୍ଵାରା ମୁଁ ମନୋନୀତ ହୋଇଛି ଆଉ ଯଦି ମୁଁ ମନମାନି କରିବି ମୁଁ ମୋର ଅହଙ୍କାର ସାବ୍ୟସ୍ତ କରିବି ତାହେଲେ ତାଙ୍କରି ଦ୍ଵାରା ତଡ଼ା ଖାଇବି ଏବଂ ତାଙ୍କରି ଦ୍ଵାରା ଅପମାନିତ ହେବି ତେଣୁ ନେତୃତ୍ୱ ନେବା ଗୋଟେ ରେସ୍ପନ୍ସିବିଲିଟି ଗୋଟେ ଦାୟିତ୍ୱ ତେଣୁ ତାକୁ ଯିଏ ହେଇଛି ତାକୁ ଯିଏ ବୁଝିଛି କେବେ ହେଲେ ସେଥିରୁ ସେ ବିରତ ହେବ ନାହିଁ କିମ୍ବା ଅନ୍ୟତ୍ର ହେବ ନାହିଁ
1: ବହୁତ ବହୁତ ଧନ୍ୟବାଦ ସମୀର ଭାଇ ଆମ ସହିତ ଯୋଡ଼ି ହେଇ ନିଜର ମତ ସେୟାର କରିଥିବାରୁ ବନ୍ଧୁ ଶୁଣୁଥିଲେ ପ୍ରକୃତରେ ନେତୃତ୍ୱ ନେବାର ଯୋଉ କାର୍ଯ୍ୟ ତାହା ସମସ୍ତଙ୍କ ଦେଇ ହୁଏନି ଆଉ ଯେଉଁମାନେ ନେତୃତ୍ୱ ନୁହନ୍ତି ସେମାନେ ମଧ୍ୟ ଉତ୍ତରଦାୟୀ ରୁହନ୍ତି ସାମାଜିକ ଉତ୍ତରଦାୟିତ୍ୱ ମଧ୍ୟ ସେମାନେ କରିଥାଏ ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି କଣ କହୁଛନ୍ତି ଆଜିର ଟପିକକୁ ନେଇ କିଏ କହୁଛନ୍ତି କୋଉଠୁ କହୁଛନ୍ତି ଉଷାଲତା ସାହୁ ଆପଣଙ୍କୁ କାର୍ଯ୍ୟକ୍ରମ ସ୍ୱାଗତ କରିଛି କଣ କହିବେ ଟପିକ ସମ୍ପର୍କରେ
2: ଆଉ ଯୋଉ କୁଦୁରୁକୁଣିରେ ବି ଏମିତି ମିନିମମ 40 ଘର ଓଷା କରୁଛନ୍ତି ମାସ ଯାକ ବର୍ଷ ଯାକ ଯୋଉ ପଇସା କଲେକ୍ସନ ହଉଛି ମୋ ପାଖରେ ତାର ସବୁ ହିସାବ ମୁଁ ଦିଏ
1: ସମସ୍ତଙ୍କ ମନ ନେଇକି ଚଳୁଛନ୍ତି କେବେ କେହି ଅସନ୍ତୁଷ୍ଟ ହେଉନାହାନ୍ତି
2: ନା କେବେ କେହି ହିସାବ ମାଗିବେନି ସେ ଜାଣିଛନ୍ତି ମୋର ପାଟିଏ ପାଟିଏ ସବୁ ହିସାବ କାଗଜ କଲମ ନ କଲେ ବି ମୁଁ ପାଟିରେ ସବୁ ହିସାବ
1: ଦେଇପାରିବି ସମସ୍ତଙ୍କର ମନ ନେଇ ଚଳିବା ହଉଛି ନେତୃତ୍ୱର ଗୋଟେ ବଡ଼ ଲକ୍ଷଣ ସେ ନେତୃତ୍ୱ ହିଁ ସମସ୍ତଙ୍କ ଭିତରେ ନଥାଏ ଯେଉଁମାନେ ଉତ୍ତରଦାୟିତ୍ୱ ନେଇ
2: ପାଠ ପଢା ଲୋକ ବି ଦାୟିତ୍ୱ ନେଇପାରିବନି କେବଳ ବୁଦ୍ଧି ଦରକାର
1: ସମସ୍ତଙ୍କ ବୁଦ୍ଧି ଆଉ ନିଜ ସ୍ୱଭାବରୁ ମଧ୍ୟ ସେଭଳି ରହିବା ଦରକାର ସମସ୍ତଙ୍କ ମାନୁଥିବା ଦରକାର ସମସ୍ତ ଆପଣଙ୍କ ଗୁଣ
2: ଶୁଣନ୍ତୁ ଆମ ସେଜିରେ ପ୍ରାୟ ପାଠ ପଢିଛନ୍ତି ସେ ସବୁବେଳେ ହିସାବ ଭୁଲ ଭାଲ କରିବେ ହେଲା ନ ପାରିଲାକୁ ମୁଁ କେତେବେଳେ କୁଆଡେ କଣ ଯାଇଥିବି ଭାରି କଣ କରିଥିବି
1: ବହୁତ ବଢିଆ କଥା କହିଲେ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆମ ସହିତ ଯୋଡ଼ି ହେଇ ନିଜ ମତ ସେୟାର କରିଥିବାରୁ ନମସ୍କାର ବନ୍ଧୁ ଶୁଣୁଥିଲେ ସେ SHG କ୍ଷେତ୍ରର ହଉ ବା ଯେକୌଣସି ଗ୍ରୁପଟେ ହଉ ମାନେ ସେଲ୍ଫ ହେଲ୍ପ ଗ୍ରୁପ ଯେକୌଣସି ଗ୍ରୁପର ଆପଣ ନେତୃତ୍ୱ ହିଁ ଗୋଟେ ସବୁଥିରେ ଗୋଟେ ନେତୃତ୍ୱ ଥାଏ ନେତୃତ୍ୱ ଏଇଭଳି ଲୋକ ଦିଆଯାଏ ଯିଏ ସାମାଜିକ ଉତ୍ତରଦାୟିତ୍ୱ ନିଭେଇ ପାରେ ସମସ୍ତଙ୍କୁ ମନ ନେଇ ଚଳିପାରେ ଆଉ ସମସ୍ତଙ୍କୁ ଠିକ ଭାବେ ନ୍ୟାୟ ଦେଇପାରେ ତାକୁ ହିଁ ନେତୃତ୍ୱ ମିଳେ ଆଉ ସେଇ ନେତୃତ୍ୱ ସମସ୍ତଙ୍କୁ ମିଳେନି ନେତୃତ୍ୱ ନେବା ଗୋଟେ ଜନ୍ମଗତ ଗୁଣ ନୁହେଁ ବରଂ ଏହା ହେଉଛି ଗୋଟେ କଳା ଯାହାକୁ ଅଭ୍ୟାସ କରାଯାଏ ସଚେତନତା ଆଉ ସହାନୁଭୂତି ଦ୍ୱାରା ବିକଶିତ କରାଯାଇଥାଏ ଜଣେ ସଫଳ ନେତା ଅନ୍ୟମାନଙ୍କୁ ପ୍ରଭାବିତ କରିବା ପରିବର୍ତ୍ତେ ସେମାନଙ୍କୁ ସାମୂହିକ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରେରଣା ଦେଇଥାଏ ନେତୃତ୍ୱ ନେବା ପାଇଁ ବିଶେଷ କରି ସହାନୁଭୂତି ଆଉ ବୁଝାମଣା ହେଉଛି ପ୍ରମୁଖ କଥା ନିଜ ସଦସ୍ୟଙ୍କ ସମସ୍ୟା ବୁଝିବା ସେମାନଙ୍କୁ ସମ୍ମାନ ଦେବା ଜଣେ ଭଲ ନେତୃତ୍ୱର ପ୍ରଥମ ଗୁଣ ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି କଣ କହୁଛନ୍ତି ଆଜିର ଟପିକକୁ ନେଇ କିଏ କହୁଛନ୍ତି କୋଉଠୁ କହୁଛନ୍ତି
3: ହ୍ୟାଲୋ ଭାଇ ନମସ୍କାର ଜୟ ଜଗନ୍ନାଥ
1: ଜୟ ଜଗନ୍ନାଥ କୁହନ୍ତୁ ଭାଇ
3: ଭାଇ ନେତୃତ୍ୱ କଥା ପଡିଛି ନେତୃତ୍ୱ କଲେ ଭାଇ ଦେଖ ଆମର ଦିଟା ଗ୍ରୁପ ଅଛି ଗୋଟେ ହଉଛି ଜଗନ୍ନାଥ ଗୁଣାକାର ସ୍ୱୟଂ ସମିତି ଗୋଟେ ହଉଛି ତ୍ରିନାଥ ଦେବ ସ୍ୱୟଂ ସହାୟକ ଗୁଣାକାର ସଂଘ ଏଇ ଦୁଇଟି ଯାକ ଗୋଟିଏ ଆମର ଚାଲିଛି 2000 ଆଉ ଗୋଟେ ଚାଲିଛି 2009 ଗୋଟିକରେ ମୁଁ ସଭାପତି ଅଛି ମୋତେ ଭାଇମାନେ ସଭାପତି ବାଛିଛନ୍ତି ଆଉ ଗୋଟିକରେ ମୁଁ ପରିଚାଳନା ଦାୟିତ୍ୱ ନେଇଛି ଆମର 2000 ମସ୍କାର ଯୋଉଠି ହେଇଛି

0: ସେଟା ଆଜି ପର୍ଯ୍ୟନ୍ତ ଏମିତି ଚାଲିଛି ମାନେ କୌଣସି ବିଶୃଙ୍ଖଳା ଆଜି ପର୍ଯ୍ୟନ୍ତ ନାହିଁ ପ୍ରାୟ 2000 ମସିହାଠୁ ଜାଣିକି କରୋନାଠୁ ଆମର ବନ୍ଦ ହେଇଛି ବୋଲେ ବୁଲିଯିବା ନହେଲେ 2000 ମସିହାକୁ ପ୍ରତ୍ୟେକ ବର୍ଷ ଆମେ ବୁଲିଯିବୁ ଆମ ଭିତରେ ବୋଲେ ବହୁତ ଶାନ୍ତି ଶୃଙ୍ଖଳା ଅଛି ଏମିତିକି ଆମେ ଗ୍ରାମର କାମ କରୁ ଗ୍ରାମର ସଫା ବି କରୁ ପୋଖରୀ ସଫା କରୁ ଗଛ ବି ଲଗାଉ ଏମିତି ହେଇକି ଆଜି ଯାଏ ପ୍ରଭୁଙ୍କ ଦୟାରୁ ଚାଲିଛି ଆଉ ଗୋଟେ ଗ୍ରୁପ ହେଲା କଣ ଜଗନ୍ନାଥଙ୍କ ଗ୍ରୁପ ସେଇଠି ଆମର ସେମିତି ଖାଲି ବୁଣାକାର ହିସାବରେ ଆମର ଚାଲିଛି ପ୍ରତ୍ୟେକ ଦିନ ପ୍ରତ୍ୟେକ ମାସରେ ଆମେ ପଇସା ସଞ୍ଚୟ କରିବୁ ସେଥିରୁ ପଇସା ନେଇକି କିଛି କାମ ଦାମ କରିବୁ ତେଣୁ ଏମିତି ଧାରଣାରେ ଆମର ଚାଲିଛି ସଦାବେଳେ କୌଣସି ବିଶୃଙ୍ଖଳା ନାହିଁ ସମଗ୍ର ସହଯୋଗ ରହିଛି ଆମର ବି ସଭାପତି ଅଛନ୍ତି ବୋଲେ ସଭାପତି 11 ତାରିଖ ଗୋଟେ ସଂଘ ହେଇଥିଲା 11 ତାରିଖ ଜଗନ୍ନାଥ ସମିତି ସେଥିରେ ଅଛି ସଭାପତି ମୁଁ ଆମର ଟିକେଟ୍ ଅଛନ୍ତି ଚୈତନ୍ୟ ଚାନ୍ଦ ବୋଲେ ଆମେ 11 ଜଣକୁ ନେଇକି କରିଛୁ ଗୋଟେ ସମିତି ବୋଲେ ଆଜି ବହୁତ ବଢିଆରେ ଚାଲିଛି ତା ଭିତରେ କିଛି ଅସୁବିଧା ନାହିଁ ଭାଇଙ୍କି ପଚାରିବାରେ ଭାଇ ଫୋନ୍ କରୁଛନ୍ତି
1: ନେତୃତ୍ୱ ମାନେ ଏଇ ଯୋଉ ଗ୍ରୁପ ରେ ହଉ ବା ଇଏ ହଉ ନେତୃତ୍ୱ ନବା ପାଇଁ ପ୍ରକୃତ କଣ ଗୁଣ ରହିବା ଦରକାର
0: ନିହାତି ଶାନ୍ତି ଶୃଙ୍ଖଳା ରହିବା ଦରକାର ଟିକେ ଜ୍ଞାନ ଥିବା ଦରକାର 5 ଜଣଙ୍କୁ ବୁଝେଇ ପାରିବା ଦରକାର 5 ଭାଇଙ୍କି ଏକାଠି ବସେଇକି ତାଙ୍କ ମନକୁ ବୁଝିଲା ଭଳିଆ କଥା କହିପାରୁଥିବେ ସମସ୍ତଙ୍କ ମନକୁ ବୁଝେଇ ପାରୁଥିବେ ଆଉ ତୃତୀୟ ଭିତରେ ଯଦି ବିଶୃଙ୍ଖଳା ରହିଲା କିମ୍ବା କାହାର ମନନ୍ତର ରହିଲା ତାଙ୍କୁ କେମିତି ମନେକି ଏକାଠି
1: ରଖିପାରିବେ
0: ଗୋଟେ ଶୃଙ୍ଖଳା ଦାୟିତ୍ୱ ଆଉ ପ୍ରତ୍ୟେକ ଭାଇଙ୍କୁ ଏକଜୁଟ କରିବ ପ୍ରତ୍ୟେକ ଯୋଉ ସଂଘର ହଉ ବା ଯେକୌଣସି ଦାୟିତ୍ୱ ହଉ ଯେକୌଣସି ସଭା ସମିତି ହଉ ସମସ୍ତଙ୍କୁ ଯଦି ଏକ ନ ଆସିଲା ସେ ଭାଇ କାହିଁକି ଆସିଲେନି ତାଙ୍କୁ ଅସୁବିଧା କଣ ହେଲା ତାଙ୍କୁ କେମିତି ବୁଝେଇ କାହିଁକି ଆମ ପାଖରେ ବସେଇ ପାରିବା ତାଙ୍କର ଅସୁବିଧା କଣ ହେଲା ତାଙ୍କ ଅସୁବିଧା ଆମେ ସମାଧାନ କରିପାରିବା ତାହେଲେ ପ୍ରକୃତ ନେତୃତ୍ୱ ଯୋଉଟାକି ଆମ ଭିତରେ ଆମେ ଦେଖିଲୁଣୁ 2000ରୁ ଆଜି 2026 ବର୍ଷ ହେଲାଣି ଚାଲିଛି
1: ସୁନ୍ଦର କଥା କହିଲେ ଆମ ସହିତ ଯୋଡି ହେଲେ ନିଜ ମତ ସେୟାର କଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ରହୁଛି ଆଜ୍ଞା ନମସ୍କାର ବନ୍ଧୁ ଶୁଣୁଥିଲେ ଯେକୌଣସି କ୍ଷେତ୍ରରେ ହଉ ନେତୃତ୍ୱ ନେବା ପାଇଁ ଗୋଟେ ସ୍ୱତନ୍ତ୍ର ନିଜ ଭିତରେ ସେ ଗୁଣର ବିକାଶ ହବା ଦରକାର ନିଜେ ନେତୃତ୍ୱ ନେବାର ବିଶେଷ ଗୁଣ ହଉଛି ବୁଝାମଣା ଆଉ ଗୋଟେ ହଉଛି ନିଜର ଚିନ୍ତାଧାରା ଆଉ ଲକ୍ଷ୍ୟକୁ ସ୍ପଷ୍ଟ ଭାବରେ ଅନ୍ୟମାନଙ୍କ ସମ୍ମୁଖରେ ଦଳର ସମସ୍ତ ସଦସ୍ୟମାନଙ୍କ ପାଖରେ ଆପଣ ଉପସ୍ଥାପନ କରିପାରୁଥିବା ଦରକାର ନିଷ୍ପତ୍ତି ନେବାର ମଧ୍ୟ କ୍ଷମତା ଥିବା ଦରକାର ଜଟିଳ ପରିସ୍ଥିତିରେ ସଠିକ୍ ଆଉ ସାହସିକ ପଦକ୍ଷେପ ନେବା ଉଚିତ ତାହା ହିଁ ହେବ ଜଣେ ନେତୃତ୍ୱ ପାଇଁ ଗୋଟେ ଭଲ ନେତୃତ୍ୱର ଲକ୍ଷଣ ଦାୟିତ୍ୱ ଗ୍ରହଣ ସଫଳତାର ସହିତ ଦାୟିତ୍ୱ ଗ୍ରହଣ କରିବା ଦରକାର ଉତ୍ତରଦାୟୀ ପ୍ରତ୍ୟେକ କ୍ଷେତ୍ରରେ ରହିବା ଦରକାର ସାମାଜିକ ଉତ୍ତରଦାୟୀ ଆଉ ସଫଳତା ପାଇଁ ଦଳକୁ ଶ୍ରେୟ ଦେବା ଆଉ ବିଫଳ ପାଇଁ ନିଜେ ଆଗକୁ ଆସି ଉତ୍ତରଦାୟୀ ରହିବା ତାହା ହେଉଛି ଯେଉଁ ଗୋଟେ ନେତୃତ୍ୱର ପ୍ରାଥମିକ ଲକ୍ଷଣ ଆଉ ଭଲ ନେତୃତ୍ୱର ଲକ୍ଷଣ ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି ସେ କଣ କହୁଛନ୍ତି ଆଜିର ଟପିକ ନେଇ କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ହ୍ୟାଲୋ ଭାଇ ନମସ୍କାର ଜୟ ଜଗନ୍ନାଥ ମୁଁ ସତ୍ୟ କହୁଛି ଭଦ୍ରକରୁ
1: କଣ କହିବେ ଆଜିର ଟପିକ ସମ୍ପର୍କରେ କୁହନ୍ତୁ
2: ଭାଇ ଆଜିର ଟପିକ ଏମିତି ଆଣିଥିବାରୁ ଆପଣଙ୍କୁ ଦିଲସେ ଧନ୍ୟବାଦ ଭାଇ ଆଉ ଟପିକ ବିଷୟରେ କହିବି ଯେ ନେତୃତ୍ୱ ନବା ହେଉଛି ସବୁଠାରୁ ଗୋଟେ ବଡ ବୁଦ୍ଧିମତ୍ତର କାମ ନେତୃତ୍ୱ ଏଭଳି ଏକ ଲୋକ ନେଇପାରିବ ଯାହା ପାଖରେ ଦକ୍ଷତା ଯୋଗ୍ୟତା ଥିବ ଆଉ ସେ ସମସ୍ତଙ୍କ ସହିତ ମାନେ ସମସ୍ତଙ୍କ ସହିତ ଗୋଟେ ସମନ୍ୱୟ ରକ୍ଷା କରିପାରୁଥିବ ଆଜିକାଲି ବହୁତ ଲୋକ ଅଛନ୍ତି ଯୋଉମାନେ କି ମାନେ ନିଜ ସ୍ୱାର୍ଥ ପାଇଁ କାମ କରୁଛନ୍ତି ତାର ଅସୁବିଧା ହେଲା ତ ମୋର କଣ ହେଲା ମୋ ବାଟରେ ମୁଁ ଯିବି ତ ଏଇଭଳିଆ ମନବୃତ୍ତି ଯାହାର ଥିବ ସେମାନେ କେବେ ନେତୃତ୍ୱ ନେଇପାରିବେନି ଏଇଟା ଇମ୍ପସିବୁଲ ଆପଣ ଜାଣିଛନ୍ତି ନେତୃତ୍ୱ କେବଳ ଏଭଳି ଜଣେ ଲୋକ ନେଇପାରିବ ଯାହା ପାଖରେ ବିବାହ ମାନେ ସମନ୍ୱୟ ମାନେ ସମସ୍ତଙ୍କ ଭିତରେ ସମନ୍ୱୟ ମାନେ ରକ୍ଷା କରିକି ସେ ବୁଝାମଣା ଆପୋଷ ବୁଝାମଣା ମାଧ୍ୟମରେ ସବୁ ସମସ୍ୟାର ସମାଧାନ କରିପାରୁଥିବ ଯେମିତିକି ଗୋଟେ କଥା ହେଲା ମାନେ କଣ ଯୋଉ କଥା ଆମର ହାତରେ ଛିଡ଼ିପାରିବ ତାକୁ ଦା କୁଡ଼ାରେ ବ୍ୟବହାର କରନ୍ତୁ କଥାରେ କୁହନ୍ତିନି ଭାଇ ତ ସେଇଭଳିଆ କଥା ମୁଁ କହିବି ଯେ ମୋର ଯେତେବେଳେ ମୁଁ ମାନେ କଲେଜରେ ପଢୁଥିଲି ପ୍ରଥମେ ତ 2017 ମସିହା ପ୍ଲସ୍ ଟୁ ପଢ଼ିଲି ସେତେବେଳେ ନେତୃତ୍ୱ କଣ ଯେହେତୁ ଆମେ ସ୍କୁଲ ଦୁନିଆରେ ପଢି ଆସିଲି ତ ସ୍କୁଲ ଦୁନିଆରେ ମୁଁ କେବେ କୌଣସି ମୋ କ୍ଲାସରେ ମନିଟର ହେଇନି ବା କେବେ ମୁଁ ନେତୃତ୍ୱ ନେଇନି ତେଣୁ ପ୍ଲସ୍ ଟୁ ଯେତେବେଳେ ଆସିଲି ସେତେବେଳେ ମୁଁ ନେତୃତ୍ୱ କଣ ଜାଣିଲି ଧୀରେ ଧୀରେ ବୟସ ବଢିଲା ତ ପାଠପାଠ ପଢାପଢି ଭିତରେ ନେତୃତ୍ୱ ଜାଣିଲି ଯେତେବେଳେ ପ୍ଲସ୍ ଥ୍ରୀ ଆମେ ପଢୁଥିଲୁ ଆମେ ଯୋଉ ସାଙ୍ଗମାନଙ୍କ ଭିତରେ ଆମେ ଗୋଟେ ଗ୍ରୁପ ଥିଲୁ ଯୋଉମାନେ ଆମ ସହିତ ଭଲ ମାନେ ଆମେ ଯେହେତୁ ମୁଁ ଆର୍ଟ୍ସ ନେଇଥିଲି ନା ତ ଆମ ପ୍ଲସ୍ ଥ୍ରୀରେ ମୁଁ ଓଡ଼ିଆ ଡିପାର୍ଟମେଣ୍ଟରେ ମୋର ପ୍ଲସ୍ ଥ୍ରୀ କରୁଥିଲି ଗ୍ରାଜୁଏସନ୍ କରୁଥିଲି ତ ଓଡ଼ିଆ ଡିପାର୍ଟମେଣ୍ଟରେ ମୋ ସାଙ୍ଗମାନେ ସମସ୍ତେ ଆମେ ମୁଁ ନେଇଥିଲି ନେତୃତ୍ୱ ନେଇଥିଲି ମାନେ ଯେତେବେଳେ ଯାହା ଆମର ଅସୁବିଧା ସୁବିଧା ଭଲ ମନ ଯଦି ବି କଲେଜରେ ଆମକୁ କିଛି ମାନେ ତ୍ରୁଟି ଶୂନ୍ୟ ମାନେ ତ୍ରୁଟିଯୁକ୍ତ ପରୀକ୍ଷା ହେଲା ବା ଆମର କିଛି ପ୍ରୋବ୍ଲେମ୍ ହେଲା ଯାହା ବି ମୁଁ ମାନେ ଆମ ସାଙ୍ଗମାନଙ୍କୁ ଏକାଠି କରିବା ପାଖରୁ ଆରମ୍ଭ କରି ବିଭିନ୍ନ ପର୍ଯ୍ୟାୟରେ କେମିତି ମାନେ ଆମେ ଏସବୁ ସମସ୍ୟାର ସମାଧାନ ହେଇପାରିବ ଆଉ କାହାର କଣ ଅସୁବିଧା ରହୁଛି ଏସବୁ କଥାକୁ ନେଇକି ମୁଁ ମାନେ ଆମେ ସମସ୍ତେ ନେତୃତ୍ୱ ରହୁଥିଲୁ ମୁଁ ସମସ୍ତଙ୍କୁ ବୁଝାମଣି କରେ ଆଉ ଏକାଠି କରିକି ଆମେ ମଧ୍ୟ ମାନେ ଆନ୍ଦୋଳନ ମଧ୍ୟ କରୁ ମାନେ ଯେତେବେଳେ ଆମର କିଛି ଜଣକ ମାନେ ଅସୁବିଧା ହେଲା ମାନେ ଆମେ ସମସ୍ତେ ମିଶିକି ମାନେ ଲଢେଇ କରୁ।

0: ହଁ ବନ୍ଧୁ, ଏମିତି ତ ନିବିଡ଼ ରହେ ସେ ଦୋସ୍ତି, ଏମିତି ତ ନିବିଡ଼ ରହେ ସେ ନେତ୍ର ନବାର କଳା, ଆଉ ସେଇ ନିବିଡ଼ ପଣ ଥାଏ ନିଜ ସ୍ୱଭାବ ଉପରେ, ନିଜ ବ୍ୟବହାର ଉପରେ, ନିଜ ଚାଲିଚଳନ ଉପରେ। ଆପଣ କେତେ ସୁନ୍ଦର ଭାବେ ଦକ୍ଷତା ନେଇପାରୁଛନ୍ତି, ନେତୃତ୍ୱ ନେଇପାରୁଛନ୍ତି, ଅନ୍ୟକୁ ବୁଝେଇ ପାରୁଛନ୍ତି, ନିର୍ଣ୍ଣୟ ନେଇପାରୁଛନ୍ତି, ସଠିକ୍ ନିର୍ଣ୍ଣୟ ନେଇପାରୁଛନ୍ତି, ତାହା ହିଁ ଆପଣଙ୍କୁ ଗୋଟିଏ ସଫଳ ନେତୃତ୍ୱ କରି ଗଢ଼ି ତୋଳିଥାଏ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: ଆପଣଙ୍କୁ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ କୁହନ୍ତୁ।

0: ସ୍କୁଲରେ ପଢିଲା ବେଳେ କ୍ଲାସର ମନିଟର ଥିଲି
1: ଆଜ୍ଞା।
0: କଲେଜରେ ପଢିଲା ବେଳେ ରେଭେନ୍ସା କଲେଜରେ କଲେଜ ୟୁନିୟନ ପାଇଁ ଭାଇସ ପ୍ରେସିଡେଣ୍ଟ ପାଇଁ କି ଠିଆ ହେଇଥିଲି
1: ଆଜ୍ଞା। କୁହନ୍ତୁ,
0: ସେତେବେଳେ କହୁଥିଲି ରେଭେନ୍ସା କଲେଜ ରେଭେନ୍ସା କଲେଜ ରେଭେନ୍ସା କଲେଜ ଦ ଗ୍ରେଟେଷ୍ଟ ମାଇ ଡିଅର ରେଭେନ୍ସା ଭ୍ୟାନ ଚୁଜ୍ ଏ କ୍ୟାଣ୍ଡିଡେଟ ହୁ ଇଜ ଦ ଫିଟେଷ୍ଟ। ଆପଣ ଆଜି ଅତୀତକୁ ଅତୀତର ସ୍ମୃତିକି ମନେ ପକେଇଦେଲେ। ମୁଁ କଲେଜରେ ପଢିବା ଭିତରେ ମୋର କ୍ୟାରିୟରକୁ ବରବାଦ କରିଛି ଜଣେ ଛାତ୍ର ନେତା ହେଇକି। ମୁଁ ସେତେବେଳେ ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ସିପିଆଇଏମ୍ କମ୍ୟୁନିଷ୍ଟ ପାର୍ଟିର ଷ୍ଟୁଡେଣ୍ଟ ୟୁନିଟ୍ ଶାଖାରେ ଥିଲି।
1: କୌଣସି ଦଳ କଥା ନିଅନ୍ତୁ ନାହିଁ, ଆପଣ କୁହନ୍ତୁ ଆପଣ ନିଜ ଅନୁଭୂତିର କଥା କୁହନ୍ତୁ। କୌଣସି ଦଳ
0: ଅନୁଭୂତିର କଥା ହଉଛି ନେତୃତ୍ୱ ନବା ପ୍ରକୃତରେ ଗୋଟେ କଳା, ନେତୃତ୍ୱ ନବା ବହୁତ କାଠିକର ପାଠ, ବହୁତ କଷ୍ଟ।

0: ଫିଟେଷ୍ଟ ଆପଣ ଆଜି ଅତୀତକୁ ଅତୀତର ସ୍ମୃତିକି ମନେ ପକେଇଦେଲେ। ମୁଁ କଲେଜରେ ପଢିବା ଭିତରେ ମୋର କ୍ୟାରିୟରକୁ ବରବାଦ କରିଛି ଜଣେ ଛାତ୍ର ନେତା ହେଇକି। ମୁଁ ସେତେବେଳେ ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ସିପିଆଇଏମ୍ କମ୍ୟୁନିଷ୍ଟ ପାର୍ଟିର ଷ୍ଟୁଡେଣ୍ଟ ୟୁନିଟ୍ ଶାଖାରେ ଥିଲି।
1: କୌଣସି ଦଳ କଥା ନିଅନ୍ତୁ ନାହିଁ, ଆପଣ କୁହନ୍ତୁ ଆପଣ ନିଜ ଅନୁଭୂତିର କଥା କୁହନ୍ତୁ। କୌଣସି ଦଳ
0: ଅନୁଭୂତିର କଥା ହଉଛି ନେତୃତ୍ୱ ନବା ପ୍ରକୃତରେ ଗୋଟେ କଳା, ନେତୃତ୍ୱ ନବା ବହୁତ କାଠିକର ପାଠ, ବହୁତ କଷ୍ଟଦାୟକ, ଏତେ ସହଜ ନୁହେଁ। ଅନ୍ୟମାନଙ୍କ ସହିତ ଠିକ ବୁଝାମଣା ରଖିବା ଆଉ ସେ ଅନ୍ୟମାନଙ୍କୁ ବୁଝେଇ ପାରୁଥିବା ଗୁଣ ଥିବା ଦରକାର, ନିଜେ ଶାନ୍ତ ଥିବା ଦରକାର, ଶିଷ୍ଟ ଥିବା ଦରକାର, ନିଜେ କ୍ରୋଧି ହେଇଥିବା ଦରକାର ନୁହେଁ। ତେଣୁ ଏମିତି ଅନେକ ରହିଛି, ଅନେକ ଗୁଣ ଥିଲେ ଯାଇକି ଜଣେ ନେତୃତ୍ୱ ନେଇପାରିବ, ଜଣେ ଭଲ ଗୁଣ ଥିଲେ ଯାଇକି ଜଣେ ନେତୃତ୍ୱ ନେଇପାରିବ।
1: ନେତୃତ୍ୱ କଣ ସମସ୍ତଙ୍କୁ ଦିଆଯାଇପାରେ କି?
0: ନାଇଁ ଆଜ୍ଞା, ସମସ୍ତଙ୍କୁ ଦିଆଯାଇପାରେନି। ତା ଗୋଟେ ନେତୃତ୍ୱ ଗୋଟେ ହଉଛି ସହଜାତ ଗୁଣ, ସମସ୍ତଙ୍କ ଦ୍ୱାରା ନେତୃତ୍ୱ ବି ହେଇପାରିବ ନାହିଁ। ନିଜର ଦୂରଦୃଷ୍ଟି ଥିବା ଦରକାର, ନିଜର ପ୍ରେଜେନ୍ସ ଅଫ ମାଇଣ୍ଡ ଥିବା ଦରକାର। ତେଣୁ ମୁଁ ବି ବହୁତ ଆଜ୍ଞା ନେତୃତ୍ୱ ନେଇଛି, ଆଉ ଅନେକ କଥା ଅଛି ସେଗୁଡାକ, ଆଉ ସମୟର ଅଭାବ ଅଛି।
1: ବହୁତ ବହୁତ ଧନ୍ୟବାଦ, ଆଜି ସମୟ ଅଭାବ ଆମ ସହିତ ଯୋଡ଼ି ହେଇ ନିଜ ମତ ସେୟାର କଲେ, ଆପଣଙ୍କର ପୁରୁଣା ଦିନର କଥା କହିଲେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆଜ୍ଞା ରହୁଛି, ନମସ୍କାର। ବନ୍ଧୁ, ପ୍ରକୃତ ନେତୃତ୍ୱ ସମସ୍ତଙ୍କ ଦେଇ ହୁଏନି, ନେତୃତ୍ୱ ତାରି ଦେଇ ହୁଏ ଯିଏ ସଠିକ୍ ନିର୍ଣ୍ଣୟ ନେଇପାରେ, ସଠିକ୍ ଭାବେ ଅନ୍ୟର ମନକୁ ନେଇ ଚଳିପାରେ। ଦେଖିବା, ସମୟ ଆମ ପାଖରେ ଖୁବ୍ କମ୍, ପରବର୍ତ୍ତୀ କଲର୍ କିଏ ଅଛନ୍ତି, କଣ କହୁଛନ୍ତି ଆଜିର ଟପିକ୍ ନେଇ? କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ନମସ୍କାର, କୁହନ୍ତୁ। ଆଜ୍ଞା,
2: ରାଜେନ୍ଦ୍ର ରଣା କହୁଛନ୍ତି।
1: ଆଜ୍ଞା କୁହନ୍ତୁ, ଆଜିର ଟପିକ୍ ନେଇ କଣ କହିବେ?
2: ଆମର ମଧୁସୂଦନ ବର୍ଣ୍ଣବୋଧ ଯେତେବେଳେ ପଢିଥିଲୁ ଆମେ, ସେଠି ଲେଖା ଅଛି, ବଡ ଦୁଃଖରେ ଦୁଃଖୀ ଯିଏ ସଂସାରରେ ଉଚ୍ଚ ଲୋକ ସିଏ। ଯେଉଁମାନେ ନେତୃତ୍ୱର ଅଧିକାରୀ ସେମାନେ ଅନ୍ୟର ଦୁଃଖକୁ ଅନୁଭବ କରିକି ତା ଦୁଃଖରେ ଇଏ ସମୟ ଦେବେ। ନିଜ ନିଜେ ଯେମିତି ସ୍ୱୟଂ ଆତ୍ମା ଯେମିତି ଅନ୍ୟମାନଙ୍କୁ ସେ ସେମିତି ଭାବନ୍ତି। ତୁଳସୀଦାସ ଗୋସ୍ୱାମୀ ଲେଖି ଦେଇଛନ୍ତି, ସକଳ ରାମ ମୟ ସବଦେବ ଜାଣି କରମ ପ୍ରଣାମ ଯୋଡ଼ି ଯୁଗ ପାଣି। ଏଇ ମନବୃତ୍ତିର ବ୍ୟକ୍ତିମାନେ ନେତୃତ୍ୱର ଅଧିକାରୀ ହେଇପାରିବେ।
1: ବାସ ବାସ, ବହୁତ ବଢିଆ କଥା କହିଲେ।
2: ନିଜେ ସେ ଭାବନ୍ତି ଯେ ଭଗବାନ ରାମ ସମସ୍ତଙ୍କ ହୃଦୟ ବିରାଜମାନ କରିଛନ୍ତି, ଖାଲି ମାନବ ନୁହଁ, ଜୀବ ଜନ୍ତୁ ପଶୁ ପକ୍ଷୀ ବୃକ୍ଷଲତା ସବୁଠି ସେ ବିରାଜମାନ କରିଛନ୍ତି। ତେଣୁ ମୁଁ ସମସ୍ତଙ୍କୁ ପ୍ରଣାମ କରୁଛି, ସମସ୍ତଙ୍କର ଦୁଃଖ ସୁଖକୁ ଅନୁଭବ
1: କରୁଛି। ବାସ, ସମସ୍ତଙ୍କ ମନକୁ ନେଇ ବୁଝି ପାରୁଛି,
2: ଦୁଃଖୀ ହେଇଯାଏ, କିନ୍ତୁ ଅନ୍ୟମାନଙ୍କ ଦୁଃଖ ସୁଖକୁ ଏହି ମନବୃତ୍ତି ଯେଉଁମାନଙ୍କର ଥିବ, ଯେଉଁ ବ୍ୟକ୍ତିମାନଙ୍କର, ସିଏ ନେତୃତ୍ୱର ଅଧିକାରୀ ହେଇପାରିବେ।
1: ବହୁତ ବହୁତ ଧନ୍ୟବାଦ, ଆଜି ଆମ ସହିତ ଯୋଡ଼ି ହେଲେ, ନିଜ ମତ ସୁନ୍ଦର ମତଟି ସେୟାର କଲେ, ବହୁତ ବହୁତ ଧନ୍ୟବାଦ। ଆଜ୍ଞା ରଖିଲେ, ଆଜ୍ଞା ନମସ୍କାର। ଖୁବ ସୁନ୍ଦର କଥା କହିଲେ ରାଜେନ୍ଦ୍ର ନନା, ସମସ୍ତଙ୍କର ମନ ନେଇ ସମସ୍ତଙ୍କ ଦୁଃଖ ସୁଖରେ ଯିଏ ସହଭାଗୀ ହେଇପାରୁଥିବ ସେ ହିଁ ପ୍ରକୃତ ନେତୃତ୍ୱ ନେଇପାରିବ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି ଆଜିର ଟପିକ୍ ନେଇ? କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ନମସ୍କାର, ମୁଁ ସାଇ କହୁଛି, ବେଲପଡ଼ାରୁ।
1: ସାଇ, କାର୍ଯ୍ୟକ୍ରମ ସ୍ୱାଗତ କରୁଛି, ଅଳ୍ପ ସମୟ କଣ କହିବେ କୁହନ୍ତୁ।
3: ମୁଁ ତ ଯେତେବେଳେ ମାନେ ସ୍କୁଲରେ ପଢୁଥିଲୁ ସେଇ ଟାଇମରେ, ଯେତେବେଳେ ଏବେ ବି କବାଡି କମ୍ପିଟିସନ ଯେତେବେଳେ ହଉଛି, ମତେ ଯେତେବେଳେ କ୍ୟାପ୍ଟେନ୍ କରୁଛନ୍ତି ତ ସେତେବେଳେ ଟିକେ ଡର ବି ଥାଏ। ତାପରେ ସମସ୍ତଙ୍କୁ ନେଇକିରି ଯେହେତୁ ଖେଳିବାର ଅଛି, ତ ସମସ୍ତଙ୍କ ସହିତ ମିଶିକିରି ରହିବାକୁ ପଡିବ। ଆଉ ସ୍କୁଲରେ ତ ମାନେ ଯିଏ ଆମର ଆମର ଜଣେ ସାର୍ ଥିଲେ, ଯିଏ କ୍ଲାସରେ ମାନେ ଦୁଷ୍ଟ ହଉଥିବ ତାକୁ ହିଁ ମନିଟର କରିଦେବେ, ତ ମତେ ଯେତେବେଳେ ମନିଟର କରିଦିଅନ୍ତି ମାନେ ମୁଁ ତ ବହୁତ ରାଗ ହୁଏ, କାହିଁକି ନା କିଛି ଆଉ ଦୁଷ୍ଟ ବି କରିପାରିବନି, ଆଉ ଯାହା ବି କରିବ ନିଜେ ହିଁ ଗାଳି ଶୁଣିବ, ଆଉ ସମସ୍ତଙ୍କୁ ଚୁପ୍ ରଖିବାକୁ ବି ପଡିବ। ଯିଏ ପାଟି କରିବ ଯଦି ଜାଣିଦେବେ ସାର୍, ତ ଆସିକି ମନିଟରକୁ ହିଁ ଗାଳି କରିବେ, ତ ସେତେବେଳେ ମାନେ ଗୋଟେ ବଡ ଦାୟିତ୍ୱ ଭଳିଆ ଲାଗେ।
1: ସେ ଦାୟିତ୍ୱକୁ ସୁନ୍ଦର ଭାବେ ଆପଣ ନିଭେଇଛନ୍ତି।
3: ଆଜ୍ଞା, ସେତେବେଳେ ତ ମାନେ ଆସିବ ଯେ ନାଇଁ ଗୋଟେ ବଡ ଦାୟିତ୍ୱ ଦିଆହେଇଛି, ତ ସେ କାମଟା କେମିତି ହବ ସେଇଟା କରିବା ଦରକାର। ଦୁଷ୍ଟ ହେଲେ ତ କିଛି କରିହବନି, ନିଜେ ହିଁ ଗାଳି ଶୁଣିବି ଆଉ ସବୁ ମାନେ ଠିକ୍ ଠାକ୍ କରେ।
1: ଯାହା ହଉ, ଖୁବ ସୁନ୍ଦର କଥା କହିଲେ ସାଇ, ଆମ ସହିତ ଯୋଡ଼ି ହେଲେ, ତ ଆପଣଙ୍କ ପିଲାଦିନର କଥା କହିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
3: ଧନ୍ୟବାଦ, ରହିଲି, ନମସ୍କାର।
1: ନମସ୍କାର। ହଁ ବନ୍ଧୁ, ପ୍ରକୃତ ନେତୃତ୍ୱ ନେବା ଗୋଟେ ଛୋଟିଆ କାମ ନୁହେଁ, ଗୋଟିଏ ଗୁରୁ ଦାୟିତ୍ୱ ଯାକ କହନ୍ତି।

ସାମାଜିକ ଉତ୍ତରଦାୟିତ୍ୱ ଥାଏ, ଯାହା ପାଖରେ ବିଶେଷ ଗୁଣ ଥାଏ, ସେହି ସହଜାତ ଗୁଣ ହେଉ ବା ଜନ୍ମଗତ ହେଉ ବା ଅଭ୍ୟାସଗତ ହେଉ, ନିଜର ସଚ୍ଚୋଟତା, ସହାନୁଭୂତିତା, ବୁଝାମଣା, ଚିନ୍ତାଧାରା, ନିର୍ଣ୍ଣୟ ମାନେ ନିଷ୍ପତ୍ତି ନେବାର କ୍ଷମତା, ଦାୟିତ୍ୱ ଗ୍ରହଣ କରିବାର କ୍ଷମତା, ଏସବୁ ହିଁ ଆପଣଙ୍କୁ ଜଣେ ସଫଳ ନେତୃତ୍ୱ ଦେବ। ଆଉ ସବୁଠୁ ବଡ଼ କଥା ହେଉଛି ଜଣେ ନେତୃତ୍ୱ, ସଫଳ ନେତୃତ୍ୱ ବା ଦଳର ନେତୃତ୍ୱ ନେଲେ ଆପଣ ଅନ୍ୟମାନଙ୍କ ପାଇଁ ପ୍ରେରଣା ମଧ୍ୟ, ନିଜ କାର୍ଯ୍ୟ ଆଉ ଆଚରଣ ଦ୍ୱାରା ଅନ୍ୟମାନଙ୍କୁ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥାଏ ଜଣେ ସଫଳ ନେତୃତ୍ୱ। ଏ କଳାକୁ ଆପଣ ଦୈନନ୍ଦିନ ଜୀବନରେ ପ୍ରୟୋଗ କରନ୍ତି ଆଉ ସଫଳ ମଧ୍ୟ ହୋଇପାରନ୍ତି। ତ ଦଳ ପରିଚାଳନା କରିବାର ନୂତନ ଧାରା ମଧ୍ୟ ସୃଷ୍ଟି କରିପାରନ୍ତି। ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତି ହିଁ ପ୍ରକୃତରେ ନେତୃତ୍ୱ ନେବାର ସୁଯୋଗ ପାଇଥାନ୍ତି ଆଉ ନିଜ ନେତୃତ୍ୱକୁ ସଫଳ କରିପାରିଥାନ୍ତି। ତ ଆଜି ଯେଉଁମାନେ ଆମ ସହିତ ଯୋଡ଼ି ହେଲେ, ନିଜର ସୁନ୍ଦର ମତଦ୍ୱାରା କାର୍ଯ୍ୟକ୍ରମକୁ ବୃଦ୍ଧିମନ୍ତ କଲେ, ସମୃଦ୍ଧ କଲେ, ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ସେମାନଙ୍କୁ ଧନ୍ୟବାଦ ଯେଉଁମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆମ କାର୍ଯ୍ୟକ୍ରମ ଭାଗ ନେବାକୁ ଅପେକ୍ଷା କରିଛନ୍ତି, ଫୋନ୍ କଲ୍ କରିଛନ୍ତି, କିନ୍ତୁ ସେମାନଙ୍କର ଫୋନ୍ କଲ୍ ଲାଗିନାହିଁ ବା ସଂଯୋଗ ହୋଇପାରିନି, ଯେଉଁଥିପାଇଁ ଆମ ତାଙ୍କ ମନର କଥା, ତାଙ୍କ ମନର ସୁନ୍ଦର ଭାବନା ଆମ ସହିତ ସେୟାର କରିବାରେ ବିଫଳ ହୋଇଛନ୍ତି, ସେମାନଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଧୈର୍ଯ୍ୟର ସହିତ ଆପଣ ଅପେକ୍ଷା କରିଛନ୍ତି ଆଉ କାର୍ଯ୍ୟକ୍ରମକୁ ଧୈର୍ଯ୍ୟର ସହିତ ଶୁଣିଛନ୍ତି। ଆପଣ ସମସ୍ତଙ୍କୁ ପୁଣି ଥରେ ବହୁତ ବହୁତ ଧନ୍ୟବାଦ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ। ଓଡ଼ିଶା ସରକାରଙ୍କ ସମୟ

0: ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: 100.4 ଆକାଶବାଣୀ ଏଫ୍ଏମ୍ ନିମ୍ବଗଡ଼ ଦିଲ୍ ସେ ଦିଲ୍ ତକ୍ ଏବେ ସଭା ହେଇଛି ଆପଣମାନଙ୍କ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ର ରେନ୍ବୋ ଏସ୍ଏମ୍ଏସ୍ ଯେଉଁଠି ଆପଣମାନେ ନିଜ ପସନ୍ଦର ଗୀତ ଶୁଣିପାରିବେ ନିଜେ ଅନୁରୋଧ କରି ଅନୁରୋଧ କରିବା ପାଇଁ ଆମକୁ ଏସ୍ଏମ୍ଏସ୍ କରିପାରିବେ ଆଉ ହ୍ୱାଟ୍ସଆପ୍ରେ ମଧ୍ୟ ମେସେଜ୍ କରିପାରିବେ। ଆପଣଙ୍କ ଅନୁରୋଧରେ ଆମେ ପ୍ଲେ କରିବୁ ଆପଣଙ୍କ ନିକଟରେ ଆପଣଙ୍କ ପସନ୍ଦର ଗୀତ। ତ ବନ୍ଧୁ ଆମକୁ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଉଛି 09495963210। ଏସ୍ଏମ୍ଏସ୍ କରିବା ପାଇଁ ଆପଣଙ୍କ ମୋବାଇଲ୍ରେ ଟାଇପ୍ କରିବେ FMRC ସ୍ପେସ୍ ଦେବେ ନିଜ ନାଁ ଲେଖିବେ ଠିକଣା ଲେଖିବେ ଯେଉଁ ଗୀତରେ ଶୁଣିବାକୁ ଚାହୁଁଛନ୍ତି ସେହି ଗୀତର ପ୍ରଥମ ଧାଡ଼ି ଏବଂ ତାହା କେଉଁ ଫିଲ୍ମ ବା ଆଲବମ୍ର ତାହା ମଧ୍ୟ ଲେଖି ଆମ ନିକଟକୁ ପଠାଇଦେବେ। ଆମକୁ ହ୍ୱାଟ୍ସଆପ୍ କରିବାର ନମ୍ବର ହେଲା 8895254200। ଆଉ ଥରେ କହି ରଖୁଛି ନମ୍ବରଟି 8895254200। ଆଉ ଏସ୍ଏମ୍ଏସ୍ କରିବାର ନମ୍ବର ହେଉଛି 09495963210। ଡେରି ନଗରୀ ଫଟାଫଟ ପଠାଇ ଦିଅନ୍ତୁ ଆପଣଙ୍କର ମେସେଜ୍ ଆଉ ଶୁଣୁଥାନ୍ତୁ। 100.4 ଆକାଶବାଣୀ ଏଫ୍ଏମ୍ ବକଡ଼ ଦିଲ୍ ସେ ଦିଲ୍।

ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ଝାଡ଼ଖଣ୍ଡ ଜାମସେଦପୁର ଝାଡ଼ଖଣ୍ଡ ସୁପାଇସାହି ଗାଁରୁ ଦେବେନ୍ଦ୍ର ତାନ୍ତି ରାକେଶ ତାନ୍ତି ପ୍ରକାଶ ନିଶା କୁମାରୀ ରେଶ୍ମା କୁମାରୀ ଦୀପାଳୀ କୁମାରୀ ଦେବେନ୍ ଜୀ ତ ଶୁଣେଇ ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଗୋଟେ ଦିଲ୍ ସେ ଦିଲ୍ ତକ୍। ଆପଣଙ୍କର ଗୋଟେ ପରେ ଗୋଟେ ମେସେଜ୍ ମୋ ପାଖରେ ପହଞ୍ଚି ଚାଲିଛି, ଅନେକ ଗୁଡ଼ିଏ ମେସେଜ୍ ପହଞ୍ଚି ଗଲାଣି। ଗୋଟେ ପରେ ଗୋଟେ ଗୀତ ଆପଣମାନଙ୍କର ପ୍ଲେ କରିବାକୁ ଚେଷ୍ଟା କରିବି, ସମସ୍ତଙ୍କୁ କାର୍ଯ୍ୟକ୍ରମରେ ସ୍ଥାନ ଦେବାକୁ ନିଶ୍ଚିତ ଭାବେ ଚେଷ୍ଟା କରିବି। ତ ବର୍ତ୍ତମାନ ଗୋଟେ ମେସେଜ୍ ଆସିଛି, ମାମା ମିଶ୍ର ଭୁବନେଶ୍ୱରରୁ ଦେଇଛନ୍ତି, ସୁନ୍ଦର ମିଠା ଗୀତଟି ଶୁଣିବାକୁ ଚାହିଁଛନ୍ତି। ସେହିଭଳି ଆଉ ଗୋଟିଏ ମେସେଜ୍ ଆସିଛି, ସମୀର ସସ୍ମିତା ଖଟୁଆ ନରସିଂହପୁର ଡେରାବିଶ କଟକରୁ ଦେଇଛନ୍ତି, ପ୍ରେମାନନ୍ଦ ମହାପାତ୍ର ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କି କଟକରୁ ଦେଇଛନ୍ତି, ଡମ୍ବରୁଧର ରଥ ଶର୍ମା ସୁରକ୍ଷା ସହାୟ ସହଯୋଗ ଭବନ ସେକ୍ଟର 13 ସିଡିଏ କଟକରୁ ଦେଇଛନ୍ତି, ପ୍ରେମଜୀ ଭାଇ ପ୍ରେମଜୀ କମ୍ୟୁନିକେସନ ସିଡିଏ ସେକ୍ଟର 7 ମର୍କତନଗର କଟକରୁ, ରାତୁ ସୁନ୍ଦରଗ୍ରାମ କଟକରୁ। ଆପଣ ସମସ୍ତଙ୍କୁ ଶୁଣେଇ ଦେଉଛୁ ଏଇ ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ପାଇଁ ଚାହୁଁଛନ୍ତି ପସନ୍ଦକର୍ତ୍ତା ହେଲେ ଦନ୍ତରେଗା ଭାଟପଡ଼ା ଛତିଶଗଡ଼ ସେ ହୀରାମଣି ବର୍ମା ପାରସମଣି ବର୍ମା ପୁଷ୍ପେନ୍ଦ୍ରମଣି ବର୍ମା ନିଖିଲାଲ ବର୍ମା ଶୁଣେଇ ଦେଉଛୁ ଆପଣଙ୍କ ପସନ୍ଦର ଏ ଗୀତଟି ବଲମା ଚଳଚ୍ଚିତ୍ରର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବା ପାଇଁ ଚାହିଁଛନ୍ତି ସୁନୀଲ କାନ୍ତ ମହାନ୍ତି ସିଲୁ ଆକୃତି ଦେଓକାଳୀ ଶଙ୍ଖତ୍ରାସ କଟକରୁ ଆହୁରି ମଧ୍ୟ ଆସିଛି ଅନୁରୋଧ ଲକ୍ଷ୍ମୀପ୍ରିୟା ରୋଜାଲିନ ଦିବ୍ୟଚନ୍ଦନ ବିଶ୍ୱରଞ୍ଜନ ବାସନ୍ତୀ ଶ୍ରୀକୁମାରୀ ଅନନ୍ୟା ଅପୂର୍ବା ସ୍ୱରାଜ କଲୋନୀ ମଦନମୋହନ ନଗର ପଟିଆ ଭୁବନେଶ୍ୱରରୁ କୈଳାସ ବେହେରା କାମିନୀ ବେହେରା କନ୍ତଳ ଆଠଗଡ଼ରୁ ଚନ୍ଦ୍ରକାନ୍ତ ପୃଷ୍ଟି ଗୋପପୁର ନିଶ୍ଚନ୍ତ କୋଇଲି କଟକରୁ ରମେଶ ଚନ୍ଦ୍ର ସାହୁ ଓ କ୍ଷମା ଭାପୁର ଢେଙ୍କାନାଳରୁ ଶୁଣିଦେଉଛୁ ଆପଣଙ୍କ ପସନ୍ଦର ଏକ ତାରିଖ

କିନ୍ତୁ ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ପ୍ରମୋଦ କୁମାର ସାହୁ ଡିଏସ୍ଆଇ କାଦୁଅପଡ଼ା ଜଗତସିଂହପୁରରୁ ଆହୁରି ମଧ୍ୟ ଶୁଣିବାକୁ ଚାହିଁଛନ୍ତି ଗୀତଟିକୁ ରମେଶ ଚନ୍ଦ୍ର ସାହୁ ଓଖମା ଭାପୁର ଢେଙ୍କାନାଳରୁ ଆଭା ସେନ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ଆଲିସା ଆପା ତମନ୍ନା ରେଡ୍ଡି ରାଜଦୀପ ରାୟ ରୁଚିକା ରାୟ କଳିଙ୍ଗନଗରରୁ ଶୁଣିଦେଉଛୁ ଆପଣ ସମସ୍ତଙ୍କୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ

କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ବାମଦେବ ପୁଷ୍ଟି ଝାଇନ୍ଦିନୀ ମଙ୍ଗଳା କଟକରୁ ଆହୁରି ମଧ୍ୟ ଶୁଣିବାକୁ ଚାହିଁଛନ୍ତି ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି କନ୍ତୋଲ ଆଠଗଡ଼ରୁ ହିତେନ୍ଦ୍ର ଦାସ ଆସାମରୁ କଳ୍ପନା ମହାନ୍ତି ସୋମ ପ୍ରକାଶ ଭାରତ ଚନ୍ଦ୍ର ନାୟକ ସିଡିଏସ୍ ସେକ୍ଟର 6 କଟକରୁ ଶୁଣି ଦେଉଛୁ ଆପଣଙ୍କୁ ଆମର ପସନ୍ଦର ଏହି ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି, ବହୁତ ମାନେ ଖୁବ୍ ସୁନ୍ଦର ଭାବେ ମେସେଜ କରିଛନ୍ତି ନାରାୟଣ ପ୍ରଧାନ, ରେଡିଓ ଲଭର ବି ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ। ଜୟଦେବ ଭାଇ ନମସ୍କାର। ଆଜି ନେତୃତ୍ୱ ବିଷୟରେ ଆଲୋଚନା କରିଥିଲେ, ଶ୍ରୋତାମାନେ ଶୁଣିଲି ଆପଣଙ୍କ ଉପସ୍ଥାପନା ଭଲ ଥିଲା। ମୁଁ ନିୟମିତ କଲର ହେତୁ ଆଜି କଲ୍ କରିନଥିଲି, କାର୍ଯ୍ୟକ୍ରମ ଭଲ କରିଥିବାରୁ ଧନ୍ୟବାଦ ଆପଣଙ୍କୁ, ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ପସନ୍ଦର ଗୀତଟି ମଧ୍ୟ ଶୁଣେଇ ଦେଉଛି ମୁଁ, ସେହି ଗୀତଟି ମଧ୍ୟ ଶୁଣିବାକୁ ଚାହିଁଛନ୍ତି ମହାରାଜା କୀର୍ତ୍ତନପୁରୀ ଗୋସ୍ୱାମୀ, ଲକ୍ଷ୍ମୀଦେବୀ ଗୋସ୍ୱାମୀ, ଯୋଗେଶ ପୁରୀ, ଟିଙ୍କଲ, ଡିମ୍ପଲ, ମୀନାକ୍ଷୀ, ନିଶା, ତୁଳସୀ, ଦିଶା ଗୋସ୍ୱାମୀ, ନରଗୁଡ଼ା ଛତିଶଗଡ଼ରୁ। ସେହିଭଳି ମଧ୍ୟ ଶୁଣିବାକୁ ଚାହିଁଛନ୍ତି ଟୁକୁ ପ୍ରଧାନ, ଟିକି ମିକି, ଟୁକୁନା, ପାର୍ଥ, ମାଣିଆବନ୍ଧ, ସାନାରବାଲି, ବଡ଼ନମ୍ବାରୁ, ଚୈତନ୍ୟ ଚାନ୍ଦ, ପ୍ରଫୁଲ୍ଲ ପ୍ରଧାନ, କୁଆଁରପାଳ, ବଡ଼ମ୍ବାରୁ। ତ ଶୁଣି ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତଟି।

କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ମମତା ସାହୁ ଓ କ୍ଷମା ସାରକାପାଟଣା ଢେଙ୍କାନାଳରୁ ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କି କଲେଜ ବାଙ୍କିରୁ ତ ଶୁଣିଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ପରବର୍ତ୍ତୀ ଗୀତଟି।

0: କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ସମୀର ପଣ୍ଡା, ସଙ୍ଗୀତା ପଣ୍ଡା ତେଲେଙ୍କା ପେଣ୍ଠ କଟକରୁ, ଆହୁରି ମଧ୍ୟ ମୁନା ପଣ୍ଡା କୋଟିଲ ଜଗତସିଂହପୁରରୁ ଶୁଣି ଦେଇଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଏହି ଗୀତଟି।
1: ସେଇ ଦୀପ ଅଛି, ସେଇ ଫୁଲ ଅଛି, କେବେ ତୁମେ ନା

କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ପୂଜା, ସୌରୀ ମହାସିଂହପୁର ବହୁଗ୍ରାମ ସାଲେପୁର କଟକରୁ। ସେହିଭଳି ମଧ୍ୟ ଗୀତଟି ଶୁଣିବାକୁ ଚାହିଁଛନ୍ତି ରାଜେଶ କୁମାର ବେହେରା, ସମୀର ବେହେରା, ଝୁନା ବେହେରା, ସଙ୍ଗୀତା ବେହେରା, ସୁକିନ୍ଦା ଯାଜପୁରରୁ। ଶୁଣିଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଏହି ଗୀତଟି।

ବନ୍ଧୁ କାର୍ଯ୍ୟକ୍ରମର ଶେଷ ଗୀତ ଆଜି ଶୁଣିବାକୁ ଚାହିଁଛନ୍ତି ରାଜେଶ ରୀତିକା ମନୀଷା ନାୟକ ଚର୍ଚ୍ଚିକା ବଜାର ଜଗତସିଂହପୁର ଏବଂ ଜଲିଲ ଖାନ ମୁସ୍କାନ ସିମରନ କଟକରୁ ଶୁଣି ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତଟି।

0: ବିଜେପି ଏନ୍ଓଡିଏଲ୍ ବିଜୁଳି ଉପଭୋକ୍ତା ଆପଣ ଜାଣନ୍ତି କି ଏବେ 25 ବର୍ଷ ପାଇଁ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାତ୍ର 1,875 ଟଙ୍କା ଦେଇ ଆଜ୍ଞା ହଁ ମାତ୍ର 1,875 ଟଙ୍କାରେ ନିଜ ଛାତ ଉପରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ବର୍ଷକୁ 5,000 ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ ଆଜି ହିଁ 1800-345-6718 କିମ୍ବା 1912 ରେ ଯୋଗାଯୋଗ କରନ୍ତୁ
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଡିପି ଅଛି ଆପଣଙ୍କ ସହିତ ଶୋ ଚାଲିଛି କଳାକାର ଆଜି କଳାକାରରେ ଆମେ କଥା ହଉଛେ ଅଜୟ ଦେବଗନଙ୍କ ବିଷୟରେ

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟାକୁ ସୋ ଚାଲିଛି କଳାକାର ଆଜି କଳାକାର ଡେଡିକେଟେଡ୍ ବଲିଉଡ୍ର ସୁପରଷ୍ଟାର ଅଜୟ ଦେବଗନଙ୍କ ପାଇଁ 1991 ଅଜୟ ଦେବଗନଙ୍କୁ ମିଳେ ପ୍ରଥମ ବ୍ରେକ୍ ଫିଲ୍ମ ଫୁଲ୍ ଅର୍ କାଣ୍ଟେ ଜରିଆରେ ସେ ପ୍ରଥମ କରି ଅଭିନୟ ଦୁନିଆକୁ ଏଣ୍ଟ୍ରି କରନ୍ତି ଫିଲ୍ମରେ ମୋଟରସାଇକେଲ ଏଣ୍ଟ୍ରି ସଟ୍ ତାଙ୍କୁ ଏଇ ଫିଲ୍ମରେ ଷ୍ଟାର କରିଦେଇଥିଲା ଆଉ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ନବାଗତ ଭାବରେ ସେ ଫିଲ୍ମ ଫେୟାର ଆୱାର୍ଡ ବି ପାଇଥିଲେ ଇନିସିଆଲି ସେ ଯେତେବେଳେ ଜଣେ ଆକ୍ସନ ହିରୋ ଭାବରେ ଅଭିନୟ ଦୁନିଆରେ ଏଣ୍ଟ୍ରି କରିଥିଲେ ସମୟକ୍ରମେ ସେ ରୋମାଣ୍ଟିକ କମେଡି ଏବଂ ସିରିୟସ୍ କ୍ୟାରେକ୍ଟରରେ ବି ପରଦାକୁ ଆସି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ଆକ୍ସନ ଏବଂ ଥ୍ରିଲର ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ଫୁଲ କାଣ୍ଟେ ସିଂହମ ଦୃଶ୍ୟମ ଜିଗର କମ୍ପାନୀ ଗଙ୍ଗାଜଲ ଅପହରଣ ଭୋଲା ସେତାନ ଥିବାବେଳେ ରୋମାଣ୍ଟିକ ଫିଲ୍ମଗୁଡ଼ିକ ମଧ୍ୟରେ ଇସ୍କ ପ୍ୟାର ତୋ ରାହା ହେ ହମ୍ ଦିଲ ଦେ ଚୁକେ ସନମ ଦିଲ ଜଲେ ଦେ ଦେ ପ୍ୟାର ଦେ ଫିଲ୍ମ ବେସ୍ ଦର୍ଶକଙ୍କୁ ଆକୃଷ୍ଟ କରିପାରିଥିଲା କେବଳ ରୋମାଣ୍ଟିକ ଆଣ୍ଡ ଆକ୍ସନ ନୁହେଁ କମେଡି ଅନ୍ଦାଜରେ ବି ସେ ଫ୍ୟାନ୍ସମାନଙ୍କୁ ଖୁବ୍ ହସାଇଛନ୍ତି ଗୋଲମାଲର ସମସ୍ତ ସିକ୍ୱେନ୍ସ ଅତିଥି ତୁମ କବ୍ ଯାଓଗେ ଟୋଟାଲ ଧମାଲ ସନ୍ ଅଫ୍ ସର୍ଦ୍ଦାରରେ ତାଙ୍କ କମେଡି ଦେଖିଛନ୍ତି ଦର୍ଶକ ଏହା ସହିତ ଦ ଲେଜେଣ୍ଡ ଅଫ୍ ଭଗତ ସିଂ ତାନାଜୀ ମେଦାନ ଭଳି ହିଷ୍ଟୋରିକାଲ ମୁଭିରେ ମଧ୍ୟ ତାଙ୍କ ନିଖୁଣ ଅଭିନୟରେ ସେ ଫ୍ୟାନ୍ସମାନଙ୍କୁ ନିଜ ଅଭିନୟ ମାଧ୍ୟମରେ ଇତିହାସର ଝଲକ ଦେଖାଇ ପାରିଛନ୍ତି

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ସୋ ଚାଲିଛି କଳାକାର ଆଜି କଳାକାରରେ ଆମେ କଥା ହଉଛେ ବଲିଉଡ୍ର ସୁପରଷ୍ଟାର ଅଜୟ ଦେବଗନଙ୍କ ବିଷୟରେ ଅଜୟ ଦେବଗନ ଇଣ୍ଡିଆନ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ଅଭିନୟ ପାଇଁ ବେଶ୍ ଆଦୃତି ଲାଭ କରିଛନ୍ତି ଏବଂ ଫ୍ୟାନ୍ସମାନଙ୍କର ଅତି ପ୍ରିୟ ହୋଇପାରିଛନ୍ତି ଏଥିପାଇଁ ତାଙ୍କୁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଅନେକ ପୁରସ୍କାର ମଧ୍ୟ ସେ ପାଇସାରିଛନ୍ତି 1998ରେ ଫିଲ୍ମ ଜଖମ୍ରେ ଦମଦାର ଅଭିନୟ ଏବଂ 2002ରେ ଭଗତ ସିଂ ଚଳଚ୍ଚିତ୍ର ଓ ତାନାଜୀ ଚଳଚ୍ଚିତ୍ରରେ ଶ୍ରେଷ୍ଠ ଅଭିନେତା ଓ ପ୍ରଯୋଜକ ଭାବରେ ନ୍ୟାସନାଲ ଫିଲ୍ମ ଆୱାର୍ଡ଼ ପାଇଛନ୍ତି ଅଜୟ ଦେବଗନ କଳା ଏବଂ ସିନେମା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ଆୱାର୍ଡ଼ରେ 2016ରେ ସମ୍ମାନିତ କରିଛନ୍ତି ଏହା ସହିତ ଏକାଧିକ ଥର ଫିଲ୍ମ ଫେୟାର ଆୱାର୍ଡ଼ ସହିତ ସ୍କ୍ରିନ୍ ଆୱାର୍ଡ଼ ମଧ୍ୟ ହାତେଇଛନ୍ତି ଅଜୟ ଦେବଗନ

ବର୍ତ୍ତମାନ ସମୟ ହେଉଛି କଳାକାର ସୋକୁ ଏଇଠି ୱାଇଣ୍ଡ ଅପ୍ କରିବାର, କିନ୍ତୁ ଆପଣ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଶୁଣିପାରିବେ ଅଜୟ ଦେବଗନଙ୍କର ପୁରୁଣା ଚଳଚ୍ଚିତ୍ରର କେତୋଟି ସୁନ୍ଦର ସୁନ୍ଦର ଗୀତ। ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ, କଟକ କହିଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦେବୀ ପ୍ରସାଦ ଅଛି ଆପଣଙ୍କ ସହିତ ଆମେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ରହିଯାଇଛେ ବ୍ୟସ୍ତ ରହିବା ସହିତ ଆପଣ ଆମକୁ ଟ୍ୟୁନ୍ ବି କରୁଛନ୍ତି ଆମେ ସମସ୍ତେ ଜାଣିଛେ କି କେଉଁ ଶୋ ଆରମ୍ଭ ହୁଏ

ପୁଣିଥରେ ଆପଣଙ୍କୁ ସ୍ୱାଗତ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ସୋ ଚାଲିଛି କିଛି କଥା କିଛି ଗୀତ ଯେମିତି ଆମେ ସବୁଥର କଥା ହୁଏ ଏଇ ଶୋରେ ପୁରା ଘଣ୍ଟା ଆମେ କଥା ହୁଏ ତେବେ ଆଜି କିଛି ପ୍ରାକ୍ଟିକାଲ ନେଇ ପ୍ରାକ୍ଟିକାଲ ଟପିକକୁ ନେଇ ଦେବୀ ପ୍ରସାଦ ଆସିଛି ଆପଣଙ୍କ ପାଖକୁ ତେବେ ବନ୍ଧୁ ଆମେ ଆଜି କଥା ହେବାକୁ ଯାଉଛେ ଜୀବନର ସେଇ ପ୍ରାକ୍ଟିକାଲିଟି ଉପରେ ପ୍ରାକ୍ଟିକାଲ ଜୀବନରେ ଆମେ ଯେତେବେଳେ ସବୁକିଛିକୁ ପ୍ଲାନ୍ କରୁ ସେଇ ପ୍ଲାନ୍ ଅନୁଯାୟୀ ଆପଣ କେମିତି ସେଇ ପ୍ଲାନ୍ ଆଉ ଆପଣଙ୍କ ଡେଷ୍ଟିନେସନରେ ପହଞ୍ଚି ପାରିବେ ତେବେ ଜୀବନର ଯେଉଁ ଯାତ୍ରା ବା ଯାହାକୁ ଆପଣ ଲାଇଫ୍ ଜର୍ଣ୍ଣି କହୁଛନ୍ତି ସେଇ ଲାଇଫ୍ ଜର୍ଣ୍ଣି କେବଳ ଗୋଟିଏ ଶବ୍ଦ ନୁହେଁ ଆମ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତର ଯେଉଁ ଅହରହ ଯାତ୍ରା ପ୍ରତ୍ୟେକ ଦିନ ସକାଳୁ ପ୍ରତ୍ୟେକ ଦିନ ରାତି ପର୍ଯ୍ୟନ୍ତ ଯେଉଁ ଅହରହ ପରିଶ୍ରମର ଯାତ୍ରା ଏଇ ଯାତ୍ରାକୁ ଆମେ ଜୀବନ କହୁ ଏକ ଲମ୍ବା ସଫର ଯେଉଁଥିରେ ପ୍ରତ୍ୟେକଙ୍କର ନିଜ ନିଜର ଡ୍ରିମ୍ସ ଥାଏ ଆଶା ଥାଏ ଆଉ ନିଜ ନିଜ ଲକ୍ଷ୍ୟକୁ ନେଇ ସମସ୍ତେ ଆଗକୁ ବଢି ଚାଲନ୍ତି ଏହି ସଫରରେ କେବେ କେବେ ଆମକୁ ସ୍ମୁଥ ରାସ୍ତା ମିଳିଯାଏ ତ ଆଉ କେବେ କେବେ ଆମକୁ ରାସ୍ତା ବହୁତ ହାର୍ଡ ମଧ୍ୟ ଦେଖିବାକୁ ମିଳେ ହସ ଖୁସି ଲୁହ କାନ୍ଦ ସଫଳତା ବିଫଳତା ଏସବୁର ମିଶ୍ରଣରେ ହିଁ ଏଇ ଜୀବନର ଯାତ୍ରା ନିର୍ଦ୍ଧାରିତ ହୁଏ ତେବେ ସବୁବେଳେ ଆମେ ଗୋଟିଏ ଜିନିଷ ଜାଣିଛେ କି ଲାଇଫର ଜର୍ଣ୍ଣି କେବେ ବି ସ୍ମୁଥ ହେଇନଥାଏ ଯଦି ବି ଆପଣ ଆଜି ପରିଶ୍ରମ କରୁଛନ୍ତି ତାର ରେଜଲ୍ଟ ଆପଣଙ୍କୁ ଆସନ୍ତାକାଲି ମିଳିବ ବା ଆଜିର ଲାଇଫ ଜର୍ଣ୍ଣିକୁ ଯଦି ଆପଣ ଟିକେ ଭଲ ଭାବେ ନେଇକି ଯାଉଛନ୍ତି ତାହେଲେ ଆପଣ ଆସନ୍ତାକାଲି ଯେଉଁ ଜାଗାରେ ପହଞ୍ଚିବା ପାଇଁ ଚାହୁଁଛନ୍ତି ହୁଏତ ଆପଣ ଜଲ୍ଦି ପହଞ୍ଚି ପାରିବେ ତେଣୁ ଏଇସବୁ ମ୍ୟାଟରରେ ଆଜି ପୁରା ଘଣ୍ଟା ଦେବୀ ପ୍ରସାଦ କହିବ ଆପଣଙ୍କୁ ଏବଂ ତା ସହିତ ଶୁଣିବା ବହୁତ ହି ସୁନ୍ଦର ସୁନ୍ଦର ଗୀତ ପୁରା ଘଣ୍ଟା ତେବେ କଥାବାର୍ତ୍ତାର ସିଲସିଲା ତ ଏମିତି ଜାରି ରହିବ କିନ୍ତୁ ଏବେ ଶୁଣେଇ ଦେଉଛି ଆପଣଙ୍କୁ ଏହି ସୁନ୍ଦର ଗୀତଟି କୁଆଡେ ବି ଜାଣନ୍ତୁ ନାହିଁ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆଣ୍ଡ କହୁଥାନ୍ତୁ ଦିସ୍ ଦିଲ୍ ତକ୍ ୱିଥ୍ ଦେବୀ ପ୍ରସାଦ

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ସୋ ଚାଲିଛି କିଛି କଥା କିଛି ଗୀତ। ତେବେ ବନ୍ଧୁ, କିଛି ସମୟ ପୂର୍ବରୁ ମୁଁ ଆପଣଙ୍କୁ ଯେମିତି କହୁଥିଲି, ଲାଇଫର ଜର୍ଣ୍ଣି ଏତେ ବି ସହଜ ହେଇନଥାଏ। ସମସ୍ତଙ୍କ ପାଖରେ ସମାନ ସମୟ ଥାଏ, ସମାନ 24 ଘଣ୍ଟା ହିଁ ଥାଏ, କିନ୍ତୁ ସମସ୍ତଙ୍କ ଲାଇଫର ଜର୍ଣ୍ଣି ସମାନ ନଥାଏ। କିଏ ଗୋଟାଏ ଦିନରେ ଅଧିକ ବାଟ ଚାଲିଯାଇପାରେ ଏବଂ କିଏ କମ୍ ବାଟ। ତେବେ ଲାଇଫର ଯେଉଁ ଜର୍ଣ୍ଣି ଅଛି, ସେଇ ଜର୍ଣ୍ଣିରେ ବିଭିନ୍ନ ମୋଡ଼ ଆସେ ବନ୍ଧୁ। ସବୁ ମୋଡ଼ ଆମକୁ

ନୂଆ ନୂଆ ଲର୍ଣ୍ଣିଂ ଦେଇଥାଏ। ଫେଲୁଅର୍ ଆମକୁ ନିରାଶ କରିବା ପାଇଁ ଆସେନି, ବରଂ ସେଇ ଫେଲୁଅର୍ ଆମକୁ ନିଜ ଭୁଲକୁ ସୁଧାରି ଆଗକୁ ଯେମିତି ଆହୁରି ଶକ୍ତିଶାଳୀ ନିଜ ମନକୁ କରିପାରିବା, ନିଜ ମନୋବଳକୁ କରିପାରିବା, ତା ପାଇଁ ଆମକୁ ଯଥେଷ୍ଟ ସୁଯୋଗ ଦିଏ। ଲାଇଫର ଏହି ଜର୍ଣ୍ଣିରେ ଯିଏ ପେସେନ୍ସ, କନଫିଡେନ୍ସ ଆଉ ଏଫର୍ଟ ସହିତ ଆଗକୁ ବଢ଼ିପାରେ, ସକ୍ସେସ୍ ଦିନେ ନା ଦିନେ ସେଇମାନଙ୍କୁ ହିଁ ମିଳିଥାଏ। ଏହି ଜର୍ଣ୍ଣି ହେଉଛି ଏମିତି ଗୋଟେ ଜର୍ଣ୍ଣି ବନ୍ଧୁ, ଯେଉଁଥିରେ ଅନେକ ଲୋକ ଆମକୁ ମିଳନ୍ତି, କିଛି ଜଣ ସାଙ୍ଗରେ ରହିଯାଆନ୍ତି ଆଉ କିଛି ଜଣ ଆମକୁ ଅନୁଭୂତି ଆଉ କିଛି ଶିକ୍ଷା ଦେଇ ଚାଲିଯାଆନ୍ତି। କିନ୍ତୁ ମନେ ରଖନ୍ତୁ, ଜୀବନରେ ସବୁ ରିଲେସନଶିପ୍ର ନିଜସ୍ୱ ଇମ୍ପୋର୍ଟାନ୍ସ ଅଛି, ଯେଉଁଥିରୁ ଆମକୁ ଏଇ ବଡ଼ ଦୁନିଆକୁ ଚିହ୍ନିବା ପାଇଁ ସୁଯୋଗ ମିଳେ। ତେବେ ଜୀବନରେ ସବୁବେଳେ ଆମେ ଏମିତି ବହୁତ ଜୀବନର ଏମିତି ମୋଡ଼ ଦେଖିଥାଉ, ବହୁତ ଲୋକଙ୍କୁ ଦେଖିଥାଉ। ତେବେ ଏଇ ଜୀବନର ରାସ୍ତାରେ ଅନେକ କିଛି ଆମକୁ ସାଙ୍ଗରେ ନେଇକି ଯିବା ପାଇଁ ପଡ଼େ ଏବଂ କିଛି ଜିନିଷକୁ ଆମକୁ ଏମିତି ସେଇ ପଛରେ ହିଁ ଛାଡ଼ିଦେବା ପାଇଁ ପଡ଼େ, ତାହେଲେ ଆପଣ ଯାଇ ଆଗକୁ ଯାଇପାରିବେ। କଥା ଆଗକୁ ଯାଇ ରହିବ, କିନ୍ତୁ ଏବେ ଆପଣଙ୍କ ପାଇଁ ଆଉ ଗୋଟିଏ ସୁନ୍ଦର ଗୀତ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ୱେଲକମ୍ ବ୍ୟାକ୍ ବନ୍ଧୁ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟାକୁ ଦେବୀ ପ୍ରସାଦ ଅଛି ଆପଣଙ୍କ ସହିତ ସୋ ଚାଲିଛି କିଛି କଥା କିଛି ଗୀତ ତେବେ ବନ୍ଧୁ କିଛି ସମୟ ପୂର୍ବରୁ ଆମେ ଯେମିତି କଥା ହଉଥିଲେ କି ଲାଇଫର ଜର୍ନି ଯେତେ ବି ଟଫ୍ ହଉ ସେଇ ଟଫ୍ ଜର୍ନିକୁ ଆମକୁ ଅନେକ ନିୟମାବଳୀ ସହିତ ଆଗକୁ ବଢ଼ିଲେ ଆମେ ନିହାତି ଭାବରେ ଆମ ଡେଷ୍ଟିନେସନରେ ପହଞ୍ଚିପାରିବା ତେବେ ଏଇ ଲାଇଫ୍ ଜର୍ନିରେ ପ୍ରତ୍ୟେକଟି ସକାଳ ଯେତେବେଳେ ଆମେ ପ୍ରତ୍ୟେକ ଦିନ ସକାଳୁ ଉଠୁ ସେଇ ସକାଳ ହିଁ ଆମ ପାଇଁ ଗୋଟିଏ ନୂଆ ସୁଯୋଗ ବା ନୂଆ ଚାନ୍ସ ନିଜ ଜୀବନକୁ ଆଉ ଥରେ ସୁନ୍ଦର ରାସ୍ତାରେ ନେଇ ସେଇ ଡେଷ୍ଟିନେସନ ଆମେ ଯୋଉ ଡେଷ୍ଟିନେସନ ନିର୍ଦ୍ଧାରଣ କରିଥାଉ ସେ ଡେଷ୍ଟିନେସନରେ ପହଞ୍ଚିବାର ଗୋଟିଏ ବହୁତ ହି ବଢିଆ ସୁଯୋଗ ଅତୀତରେ ବିତି ଯାଇଥିବା ପୃଷ୍ଠା ଗୁଡ଼ିକୁ ମନେ ନ ପକାଇ ବର୍ତ୍ତମାନର ସିଡ଼ିରେ ଉପରକୁ ଉପରକୁ ଚଢ଼ିପାରିଲେ ଆସୁଥିବା ଫ୍ୟୁଚର ଖୁବ୍ ସୁନ୍ଦର ହେଇଯାଏ ଆସନ୍ତାକାଲିର ଭୟ ବା ସମ୍ଭାବନା ମଧ୍ୟ ଆମ ଭିତରେ ନ ରହିବା ଦରକାର ନିଜ ବର୍ତ୍ତମାନକୁ ଖରାପ ନ କରିବା ଆବଶ୍ୟକ କାରଣ ଆପଣଙ୍କର ଆଜି ହିଁ ଆପଣଙ୍କର ବେଟର ଟୁମୋରୋ ଡିସାଇଡ୍ କରିବ ତେଣୁ ସବୁବେଳେ ମନେ ରଖନ୍ତୁ କି ଆଜି ଯୋଉ ସ୍ଥାନରେ ଆପଣ ଅଛନ୍ତି ଯାହା ବି ଆଜି ଆପଣଙ୍କ ହାତରେ ଅଛି ଆସନ୍ତାକାଲି କଥା ଭାବି ଭୟଭୀତ ହେବାର ନାହିଁ କିମ୍ବା ଗତକାଲିର କଥାକୁ ମନେ ପକାଇ ମଧ୍ୟ ଆପଣଙ୍କୁ ଦୁଃଖିତ ହେବାର ନାହିଁ ତ ଲାଇଫର ଜର୍ନି ଯାହା ରହିଛି ତାହା ଆଗ ପଛ ନୁହେଁ ବରଂ ବର୍ତ୍ତମାନ ସ୍ଥିତିରେ ଆପଣ ଯୋଉଠି ଅଛନ୍ତି ସେଇ ସ୍ଥିତିକୁ ଆପଣ ଅଧିକ ମଜବୁତ କରିପାରିଲେ ଆପଣଙ୍କର ବର୍ତ୍ତମାନ ତ ଭଲ ହେବ ହିଁ ହେବ ଏବଂ ଲାଇଫ ଜର୍ନିରେ ଆପଣ ଯୋଉ ଡେଷ୍ଟିନେସନରେ ପହଞ୍ଚିବା ପାଇଁ ଚାହୁଁଛନ୍ତି ଯୋଉ ସ୍ଥାନରେ ପହଞ୍ଚିବା ପାଇଁ ଚାହୁଁଛନ୍ତି ସେଇ ସ୍ଥାନରେ ଆପଣ ଫ୍ୟୁଚରରେ କୌଣସି ବି ବାଧାବିଘ୍ନ ବିନା ଆପଣ ଯାଇ ପହଞ୍ଚିପାରିବେ ତେଣୁ ସବୁବେଳେ ମନେ ରଖନ୍ତୁ ପାଷ୍ଟ ଆଉ ଫ୍ୟୁଚର ଏଇ ଦୁଇଟି ଜିନିଷକୁ ଛାଡ଼ି ଆପଣ ସବୁବେଳେ ବର୍ତ୍ତମାନରେ ବଞ୍ଚି ଲାଇଫର ଜର୍ନିକୁ ଆଗକୁ ଆଗକୁ ନେଇ ଚାଲନ୍ତୁ ନିଜ ଲୋକମାନଙ୍କ ସହିତ ରୁହନ୍ତୁ ନିଜ ଲୋକମାନଙ୍କୁ ଭଲ ପାଆନ୍ତୁ ଏବଂ ସବୁଠୁ ଇମ୍ପୋର୍ଟାଣ୍ଟ ଲାଇଫରେ ଗୋଟିଏ ଗୋଲ୍ ଡିସାଇଡ୍ କରନ୍ତୁ ଆଉ ସେ ଗୋଲ୍ ଡିସାଇଡ୍ କରି ନିଜ ଜୀବନର ଜର୍ନିକୁ

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: प्रिय टीपी एनओडीएल बिजुली उपभोक्ता आपण जानंती कि एबे 25 वर्ष पई बिजुली बिल चिंतारु मुक्ति पीएम सूर्य घर योजना रे मात्र 1875 टंका दे आज्ञा हां मात्र 1875 टंका रे निज छत उपरे सोलर पैनल बसंतु एवं वर्षक 5000 टंका पर्यंत संचय करंतु। आज ही 1800345671 किबा 1912 रे जोगाजोग करंतु।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ଗୋଟ ମା ମୁଁ ସୁନା ସବୁ ପିତ୍ତଳ ସମ ଦଶ।

ପ୍ରଦାନ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ବର୍ତ୍ତମାନ ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT।